ଆକାଶବାଣୀ ପୁରୀ, ଆଜି ରବିବାର 1948 ଶତାବ୍ଦ ଆଷାଢ଼ ମାସ 7 ଦିନ, ଇଂରାଜୀ 2026 ମସିହା ଜୁନ୍ ମାସ 28 ତାରିଖ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 5:56:43। ଆମର ସମସ୍ତ ଶ୍ରୋତାବନ୍ଧୁଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ। ଆମ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 FM।

ସ୍ପର୍ଶରେ ଆମର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଭକ୍ତିପୂତ ପ୍ରଣାମ କରି ଆରମ୍ଭ କରୁଛୁ ଭକ୍ତି ଗୀତର କାର୍ଯ୍ୟକ୍ରମ ଆରାଧନା। ତାହେଲେ ଡେରି ନକରି ଆସନ୍ତୁ କାର୍ଯ୍ୟକ୍ରମର ପ୍ରଥମ ଭକ୍ତି ଗୀତଟି ଶୁଣିନେବା। ବିକାଶ ଦାସଙ୍କ କଣ୍ଠରେ ଅରୁଣ ମନ୍ତ୍ରୀଙ୍କ ଗୀତ ରଚନାରୁ ସକାଳୁ ସକାଳୁ ତୋର ସାହାଣ ମେଲା ହେଲା ସିଂହ ତୋରଠାରୁ ସିଂହାସନ ଯାଏ ରୋଗୀ ଭୋଗୀ ଯୋଗୀ ଭିଡ଼ ଲାଗିଲା।

ଏଥର କଣ୍ଠଶିଳ୍ପୀ ରବୀନ୍ଦ୍ରନାଥ ମିଶ୍ର, କଣ୍ଠରେ ତାଙ୍କର ପହଡ଼ ଭାଙ୍ଗିବ କିଏ ମଣିମା, ଆକାଶରେ ଉଇଁଲାଣି ସୂରୁଜ, ଦରିଆରେ ସକାଳର ମୁରୁଜ, ସିଂହଦ୍ୱାରରେ ଗହଳି ହେଲାଣି, ନିଦ କି ଭାଙ୍ଗିବ ନାହିଁ ଏ ମଣିମା, ନିଦ କି ଭାଙ୍ଗିବ ନାହିଁ। ଗୀତିକାର ନରେନ୍ଦ୍ର ବେହେରା।

ପରବର୍ତ୍ତୀ କଣ୍ଠଶିଳ୍ପୀ ତୃପ୍ତି ଦାସ ସେ ଗାଇଛନ୍ତି ନିମାଇ ବାନାର୍ଜୀଙ୍କ ଗୀତ ରଚନାରୁ ମା ପରମ ଶୁଭଙ୍କରୀ ସର୍ବସୁଖ କାରିଣୀ ଦନୁଜ ଦଳିନୀ ଶ୍ୟାମ ମହାଶକ୍ତିଦାୟିନୀ।

ଗୋପାଳ ସମୁଦ୍ରାଇଙ୍କ କଣ୍ଠରେ ଶୁଣନ୍ତୁ ଡକ୍ଟର ପ୍ରସନ୍ନ କୁମାର ସମଲଙ୍କ ଗୀତ ରଚନାରୁ ଚାହିଁ ଚାହିଁ ତୋତେ ମୁଁ ହେଲିଣି ଅନ୍ଧ, ଡାକି ଡାକି ତୋତେ ହେଲିଣି ମୁକ, ଖୋଜି ଖୋଜି ପଙ୍ଗୁ ହେଲି ଜୀବନ ଯାକ।

ଆପଣ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରର ଭକ୍ତି ଗୀତର କାର୍ଯ୍ୟକ୍ରମ ଆରାଧନା 103.4 FM। ଶ୍ରୋତାବନ୍ଧୁ, ଆସନ୍ତୁ ଶୁଣିନେବା କାର୍ଯ୍ୟକ୍ରମର ଶେଷ ଭକ୍ତି ଗୀତଟି ଭିକାରୀ ବଳଙ୍କ କଣ୍ଠରେ। କାଳିଆ ସାନ୍ତେ ହୋ ଶୁଣିମା ହେଉ ଗୁହାରି, ସକାଳ ପହରୁ ତୁମରି ଦୁଆରେ ଡାକି ଡାକି ଗଲେଣି ସରି, ପ୍ରଭୁ ଶୁଣିମା ହେଉ ଗୁହାରୀ।

ମନର ସମସ୍ତ ଦୁଃଖ ଯନ୍ତ୍ରଣା ଆଖିର ଲୁହ ହୋଇ ଝରିଆସୁ, ମହାପ୍ରଭୁଙ୍କ କରୁଣାରୁ ଜୀବନ ଝଲସି ଉଠୁ। ଏଥିସହିତ ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନାକୁ ଆମେ ଏଇଠି ରଖୁଛୁ। ଆଜିର କଣ୍ଠଶିଳ୍ପୀମାନେ ଥିଲେ ବିକାଶ ଦାସ, ରବୀନ୍ଦ୍ରନାଥ ମିଶ୍ର, ତୃପ୍ତି ଦାସ, ଗୋପାଳ ସାମନ୍ତରାୟ ଏବଂ ଭିକାରୀ ବଳ।

ଗୁରୁଜନମାନଙ୍କ ପ୍ରତି ଆମର ଆନ୍ତରିକ ଭକ୍ତି ରହିବା ଉଚିତ, କାରଣ ଗୁରୁଜନମାନଙ୍କ ଆଶୀର୍ବାଦ ହିଁ ଆମ ଭବିଷ୍ୟତକୁ ଉଜ୍ଜଳମୟ କରିଥାଏ। ପିତାମାତାଙ୍କ ଆଶୀର୍ବାଦ ଆମ ପାଇଁ ଅଟେ ଅମୃତ।

0: ଆପଣ ଶୁଣୁଛନ୍ତି 103.4 FM ଆକାଶବାଣୀ ପୁରୀ। ଶ୍ରୋତା ବନ୍ଧୁ, ଏହି କିଛି ସମୟ ମଧ୍ୟରେ ଆପଣ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ ଅନୁଚିନ୍ତା।
1: ଆକାଶବାଣୀ କଟକ ଅନୁଚିନ୍ତା ନିବେଦନ କରିଛନ୍ତି ପ୍ରଜ୍ଞାନନ୍ଦ ଗିରି।

ମଣିଷ ଅନୁକରଣ ପ୍ରିୟ। ଛୋଟ ପିଲା ବାପା ମାଙ୍କୁ ଅନୁକରଣ କରେ, ଆମେ ଅନ୍ୟମାନଙ୍କୁ ଅନୁକରଣ କରୁ, ଅନ୍ୟର ସ୍ୱରରେ ସ୍ୱର ମିଳେଇ ଅନୁକରଣ କରି ଗୀତ ଗାଉ। ମଣିଷ କେବଳ ମଣିଷକୁ ଅନୁକରଣ କରେ ତାହା ନୁହଁ, ମଣିଷ ମଧ୍ୟ ପଶୁପକ୍ଷୀଙ୍କର ଶବ୍ଦକୁ ଅନୁକରଣ କରେ, ମଣିଷ ଅନ୍ୟ ସଂସ୍କୃତି ପରମ୍ପରାକୁ ମଧ୍ୟ ଅନୁକରଣ କରେ। ଅନୁକରଣ କରିବାରେ କିଛି କ୍ଷତି ନାହିଁ, କିନ୍ତୁ ଅନ୍ଧ ଭାବରେ ଅନୁକରଣ କରି ନିଜର ସଂସ୍କୃତି, ନିଜର ପରମ୍ପରା, ନିଜର ରୁଚି, ନିଜର ଖାଦ୍ୟପେୟ ବେଶଭୂଷାକୁ ହତାଦର କରିବା ଭଲ ନୁହେଁ। ମୋର ପିଲାଦିନର ସାହିତ୍ୟ ବହିରେ ପଢ଼ିଥିବା ଗୋଟିଏ ଛୋଟିଆ କାହାଣୀ, ଟୋପି ବିକାଳିଟିଏ ପ୍ରତ୍ୟେକ ଦିନ ଡାଲାରେ ଟୋପି ଧରି ବିକ୍ରି କରିବାକୁ ଯାଏ। ଖରାଦିନିଆ ବେଳ ଉଦୁଉଦିଆ ଖରାବେଳେ କ୍ଳାନ୍ତ ହୋଇ ଗଛ ମୂଳେ ବସି ବିଶ୍ରାମ ନେଉଥାଏ, ମୁଣ୍ଡରେ ତାର ଟୋପି ଥାଏ, ଟୋପି ଡାଲାଟି ପାଖରେ ରଖିଥାଏ। ବିଶ୍ରାମ ନେଉ ନେଉ କେତେବେଳେ ଆଖି ବୁଜି ହୋଇଯାଇଛି, ଗଛ ଉପରେ ମାଙ୍କଡ଼ମାନେ ଥିଲେ, ସେମାନେ ତଳେ ଟୋପି ବିକାଳି ଓ ଟୋପି ଡାଲାକୁ ଦେଖି ମାନେ ଧୀରେ ଧୀରେ ଓହ୍ଲେଇ ଆସୁଛନ୍ତି। ଟୋପି ବିକାଳି

କହିଛି, ଗୋଟିଏ ଗୋଟିଏ ଟୋପି ମାଙ୍କଡ଼ମାନେ ନେଇ ନିଜ ମୁଣ୍ଡରେ ଲଗାଇ ଗଛ ଉପରେ ଆନନ୍ଦରେ ବସିଥାନ୍ତି। ଯେତେବେଳେ ନିଦ ଭାଙ୍ଗେ ଟୋପି କେଳିଟି ଦେଖେ ତାର ଟୋପି ଡାଲାଟି ଖାଲି, ହା ହତାଶରେ ତାର ବ୍ୟବସାୟ ବୁଡ଼ି ଯାଉଛି। ଉପରକୁ ଚାହିଁ ଦେଖିଲା ବେଳକୁ ମାଙ୍କଡ଼ମାନଙ୍କ ମୁଣ୍ଡରେ ଗୋଟିଏ ଲେଖା ଟୋପି ଅଛି। କ'ଣ କରିବ, କିଛି ଚିନ୍ତା ପଶିଲା ନାହିଁ। ଦୁଃଖରେ ସେ ତାର ହତାଶର ସହିତ ନିଜ ମୁଣ୍ଡରୁ ଟୋପିଟିକୁ କାଢ଼ି ଫୋପାଡ଼ି ଦେଲା। ମାଙ୍କଡ଼ମାନେ ଅନୁକରଣ ପ୍ରିୟ, ସେ ଟୋପିବାଲାର ଟୋପି ଫୋପାଡ଼ିବା ଦେଖି ସେମାନେ ମଧ୍ୟ ନିଜ ନିଜ ମୁଣ୍ଡରୁ ଟୋପି ପକାଇଦେଲେ। ଟୋପି ବିକାଳିଟି ଆନନ୍ଦରେ ଟୋପି ଗୋଟେଇ ନେଇ ନିଜ ଘରକୁ ଫେରି ଆସିଲା। ଇଏ ହେଉଛି କାହାଣୀ ସାହିତ୍ୟ ବହିର। ଏ କଥାଟି ବାପା ତାର ପିଲାମାନଙ୍କୁ କହିଥିଲା। ପରବର୍ତ୍ତୀ ସମୟରେ ଅନେକ ଦିନ କଟିଯାଇଛି, ଟୋପି ବିକାଳିର ପୁଅ ମଧ୍ୟ ଟୋପି ବିକାଳି ହୋଇଛି। ଏହି ଘଟଣାର ପୁନରାବୃତ୍ତି ଘଟିଛି ଏବଂ ଯେତେବେଳେ ଟୋପି ବିକାଳିର ପୁଅ ଟୋପି ବିକୁଥିଲା ବେଳେ ଦିନେ ଗଛ ମୂଳେ ଶୋଇପଡ଼ିଛି, ମାଙ୍କଡ଼ମାନେ ଓହ୍ଲେଇ ଆସି ଟୋପି ମୁଣ୍ଡରେ ଦେଇ ଗଛ ଉପରେ ବସିଛନ୍ତି। ଟୋପି ବିକାଳି ଯେତେବେଳେ ଦେଖିଲା ମାଙ୍କଡ଼ମାନେ ଟୋପି ନେଇଯାଇଛନ୍ତି, ସେହି ସମୟରେ ତାର ବାପାଙ୍କ କଥା ମନେ ପଡ଼ିଲା। ଟୋପିଗୁଡ଼ିକୁ ଫେରି ପାଇବା ପାଇଁ ନିଜ ମୁଣ୍ଡରୁ ଟୋପିକୁ କାଢ଼ି ତଳକୁ ପକାଇଦେଲା, କିନ୍ତୁ ମାଙ୍କଡ଼ମାନେ କେହି ପକାଇଲେ ନାହିଁ। ଟୋପି ବିକାଳିଟି ମାଙ୍କଡ଼ମାନଙ୍କୁ ପଚାରିଲା, ତୁମମାନେ କାହିଁକି ଟୋପି ପକାଉନାହ? ସେହି ସମୟରେ ମାଙ୍କଡ଼ଙ୍କର ଯିଏ ନେତା, ସେ କହିଥିଲା ଯେ ମୋର ବାପା ଅତୀତର ଗୋଟିଏ ସ୍ମୃତିକୁ ଆମମାନଙ୍କ ପାଖରେ କହିଥିଲେ ଯେ ଏଇଭଳି ଟୋପି ପକାଇଦେବା ଫଳରେ ଅନୁକରଣ କରି ସେମାନେ ସବୁ ଟୋପି ହରେଇ ବସିଥିଲେ, ସେଇଥିପାଇଁ ଆମେ ଟୋପି ପକାଇବାକୁ ଚାହୁଁନାହୁଁ। ମାଙ୍କଡ଼ମାନେ ଶିଖିନେଲେ ଏଇ ଟୋପି ନ ପକାଇବା ପାଇଁ, ଆମେ ମଣିଷମାନେ କ'ଣ ଶିଖୁଛୁ? ଅନ୍ୟକୁ ଅନୁକରଣ କରିବାରେ କିଛି କ୍ଷତି ନାହିଁ। ଅନ୍ୟର ଖାଦ୍ୟରେ ଯଦି ଭଲ କିଛି ଗୁଣ ଅଛି ଆମେ ଗ୍ରହଣ କରିବା ଉଚିତ, ଅନ୍ୟ ଭାଷାରେ ସାହିତ୍ୟରେ ଯାହା ଭଲ କଥା ଅଛି ତାକୁ ଶିଖିବା ଉଚିତ, କିନ୍ତୁ ଅନ୍ଧ ଭାବରେ ଅନୁକରଣ କରିବା ଉଚିତ ନୁହଁ। ଅନ୍ଧ ଭାବରେ ଅନୁକରଣ କରିବା ଫଳରେ ଆମେ ଯାହାକୁ ଅନୁକରଣ କରୁଛୁ ତାକୁ ଭଲ ଭାବରେ ଶିଖୁଛୁ ନା ଆମର ଭଲ କଥାକୁ ଆଦରି ରଖିପାରୁଛୁ? ଆମର ଧର୍ମ, ଆମ ପରମ୍ପରା, ଆମ ସଂସ୍କୃତି, ଆମର ଖାଦ୍ୟପେୟ, ଆମର ବେଶଭୂଷା, ଆମର ଯାହା କିଛି ଚାଲିଚଳନ ଏକ ଦୀର୍ଘଦିନର ଗବେଷଣା ପ୍ରସ୍ତୁତ। ଆମର ବେଶଭୂଷା ଆମର ଜଳବାୟୁକୁ ନେଇ ଉଦ୍ଦିଷ୍ଟ, ଆମର ଖାଦ୍ୟପାନୀୟ ଆମର ଜଳବାୟୁ ଆମର ଖାଦ୍ୟ ପଦାର୍ଥ ଉତ୍ପାଦନ ଉପରେ ନିର୍ଭର କରୁଛି। କିନ୍ତୁ ଅନ୍ଧ ଭାବରେ ଆମେ ଅନ୍ୟଙ୍କୁ ଅନୁକରଣ କରିବା ଫଳରେ ନା ଆମେ ଆମର ସଂସ୍କୃତିକୁ ରକ୍ଷା କରିପାରୁଛୁ ନା ଅନ୍ୟମାନଙ୍କୁ ମଧ୍ୟ ଉଚିତ ସମ୍ମାନ ମର୍ଯ୍ୟାଦା ଦେଇପାରୁଛୁ। ସେଇଥିପାଇଁ କବି କହିଥିଲେ, ନିବିଡ଼ ସନ୍ଧ୍ୟାକୁ ମନେ ମଣୁଅଛ ଉଷା, ଅନୁକର ପରଭାଷା ପରବେଶଭୂଷା, ଚିହ୍ନି ନାହଁ ଛିଛି ନିଜ ବାପ ଗୋଷ ବାପେ, କିରୂପେ ଚିହ୍ନିବ ଭଲା ଆପଣାକୁ ଆପେ। ଅନ୍ଧ ଭାବରେ ଅନୁକରଣ କରିବା ନାହିଁ, ସୁସ୍ଥ ଭାବରେ ଅନୁକରଣ ଅନୁସରଣ କଲେ ନିଜର ଏବଂ ଅନ୍ୟର ମଙ୍ଗଳ ହେବ।

0: ଶୁଣୁଥିଲେ ଅନୁଚିନ୍ତା। ନିବେଦନ କରିଥିଲେ ପ୍ରଜ୍ଞାନନ ନନ୍ଦଗିରି।
1: ବର୍ତ୍ତମାନ ଆପଣ ଶୁଣୁଛନ୍ତି 103.4 FM ଆକାଶବାଣୀ ପୁରୀ କେନ୍ଦ୍ରରୁ ଆମ କାର୍ଯ୍ୟକ୍ରମ ପ୍ରଚାର କରୁଛୁ। ଗୋସ୍ୱାମୀ ତୁଳସୀଦାସଙ୍କ ଦ୍ୱାରା ବିରଚିତ ଶ୍ରୀରାମଚରିତ ମାନସ। ଆଜି ଶୁଣନ୍ତୁ ଏହାର 119ତମ ଭାଗ। କଣ୍ଠଦାନ କରିଛନ୍ତି ଶ୍ରୀକାନ୍ତ ପାଟଗଙ୍କର ଏବଂ ସାଥୀ।
2: एपिसोड नंबर 119।

ପ୍ରଚାରକୁଲ ଗୋସ୍ୱାମୀ ତୁଳସୀ ଦାସଙ୍କ ଦ୍ୱାରା ବିରଚିତ ଶ୍ରୀରାମଚରିତ ମାନସ ଆଜି ଶୁଣାଇଲୁ ଏହାର 129ତମ ଭାଗ। କଣ୍ଠଦାନ କରିଥିଲେ ଶ୍ରୀକାନ୍ତ ପାଟଗଙ୍କର ଏବଂ ସାଧୀ। ଆକାଶବାଣୀ ପୁରୀ ଶୁଣନ୍ତୁ ସୁନ୍ଦର ଭାବପୂର୍ଣ୍ଣ ଭକ୍ତି ଗୀତଟିଏ ଗାଇଛନ୍ତି ସୁଭାଷ ଦାସ।

ବର୍ତ୍ତମାନ ଆପଣ ଶୁଣୁଛନ୍ତି 103.4 FM ଆକାଶବାଣୀ ପୁରୀ କେନ୍ଦ୍ରରୁ ଆମ କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଆପଣ ମଧ୍ୟ ଆମ ଆକାଶବାଣୀ ପୁରୀର କାର୍ଯ୍ୟକ୍ରମ ଲାଇଭ୍ ଷ୍ଟ୍ରିମିଂ ମାଧ୍ୟମରେ ନ୍ୟୁଜ୍ ଅନ୍ AIR ଆପ୍ ଡାଉନଲୋଡ଼ କରି ଭାରତର ଯେକୌଣସି ସ୍ଥାନରେ ଶୁଣିପାରିବେ। ତେବେ ଏଇଠି କହି ରଖୁଛୁ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା। ସକାଳ 7:25 ପ୍ରଚାର କରିବୁ ଇଟିକିଲି ମିଟିକିଲି। ଅତିଥି ଅଛନ୍ତି ଇଟିକିଲି ମିଟିକିଲିର ସମ୍ପାଦକ ଭୁବନେଶ୍ୱର ଶିଶୁ ସାହିତ୍ୟିକ ଶରତ ନାୟକ। ପରେ ପରେ ଶୁଣିପାରିବେ ସୁପ୍ରଭାତ ପୁରୀ 7:55। 8:30 ଶୁଣିବୁ ହିନ୍ଦୀ କଥାଚିତ୍ରର ଗୀତ। 9:00 ପ୍ରଚାର କରିବୁ ଆମ କେନ୍ଦ୍ରରୁ ପ୍ରସ୍ତୁତ ରୂପକ 90 ବର୍ଷର ଅନାହତ ଯାତ୍ରା, ରଚନା କବିତା ସ୍ୱାଇଁ, ପ୍ରଯୋଜନା ଦିଲୀପ କୁମାର ନାୟକ, ଉପସ୍ଥାପନା ଅଭିମନ୍ୟୁ କାନୁନଙ୍କ। ଯୋଗଦାନ କରିଥିବା କଳାକାରମାନେ ହେଲେ ପ୍ରକାଶ କୁମାର ରଥ, ପେରିମୋହନ ଦାସ, ବଦ୍ରୀ ମିଶ୍ର, ବିଭୂତିଭୂଷଣ ମିଶ୍ର, ରଞ୍ଜନ କୁମାର ମୁଦୁଲି, ସୁସ୍ମିତା ଦାସ ଏବଂ ଅଭିମନ୍ୟୁ କାନୁନଙ୍କ। ପୂର୍ବନ

ଗୀତରେ ଶୁଣାଇବ ସୂଚନା ଓ ମନୋରଞ୍ଜନ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି। ପୂର୍ବ ନୋଏଡାଠାରେ ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ 135ତମ ଭାଗ ଏବଂ ଏହି କାର୍ଯ୍ୟକ୍ରମର ଓଡ଼ିଆ ଭାଷାନ୍ତର ଶୁଣିପାରିବେ 11:30ରେ ମନ୍ କି ବାତ୍।

ମଧ୍ୟାହ୍ନ 3:10 ପ୍ରସାର କରିବ ଆକାଶବାଣୀ ଦିଲ୍ଲୀରୁ ନ୍ୟୁ ଇଣ୍ଡିଆ ସମାଚାର। ସନ୍ଧ୍ୟା 6:10 ଶୁଣିବୁ ଭକ୍ତି ଗୀତ, ପରେ ପରେ ଦେଶାତ୍ମବୋଧକ ସଙ୍ଗୀତ 6:15 ଏବଂ ତାପରେ 6:21 ଶୁଣିପାରିବେ ଆଲବମ୍ ଗୀତ। ଲର୍ଡ଼ସ କ୍ରିକେଟ ଗ୍ରାଉଣ୍ଡ ଲଣ୍ଡନଠାରେ ଖେଳାଯିବାକୁ ଥିବା ଇଣ୍ଡିଆ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆଇସିସି ଓମେନ୍ସ 20 କ୍ରିକେଟ ୱାର୍ଲ୍ଡ କପ୍ 2026 ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ସନ୍ଧ୍ୟା 6:30, 6:55, ରାତି 8:30 ଏବଂ 9:15। କୃଷି ହଲଚଲ ଶୁଣିବାର ସମୟ ରହିଛି 7:30। ବିଷୟ ରହିଛି ବ୍ୟବସାୟିକ ଭିତ୍ତିରେ ଫଳ ଚାଷ ଏବଂ ଏଥିରେ ଥିବା ସରକାରୀ ପ୍ରୋତ୍ସାହନ। ଅତିଥି ରହିବେ ଉଦ୍ୟାନ କୃଷି ନିର୍ଦ୍ଦେଶିକା ଡକ୍ଟର ମଞ୍ଜୁଳା କୁମାରୀ ତ୍ରିପାଠୀ। ଜଗନ୍ନାଥ ଭଜନ ଶୁଣିବାର ସମୟ ରହିଛି 10:45। କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା ଏତିକିରେ ଶେଷ ହେଲା। ଆପଣ ଶୁଣୁଛନ୍ତି 103.4 FM ଆକାଶବାଣୀ ପୁରୀ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆପଣ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ ଏହି କିଛି ସମୟ ମଧ୍ୟରେ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବାହ୍ନ 11:00 ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 135ତମ ସଂସ୍କରଣ ହେବ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏୟାର ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ ହେବ। ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାରେ ପ୍ରସାରଣ କରାଯିବ। ରାତି 8:00ରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ଶ୍ରୀଜୀଉଙ୍କ ପବିତ୍ର ସ୍ନାନଯାତ୍ରା ଆସନ୍ତାକାଲି ଅନୁଷ୍ଠିତ ହେବ। ପୂର୍ବ ପ୍ରସ୍ତୁତି ଅନୁସାରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ ଆଜି ଅପରାହ୍ନ 2:00 ପର୍ଯ୍ୟନ୍ତ ବନ୍ଦ ରହିବ। ସ୍ନାନ ପୂର୍ଣ୍ଣିମା ପହଣ୍ଡି ପୂର୍ବରୁ ଦୈତାପତି ସେବକମାନେ ମହାପ୍ରଭୁଙ୍କର ବାହୁଟ କଣ୍ଟ ଓ ସେନାପଟା ଲାଗି ନୀତି ସମ୍ପନ୍ନ କରିଛନ୍ତି। ସେନାପଟା ଲାଗି ନୀତି ଶ୍ରୀମନ୍ଦିରରେ ଏକ ଗୁପ୍ତ ନୀତି ଯୋଗୁଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ଶ୍ରୀମନ୍ଦିର

0: ଜିଲ୍ଲା ଓ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳକୁ ନେଇ ଦେଖାଦେଇଥିବା ବିବାଦର ସମାଧାନ ଲାଗି ଉଭୟ ରାଜ୍ୟର ବୈଷୟିକ ଦଳ ପକ୍ଷରୁ ଦିଆଯାଇଥିବା ରିପୋର୍ଟ ଟ୍ରିବ୍ୟୁନାଲରେ ସମୀକ୍ଷା କରାଯାଇଥିଲା। ଉଭୟ ରାଜ୍ୟରେ ପ୍ରବାହିତ ମହାନଦୀର କେଉଁ ସ୍ଥାନରେ କେତେ ପରିମାଣର ପାଣି ରହିଛି ତାର ରିପୋର୍ଟ ପ୍ରଦାନ କରିବାକୁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଥିଲେ। ଆସନ୍ତା ମାସ 11 ତାରିଖରେ ଟ୍ରିବ୍ୟୁନାଲରେ ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାପଡ଼ିଛି। କଳାହାଣ୍ଡି ଜିଲ୍ଲାରେ ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ପ୍ରୋତ୍ସାହିତ ଏବଂ ସଶକ୍ତ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଭାସୀ ମାଧ୍ୟମରେ କେସିଙ୍ଗା ସ୍ଥିତ କୁଲ୍ଲୁପଡ଼ାଠାରେ ଏମ୍ଏସ୍ଏମ୍ଇ ପାର୍କର ଉଦ୍ଘାଟନ କରିଛନ୍ତି। 48 ଏକରରୁ ଉର୍ଦ୍ଧ୍ୱ ପରିମିତ ସ୍ଥାନରେ ଏହି ପାର୍କ 10 କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି। ଏହାଦ୍ୱାରା ଜିଲ୍ଲାରେ ଶିଳ୍ପାୟନ ଓ ନବ ଉଦ୍ୟୋଗୀମାନେ ବିଶେଷ ଉପକୃତ ହୋଇପାରିବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଦେଶବ୍ୟାପୀ ପଲ୍ସ ପୋଲିଓ ଟିକାକରଣ ଅଭିଯାନ ଆଜିଠାରୁ ଅନୁଷ୍ଠିତ ହେଉଛି। ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ। ଜନ୍ମରୁ 5 ବର୍ଷ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆଯିବ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଡାକ୍ତରଖାନାଗୁଡ଼ିକ ବ୍ୟତୀତ ଅଙ୍ଗନବାଡ଼ି କେନ୍ଦ୍ର ଏବଂ ବିଭିନ୍ନ ସ୍ଥାନରେ ଶିଶୁମାନଙ୍କୁ ପୋଲିଓ ବୁନ୍ଦା ଦିଆଯିବା ପାଇଁ ବ୍ୟବସ୍ଥା କରାଯାଇଛି। ପୋଲିଓ ବୁନ୍ଦା ଆଜି ଦେଇନଥିବା ଶିଶୁମାନଙ୍କୁ ସ୍ୱାସ୍ଥ୍ୟକର୍ମୀ ଏବଂ ସ୍ୱେଚ୍ଛାସେବୀମାନେ ଘରକୁ ଘର ଯାଇ ପୋଲିଓ ବୁନ୍ଦା ଖୁଆଇବେ। ରାଜ୍ୟରେ ଚାଲିଥିବା ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଅଭିଯାନ ଆଜି ଶେଷ ହେବ। ରାଜ୍ୟର ସମସ୍ତ ଜିଲ୍ଲାରେ ପରିଗଣନା ଫର୍ମର ଡିଜିଟାଇଜେସନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତା ମାସ 5 ତାରିଖରେ ଚିଠା ତାଲିକା ପ୍ରସ୍ତୁତ ହେବ। କନ୍ଧମାଳ ଜିଲ୍ଲାରେ 100% ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ଡିଜିଟାଇଜେସନ କାର୍ଯ୍ୟ ଶେଷ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଗଞ୍ଜାମ ଜିଲ୍ଲାରେ ଜିଲ୍ଲାପାଳ ତଥା ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ଭି କୀର୍ତ୍ତିପାସନଙ୍କ ଅଧ୍ୟକ୍ଷତାରେ ଏସ୍ଆଇଆର୍ ସମ୍ପର୍କିତ ସମୀକ୍ଷା ବୈଠକରେ ଡିଜିଟାଇଜେସନ କାର୍ଯ୍ୟ ଏଏସ୍ବି ତାଲିକା ପ୍ରସ୍ତୁତି ଏବଂ ସମସ୍ତ ତ୍ରୁଟିର ସୁଧାର ନିମନ୍ତେ ସମୀକ୍ଷା କରାଯାଇଛି। ନବରଙ୍ଗପୁର ଜିଲ୍ଲାର ଉମରକୋଟ ସ୍ଥିତ ପିଏମ୍ ଶ୍ରୀ ସରକାରୀ ଉନ୍ନୀତ ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିର ପକ୍ଷରୁ ଶକ୍ତି ସଂରକ୍ଷଣ ଏବଂ ଏହାର ସୁରକ୍ଷିତ ବ୍ୟବହାର ସମ୍ପର୍କରେ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଶକ୍ତି ବିଭାଗ ଆନୁକୂଲ୍ୟରେ ପ୍ରସ୍ତୁତ ସତର୍କତାମୂଳକ ପ୍ରଚାରପତ୍ରଗୁଡ଼ିକୁ ବିଭିନ୍ନ ସ୍ଥାନରେ ବଣ୍ଟନ କରାଯାଇଛି। ଭଦ୍ରକ ଜିଲ୍ଲାର କ୍ରୀଡ଼ା ଭିତ୍ତିଭୂମିର ବିକାଶ ନିମନ୍ତେ ସ୍ଥାନୀୟ ନେହେରୁ ଷ୍ଟାଡିୟମ୍ର ଉନ୍ନୟନ ଓ ଆଧୁନିକୀକରଣ କାର୍ଯ୍ୟ ନିମନ୍ତେ 23,50,00,000 ଟଙ୍କା ବିନିଯୋଗ କରାଯିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଜିଲ୍ଲାପାଳ ଡକ୍ଟର ଦିଲ୍ଲୀପ ରାଉତରାୟ ଏ ସମ୍ପର୍କିତ ସରକାରୀ ପତ୍ର ଜାରି କରିଛନ୍ତି। ଜଣେ ବ୍ୟକ୍ତି ଓ ପରିବାରକୁ ଅପ୍ରତ୍ୟାଶିତ ଆର୍ଥିକ ଅସୁବିଧାରୁ ରକ୍ଷା କରିବାରେ ବୀମା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ବୀମାର ଗୁରୁତ୍ୱକୁ ଉପଲବ୍ଧି କରିବା ସହିତ ଏହାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇ ଜାତୀୟ ବୀମା ସଚେତନତା ଦିବସ ପାଳନ କରାଯାଉଛି। ସ୍ୱାସ୍ଥ୍ୟ ବୀମାଠାରୁ ଆରମ୍ଭ କରି ପେନ୍ସନ୍ ବୀମା ପର୍ଯ୍ୟନ୍ତ ଅନେକ ପ୍ରକାରର ବୀମା ଲୋକମାନଙ୍କୁ ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡ଼ିକ ଦ୍ୱାରା ଯୋଗାଇ ଦିଆଯାଇଥାଏ। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ସକ୍ରିୟ ପ୍ରଭାବରେ ଆସନ୍ତା 3 ତାରିଖ ପର୍ଯ୍ୟନ୍ତ ରାଜ୍ୟର ଦକ୍ଷିଣ ଭାଗର ଜିଲ୍ଲାଗୁଡ଼ିକରେ ଅଧିକ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି। ସୂଚନା ଅନୁସାରେ କନ୍ଧମାଳ କୋରାପୁଟ ଓ ରାୟଗଡ଼ା ଜିଲ୍ଲାର କେତେକ ସ୍ଥାନରେ ଆଜି ମଧ୍ୟମରୁ ପ୍ରବଳ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଓଡ଼ିଶା ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଆସନ୍ତା ବୁଧବାରଠାରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ବାର୍ଦ୍ଧକ୍ୟରେ ପରିସ୍ରା ଜନିତ ସମସ୍ୟା। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ଲକ୍ଷ୍ମୀକାନ୍ତ ସାହୁ।
2: ବାର୍ଦ୍ଧକ୍ୟରେ ପରିସ୍ରା ଜନିତ ସମସ୍ୟା ଏକ ସାଧାରଣ କଥା। ଏଗୁଡ଼ିକ ମଧ୍ୟରୁ ପ୍ରୋଷ୍ଟେଟ୍ ଗ୍ରନ୍ଥିର ଆକାର ବୃଦ୍ଧି ଜନିତ ସମସ୍ୟା ଏକ ମୁଖ୍ୟ ସମସ୍ୟା। ପ୍ରୋଷ୍ଟେଟ୍ ଗ୍ରନ୍ଥି ଗୋଟା ଗୁଆ ଆକାରର ଗ୍ରନ୍ଥି। ଏହା କେବଳ ପୁରୁଷମାନଙ୍କଠାରେ ହିଁ ଅବସ୍ଥିତ। ଏହି ଗ୍ରନ୍ଥିଟି ମୂତ୍ରମାର୍ଗର ପ୍ରଥମ 3 ସେଣ୍ଟିମିଟର ଅଂଶ ଚାରିପଟେ ଗୁଡ଼େଇ ହୋଇ ରହିଥାଏ। ସାଧାରଣତଃ 50 ବର୍ଷ ବୟସ ପରେ ପ୍ରୋଷ୍ଟେଟ୍ ଗ୍ରନ୍ଥିଟି ଆକାରରେ ବୃଦ୍ଧି ପାଇବା ଆରମ୍ଭ କରେ, ଫଳରେ ବିଭିନ୍ନ ପ୍ରକାର ଲକ୍ଷଣ ପ୍ରକାଶ ପାଏ। ରୋଗର ପ୍ରଥମ ଅବସ୍ଥାରେ ରୋଗୀଙ୍କୁ ବାରମ୍ବାର ପରିସ୍ରା ଲାଗେ, ବିଶେଷ କରି ରାତିରେ। ପରବର୍ତ୍ତୀ ସମୟରେ ଉଭୟ ଦିନ ଓ ରାତିରେ ଘନ ଘନ ପରିସ୍ରା ହୁଏ। ଏହାଦ୍ୱାରା ରାତିରେ ନିଦ୍ରାରେ ବ୍ୟାଘାତ ଘଟିବା ସଙ୍ଗେ ସଙ୍ଗେ ରୋଗୀଙ୍କର ଦୈନନ୍ଦିନ କାର୍ଯ୍ୟପ୍ରଣାଳୀ ପ୍ରଭାବିତ ହୋଇଥାଏ। ମୂତ୍ରାଶୟର ଜୀବାଣୁ ସଂକ୍ରମଣ ଘଟି ପରିସ୍ରା ଜଳାପଡ଼ା ହୁଏ ଓ ସ୍ଥଳ ବିଶେଷରେ ପରିସ୍ରାରେ ରକ୍ତ ମଧ୍ୟ ପଡ଼ିପାରେ। ପ୍ରୋଷ୍ଟେଟ୍ ଗ୍ରନ୍ଥିର ଆକାର ବୃଦ୍ଧି ଯୋଗୁଁ ମୂତ୍ରମାର୍ଗ ସଙ୍କୁଚିତ ହୋଇଯାଏ ଏବଂ ରୋଗୀ କୁନ୍ଥାଇ କୁନ୍ଥାଇ ଅତି ପତଳା ଧାରରେ ପରିସ୍ରା କରନ୍ତି। ପରିସ୍ରା କରିବା ପାଇଁ ଶୌଚାଳୟ

0: ରେ 5-10 ମିନିଟ୍ ପର୍ଯ୍ୟନ୍ତ ସମୟ ଲାଗିଯାଏ। ପରିସ୍ରା କରିସାରିବା ପରେ ପେଟରେ କିଛି ପରିସ୍ରା ରହିଗଲା ପରି ଲାଗେ। ସ୍ଥଳବିଶେଷରେ ପରିସ୍ରା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଏ ଏବଂ ରୋଗୀ ଯନ୍ତ୍ରଣାରେ ଛଟପଟ ହୁଅନ୍ତି। ଏ କ୍ଷେତ୍ରରେ କୃତ୍ରିମ ମୂତ୍ର ନଳୀର ପ୍ରୟୋଗରେ ଜମି ରହିଥିବା ମୂତ୍ରକୁ ବାହାର କରିଦେବାର ଆବଶ୍ୟକ ପଡ଼ିଥାଏ। ଏ ରୋଗର ନିରୂପଣ ଅତି ସହଜ। ବିଜ୍ଞାନର ଅଗ୍ରଗତି ସଙ୍ଗେ ସଙ୍ଗେ ଅନେକ ଗୁଡ଼ିଏ ନୂଆ ନୂଆ ଔଷଧର ଉଦ୍ଭାବନ ପ୍ରୋଷ୍ଟେଟ୍ ଗ୍ରନ୍ଥି ଆକାର ବୃଦ୍ଧିଜନିତ ରୋଗ ଚିକିତ୍ସାରେ ଏକ ନୂତନ ଦିଗନ୍ତ ସୃଷ୍ଟି କରିଛି। ତେବେ ଔଷଧ ଚିକିତ୍ସା ସମୟ ସାପେକ୍ଷ ଓ ବ୍ୟୟବହୁଳ। ଅପରପକ୍ଷରେ ଶଲ୍ୟ ଚିକିତ୍ସା ଦ୍ୱାରା ରୋଗୀ ସବୁଦିନ ପାଇଁ ସୁସ୍ଥ ହୋଇଯାଆନ୍ତି। ଅସ୍ତ୍ରୋପଚାରର 4 ଦିନ ପରେ ରୋଗୀ ଡାକ୍ତରଖାନାରୁ ଘରକୁ ଫେରିଆସନ୍ତି। ପ୍ରୋଷ୍ଟେଟ୍ ଗ୍ରନ୍ଥିର କର୍କଟ ରୋଗ ଅନ୍ୟ ଏକ ବାର୍ଦ୍ଧକ୍ୟଜନିତ ସାଧାରଣ ମୂତ୍ର ରୋଗ। ଏହା ସାଧାରଣତଃ 60-80 ବର୍ଷ ମଧ୍ୟରେ ହୋଇଥାଏ। କର୍କଟ ରୋଗଗ୍ରସ୍ତ ହେଲେ ପ୍ରୋଷ୍ଟେଟ୍ ଗ୍ରନ୍ଥିର ଆକାର ବୃଦ୍ଧି ପାଏ। ତେଣୁ ଏ ରୋଗର ଲକ୍ଷଣଗୁଡ଼ିକ ସାଧାରଣ ପ୍ରୋଷ୍ଟେଟ୍ ଗ୍ରନ୍ଥିର ଆକାର ବୃଦ୍ଧିଜନିତ ଲକ୍ଷଣ ସହିତ ସମାନ। ଏହାଛଡ଼ା କର୍କଟ ରୋଗ ଅଣ୍ଟାର ମେରୁ ହାଡ଼ ଓ କଟିର ହାଡ଼କୁ ମାଡ଼ିଯିବା ଫଳରେ ଭୀଷଣ ଅଣ୍ଟା ବିନ୍ଧା ହୁଏ। ତେଣୁ ବୃଦ୍ଧ ବୟସରେ ଅଣ୍ଟା ବିନ୍ଧା ସାଧାରଣ ଚିକିତ୍ସାରେ ଉପଶମ ନ ହେଲେ ପ୍ରୋଷ୍ଟେଟ୍ ଗ୍ରନ୍ଥିର କର୍କଟ ରୋଗ ସମ୍ଭାବନାକୁ ଏଡ଼ାଇ ଦେଇ ହେବ ନାହିଁ। ପ୍ରୋଷ୍ଟେଟ୍ ଗ୍ରନ୍ଥିର କର୍କଟ ରୋଗ ପାର୍ଶ୍ୱବର୍ତ୍ତୀ ମୂତ୍ରାଶୟ ଓ ମଳମାର୍ଗକୁ ବ୍ୟାପିଯିବା ଫଳରେ ମଳ ଓ ମୂତ୍ରରେ ରକ୍ତ ପଡ଼ିପାରେ। କର୍କଟ ରୋଗଗ୍ରସ୍ତ ପ୍ରୋଷ୍ଟେଟ୍ ଗ୍ରନ୍ଥିର ରୋଗ ନିରୂପଣ ସହଜ ସାପେକ୍ଷ। ପ୍ରୋଷ୍ଟେଟ୍ ଗ୍ରନ୍ଥିର କର୍କଟ ରୋଗ ଆରମ୍ଭ ଅବସ୍ଥାରୁ ଜଣାପଡ଼ିଲେ ଅସ୍ତ୍ରୋପଚାର ଦ୍ୱାରା ପ୍ରୋଷ୍ଟେଟ୍ ଗ୍ରନ୍ଥିକୁ ସମ୍ପୂର୍ଣ୍ଣ ରୂପେ ବାହାର କରିଦିଆଯାଏ। ରୋଗୀ ଅନେକ ବର୍ଷ ଏକ ସକ୍ରିୟ ଜୀବନ ଯାପନ କରନ୍ତି। କିନ୍ତୁ ରୋଗର ବିଳମ୍ବ ଅବସ୍ଥାରେ ରୋଗ ନିରୂପଣ ହେଲେ ଅଣ୍ଡକୋଷ 2ଟିକୁ ଅସ୍ତ୍ରୋପଚାର କରି କାଢ଼ି ଦିଆଯାଏ। ଏହାଦ୍ୱାରା କର୍କଟ ରୋଗକୁ ଆୟତ୍ତ ଅବସ୍ଥାକୁ ଅଣାଯାଏ। ରୋଗୀ ଯନ୍ତ୍ରଣାମୁକ୍ତ ହୋଇ ଏକ ସାଧାରଣ ଜୀବନ ଯାପନ କରନ୍ତି। ମୂତ୍ରାଶୟ ମାଂସପେଶୀର ଅତ୍ୟଧିକ କାର୍ଯ୍ୟପ୍ରବଣତା ଜନିତ ମୂତ୍ର ରୋଗ ବା ଓଭର ଆକ୍ଟିଭ ବ୍ଲାଡର ବାର୍ଦ୍ଧକ୍ୟରେ ଏକ ଅତି ସାଧାରଣ ମୂତ୍ର ରୋଗ। 60 ବର୍ଷ ବୟସରୁ ଉର୍ଦ୍ଧ୍ୱ ଶତକଡ଼ା 40% ଉଭୟ ପୁରୁଷ ଓ ସ୍ତ୍ରୀ ଏ ରୋଗରେ ଭୋଗିଥାନ୍ତି। ଏହା ମୂତ୍ରାଶୟର ଏକ ସ୍ନାୟବିକ ଦୁର୍ବଳତା ଜନିତ ରୋଗ, ଯାହାଫଳରେ ମୂତ୍ରାଶୟରେ ଅଳ୍ପ ପରିସ୍ରା ଜମିଗଲେ ମଧ୍ୟ ମୂତ୍ରାଶୟ ମାଂସପେଶୀ ଅନିୟନ୍ତ୍ରିତ ଭାବେ ଘନ ଘନ ସଙ୍କୁଚିତ ହୋଇଉଠେ। ଫଳରେ ରୋଗୀଙ୍କୁ ଘନ ଘନ ପରିସ୍ରା ଲାଗେ, ଅତର୍ଛା ପରିସ୍ରା ଲାଗେ। ପରିସ୍ରା ଲାଗିଲେ ଶୌଚାଳୟକୁ ତୁରନ୍ତ ଯିବାର ଆବଶ୍ୟକ ପଡ଼େ। ଏପରିକି ପରିସ୍ରା ଯାଉ ଯାଉ ଟିକିଏ ବିଳମ୍ବ ହେଲେ ବାଟରେ କିଛି ପରିସ୍ରା ବାହାରି ଆସି ଲୁଗାପଟା ଓଦା ହୋଇଯାଏ। ଏ ରୋଗର ସଠିକ ରୋଗ ନିରୂପଣ ହୋଇପାରିଲେ କେବଳ ଔଷଧ ସେବନ ଦ୍ୱାରା ରୋଗୀ ସୁସ୍ଥ ହୋଇ ଏକ ସାଧାରଣ ଜୀବନ ବିତାଇ ପାରନ୍ତି। ବାର୍ଦ୍ଧକ୍ୟରେ ପରିସ୍ରାଜନିତ ସମସ୍ୟା ବାର୍ଦ୍ଧକ୍ୟକୁ ଦୁର୍ବିସହ କରିଦେଇପାରେ। ସେଗୁଡ଼ିକୁ ବୟସର ପ୍ରଭାବ ବୋଲି ଧରିନେଇ ସହିଯିବା ଉଚିତ ନୁହେଁ। ଉପଯୁକ୍ତ ଚିକିତ୍ସା ଦ୍ୱାରା ରୋଗୀ ସୁସ୍ଥ ହୋଇ ଏକ ସାଧାରଣ ଜୀବନ ବିତାଇ ପାରିବେ।
1: ଅମର ସୁସ୍ଥ କାର୍ଯ୍ୟକ୍ରମରେ ଶୁଣୁଥିଲେ ବାର୍ଦ୍ଧକ୍ୟରେ ପରିସ୍ରାଜନିତ ସମସ୍ୟା, ଏ ସମ୍ପର୍କରେ ଆଲୋଚନା କରିଥିଲେ ଡକ୍ଟର ଲକ୍ଷ୍ମୀକାନ୍ତ ସାହୁ। ଆକାଶବାଣୀ କଟକ, ସମୟ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆଜି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ସେସେଲ୍ସ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀ ଆଜି କରିବେ ଦ୍ୱିପାକ୍ଷିକ ଆଲୋଚନା। ଘରୋଇ ଟୁର୍ ଅପରେଟରଙ୍କ ମାଧ୍ୟମରେ କୈଳାସ ମାନସରୋବର ଯାତ୍ରା କରୁଥିବା ଭାରତୀୟ ନାଗରିକଙ୍କ ପାଇଁ ପରାମର୍ଶବଳୀ ଜାରି କଲା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ। ଭେନେଜୁଏଲା ଭୂକମ୍ପରେ ମୃତ୍ୟୁ ସଂଖ୍ୟା 1430 ବୃଦ୍ଧି ଏବଂ ୟୁଏସ୍ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ପୁରୁଷ ଏକକ ବର୍ଗ ଫାଇନାଲ୍ରେ ପହଞ୍ଚିଲେ ଭାରତର କିଦାମ୍ବି ଶ୍ରୀକାନ୍ତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି 11:15 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ମନ୍ କି ବାତ୍ର 135ତମ ସଂସ୍କରଣ। ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱର୍କ, ଆକାଶବାଣୀ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଆଣ୍ଡ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ। ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହାର ସିଧା ପ୍ରସାରଣ କରାଯିବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ ହେବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସେସେଲ୍ସର ରାଷ୍ଟ୍ରପତି ପ୍ୟାଟ୍ରିକ୍ ହର୍ମିନିଙ୍କ ସହ ଆଲୋଚନା କରିବେ। ଦ୍ୱିପାକ୍ଷିକ ସହଯୋଗ ତଥା ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ଆଞ୍ଚଳିକ ଏବଂ ଆନ୍ତର୍ଜାତିକ ପ୍ରସଙ୍ଗ ଉପରେ ଉଭୟ ନେତାଙ୍କ ମଧ୍ୟରେ ମତ ବିନିମୟ ହେବାର ସମ୍ଭାବନା ରହିଛି। ଶ୍ରୀ ମୋଦି ସେସେଲ୍ସରେ ଜାତୀୟ ସଂସଦକୁ ଆଜି ସମ୍ବୋଧନ କରିବାର ମଧ୍ୟ କାର୍ଯ୍ୟସୂଚୀ ରହିଛି। ପ୍ରବାସୀ ଭାରତୀୟଙ୍କ ସହ ମଧ୍ୟ ସେ ଭାବ ବିନିମୟ କରିବେ। ସେସେଲ୍ସର ରୋଚେ କୈମାଲ୍ଠାରେ ସ୍ୱାଧୀନତା ଦିବସ ସମାରୋହରେ ଶ୍ରୀ ମୋଦି ଅଂଶଗ୍ରହଣ କରିବେ। ମିଳିଥିବା ସୂଚନା ଅନୁଯାୟୀ ଭାରତୀୟ ପ୍ରତିରକ୍ଷା ବାହିନୀର ଏକ ଦଳ ଏବଂ ଦୁଇଟି ଭାରତୀୟ ନୌସେନା ଜାହାଜ ଏହି ସମାରୋହରେ ଅଂଶଗ୍ରହଣ କରିବେ। ସେସେଲ୍ସର ଐତିହାସିକ ଏହି 50ତମ ସ୍ୱାଧୀନତା ଦିବସ ସମାରୋହରେ ଶ୍ରୀ ମୋଦି ସମ୍ମାନିତ ଅତିଥି ଭାବେ ଯୋଗଦେବେ। ସେଠାକାର ଜାତୀୟ ଦିବସ ସମାରୋହରେ ଅତିଥି ଭାବେ ଯୋଗଦେବାରେ ଶ୍ରୀ ମୋଦି ହେବେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ। ସେସେଲ୍ସକୁ ଶ୍ରୀ ମୋଦିଙ୍କର ଏହି ତିନିଦିନିଆ ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ନେଇ ଉଭୟ ପକ୍ଷଙ୍କ ଅଙ୍ଗୀକାରବଦ୍ଧତାକୁ ପ୍ରତିପାଦନ କରୁଛି। ଗୁଜରାଟକୁ ତିନିଦିନିଆ ଗସ୍ତରେ ଥିବା ସ୍ୱରାଷ୍ଟ୍ର ସମବାୟ ମନ୍ତ୍ରୀ ଅମିତ ଶାହା ଆଜି ସନ୍ଧ୍ୟାରେ ଗାନ୍ଧୀନଗରଠାରେ ପ୍ରଧାନମନ୍ତ୍ରୀ ପରିବାର ଯତ୍ନ ଟ୍ରାକର ପାଇଲଟ ପ୍ରକଳ୍ପର ଶୁଭାରମ୍ଭ କରିବେ। ପରିବାର ପାଇଁ ସ୍ୱାସ୍ଥ୍ୟସେବା କ୍ଷେତ୍ର ଚିହ୍ନଟ ଏବଂ ସୁଗମ ଚିକିତ୍ସାକୁ ଅଧିକ ବ୍ୟବସ୍ଥିତ କରିବା ଏହି ନୂତନ ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ। ଅହମ୍ମଦାବାଦଠାରେ ଶ୍ରୀ ଶାହା ଆଜି ପୂର୍ବାହ୍ନରେ ଦଳୀୟ ସ୍ୱତନ୍ତ୍ର ଚିନ୍ତନ ଶିବିରରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ତୃଣମୂଳ ସ୍ତରରେ ଦଳୀୟ ରଣନୀତି ପ୍ରସ୍ତୁତି ନେଇ କର୍ମକର୍ତ୍ତାଙ୍କ ସହ ସମୀକ୍ଷା ଏବଂ ଆଲୋଚନା କରିବାର ସମ୍ଭାବନା ରହିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ କହିଛନ୍ତି, ଗତ 12 ବର୍ଷ ମଧ୍ୟରେ ଭାରତ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି କରିଛି। ଏକ ଘରୋଇ ଗଣମାଧ୍ୟମ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଗତକାଲି ଯୋଗଦେଇ ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ପଟେଲ କହିଛନ୍ତି, ପ୍ରତ୍ୟେକ ନାଗରିକଙ୍କ ପାଖରେ ସୁଲଭ ଏବଂ ଗୁଣବତ୍ତା ସମ୍ପନ୍ନ ସ୍ୱାସ୍ଥ୍ୟସେବା ପ୍ରଦାନ ଲକ୍ଷ୍ୟ ନେଇ ସାର୍ବଜନୀନ ସ୍ୱାସ୍ଥ୍ୟ ବୀମା କ୍ଷେତ୍ରକୁ ବ୍ୟାପକ କରାଯାଉଛି। ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନା ଉପରେ ଆଲୋକପାତ କରି ରାଷ୍ଟ୍ରମନ୍ତ୍ରୀ କହିଛନ୍ତି, ପ୍ରାୟ 62 କୋଟି ଲୋକ ଏହାର ସୁଫଳ ପାଉଛନ୍ତି। ଏହି ପଦକ୍ଷେପ ପରିବାରଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ କରିବା ସହଜ ଏବଂ ଗୁଣବତ୍ତା ସମ୍ପନ୍ନ ସେବା ପ୍ରଦାନ କରିପାରୁଛି। ଦେଶରେ ଏବେ ପ୍ରାୟ 1,84,000 ଆୟୁଷ୍ମାନ ଆରୋଗ୍ୟ ମନ୍ଦିର କାର୍ଯ୍ୟକ୍ଷମ ରହିଛି। ତୃଣମୂଳ ସ୍ତରରେ ପ୍ରାଥମିକ ସ୍ୱାସ୍ଥ୍ୟସେବାକୁ ଏହା ସଶକ୍ତ କରୁଛି ବୋଲି ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ପଟେଲ କହିଛନ୍ତି। ତେବେ ମଧୁମେହ, ରକ୍ତଚାପ ଏବଂ କେତେକ କର୍କଟ ରୋଗର ବର୍ଦ୍ଧିତ ସଂଖ୍ୟା ଜନସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ଏକ ଚିନ୍ତାର ପ୍ରସଙ୍ଗ ପାଲଟିଛି। ସେ କହିଛନ୍ତି, ସମୟୋଚିତ ପରୀକ୍ଷଣ ଏ କ୍ଷେତ୍ରରେ ଆର୍ଥିକ ଚାପ ହ୍ରାସ କରିବାରେ ସହାୟକ ହୋଇପାରିଛି। ଆକାଶବାଣୀର ପ୍ରକୃତି କେ ବାଦ୍ ଆକାଶବାଣୀ କେ ସାଥ୍ ଧାରାବାହିକ କାର୍ଯ୍ୟକ୍ରମରେ ଆଜି ଛତିଶଗଡ଼ର କୋଡେନ୍ସ କାଫେ ଉପରେ ଆଲୋଚନା ପ୍ରସାରଣ କରାଯିବ। ଅମ୍ବିକାପୁରୀ ମହାନଗର ନିଗମ ଦ୍ୱାରା ପରିଚାଳିତ ଏହି କାଫେ ପ୍ଲାଷ୍ଟିକ୍ ଅଳିଆ ବଦଳରେ ଖାଦ୍ୟ ପ୍ରଦାନ କରୁଛି। କାର୍ଯ୍ୟକ୍ରମରେ କାଫେର କାର୍ଯ୍ୟକାରୀ ମୁଖ୍ୟ ରିତେଶ ସୈନୀଙ୍କ ସହ ଆଲୋଚନା କରାଯିବ। 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲରେ ଏହି କାର୍ଯ୍ୟକ୍ରମ 9:10 ପ୍ରସାରଣ କରାଯିବ। ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଘରୋଇ ଟୁର୍ ଅପରେଟରଙ୍କ ଦ୍ୱାରା କୈଳାସ ମାନସରୋବର ଯାତ୍ରା କରୁଥିବା ଭାରତୀୟ ନାଗରିକଙ୍କ ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ପରାମର୍ଶବଳୀ ଜାରି କରିଛି। ଯାତ୍ରା ପାଇଁ ସମସ୍ତ ଆବଶ୍ୟକୀୟ କାଗଜପତ୍ର ସାଙ୍ଗରେ ରଖିବାକୁ ମନ୍ତ୍ରଣାଳୟ ପରାମର୍ଶ ଦେଇଛି। ଦସ୍ତାବିଜ ପ୍ରାପ୍ତ ନ ହେବା ପର୍ଯ୍ୟନ୍ତ ଭାରତରୁ ଯାତ୍ରା ଆରମ୍ଭ ନ କରିବାକୁ କୁହାଯାଇଛି, ଅନ୍ୟଥା ଯାତ୍ରାପଥରେ ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡ଼ିପାରେ। ଏପରିକି ଘରୋଇ ଟୁର୍ ଅପରେଟରଙ୍କ ପଞ୍ଜୀକରଣ ଏବଂ କୈଳାସ ମାନସରୋବର ଯାତ୍ରା ପାଇଁ ସେମାନେ ଅଧିକୃତ କି ନୁହଁ ତାହାର ମଧ୍ୟ ଯାଞ୍ଚ କରିବା ପାଇଁ ମନ୍ତ୍ରଣାଳୟ ଶ୍ରଦ୍ଧାଳୁଙ୍କୁ ପରାମର୍ଶ ଦେଇଛି। କୈଳାସ ମାନସରୋବର ଯାତ୍ରା କରୁଥିବା ପ୍ରାୟ 52 ଜଣ ଭାରତୀୟ ନାଗରିକ ଏବେ ଆବଶ୍ୟକ ନଥିପତ୍ର ଅଭାବରୁ ନେପାଳର କାଠମାଣ୍ଡୁଠାରେ ଅଟକି ରହିଛନ୍ତି। ସୁରକ୍ଷିତ ପରବର୍ତ୍ତୀ ଯାତ୍ରା ପାଇଁ ସେମାନେ ଜରୁରୀ ସହାୟତା ଆବଶ୍ୟକ କରୁଛନ୍ତି ବୋଲି ମନ୍ତ୍ରଣାଳୟ କହିଛି। ସୂଚନାଯୋଗ୍ୟ, ଚଳିତ ବର୍ଷ କୈଳାସ ମାନସରୋବର ଯାତ୍ରାର ପ୍ରଥମ ତୀର୍ଥଯାତ୍ରୀ ଦଳ ଗତ 20 ତାରିଖରେ ନଥୁଲା ପଥ ଦେଇ ଭାରତ ଚୀନ ସୀମା ଅତିକ୍ରମ କରି ଚୀନରେ ପ୍ରବେଶ କରିଛନ୍ତି। ଭେନେଜୁଏଲା ଭୂକମ୍ପରେ ମୃତ୍ୟୁ ସଂଖ୍ୟା 1,430କୁ ବୃଦ୍ଧି ପାଇଛି। ଦକ୍ଷିଣ ଆମେରିକୀୟ ଏହି ଦେଶରେ ଗତ ବୁଧବାର ଦିନ ଲଗାତାର 2 ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା 7.2 ଏବଂ 7.5 ରହିଥିଲା। ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ 68,900ରୁ ଅଧିକ ଲୋକ ନିଖୋଜ ଥିବା ସେମାନଙ୍କର ନିକଟ ସମ୍ପର୍କୀୟ ରିପୋର୍ଟ କରିଛନ୍ତି। ଲା ଗୁୟାଇରା ପ୍ରଦେଶ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଭେନେଜୁଏଲା ଫାଉଣ୍ଡେସନ ଫର ସିସ୍ମୋଲୋଜିକାଲ ରିସର୍ଚ୍ଚ ପ୍ରତିଷ୍ଠାନ ଦେଇଥିବା

ରିପୋର୍ଟ ଅନୁଯାୟୀ ଦେଶର କେନ୍ଦ୍ରୀୟ ଅଞ୍ଚଳରେ ପୁଣି ଏକ 4.1 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପ ବିଜ୍ଞାନ ସଂସ୍ଥା ଦେଇଥିବା ସୂଚନା ଅନୁଯାୟୀ ଏହାର କେନ୍ଦ୍ରସ୍ଥଳ ଲା ଗୁଆଇରାଠାରୁ 35 କିଲୋମିଟର ପଶ୍ଚିମରେ ରହିଥିଲା। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶକ୍ରମେ ଇରାନ୍ର ବିଭିନ୍ନ ଅଞ୍ଚଳରେ ଆକ୍ରମଣ କରାଯାଇଥିବା ନେଇ ଆମେରିକା ସେନା ସ୍ପଷ୍ଟ କରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଆମେରିକାର କେନ୍ଦ୍ରୀୟ କମାଣ୍ଡ କହିଛି, ଗତ ଶୁକ୍ରବାର ଦିନ ଏକ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣର ଜବାବରେ ଆମେରିକା ଆକାଶମାର୍ଗରୁ ଇରାନ୍ର ସାମରିକ ଭିତ୍ତିଭୂମି, ଯୋଗାଯୋଗ ବ୍ୟବସ୍ଥା, ବାୟୁ ପ୍ରତିରକ୍ଷା ସ୍ଥଳ ଏବଂ ଡ୍ରୋନ୍ ସଂରକ୍ଷଣ କ୍ଷେତ୍ର ଆଦିକୁ ଲକ୍ଷ୍ୟ କରି ଆକ୍ରମଣ କରିଛି। କେନ୍ଦ୍ରୀୟ କମାଣ୍ଡ କହିଛି, ଇରାନୀ ସେନା ଡ୍ରୋନ୍ ମାଧ୍ୟମରେ ହର୍ମୁଜ୍ ପ୍ରଣାଳୀ ଦେଇ ଗତି କରୁଥିବା ଏକ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କରିଥିଲା। ଏହି ଜାହାଜରେ 2 ନିୟୁତ ବ୍ୟାରେଲରୁ ଅଧିକ ଅଶୋଧିତ ତୈଳ ପରିବହନ କରାଯାଉଥିଲା। ଆମେରିକା ସହ ଯୁଦ୍ଧବିରତି ଚୁକ୍ତିକୁ ପାଳନ କରିବା ପାଇଁ ଇରାନ୍ ପାଖରେ ସୁଯୋଗ ରହିଥିବା ବେଳେ ଏହାକୁ ଅମାନ୍ୟ କଲେ ଇରାନ୍ ଏଭଳି ଆକ୍ରମଣ କରିଥିବା ଆମେରିକା ସେନା କହିଛି। ଅନ୍ୟପକ୍ଷରେ ହର୍ମୁଜ୍ ପ୍ରଣାଳୀର ଉତ୍ତର ଭାଗରେ ଏକ ସ୍ଥାନରେ ବିସ୍ଫୋରଣ ଘଟିଥିବା ନେଇ ଇରାନ୍ର ସରକାରୀ ଟେଲିଭିଜନ ସଂସ୍ଥା ସୂଚନା ପ୍ରଦାନ କରିଛି। ଉତ୍ତରପ୍ରଦେଶରେ ଏକ ସଡ଼କ ଦୁର୍ଘଟଣାରେ 2 ଜଣ ମହିଳାଙ୍କ ସମେତ 3 ଜଣଙ୍କର ମୃତ୍ୟୁ ହୋଇଛି। କୁଶିନଗର ଜିଲ୍ଲା ଅନ୍ତର୍ଗତ ଅହିରୁଳି ବଜାର ଥାନା ଅଞ୍ଚଳରେ ହଟ୍ପ୍ରିପ୍ରାଇଚ୍ ରାସ୍ତାରେ ଏକ କାର୍ ଏବଂ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହୋଇଥିଲା। ପୁଲିସ୍ ଦେଇଥିବା ସୂଚନା ଅନୁଯାୟୀ ଘଟଣାସ୍ଥଳରେ ମୋଟରସାଇକେଲରେ 3 ଜଣ ଯାକ ଆରୋହୀଙ୍କର ମୃତ୍ୟୁ ହୋଇଛି। ଅଭିଯୁକ୍ତ କାର୍ ଚାଳକକୁ ଅଟକ ରଖାଯାଇଥିବା ପୁଲିସ୍ କହିଛି। ୟୁଏସ୍ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଭାରତର କିଦାମ୍ବି ଶ୍ରୀକାନ୍ତ ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ପୁରୁଷ ଏକକ ବର୍ଗ ମ୍ୟାଚ୍ରେ ଶ୍ରୀକାନ୍ତ ଜାପାନ ପ୍ରତିପକ୍ଷ ୟୁଦାଇ ଓକିମୋଟୋଙ୍କୁ 22-10, 15-21 ଏବଂ 21-19 ସେଟ୍ରେ ପରାସ୍ତ କରିଛନ୍ତି। ଭାରତର ରୌନକ ଚୌହାନ ଆଜି ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ରେ ଚାଇନିଜ୍ ତାଇପେଇର ସୁ ଲି ୟାଙ୍ଗ୍ଙ୍କୁ ଭେଟିବେ। ଅନ୍ୟପକ୍ଷରେ ମହିଳା ଏକକ ବର୍ଗରେ ଭାରତର ଦେବିକା ସିହାଗ ସେମିଫାଇନାଲ୍ ପର୍ଯ୍ୟାୟରେ ଡେନମାର୍କର ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ପରାଜିତ ହୋଇଛନ୍ତି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜିର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଇଂଲଣ୍ଡ ବିଜୟୀ ହୋଇଛି। ଆମେରିକାର ନ୍ୟୁଜର୍ସି ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ପାନାମାକୁ 2-0 ଗୋଲ୍ରେ ଇଂଲଣ୍ଡ ପରାସ୍ତ କରିଛି। ଗ୍ରୁପ୍ ପର୍ଯ୍ୟାୟରେ ଅନ୍ୟ ଏକ ମ୍ୟାଚ୍ରେ କ୍ରୋଏସିଆ ଘାନାକୁ 2-1 ଗୋଲ୍ରେ ପରାସ୍ତ କରିଛି। ଚେସ୍ ଖେଳରେ ଗୋଆର 14-ବର୍ଷୀୟ ଅନ୍ତର୍ଜାତୀୟ ମାଷ୍ଟର ଇଥାନ ଭାଜ ଭାରତର 96ତମ ଚେସ୍ ଗ୍ରାଣ୍ଡମାଷ୍ଟର ହୋଇଛନ୍ତି। ବୋସ୍ନିଆ ହର୍ଜଗୋଭିନାରେ ଅନୁଷ୍ଠିତ ସାରାଜେଭୋ ଜିଏମ୍ଏ ମିକ୍ସ ଟୁର୍ଣ୍ଣାମେଣ୍ଟରେ ତୃତୀୟ ତଥା ଅନ୍ତିମ ଗ୍ରାଣ୍ଡମାଷ୍ଟର ନର୍ମ ହାସଲ କରି ଶ୍ରୀ ଭାଜ ଏହି ସଫଳତା ପାଇଛନ୍ତି। ଇଥାନ ଅନୁରାମ ମାହାମଲ ଏବଂ ଲିଓନ ମେଣ୍ଡନକାଙ୍କ ପରେ ଶ୍ରୀ ଭାଜ ଗୋଆର ତୃତୀୟ ଗ୍ରାଣ୍ଡମାଷ୍ଟର ହୋଇଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆଜି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ସେସେଲ୍ସ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀ ଆଜି କରିବେ ଦ୍ୱିପାକ୍ଷିକ ଆଲୋଚନା। ଘରୋଇ ଟୁର୍ ଅପରେଟରଙ୍କ ମାଧ୍ୟମରେ କୈଳାସ ମାନସରୋବର ଯାତ୍ରା କରୁଥିବା ଭାରତୀୟ ନାଗରିକଙ୍କ ପାଇଁ ପରାମର୍ଶବଳୀ ଜାରି କଲା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ। ଭେଞ୍ଜୁଆଲା ଭୂକମ୍ପରେ ମୃତ୍ୟୁ ସଂଖ୍ୟା 1,430କୁ ବୃଦ୍ଧି ଏବଂ

ଛତା ତାହେଲେ ଆସ ଏବେ କାର୍ଯ୍ୟକ୍ରମ ଆରମ୍ଭ କରିବା। ଆଜିର ଇଟିକିଲି ମିଟିକିଲି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି ମୁଁ ତୁମମାନଙ୍କର ରଜିତା ଅପା। ଇଟିକିଲି ମିଟିକିଲି ଫୁଟିଗଲା କାଇଁଚ, ଆମ ଓଡ଼ିଶାର କଥା କୁହ କିଏ ଜାଣିଛ। ପିଲାମାନେ କହିଲ, ଆମ ଓଡ଼ିଶାରେ କେତୋଟି ଜିଲ୍ଲା ଅଛି? ଠିକ କହିଛ ପିଲେ, ଆମ ଓଡ଼ିଶାରେ ମୋଟ 30 ଜିଲ୍ଲା ଅଛି। ଯେମିତି ଗୋଟେ ବଡ଼ ପରିବାରରେ 30 ସଦସ୍ୟ ଥାନ୍ତି, କିଏ ଟିକେ କଡ଼ା କଥା କୁହନ୍ତି ତ କିଏ ବହୁତ ଗେଲା କରନ୍ତି, କିଏ ଭଲ ରୋଷେଇ କରନ୍ତି, କିଏ ମଜା ମଜା କଥା କୁହନ୍ତି, ସେଇଭଳି ହେଉଛି ଆମ ରାଜ୍ୟ ଓଡ଼ିଶା। ପୁରୀର ସୁନେଲି ବେଳାଭୂମି କି କୋରାପୁଟର ପାହାଡ଼ିଆ ରାସ୍ତା କ'ଣ ପିଲେ, ଦେଖିବାକୁ ବହୁତ ସୁନ୍ଦର ନା? ଆଉ ଏମିତିରେ ବି ଆମ ଓଡ଼ିଶାରେ ବି କାଶ୍ମୀର ଅଛି। ଜାଣିଛ ତ ପିଲେ, ଓଡ଼ିଶାର କାଶ୍ମୀର କାହାକୁ କୁହାଯାଏ? ଦାରିଙ୍ଗବାଡ଼ିକୁ କୁହାଯାଏ। ଏତେ ସୁନ୍ଦର ସୁନ୍ଦର ପରିବେଶ ସହିତ ଆମକୁ ଶୁଣିବାକୁ ମିଳେ ନୂଆ ନୂଆ ଭାଷା। ଆମେ ସଭି ଓଡ଼ିଶାବାସୀ। ଆମ ଓଡ଼ିଶାରେ ଅନେକ ପ୍ରକାରର ଭାଷା ଅଛି, ଉପଭାଷା ଅଛି, ଯାହାକୁ ନେଇ ଆମେ ସବୁବେଳେ ଗର୍ବ କରିବା କଥା। ପିଲେ, ବେଳେବେଳେ ତୁମେମାନେ ଭାବୁଥିବ ଆମର ସମ୍ବଲପୁରୀ ଭାଷା, କୋରାପୁଟିଆ ଭାଷା ଆଉ ବାଲେଶ୍ୱରୀ ଭାଷା ଏସବୁ ତ ପୁରୀ ଭାଷା ଠାରୁ ଟିକେ ଅଲଗା। କିନ୍ତୁ ପିଲେ, ଯେମିତି ଗୋଟିଏ ଫୁଲତୋଡ଼ାରେ ଭିନ୍ନ ଭିନ୍ନ ରଙ୍ଗର ଫୁଲ ରହିଲେ ହିଁ ସେଇ ଫୁଲତୋଡ଼ାଟି ସୁନ୍ଦର ଲାଗିଥାଏ, ସେଇଭଳି ଆମ ରାଜ୍ୟ ଓଡ଼ିଶା। ଆମେ ସିନା ଅଲଗା ଅଲଗା ଭାଷାରେ କଥା ହେଉ, କିନ୍ତୁ ଆମେ ଯେବେ ହସୁ ସେତେବେଳେ ଆମ ସମସ୍ତଙ୍କର ହସ ଏକାଭଳି ଶୁଭେ, ଆଉ କାନ୍ଦିଲେ ଆଖିରୁ ଲୁହ ବି ସମାନ ଭାବେ ବୋହିଥାଏ। ଆଉ କେବେ କେବେ ତୁମେମାନେ ରୁଷି ଯାଉଥିବ, ସେମିତି ରୁଷିଲେ ବି ସମସ୍ତେ ଏକାଭଳି ରୁଷି ଥାଉ। ତେଣୁ ବୁଝିଲ ତ ପିଲେ, ଭାଷା ହେଉଛି ଆମ ମନର ଭଲ ପାଇବା, ପ୍ରେମ, ସାହସ ଏସବୁ ଭାବନାକୁ ଆଦାନ ପ୍ରଦାନ କରିବାର ଗୋଟିଏ ମାଧ୍ୟମ। କିନ୍ତୁ ଯେହେତୁ ଆମ ଓଡ଼ିଶା ଗୋଟିଏ ଚମତ୍କାର ରାଇଜ, ତେଣୁ ଏଠି ତୁମମାନଙ୍କୁ ବହୁତ ପ୍ରକାରର ଭାଷା ଶୁଣିବାକୁ ମିଳିବ। ହେଲେ ସବୁବେଳେ ମନେ ରଖିଥିବ ପିଲେ, ଏଠି ଭାଷା ଅନେକ ହେଲେ ଭାବନା ଏକ। ଆଚ୍ଛା ପିଲେ, ହଉ ଆଜି ତୁମକୁ ମୁଁ ଗୋଟିଏ ଧାଡ଼ି ଶିଖାଇ ଦେଉଛି। ତୁମେମାନେ ଓଡ଼ିଆ ଭାଷାରେ ମାଆଙ୍କୁ କହୁଥିବ, ମା, ମୁଁ ତୁମକୁ ବହୁତ ଭଲ ପାଏ। ତାହେଲେ ଆଜି ମାଆଙ୍କୁ ସମ୍ବଲପୁରୀ ଭାଷାରେ କହିବ, ମା, ମୁଁ ତତେ ବହୁତ ଭଲ ପାଉଛି। ଦେଖିବ ତୁମ ମା ବି ବହୁତ ଖୁସି ହେଇଯିବେ। ଆମର ମାତୃଭାଷା ଓଡ଼ିଆ ଭାଷା ଯାହା ହେଉଛି ଗୋଟିଏ ଶାସ୍ତ୍ରୀୟ ଭାଷା। କିନ୍ତୁ ଜାଣିଛ ପିଲେ, ଆମ ଓଡ଼ିଶାରେ ପ୍ରାୟ 20 ଅଧିକ ଆଦିବାସୀ ଭାଷା ଅଛି, ଯେମିତିକି କୁଇ, କୁଭି, ଓରାଓ, କୋୟା ଓ ବଣ୍ଡା, ଆଉ ତା ସହିତ ସାନ୍ତାଳୀ ଭାଷା ଯାହାର ନିଜସ୍ୱ ଲିପି ବି ଅଛି, ଆଉ ସେଇ ଲିପିକୁ କୁହାଯାଏ ଅଲଚିକି। ଭାବିଲ ପିଲେ, ଯଦି ଖାଲି ଆମ ଓଡ଼ିଶାରେ ଏତିକି ପ୍ରକାରର ଭାଷା ଅଛି, ତାହେଲେ ଏଇ ପୃଥିବୀରେ କେତେ ପ୍ରକାରର ଭାଷା ଥିବ? ତୁମେମାନେ ଭାବୁଥାଅ। ଆଉ ତା ସହିତ କେଉଁ ଭାଷା ତୁମେମାନେ ଏବେ ନୂଆ ଶିଖିବାକୁ ଚାହିଁବ, ସେ ବିଷୟରେ ତୁମ ରୋଜିତା ଅପାକୁ ଚିଠିଟିଏ ଲେଖି ନିଶ୍ଚୟ ଜଣାଇବ। ହେଲେ ଏବେ ସମୟ ହୋଇଯାଇଛି ଗୀତଟିଏ ଶୁଣିବାର। ଆସ ପିଲେ, ସଭି ମିଶି ଶୁଣିନେବା ଭଜନଟିଏ।

ପିଲାମାନେ ଗୀତଟି ଶୁଣିଲ, ମଜା ଲାଗିଲା ନା? ହେଲେ ଆଜି ତ ଛୁଟି ଦିନ, ପାଠ ପଢ଼ିବା ସହିତ ମଜା କରିବାର ଦିନ। ଏଇ ମଜା ତୁମମାନଙ୍କର ଏବେ ଦୁଇଗୁଣ ହେଇଯିବ। ହେଲେ କେମିତି ଜାଣିଛ ପିଲେ? ଠିକ୍ ଜାଣିପାରିଛ, ଗପ କବିତା ଶୁଣି। ହେଲେ ସେଥିପାଇଁ ଚାଲ ଏବେ ସ୍ୱାଗତ କରିବା ଯିଏ ତୁମମାନଙ୍କୁ ଗପ କବିତା ଶୁଣାଇବେ, ସେ ହେଉଛନ୍ତି ଶରତ କୁମାର ନାୟକ ସାର। ସାର୍ ନମସ୍କାର। ସାର୍, ଆଜିର ଇଟିକିଲି ମିଟିକିଲି ପରିସରକୁ ଆପଣଙ୍କୁ ସ୍ୱାଗତ କରୁଛି।

0: ଜିତ୍ ମାନଙ୍କୁ ଗପ କବିତା ଶୁଣାଇବେ, ସେ ହେଉଛନ୍ତି ଶରତ କୁମାର ନାୟକ ସାର୍। ସାର୍ ନମସ୍କାର। ସାର୍, ଆଜିର ଇଟିକିଲି ମିଟିକିଲି ପରିସରକୁ ଆପଣଙ୍କୁ ସ୍ୱାଗତ କରୁଛୁ।
1: ବହୁତ ବହୁତ ଅଭିନନ୍ଦନ ଏବଂ ଧନ୍ୟବାଦ, ନମସ୍କାର ଜଣାଉଛି ଆମର ସବୁ ପ୍ରିୟ ଶ୍ରୋତାମାନଙ୍କୁ, କୁନି କୁନି ପିଲାମାନଙ୍କୁ।
0: ତାହେଲେ ସାର୍, ଆପଣ ଜାଣିଥିବେ ପିଲାମାନେ ଚାହିଁ ରହିଛନ୍ତି ଗପ କବିତା ଶୁଣିବା ପାଇଁ, ତେବେ ପ୍ରଥମେ ଆପଣ ପିଲାମାନଙ୍କୁ କ'ଣ ଶୁଣାଇବେ ସାର୍?
1: ମୁଁ ପ୍ରଥମେ ପିଲାମାନଙ୍କ ପାଇଁ ଗୋଟେ ମଜାଳିଆ ଗପ କହୁଛି, ଯେଉଁଥିରେ କି ଶିଖିବାର ବି ବହୁତ କଥା ଅଛି। ସେଇଭଳି ଏକ ଗପ ଆଣିଛି, ପିଲାମାନଙ୍କୁ ପଢ଼ି ଶୁଣାଇବି ଆଉ କହିବି। ଗପଟିର ନାଁ ହେଲା ବାଘ ରାଜାଙ୍କ ଡିଜେଲ ଗାଡ଼ି। ବାଘ ରାଜାଙ୍କ ଜଙ୍ଗଲ ରାଇଜଟା ଏତେ ବଡ଼ ଥିଲା ଯେ ଗୋଟିଏ ମୁଣ୍ଡରୁ ଚାଲି ଚାଲି ଆଉ ଗୋଟାଏ ମୁଣ୍ଡକୁ ଗଲେ ପୁରା ଦୁଇ ଦିନ ଲାଗିଯାଉଥିଲା। ବାଘ ରାଜାଙ୍କର ବି ବଳ ବୟସ କମି କମି ଆସୁଥିଲା, ବେଶୀ ବାଟ ଚାଲିବା ବା କିଛି ବାଟ ଦୌଡ଼ିବା ତାଙ୍କ ପକ୍ଷରେ ସମ୍ଭବ ହେଉନଥିଲା। ନିୟମିତ ସାରା ଜଙ୍ଗଲ ନ ବୁଲିଲେ ଜୀବଜନ୍ତୁଙ୍କର ଖବର ଅନ୍ତର ବା ରଖିବେ କେମିତି? ଏତିକିବେଳେ ମନ୍ତ୍ରୀ ଭାଲୁ ମହାଶୟ ପରାମର୍ଶ ଦେଇ କହିଲେ, ମହାରାଜ, ଆପଣ ତ ଆଉ ସହଜରେ ଚଲାବୁଲା କରିପାରୁନାହାନ୍ତି, ତେଣୁ ଆପଣଙ୍କ ବାପାଙ୍କର ଯେଉଁ ପୁରୁଣା ଡିଜେଲ ଜିପ୍ଟି ଅଛି ତାକୁ ଏବେ ଠିକ୍ କରାଇ ଦିଅନ୍ତୁ, ଆଉ ଆପଣ ସେଥିରେ ବସି ଯିବା ଆସିବା କରନ୍ତୁ। ବାଘ ରାଜା କହିଲେ, ସତ କଥା ତ, ତୁମେ ଭଲ କଥା ମନେ ପକାଇ ଦେଇଛ, ଆସନ୍ତାକାଲିଠାରୁ ସେଇଆ ହେଉ। ବାପାଙ୍କ ଗାଡ଼ିର ଡ୍ରାଇଭର ବିଲୁଆକୁ ଖବର ଦେଇଦିଅ, ପ୍ରତିଦିନ ସକାଳୁ ସେ ଯେମିତି ହେଲେ ମୋ ପାଖକୁ ଆସିବ, ମୁଁ ଜଙ୍ଗଲରେ ଯୁଆଡ଼େ ଯିବି ସେ ଜିପ୍ ଚଳାଇ ମୋତେ ନେଇଯିବ, ମୋର ଯିବା ଆସିବା ପାଇଁ ଆଉ ଅସୁବିଧା ହେବ ନାହିଁ। ହଁ, ମାଙ୍କଡ଼କୁ କୁହ ଆଜି ସନ୍ଧ୍ୟାରେ ଯାଇ ସହରରେ ପେଟ୍ରୋଲ ପମ୍ପରୁ 10 ଲିଟର ଡିଜେଲ ଏକ ଜାର୍ରେ ନେଇ ଆସିବ। ତହି ପରଦିନର ଘଟଣା, ବିଲୁଆ ଡ୍ରାଇଭର ବଡ଼ି ସକାଳୁ ଆସି ଡିଜେଲ ଜିପ୍ଟିକୁ ପୋଛାପୋଛି କରି ସଜାଡ଼ିଦେଲା। ଅବଶ୍ୟ ଗାଡ଼ି ସହଜରେ ଷ୍ଟାର୍ଟ ହେଉନଥିଲା, ବିଲୁଆ ତା ପ୍ରାଣପଣେ ଚେଷ୍ଟା କରି ଗାଡ଼ିକୁ ଷ୍ଟାର୍ଟ କରିବାରେ ସଫଳ ହେଲା। ବାଘ ରାଜା ଜିପ୍ରେ ବସି ତାଙ୍କର ପ୍ରଥମ ଯାତ୍ରା ଆରମ୍ଭ କଲେ। ସେହିଦିନଠାରୁ ବାଘ ରାଜାଙ୍କର ଯିବା ଆସିବା ଭାରି ସହଜ ହୋଇଗଲା। ଜଙ୍ଗଲ ରାସ୍ତାରେ ଜିପ୍ରେ ବସି ବାଘ ରାଜା ଯିବାବେଳେ ଜଙ୍ଗଲର ସବୁ ଜୀବଜନ୍ତୁ ଆସି ରାସ୍ତା ଧାରରେ ଛିଡ଼ା ହୋଇ ସାଲୁଟ ମାରୁଥାନ୍ତି। ଏହିପରି ପ୍ରାୟ 6 ମାସ ବିତିଗଲା। ଏଥର କିନ୍ତୁ ଗୋଟାଏ ବଡ଼ ସମସ୍ୟା ସୃଷ୍ଟି ହେଲା। ବାଘ ରାଜାଙ୍କ ଜିପ୍ ଜଙ୍ଗଲ ରାସ୍ତାରେ ଗଲାବେଳେ ଭୀଷଣ ଧୂଆଁ ବାହାରୁଥାଏ, ଏତେ କଳା ଧୂଆଁ ଯେ ଜଙ୍ଗଲ ଜୀବମାନେ ଅସ୍ତବ୍ୟସ୍ତ ହୋଇଯାଉଥାନ୍ତି। ବାଘ ରାଜା ନିଜେ ବି ଏକ ପ୍ରକାର ନିଶ୍ୱାସ ପ୍ରଶ୍ୱାସ ନେବାର କଷ୍ଟ ଅନୁଭବ କଲେ। କିଛିଦିନ ଭିତରେ ଦେଖାଗଲା ବାଘ ରାଜାଙ୍କୁ ଖୁଁ ଖୁଁ କାଶ ଟିକେ ଟିକେ ଆରମ୍ଭ ହୋଇଗଲା। ଜଙ୍ଗଲ ଜୀବମାନଙ୍କର ଚିକିତ୍ସକ କବିରାଜ ବୈଦ୍ୟ ଗଧିଆ ଆସି ବାଘ ରାଜାଙ୍କର ନାଡ଼ି ପରୀକ୍ଷା କଲା, କହିଲା, ମହାରାଜ, ଆପଣଙ୍କର ଏ କାଶ ଦୂଷିତ ବାୟୁ ସେବନ କାରଣରୁ ଘଟୁଛି। ମୋର ଅନୁମାନ, ଆପଣ ଡିଜେଲ ଜିପ୍ଟି ଏତେ ଧୂଆଁ ଛାଡ଼ୁଛି ଯେ ତାହା ଆପଣଙ୍କ ନିଶ୍ୱାସ ପ୍ରଶ୍ୱାସରେ ନେବାରୁ ଏପରି ଘଟୁଛି। ଏକଥା ଶୁଣି ବାଘ ରାଜା ଚିହିଁକି ଉଠିଲେ, କହିଲେ, ଇଏ କ'ଣ ସତ କଥା? ଏହାର ସତ୍ୟତା ବିଷୟରେ କିଏ କହିପାରିବ? ଗଧିଆ କହିଲା, ମହାରାଜ, ଏ ବିଷୟରେ ବୋଧହୁଏ ମାଙ୍କଡ଼ କହିପାରିବ, କାରଣ ସେ ବେଳେବେଳେ ସହର ବଜାର ବୁଲିଯାଉଛି, ତା'ର ମଣିଷମାନଙ୍କ ସହିତ କିଛିଟା ଭାବ ରହିଛି, ସେ ନିଶ୍ଚୟ ଏ ବିଷୟରେ କିଛି ଜାଣିଥିବ। ତହି ପରଦିନ ବାଘ ରାଜା ତାଙ୍କ ଦରବାରକୁ ମାଙ୍କଡ଼କୁ ଆସିବା ପାଇଁ ଆଦେଶ ଦେଲେ, ଏଥିସହିତ ଜଙ୍ଗଲର ସବୁ ଜୀବଜନ୍ତୁଙ୍କୁ ବି ଆସିବା ପାଇଁ ନାଗରା ବଜାଇ ଜଣାଇ ଦିଆଗଲା। ସେଦିନ ବାଘ ରାଜା ସିଂହାସନରେ ବସିଥାନ୍ତି, କେତେ ଜୀବଜନ୍ତୁ ସମସ୍ତେ ଅନାଇ ରହିଥାନ୍ତି। ବାଘ ରାଜା କ'ଣ ଆଜି କହିବେ? ଏଥର ମାଙ୍କଡ଼କୁ ଚାହିଁ ବାଘ ରାଜା ପଚାରିଲେ, ଆରେ ବାବୁ ମାଙ୍କଡ଼, ଗତକାଲି ଆମର ବୈଦ୍ୟ ଗଧିଆ ଯାହା କହିଥିଲେ ସେ ବିଷୟରେ ତୁମେ କ'ଣ ଜାଣିଛ? ସବୁ କଥା ପ୍ରକାଶ କର। ମାଙ୍କଡ଼ ନିଜ ବସିବା ଆସନରୁ ଉଠି ଠିଆ ହେଲା, ସମସ୍ତଙ୍କୁ ନମସ୍କାର କରି କଥା ଆରମ୍ଭ କଲା। ଆଜ୍ଞା, ମୁଁ ମଝିରେ ମଝିରେ ରାଜଧାନୀ ଭୁବନେଶ୍ୱର ବୁଲିଯାଉଛି। କିଛିଦିନ ତଳେ ଉତ୍କଳ ବିଶ୍ୱବିଦ୍ୟାଳୟର ବାଣୀବିହାର ହତାରେ ଏକ ଗଛରେ ବସିଥିଲି, ଏତିକିବେଳେ ଦେଖିଲି ଗୋଟାଏ ବଡ଼ ଘରେ କ'ଣ ସଭାଟାଏ ଚାଲିଛି। ମୋର ତ ସବୁ କଥାକୁ ଟିକେ କାନେଇବାର ଅଭ୍ୟାସ ଥାଏ, ମୁଁ ସେ

ଘରର ଝରକା ପାଖକୁ ଲାଗିଯାଇ ସବୁ କଥା ଶୁଣିଲି। ବାୟୁ କିପରି ଦୂଷିତ ହେଉଛି ସେ ବିଷୟରେ ସଭାରେ ଆଲୋଚନା କରାଯାଉଥାଏ। ମୁଁ ଶୁଣିଲି ଯେ ମଣିଷମାନେ କହୁଛନ୍ତି ଆଜିକାଲି ସହର ବଜାରରେ କୁଆଡ଼େ ବହୁତ ଯାନବାହନ ଯାତାୟତ କରୁଛି, ଏସବୁ ଯାନବାହନରୁ ଯେଉଁ ଧୂଆଁ ବାହାରୁଛି ତାହା ବାୟୁମଣ୍ଡଳକୁ ବେଶ ଦୂଷିତ କରୁଛି। ବାଘରାଜା ମଝିରେ ମାଙ୍କଡ଼କୁ ଅଟକାଇ ପଚାରିଲେ, ଧୂଆଁ ବାୟୁମଣ୍ଡଳରେ ମିଶିଲେ ଏହା କିପରି ଦୂଷିତ ହେଉଛି କି? ମାଙ୍କଡ଼ ପୁଣି କଥା ଆରମ୍ଭ କଲା, ଆଜ୍ଞା ମଣିଷମାନେ ଆଲୋଚନା କରୁଥିଲେ ଯେ ଡିଜେଲ ଗାଡ଼ି କୁଆଡ଼େ ବାୟୁମଣ୍ଡଳକୁ ବେଶୀ ଦୂଷିତ କରୁଛି। ଡିଜେଲ ଗାଡ଼ିର ଧୂଆଁରେ ନାଇଟ୍ରୋଜେନ୍ ଅକ୍ସାଇଡ଼ ଗ୍ୟାସ୍ ବୋଲି କ'ଣ ଗୋଟାଏ ଗ୍ୟାସ୍ ଅତ୍ୟଧିକ ପରିମାଣରେ ଥାଏ, ଯାହାକି ପୃଥିବୀର ଓଜନ ସ୍ତରକୁ କ୍ଷତି ପହଞ୍ଚାଉଛି। ଏକଥା ଶୁଣି ବାଘରାଜା ଆଶ୍ଚର୍ଯ୍ୟ ହୋଇ ପଚାରିଲେ, ଇଏ ଓଜନ ସ୍ତରଟା ପୁଣି ସେଇଟା କ'ଣ? ମାଙ୍କଡ଼ କହିଲା, ଆମ ପୃଥିବୀର ବାୟୁମଣ୍ଡଳ ବିଭିନ୍ନ ସ୍ତରରେ ଭାଗ ଭାଗ ହୋଇ ରହିଛି। ସବା ଉପର ଭାଗର ସ୍ତରକୁ କୁହାଯାଏ ଓଜନ ସ୍ତର। ଏହା ଏକ ଚାଦର ପରି ସାରା ପୃଥିବୀକୁ ଘୋଡ଼ାଇ ରଖିଛି। ଏହି ସ୍ତରର ମୋଟେଇ ପ୍ରାୟ 15-30 କିଲୋମିଟର ପର୍ଯ୍ୟନ୍ତ ବ୍ୟାପି ରହିଛି। ଏହି ଓଜନ ସ୍ତର ଥିବାରୁ ଏହା ସୂର୍ଯ୍ୟଙ୍କର କ୍ଷତିକାରକ ଅଲ୍ଟ୍ରାଭାଓଲେଟ୍ ବି ରଶ୍ମିକୁ ପୃଥିବୀ ପୃଷ୍ଠକୁ ଆସିବାକୁ ଦେଇନଥାଏ। ଆଉ ଜାଣିଛନ୍ତି କି ଆଜ୍ଞା, ଏହି ଓଜନ ହେଉଛି ଏକ ପ୍ରାକୃତିକ ଗ୍ୟାସ୍ର ସ୍ତର ଯାହାର କି କୌଣସି ରଙ୍ଗ ନାହିଁ। ଏହା ହେଉଛି ଘନୀଭୂତ ଅବସ୍ଥାର ଅମ୍ଳଜାନ ଯାହାର କି ଗୋଟାଏ ଅଣୁରେ 3 ପରମାଣୁ ଥାଏ। ବାଘରାଜା ପଚାରିଲେ, ସେ ଅଲ୍ଟ୍ରାଭାଓଲେଟ୍ ବି ପୃଥିବୀର କ'ଣ କ୍ଷତି କରିଥାଏ କି? ମାଙ୍କଡ଼ କହିଲା, ଆଜ୍ଞା ତାହା ଯଦି ପୃଥିବୀ ପୃଷ୍ଠରେ ଆସି ପଡ଼ିବ ତେବେ ଗଛ ଲତା ଫୁଲ ଫଳ ପାଇଁ ବହୁତ କ୍ଷତିକାରକ ହୋଇଥାଏ। ଫସଲ ଭଲ ହେବ ନାହିଁ, ଗଛଲତା ସବୁ ଦୁର୍ବଳ ହୋଇଯିବ। ଖାଲି ମଣିଷ ନୁହେଁ, ସବୁ ଜୀବଜନ୍ତୁଙ୍କ ପାଇଁ ଏହା ବିପଦ ସୃଷ୍ଟି କରିବ। ଗଛଲତା ନ ରହିଲେ ବାୟୁରୁ ଅଙ୍ଗାରକାମ୍ଳ ଗ୍ୟାସ୍କୁ କିଏ ଶୋଷଣ କରିବ? ଆଉ ଜୀବଜନ୍ତୁଙ୍କୁ ବଞ୍ଚିବା ପାଇଁ ଅମ୍ଳଜାନ କିଏ ଯୋଗାଇ ଦେବ? ତା ଛଡ଼ା ଫସଲ ଉତ୍ପାଦନ କମିଗଲେ ସମସ୍ତଙ୍କ ପାଇଁ ଖାଦ୍ୟର ତ ଅଭାବ ନିଶ୍ଚୟ ହେବ। ଖାଲି ଏତିକି ନୁହେଁ, ଏହି ରଶ୍ମି ମଣିଷ ଓ ଜୀବଜନ୍ତୁମାନଙ୍କ ଦେହରେ ନାନା ପ୍ରକାର ରୋଗ ବି ସୃଷ୍ଟି କରିଥାଏ। ମାରାତ୍ମକ କ୍ୟାନ୍ସର ରୋଗର ବି ଏହା ଏକ ବଡ଼ କାରଣ। ଆଉ ଏକଥା ବି ମଣିଷମାନେ କହୁଥିଲେ, ଡିଜେଲ ଗାଡ଼ି ଧୂଆଁରୁ ଯେଉଁ ନାଇଟ୍ରୋଜେନ୍ ଅକ୍ସାଇଡ଼ ବାହାରିଥାଏ ତାହା ବାୟୁମଣ୍ଡଳରେ ଏସିଡ୍ ବର୍ଷା କରିଥାଏ। ବାଘରାଜା ବଡ଼ ଉତ୍ସୁକ ହୋଇ ପଚାରିଲେ, ଏ ଏସିଡ୍ ବର୍ଷା ଏହା ପୁଣି କ'ଣ? ମାଙ୍କଡ଼ କହିଲା, ଏସିଡ୍ ବର୍ଷା ଅର୍ଥ ଏହି ନାଇଟ୍ରୋଜେନ୍ ଅକ୍ସାଇଡ଼ ବାୟୁମଣ୍ଡଳରେ ବୃଦ୍ଧି ପାଇ ଆକାଶରେ ବର୍ଷା ଜଳ ସହିତ ମିଶିଯିବାରୁ ଏକ ପ୍ରକାର ଏସିଡ୍ ବା ଅମ୍ଳ ମିଶ୍ରଣ ତିଆରି ହୁଏ। ଏପରି ବର୍ଷା ପୃଥିବୀରେ ହେଲେ ଗଛଲତା ମାଟି ଜୀବଜନ୍ତୁ ସମସ୍ତଙ୍କ ପାଇଁ ଖୁବ୍ କ୍ଷତିକାରକ ହୋଇଥାଏ। ଖାଲି ଏତିକି ନୁହେଁ, ଏସିଡ୍ ବର୍ଷାର କୁପ୍ରଭାବ ସମୁଦ୍ର ଜଳ ଉପରେ ବି ପଡ଼ୁଛି। ସମୁଦ୍ର ଜଳର ଅମ୍ଳତ୍ୱ ବୃଦ୍ଧି ପାଇବାରୁ ସମୁଦ୍ରରେ ରହୁଥିବା ଜଳଚର ଜୀବମାନେ ଧୀରେ ଧୀରେ ଲୋପ ପାଇବାରେ ଲାଗିଲେଣି। ସମୁଦ୍ରରେ ଥିବା ପ୍ରବାଳ ପ୍ରାଚୀର ସବୁ ଅମ୍ଳତ ପ୍ରଭାବରେ ରଙ୍ଗହୀନ ହୋଇ କ୍ରମେ କ୍ରମେ ନିଶ୍ଚିହ୍ନ ହେବାକୁ ଲାଗିଲେଣି। ଏସବୁ ଘଟଣା ସାରା ଜୀବଜଗତ ପାଇଁ ବହୁତ ବିପଦକୁ ଡାକି ଆଣୁଛି। ଏକଥା ମୁଁ କହୁନାହିଁ ଆଜ୍ଞା, ଯାହା ମଣିଷମାନେ ସଭାରେ ଆଲୋଚନା କରୁଥିଲେ ତାହା ମୁଁ ଶୁଣି ଆପଣମାନଙ୍କୁ କହୁଛି। ମାଙ୍କଡ଼ର କଥାକୁ ସବୁ ଜୀବଜନ୍ତୁମାନେ ମନ ଦେଇ ଶୁଣୁଥିଲେ। ବାଘରାଜା ବି ଏକଥା ଶୁଣି ଚିନ୍ତାରେ ପଡ଼ିଗଲେ, ପଚାରିଲେ, ଏଥିରୁ ଆମେ କେମିତି ଉଦ୍ଧାର ପାଇବା? ମାଙ୍କଡ଼ କହିଲା, ମହାରାଜ, ସେଇଥିପାଇଁ ତ ଭାରତ ସରକାର ଚିନ୍ତା କରିଛନ୍ତି ଆଗାମୀ 2027 ସୁଦ୍ଧା ଦେଶରୁ ସବୁ ଡିଜେଲ ଗାଡ଼ିକୁ ହଟାଇ ଦିଆଯିବ, ଆଉ ଏହା ବଦଳରେ ଇଲେକ୍ଟ୍ରିକ୍ ଗାଡ଼ି ସବୁ ରାସ୍ତାଘାଟରେ ଚାଲିବ। ବାଘରାଜା ଆଚମ୍ବିତ ହୋଇ ପଚାରିଲେ, ଇଲେକ୍ଟ୍ରିକ୍ ଗାଡ଼ି ସେଇଟା ପୁଣି କ'ଣ? ମାଙ୍କଡ଼ କହିଲା, ଆଜ୍ଞା, ଏସବୁ ଗାଡ଼ିରେ ଆଉ ଡିଜେଲ କି ପେଟ୍ରୋଲ ଦରକାର ହେବ ନାହିଁ, ଏହାର ଏକ ବ୍ୟାଟେରୀ ରହିବ ଓ ଏହି ବ୍ୟାଟେରୀକୁ ବିଦ୍ୟୁତ ଶକ୍ତି ଦ୍ୱାରା ଚାର୍ଜ କରାଯିବ। ଏଇ ଯେମିତି ଆପଣ ଆପଣଙ୍କ ମୋବାଇଲ ବ୍ୟାଟେରୀକୁ ଚାର୍ଜ କରି ସବୁବେଳେ କଥାବାର୍ତ୍ତା ହେଉଛନ୍ତି। ବାଘରାଜା ଏଥର ଲମ୍ବା ନିଶ୍ୱାସ ଛାଡ଼ିଲେ, କହିଲେ, ବୁଝିଗଲି, ସବୁ କଥା ବୁଝିଗଲି। ଯଦି ଡିଜେଲ ଗାଡ଼ିରେ ଏତେ ଅସୁବିଧା ଓ ଏହାର ଧୂଆଁ ଆମର ଏତେ କ୍ଷତି ପହଞ୍ଚାଉଛି ତେବେ ଏହାକୁ ଆମେ ଆଉ ବ୍ୟବହାର କରିବା ନାହିଁ। ମାଙ୍କଡ଼କୁ ମୁଁ ଆଦେଶ ଦେଉଛି, ଖୁବ୍ ଶୀଘ୍ର ସହରକୁ ଯାଇ ମୋ ପାଇଁ ଏକ ଇଲେକ୍ଟ୍ରିକ୍ ଜିପ୍ କିଣି ଆଣିବାର ବ୍ୟବସ୍ଥା କରିବି। ଏଥିପାଇଁ ଯାହା ଟଙ୍କା ଦରକାର ମନ୍ତ୍ରୀ ଭାଲୁ ମହାଶୟ ଯଥାଶୀଘ୍ର ଯୋଗାଡ଼ କରିଦେବେ। ସବୁ ଜୀବଜନ୍ତୁ ନିଜ ନିଜ ସ୍ୱରରେ ଶବ୍ଦ କରି ସଭା

0: ସ୍ଥଳକୁ କମ୍ପାଇ ଦେଲେ। ସଭିଏ ମିଳିତ କଣ୍ଠରେ କହିଲେ, ଆଉ ନୁହେଁ ବାଘରାଜାଙ୍କ ଡିଜେଲ ଗାଡ଼ି, ଏଥର ଆସିବ ଇଲେକ୍ଟ୍ରିକ୍ ଗାଡ଼ି।
1: ଶୁଣିଲା ତ ପିଲେ, ମଜା ଲାଗିଲା ନା? ବାଘ ରାଜା ତ ସବୁ ବୁଝିଗଲେ ଡିଜେଲ ଗାଡ଼ି ବିଷୟରେ, ଆଉ ତୁମେମାନେ ବି ବୁଝିପାରିଲ ତ? ତାହେଲେ ଚାଲ ପିଲେ, ଏବେ ଶୁଣିବା ଗୋଟେ ମଜାଦାର କବିତାଟିଏ। ହେଲେ ଜାଣିବା ସେ କବିତାଟିର ନାଁ କଣ?
0: କବିତାର ନାଁ ହେଉଛି ରେଡିଓର ସ୍ମୃତି। ପିଲାଦିନ କଥା ମନେ ପଡ଼େ ଯେବେ ସ୍ମରଣେ ରେଡିଓ ପ୍ରୀତି, ଆଖି ଆଗେ ନାଚେ ଗୋଟି ଗୋଟି ହୋଇ, ଅତୀତ ଭୁଲା ସ୍ମୃତି, ଅତୀତ ଭୁଲା ସ୍ମୃତି। ମନୋରଞ୍ଜନ କି ଶିକ୍ଷା କଥା ହେଉ, ସବୁରେ ରେଡିଓ ଥିଲା, ସଭିଙ୍କର ପ୍ରିୟ ବନ୍ଧୁ ସମ ବା ବୁଢ଼ାଠୁ ଛୋଟିଆ ପିଲା, ବୁଢ଼ାଠୁ ଛୋଟିଆ ପିଲା। ସକାଳୁ ଉଠିଲେ ଭଜନ ଗୀତରେ ମନ ଯାଉଥିଲା ମୋହି, ଭକ୍ତି ଭାବନାରେ ଦିବସ ବିତିବ ଏଇ ଭାବ ମନେ ବହି, ଏଇ ଭାବ ମନେ ବହି। ପୂର୍ବାହ୍ନ ବେଳାରେ ସିନେମା ଗୀତର ମନ ଛୁଆ ସୁର ତାନ, ଆମ ଚଳଚ୍ଚିତ୍ର ସଙ୍ଗୀତ ଧାରାର ସତେ ଅବା ଜୟ ଗାନ, ସତେ ଅବା ଜୟ ଗାନ। ଦୁଇ ପହରରେ ନାରୀଙ୍କ ବାରତା, ନାରୀ ମହଲର କଥା, କିଶୋର ଚକ୍ରରେ ପ୍ରେରଣା ଦାୟୀ ସେ ପ୍ରଚାରିତ ଯେତେ ଗାଥା, ପ୍ରଚାରିତ ଯେତେ ଗାଥା। ସଞ୍ଜ ନଇଗଲେ ଯୁବ ବାଣୀଶ୍ୱର, ଭୁଲି ନାହିଁ ସେଇ ଦିନ, ଯୁବ ମାନସର ଅପୂର୍ବ ମନ୍ଥନ, ଛୁଉଁଥିଲା ତନୁ ମନ, ଛୁଉଁଥିଲା ତନୁ ମନ। କୃଷି ଦର୍ଶନର ଯେତେ ସବୁ କଥା, ଚାଷୀକୁ ସହାୟ ହୁଏ, ଚାଷ ପ୍ରଣାଳୀର ବୈଜ୍ଞାନିକ ଦିଗ ରେଡ଼ିଓ ବାର୍ତ୍ତା ଦିଏ, ରେଡ଼ିଓ ବାର୍ତ୍ତା ଦିଏ। ରାତି ଆସିଗଲେ ସଜ ଫୁଲ ଗୀତ, ହୃଦୟରେ ଉନ୍ମାଦ ଭରେ, ଯେତେ ଶୁଣୁଥିଲେ ପୁଣି ଇଚ୍ଛା ହୁଏ, ମନ ବାସନା କି ମରେ, ମନ ବାସନା କି ମରେ। ପ୍ରତି ରବିବାର ସକାଳ ବେଳାରେ ଶିଶୁ ସଂସାରର ମାୟା, ବାନ୍ଧି ରଖିଥିଲା ପ୍ରତିଟି ଶିଶୁକୁ, ମେଲି ମନ ଛୁଆଁ କାୟା, ମେଲି ମନ ଛୁଆଁ କାୟା। ଦିନେ ଦିନେ ପୁଣି ରାତି ନେଇ ଆସେ, ନାଟକର ଶବ୍ଦ ଖେଳ, ଗୀତିନାଟ୍ୟ ବେଳେ ଏକାଠି ଶୁଣନ୍ତି ହୋଇ ପରିବାର ମେଳ, ହୋଇ ପରିବାର ମେଳ। ପାକିସ୍ତାନ ସାଥେ ଭାରତ ଯୁଦ୍ଧରେ ଅରି ପରାକ୍ରମ ନାସେ, ଗୁରୁ ଗମ୍ଭୀର ସେ କଣ୍ଠସ୍ୱର ବାର୍ତ୍ତା ରେଡ଼ିଓରୁ ଭାସି ଆସେ, ରେଡ଼ିଓରୁ ଭାସି ଆସେ। ଧାରା ବିବରଣୀ କ୍ରିକେଟ ଖେଳର ଅଗଷ୍ଟ ପନ୍ଦର ପୁଣି, ସବୁର ଚଳନ୍ତି ଛବି ଭାସି ଆସେ, ଭାଷ୍ୟକାର କଥା ଶୁଣି, ଭାଷ୍ୟକାର କଥା ଶୁଣି। ବର୍ଷା ଆସୁଛି ବତାସ ଆସୁଛି, ରେଡ଼ିଓ ବାର୍ତ୍ତା ଆଣେ, ପାଣିପାଗ କଥା ଆଗତୁରା କହି ସତର୍କ କରାଇ ଜାଣେ, ସତର୍କ କରାଇ ଜାଣେ। ଖବର ସହିତ ସଙ୍ଗୀତ ରୂପକ ରେଡ଼ିଓ ଶୁଣାଏ ନୀତି, ଅଭୁଲା ରହିଛି ସେଇ ସବୁଦିନ, ସମୟ ଯାଇଛି ବିତି, ସମୟ ଯାଇଛି ବିତି। ନୂଆ ପିଢ଼ି ଏବେ ରେଡ଼ିଓକୁ ପରା କରିଦେଇଛନ୍ତି ତୁଚ୍ଛ, ଟିଭି ମୋବାଇଲ ମାୟାରେ କଟୁଛି, ଏକଥା ନୁହେଁ ତ ମିଛ, ଏକଥା ନୁହେଁ ତ ମିଛ। ତଥାପି ରେଡ଼ିଓ ବଞ୍ଚିଛି ବଞ୍ଚିବ, ଆହୁରି ହୋଇବ ପ୍ରିୟ, ଚଲାପଥ ତାର କୁସୁମିତ ହେଉ, କୁହ ରେଡ଼ିଓର ଜୟ, କୁହ ରେଡ଼ିଓର ଜୟ। ପିଲାମାନେ, ଏଇ ରେଡ଼ିଓର ସ୍ମୃତି, ରେଡ଼ିଓର ଅନେକ କଥା ତମମାନଙ୍କୁ ମୁଁ ଶୁଣେଇଲି କବିତା ମାଧ୍ୟମରେ। ଆହୁରି ଅଧିକା ବୁଝିବା ପାଇଁ ତମେ ଯଦି ବାପା ମାଆଙ୍କ ସହିତ ଟିକେ କଥା ହେବ, ସବୁ କଥା ତମେ ବୁଝିପାରିବ। ଆଉ ରେଡ଼ିଓ ସବୁ ଶୁଣାଏ, କିଛି ଦେଖାଏ ନାହିଁ। ତମେ ରେଡ଼ିଓ ଶୁଣିଲେ ତମ ମନରେ କଳ୍ପନାର ଯେଉଁ ଢେଉ ଆସିବ, ତମେ ସବୁ କଥା ଅନୁଭବ କରିପାରିବ, ତମ ବୁଦ୍ଧିର ବିକାଶ ଘଟିବ।
1: ତାହେଲେ ପିଲାମାନେ, ମୁଁ ଭାବୁଛି ଏଇ କବିତାଟି ଶୁଣି ତୁମେମାନେ ନିଶ୍ଚୟ ଖୁସି ହେଇଥିବ, ଆଉ ରେଡ଼ିଓ ବିଷୟରେ ବହୁତ କିଛି ଜାଣିବାକୁ ପାଇଥିବ। ହେଲେ ପିଲେ, ଜାଣିଛ, ତୁମ ପାଇଁ ଆଉ ଗୋଟିଏ ଗପ ଅଛି। ତାହେଲେ କଣ କହୁଛ, ଶୁଣିବ ତ? ଚାଲ ତେବେ ସାର୍ଙ୍କ ଠାରୁ ପଚାରି ବୁଝିବା ଗପଟିର ନାଁ କଣ।
0: ଗପଟିର ନାଁ ହେଲା ଅମାନିଆ ଶ୍ୟାମଳୀ।

ଶ୍ୟାମଳୀର ଘର ଖଣ୍ଡଗିରି ପାହାଡ଼ ଉପରେ। ତା ଦେହର ରଙ୍ଗ ସାବନା ହୋଇଥିବାରୁ ବାପା ମା ନାଁ ରଖିଥିଲେ ଶ୍ୟାମଳୀ। ଶ୍ୟାମଳୀ ବହୁତ ଭଲ, କିନ୍ତୁ ବେଳେବେଳେ ସେ ବାପା ମାଙ୍କର କଥା ମାନେ ନାହିଁ, ଯାହା ଇଚ୍ଛା ହୁଏ ତାହା କରିଯାଏ। ଶ୍ୟାମଳୀ ଆଉ କେହି ନୁହେଁ, ସେ ହେଉଛି ଏକ ବିଲୁଆ। ରାତି ହେଲେ ଶ୍ୟାମଳୀ ଖଣ୍ଡଗିରି ପାହାଡ଼ ପାଖକୁ ଚାଲିଆସେ, ବେଳ ହେଲେ ଘଡ଼ି ମାରି ହୁକେ ହୁ କରି ବଡ଼ ପାଟିରେ ରଡ଼ି କରେ। ବେଳେବେଳେ ଆକାଶକୁ ଅନାଇ ଦେଖେ, ଖୁବ୍ ଶବ୍ଦ କରି ଉଡ଼ାଜାହାଜ ଆଲୁଅ ଜାଳି ଉଡ଼ିଯାଉଛି। ତା ବାପା ମାଙ୍କ ଠାରୁ ଜାଣିଛି, ଏଇ ଖଣ୍ଡଗିରି ପାହାଡ଼ ଠାରୁ ଅଳ୍ପ ଦୂରରେ ରହିଛି ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦର। ଉଡ଼ାଜାହାଜ ସବୁ ସେଠାରେ ମାଟିରେ ଓହ୍ଲାଇଥାଏ, ମଣିଷମାନେ ଉଡ଼ାଜାହାଜରୁ ଓହ୍ଲାନ୍ତି, ପୁଣି କେହି କେହି ସେ ଉଡ଼ାଜାହାଜରେ ବି ବସନ୍ତି, ସେମାନଙ୍କୁ ନେଇ ଆକାଶକୁ ପୁଣି ଉଡ଼ିଯାଏ ଉଡ଼ାଜାହାଜ। ଶ୍ୟାମଳୀର ଭାରି ମନ ହୁଏ, ଉଡ଼ାଜାହାଜ ପଡ଼ିଆକୁ ଯାଇ ଟିକେ ପାଖରୁ ଦେଖନ୍ତା, ମଣିଷମାନେ କେମିତି ସେଥିରେ ବସୁଛନ୍ତି ଆଉ ତଳକୁ ଓହ୍ଲାଉଛନ୍ତି, ସେ କଥା ସେ ଅନିଶା କରନ୍ତା, ଟିକେ ଦେଖନ୍ତା। କିନ୍ତୁ ବାପା ମା ଏଥିରେ ଜମା ରାଜି ହୁଅନ୍ତି ନାହିଁ, ଉପଦେଶ ଦିଅନ୍ତି, ସେଠାକୁ ଗଲେ ବିପଦ ରହିଛି, ଥରେ ଯଦି ମଣିଷ ହାବୁଡ଼ରେ ପଡ଼ିବୁ ତ ଅବସ୍ଥା କ'ଣ ଯେ ହେବ ସେ କଥା ତୁ ଚିନ୍ତା କରିପାରିବୁ ନାହିଁ। ଏକଥା ଶୁଣି ଶ୍ୟାମଳୀର ମନ ଖଟା ହୋଇଯାଏ। ଦିନେ ଶ୍ୟାମଳୀ ଖବର ପାଇଲା, ଭାରତର ପ୍ରଥମ ନାଗରିକ ମହାମାନ୍ୟ ରାଷ୍ଟ୍ରପତି ଓଡ଼ିଶା ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ। ଏ କଥା ଜାଣି ସେ ମନେ ମନେ ସ୍ଥିର କଲା, ବାପା ମାଆଙ୍କୁ ନ କହି ଚୁପଚାପ ବିମାନ ବନ୍ଦର ଭିତରକୁ ଲୁଚି ଲୁଚି ଚାଲିଯିବ। ରାଷ୍ଟ୍ରପତି ଆଗାମୀ ଶୁକ୍ରବାର ଦିନବେଳା ଆସି ବିମାନ ବନ୍ଦରରେ ପହଞ୍ଚିବେ, ତେଣୁ ସେ ଗୁରୁବାର ସନ୍ଧ୍ୟା ହେବା ମାତ୍ରେ ବାପା ମାଆଙ୍କୁ କିଛି ନ କହି ବିମାନ ବନ୍ଦର ଆଡ଼େ ଚାଲିଲା। ବିମାନ ବନ୍ଦର ପାଚେରୀ କଡ଼ରେ ଥିବା ଏକ ସରୁଆ ଫାଙ୍କ ଦେଇ କଷ୍ଟେ ମଷ୍ଟେ ଭିତରକୁ ପଶିଗଲା। ସେତେବେଳକୁ ରାତି ପ୍ରାୟ 8ଟା ହୋଇଯାଇଥାଏ। ଗୋଟିଏ ଜଙ୍ଗଲିଆ ସ୍ଥାନରେ ସେ ଲୁଚିଗଲା। ବିମାନ ବନ୍ଦର ସାରା ଆଲୁଅ ଜଳୁଥାଏ। ସେ ଆଶ୍ଚର୍ଯ୍ୟ ହେଲା, ଆକାଶରେ ଉଡ଼ୁଥିବା ବେଳେ ଉଡ଼ାଜାହାଜ ଭାରି ଛୋଟ ଦିଶେ, ହେଲେ ମାଟିରେ ପହଞ୍ଚିଗଲା ପରେ କେଡ଼େ ବଡ଼ ଦେଖାଯାଉଛି। ଶ୍ୟାମଳୀ ଏସବୁ ଦେଖି ଭାରି ଖୁସି ହେଉଥାଏ, ଭାବୁଥାଏ କାଲି ଦିନ ପର୍ଯ୍ୟନ୍ତ ଏମିତି ଲୁଚି ଲୁଚି ସବୁ କଥା ଦେଖିବ, ରାଷ୍ଟ୍ରପତି ଯେତେବେଳେ ବିମାନରୁ ଓହ୍ଲାଇବେ ତାଙ୍କୁ ମଧ୍ୟ ସେ ଦେଖିପାରିବ। ସନ୍ଧ୍ୟା ହେଲେ ପୁଣି ଖଣ୍ଡଗିରି ପାହାଡ଼କୁ ଫେରିଯିବ। ରାତି ପ୍ରାୟ 3ଟା, ଶ୍ୟାମଳୀକୁ ଖୁବ୍ ଭୋକ ଲାଗିଲା, କ'ଣ କିଛି ପାଇଲେ ସିନା ଖାଇବ, ମନେ ମନେ ଏକଥା ଚିନ୍ତା କରୁଥାଏ। ଦେଖିଲା କିଛି ଦୂରରେ ଗୋଟାଏ ଛୋଟ ଘର ଭଳିଆ କ'ଣ ଦେଖାଯାଉଛି। ପାଖକୁ ଯାଇ ଦେଖିଲା ସେଇ ଘର ଭିତରେ ଗୋଟାଏ ଧଳା କୁକୁଡ଼ା ଚୁପଚାପ ଶୋଇଛି। ଶ୍ୟାମଳୀ ଆଗ ପଛ କିଛି ନ ଭାବି ଗୋଟାଏ ଡିଆଁରେ ଯାଇ କୁକୁଡ଼ାକୁ ମାଡ଼ି ବସିଲା। ହେଲେ ଇଏ କ'ଣ ହେଲା, ଯେଉଁ ବାଟେ ସେ ଘର ଭିତରକୁ ପଶିଥିଲା ସେଇ ବାଟ ଦୁଆରଟା ଆପେ ଆପେ ବନ୍ଦ ହୋଇଗଲା। ସେ ଜାଣିଲା ଏଇଟା ଜୀବଜନ୍ତୁ ଧରିବା ପାଇଁ ଏକ ଯନ୍ତା। ତା ପାଟିରୁ ବାହାରି ଆସିଲା, ହେ ଭଗବାନ, ଯେତେ ଚେଷ୍ଟା କଲା ଆଉ ଯନ୍ତାରୁ ବାହାରି ପାରିଲା ନାହିଁ। ତା ଭୋକ ଏକାଥରକେ ମରିଗଲା, ଆଖିରୁ ଲୁହ ଗଡ଼ି ଆସିଲା, ବାପା ମାଆଙ୍କ କଥା ମନେ ପଡ଼ିଲା। ଯନ୍ତା ଭିତରେ ଏପାଖ ସେପାଖ ହୋଇ ସେ ହାଲିଆ ହୋଇଗଲା। ତାକୁ କେତେବେଳେ ଯେ ନିଦ ଆସିଗଲା ସେ ଜାଣିପାରିଲା ନାହିଁ, ଗାଢ଼ ନିଦରେ ଶୋଇପଡ଼ିଲା। ହଠାତ୍ ମଣିଷମାନଙ୍କ ପାଟି ଶୁଣି ତା ନିଦ ଭାଙ୍ଗିଗଲା। ଦେଖିଲା ଖୁବ୍ ଦିନ ହୋଇଗଲାଣି, 4-5 ଜଣ ମଣିଷ ତା ଯନ୍ତାକୁ ଘେରି ରହିଛନ୍ତି। ସେମାନଙ୍କ କଥାବାର୍ତ୍ତାରୁ ଜାଣିଲା ବିମାନ ବନ୍ଦରରେ କ'ଣ ଗୋଟାଏ ରନୱେ ଅଛି, ସେଠାକୁ ଯଦି ହଠାତ୍ ବିଲୁଆ କି ଅନ୍ୟ କେହି ପଶୁ ଆସିଯିବ ତାହେଲେ କୁଆଡ଼େ ଏହା ବିମାନ ପାଇଁ ଭାରି ବିପଦ ହେବ। ଯନ୍ତାରେ ଶ୍ୟାମଳୀ ଧରା ପଡ଼ିଯାଇଥିବାରୁ ମଣିଷମାନେ ଖୁବ୍ ଖୁସି ହେଉଥାନ୍ତି, ଏଥର ମଣିଷମାନେ କଥାବାର୍ତ୍ତା ହେଉଥାନ୍ତି, ଏ ବିଲୁଆକୁ ଆଜି ସେମାନେ ନନ୍ଦନକାନନ ପଠାଇ ଦେବେ। ଶ୍ୟାମଳୀ ଆଖିରୁ 2 ଟୋପା ଲୁହ ଗଡ଼ି ଆସିଲା, ନିଜକୁ ନିଜ ବୁଝେଇଲା ଯଦି ବାପା ମାଆଙ୍କ କଥା ମାନିଥାନ୍ତା ତାର ଆଜି ଏ ଦଶା ହୋଇନଥାନ୍ତା।

ସତରେ ପିଲାମାନେ ଏ ଗପଟି ଶୁଣି ଜାଣିପାରିଲ ତ, ବାପା ମାଆଙ୍କ କଥା ନ ଶୁଣି ଅମାନିଆ ଶ୍ୟାମଳୀ କେତେ ହଇରାଣରେ ପଡ଼ିଗଲା। ତୁମେମାନେ ସବୁବେଳେ ବାପା ମାଆଙ୍କର କଥା ଶୁଣିବ। କେତେ ପ୍ରକାରର ଆଜି ଗପ କବିତା।

0: ତୁମେ ମାନେ ଶୁଣିଲ, ତାହେଲେ ଏବେ ସାର୍ଙ୍କୁ ଧନ୍ୟବାଦ ଜଣାଇବା। ହେଲେ ଏବେ ସାର୍ ତୁମମାନଙ୍କୁ ଯାହା କହିବେ ମନ ଦେଇ ଶୁଣିବ।
1: ପିଲାମାନେ, ଆମେ ଯେତେ ଗପ ବା ଗୀତ ପଢ଼ୁ, ସେ ସବୁ ଗପରେ, ଗୀତରେ, କବିତାରେ କିଛି ନା କିଛି ଶିଖିବାର ଥାଏ। ଆମେ ଖାଲି ପଢ଼ି ମନୋରଞ୍ଜନ କରିଦେଲେ ହେବନି, ସେଥିରେ ଯେଉଁ ନୀତି ଆଉ ଆଦର୍ଶ ରହିଛି ତାକୁ ଆମେ ଅନୁସରଣ କରିବା ଏବଂ ମନୋରଞ୍ଜନ ବି କରିବା। ଉଭୟ ସାହିତ୍ୟ ହେଉଛି ମନୋରଞ୍ଜନ ପାଇଁ ଏବଂ ଆମକୁ ନୀତି ଶିକ୍ଷା ଦେବା ପାଇଁ। ତେଣୁ ଆମେ ସେଇ ଭଲ କଥାକୁ ମାନି ଯଦି କାମ କରିବା, ଆମେ ସୁନା ପିଲା ହେବା, ଆମ ବାପା ମାଆ ଖୁସି ହେବେ, ଆମ ଗାଁ, ଆମ ସହର ସମସ୍ତେ ଖୁସି ହେବେ। ଆଉ ମୋ କଥାକୁ ସମସ୍ତେ ଶୁଣିଛ, ସବୁ ପିଲାମାନଙ୍କୁ ବହୁତ ବହୁତ ବହୁତ ଧନ୍ୟବାଦ।
0: ତେବେ ସାର୍, ବର୍ତ୍ତମାନ ଆପଣଙ୍କ ଠାରୁ ବିଦାୟ ନେଉଛୁ। ବହୁତ ବହୁତ ଧନ୍ୟବାଦ। ନମସ୍କାର। ପିଲାମାନେ, କଥା ହେଉ ହେଉ ସମୟ କେତେବେଳେ ସରି ଆସିଲାଣି ଜଣା ପଡ଼ିଲା ନାହିଁ। ଏବେ ତୁମମାନଙ୍କ ଠାରୁ ବିଦାୟ ନେବାକୁ ହେବ। ହେଲେ ତା ପୂର୍ବରୁ ଆଜିର କାର୍ଯ୍ୟକ୍ରମଟି ତୁମମାନଙ୍କୁ କିପରି ଲାଗିଛି ସେ ବିଷୟରେ ତୁମମାନଙ୍କର ମନର କଥା ଆମକୁ ଚିଠିଟିଏ ଲେଖି ନିଶ୍ଚୟ ଜଣାଇବ। ତାହେଲେ ଆମକୁ ଚିଠି ଲେଖିବାର ଠିକଣାଟି ଲେଖି ରଖ। ଇଟିକିଲି ମିଟିକିଲି କାର୍ଯ୍ୟକ୍ରମ ମାର୍ଫତ କାର୍ଯ୍ୟକ୍ରମ ନିଷ୍ପାଦକ ଆକାଶବାଣୀ ପୁରୀ, ପିନ୍କୋଡ଼୍ 752001। ଏହା ସହିତ ତୁମେମାନେ ପଢ଼ାପଢ଼ି ପାଇଁ ମୋବାଇଲ ଫୋନର ବ୍ୟବହାର କରୁଛ, ତେବେ ଫୋନ ଯୋଗେ ତୁମର ମତାମତ ଜଣାଇବା ସହ ଯଦି ଇଟିକିଲି ମିଟିକିଲି କାର୍ଯ୍ୟକ୍ରମରେ ତୁମେମାନେ ଭାଗ ନେବାକୁ ଚାହୁଁଛ ସେ ବିଷୟରେ ମଧ୍ୟ ଜଣାଇପାରିବ। ତାହେଲେ ଫୋନ ନମ୍ବରଟି ଲେଖି ରଖ। ଆମର ଫୋନ ନମ୍ବରଟି ହେଉଛି 9437037892। 9437037892। ତେବେ ପିଲାମାନେ, ପ୍ରତ୍ୟେକ ରବିବାର ସକାଳ 7:25 ତୁମେ ଶୁଣିପାରିବ ତୁମମାନଙ୍କର ପ୍ରିୟ ଇଟିକିଲି ମିଟିକିଲି କାର୍ଯ୍ୟକ୍ରମ। ତାହେଲେ ଏବେ ମୋତେ ବିଦାୟ ଦିଅ। ମୁଁ ରହୁଛି ତୁମମାନଙ୍କର ରୋଜିତା ଅପା।

ପ୍ରଚାର କଲୁ କୁନି କୁନି ପିଲାଙ୍କ ପାଇଁ ଆମର କାର୍ଯ୍ୟକ୍ରମ ଇଟିକିଲି ମିଟିକିଲି ଉପସ୍ଥାପନାରେ ଥିଲେ ରୁଚିତା ଦାସ ଏବଂ ଆମ କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ।

0: ମହାପ୍ରଭୁଙ୍କ ଦ୍ୱାରା ପୁରୀର ଶ୍ରୀଜଗନ୍ନାଥ ମନ୍ଦିରରେ ସେନାପଟା ଲାଗି କରାଯାଏ। ଏହା ଏକ ଗୁରୁତ୍ୱପୂର୍ଣ୍ଣ ତଥା ଦୀର୍ଘ 4 ଘଣ୍ଟା ବ୍ୟାପୀ ଗୁପ୍ତ ପ୍ରସ୍ତୁତି ପ୍ରଥା। ଦେବତାମାନଙ୍କର ବିଗ୍ରହକୁ ଶୋଭାଯାତ୍ରାରେ ଶାରୀରିକ ଭାବେ ସୁରକ୍ଷା ଦେବା ପାଇଁ ଏବଂ ସ୍ନାନଯାତ୍ରାର ଗୋଟିଏ ଦିନ ପୂର୍ବରୁ ଏହା ସମ୍ପନ୍ନ ହୋଇଥାଏ। ଏଥିପାଇଁ ଲୋଡ଼ା କାଷ୍ଠ ଶ୍ରୀକ୍ଷେତ୍ରରୁ 12 କିଲୋମିଟର ଦୂରରେ ଥିବା ସାକ୍ଷୀ ଓ ଅପାଳର ପ୍ରସିଦ୍ଧ ବକୁଳ ବନରୁ ବଉଳ କାଷ୍ଠ ସଂଗ୍ରହ କରାଯାଏ। ପୂର୍ବରୁ ପରମ୍ପରା ଅନୁସାରେ ବୃକ୍ଷ ଚିହ୍ନଟ କରିବା ଉପରନ୍ତେ ପୂଜାର୍ଚ୍ଚନା କରାଯାଇ କାଷ୍ଠ ସଂଗ୍ରହ କରାଯାଏ। ସେଠାରୁ ଶଗଡ଼ ଦ୍ୱାରା ପଟୁଆରରେ ଶ୍ରୀମନ୍ଦିରକୁ ଅଣାଯାଏ। ସେବାୟତମାନେ ବଉଳ ଗଛର କାଠରୁ ନିର୍ମିତ ଏକ ସ୍ୱତନ୍ତ୍ର ପେଷ୍ଟ ପ୍ରୟୋଗ କରନ୍ତି। ଏହା ପ୍ରତିମାଗୁଡ଼ିକ ପାଇଁ ଏକ ପ୍ରତିରକ୍ଷା ଢାଲ କିମ୍ବା ବିଶ୍ରାମ ଉପକରଣ ଭାବରେ କାର୍ଯ୍ୟ କରିଥାଏ। ଏହି ରୀତିନୀତି ପ୍ରଭୁ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ବିଗ୍ରହକୁ ପୂର୍ବରୁ ସ୍ନାନ ମଣ୍ଡପକୁ ପହଣ୍ଡେ ବିଜେ ସମୟରେ ସହାୟକ ହୋଇଥାଏ। ଆଉ ହଁ ଶ୍ରୋତା ବନ୍ଧୁ, ଏହା ଶ୍ରୀମନ୍ଦିରର ଏକ ଅନ୍ତରଙ୍ଗ ତଥା ଗୁପ୍ତ ପରମ୍ପରା ହୋଇଥିବାରୁ ମୁଖ୍ୟ ମନ୍ଦିରର ଦ୍ୱାର ସାଧାରଣ ଭକ୍ତଙ୍କ ପାଇଁ ବନ୍ଦ ରହିଥାଏ। ଯେତେବେଳେ ରୀତିନୀତି ସକ୍ରିୟ ଭାବରେ ପାଳନ କରାଯାଏ ଏହି ସମୟ ମଧ୍ୟରେ ମନ୍ଦିରର ରଣା ସେବକମାନେ ରାଘବ ଦାସ ମଠରେ ଟାହ୍ୟ ପ୍ରସ୍ତୁତ କରନ୍ତି ଏବଂ ଦେବତାମାନଙ୍କ ପାଇଁ ହାତୀ ବେଶ ଚୂଡ଼ାନ୍ତ ହୋଇଥାଏ। ଆପଣ ଶୁଣୁଛନ୍ତି 103.4 FM ଆକାଶବାଣୀ ପୁରୀ କେନ୍ଦ୍ରରୁ ଆମ କାର୍ଯ୍ୟକ୍ରମ। ଶ୍ରୋତା ବନ୍ଧୁ, ଆପଣଙ୍କୁ ଏଠି ଆଉ ଥରେ କହି ରଖୁଛୁ, ଶ୍ରୀଜୀଉଙ୍କ ପବିତ୍ର ସ୍ନାନଯାତ୍ରା ଆସନ୍ତାକାଲି ଅନୁଷ୍ଠିତ ହେବ। ପୂର୍ବ ପ୍ରସ୍ତୁତି ଅନୁସାରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କର ସର୍ବସାଧାରଣ ଦର୍ଶନ ଆଜି ଅପରାହ୍ନ 1 ପର୍ଯ୍ୟନ୍ତ ବନ୍ଦ ରହିବ। ସ୍ନାନ ପୂର୍ଣ୍ଣିମା ପହଣ୍ଡି ପୂର୍ବରୁ ଦୈତାପତି ସେବକମାନେ ମହାପ୍ରଭୁଙ୍କର ବାହୁଟ କଣ୍ଟ ଓ ସେନାପଟା ଲାଗିନୀତି ସମ୍ପନ୍ନ କରିଛନ୍ତି। ସେନାପଟା ଲାଗିନୀତି ଶ୍ରୀମନ୍ଦିରରେ ଏକ ଗୁପ୍ତ ନୀତି ଯୋଗୁଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ଶ୍ରୀମନ୍ଦିର ଜିଲ୍ଲା ଓ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆପଣ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ ସୁପ୍ରଭାତ ପୁରୀ। ଶ୍ରୋତାବନ୍ଧୁ, ଏବେ ଆସନ୍ତୁ ଜାଣିବା ଆଜିର ଇତିହାସ ପୃଷ୍ଠାରୁ କିଛି। ଶ୍ରୋତା ବନ୍ଧୁ, ଆଜି ହେଉଛି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓଙ୍କର ଜନ୍ମଦିବସ। ସେ 1921 ମସିହାରେ ବର୍ତ୍ତମାନର ତେଲେଙ୍ଗାନାରେ ଜନ୍ମଗ୍ରହଣ କରିଥିଲେ। 1951ରୁ 1996 ପର୍ଯ୍ୟନ୍ତ ଭାରତର ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ପିଭି ନରସିଂହ ରାଓ। 1991ରୁ 1996 ମସିହା ପର୍ଯ୍ୟନ୍ତ ଭାରତକୁ ଆର୍ଥିକ ସଙ୍କଟରୁ ରକ୍ଷା କରିବା ପାଇଁ ଉଦାରବାଦୀକରଣ ଏବଂ ନିୟନ୍ତ୍ରଣ ଆରମ୍ଭ କରିଥିବାରୁ ତାଙ୍କୁ ଭାରତୀୟ ଅର୍ଥନୈତିକ ସଂସ୍କାରର ପିତା ଭାବରେ ସ୍ମରଣ କରାଯାଇଛି। ଆକାଶବାଣୀ ପୁରୀ କେନ୍ଦ୍ରରୁ ଆପଣ ଶୁଣୁଛନ୍ତି ସୁପ୍ରଭାତ ପୁରୀ। ତେବେ ଶ୍ରୋତାବନ୍ଧୁ
1: ନମସ୍କାର, ଆକାଶବାଣୀ ସେ ସମାଚାର ପ୍ରଭାତ କେ ସାଥ ମେ ଲଭଲିନ ନିଗମ। प्रधानमंत्री नरेंद्र मोदी आज सेशल्स के राष्ट्रपति पैट्रिक हरमाइनी के साथ वार्ता करेंगे। वे सेशल्स की नेशनल असेंबली को संबोधित करेंगे और भारतीय समुदाय के लोगों से भी बातचीत करेंगे। प्रधानमंत्री आज सुबह 11 बजे आकाशवाणी पर मन की बात कार्यक्रम में अपने विचार साझा करेंगे। विदेश मंत्रालय ने भारतीय नागरिकों को सभी आवश्यक दस्तावेजों के साथ ही कैलाश मानसरोवर की यात्रा करने की सलाह दी है। अमेरिकी सेना ने लगातार दूसरे दिन ईरान के कई ठिकानों पर हमले किए। वेनेजुएला में भूकंप से मरने वालों की संख्या 1430 हो गई है और किदाम्बी श्रीकांत अमेरिकी ओपन बैडमिंटन के पुरुष सिंगल्स के फाइनल में पहुंचे। अब समाचार विस्तार से। प्रधानमंत्री नरेंद्र मोदी आज सेशल्स के राष्ट्रपति पैट्रिक हरमाइनी के साथ बातचीत करेंगे। दोनों नेता द्विपक्षीय सहयोग के व्यापक समीक्षा करेंगे और आपसी हित के क्षेत्रीय और अंतर्राष्ट्रीय मुद्दों पर विचार विमर्श करेंगे। एक रिपोर्ट।
2: आज प्रधानमंत्री नरेंद्र मोदी सेशल्स की राष्ट्रीय असेंबली को संबोधित करेंगे और वहां रहने वाले भारतीय समुदाय के लोगों से भी मुलाकात करेंगे। इसके बाद प्रधानमंत्री मोदी रोशकेमन में आयोजित राष्ट्रीय दिवस समारोह में हिस्सा लेंगे। विदेश मंत्रालय के अनुसार समारोह में भारतीय रक्षा बलों का एक दल और भारतीय नौसेना के 2 युद्धपोत भी भाग लेंगे। प्रधानमंत्री मोदी सेशल्स के राष्ट्रीय दिवस और स्वतंत्रता के स्वर्ण जयंती समारोह में मुख्य अतिथि के रूप में शामिल हो रहे हैं। यह यात्रा भारत और सेशल्स के बीच मजबूत और लंबे समय से चले आ रहे मित्रतापूर्ण संबंधों को और मजबूत करने का है। साथ ही यह दोनों देशों की हर क्षेत्र में द्विपक्षीय सहयोग और संबंधों को आगे बढ़ाने की साझा प्रतिबद्धता।

ଆପଣ ଶୁଣୁଛନ୍ତି 103.4 FM ଆକାଶବାଣୀ ପୁରୀ ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ 8:30 ସୁପ୍ରଭାତ ଶ୍ରୋତା ବନ୍ଧୁ, ଆଜିର ଏହି ସୁନ୍ଦର ସକାଳକୁ ଆସନ୍ତୁ ଆରମ୍ଭ କରିବା ହିନ୍ଦୀ କଥା ଚିତ୍ର ଗୀତ ସହିତ। ଟ୍ୟୁନ୍ କରି ଶୁଣୁଥାନ୍ତୁ 103.4 FM ଆକାଶବାଣୀ ପୁରୀ। ତେବେ ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମ ଆରମ୍ଭରୁ ଆସନ୍ତୁ ଶୁଣିବା ଏକ ରିସ୍ତା କଥାଚିତ୍ର ଗୀତ। ଯୁଗଳକଣ୍ଠ ଗୀତରୁ ଗାଇଛନ୍ତି ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ।

ଆପଣଙ୍କରି ଶୁଣିଥାନ୍ତୁ 103.4 FM ଆକାଶବାଣୀ ପୁରୀ। ବର୍ତ୍ତମାନ ପ୍ରଚାର କରୁଛୁ ଆମ କେନ୍ଦ୍ରରୁ ଏକ ସ୍ୱତନ୍ତ୍ର ପ୍ରସ୍ତୁତି ତଥ୍ୟ ସମ୍ବଳିତ ନାଟ୍ୟ ରୂପକ ଅନାଥ ଯାତ୍ରା। ତଥ୍ୟ ଯୋଗାଇଛନ୍ତି କବିତା ସ୍ୱାଇଁ, ଉପସ୍ଥାପନା ଅଭିମନ୍ୟୁ କାନୁନଙ୍କ, ପ୍ରଯୋଜନା ଦିଲୀପ କୁମାର ନାୟକ, ଅଂଶଗ୍ରହଣ କରିଛନ୍ତି ପ୍ରକାଶ କୁମାର ରଥ, ପ୍ୟାରିମୋହନ ଦାସ, ବଦ୍ରିନାଥ ମିଶ୍ର, ବିଭୂତିଭୂଷଣ ମିଶ୍ର, ରଞ୍ଜନ କୁମାର ମୁଦୁଲି, ସୁସ୍ମିତା ଦାସ ଏବଂ ଅଭିମନ୍ୟୁ କାନୁନଙ୍କ। ଶୁଣନ୍ତୁ ଆମ କେନ୍ଦ୍ରରୁ ସ୍ୱତନ୍ତ୍ର ପ୍ରସ୍ତୁତି ରୂପକ ଅନାଥ ଯାତ୍ରା।

ରଜନୀର କାଳିମାକୁ ଭେଦ କରି ଉଷାର ଧରାବତରଣ, ଆଉ ତାପରେ ପୂର୍ବାକାଶ ଦିଗ୍ବଳୟରେ ସିନ୍ଦୁରା ଫାଟି ଦୀନନାଥଙ୍କର ପହିଲି ଦର୍ଶନ, ବନାନୀ ବେସ୍ତିତ ଶ୍ୟାମଳିମା ପ୍ରକୃତି ବୁକୁରୁ ଭାସି ଆସେ ପକ୍ଷୀଙ୍କର ସୁମଧୁର ମଧୁଗୁଞ୍ଜରଣ। ସବିଙ୍କ ପ୍ରୟାସ ଏଠି ନିଦ୍ରାଶକ୍ତ ମାନବ ଶରୀରରେ ଚେତନା ଭରିବା, ଆଳସ୍ୟକୁ ପ୍ରତିହତ କରି କର୍ମଠ କରିବା। ଠିକ ଏତିକି ବେଳେ ପୁରଠାରୁ ପଲ୍ଲୀ ଯାଏ ପ୍ରକୃତିର କାକଳି ସହିତ ଘରେ ଘରେ ଗୁଞ୍ଜରିତ ହୋଇ ଉଠେ ଭିନ୍ନ ଏକ ଅପ୍ରାକୃତ ଧ୍ୱନି, ଆକାଶବାଣୀ।

ହଁ ଶ୍ରୋତା ବନ୍ଧୁ, ଭାରତରେ ଦୀର୍ଘ ନବ ସନ୍ଧି ଧରି ଘରେ ଘରେ ସଭିଙ୍କର ଅତି ପରିଚିତ ଏହି ସୁମଧୁର ସ୍ୱନ, ଆଉ ଆପଣମାନଙ୍କର ପୂର୍ଣ୍ଣ ବିଶ୍ୱାସ ଏବଂ ଭରସାର ମାଧ୍ୟମ ଆମର ଏହି ଆକାଶବାଣୀ। ସ୍ୱତନ୍ତ୍ରତା ବିପ୍ଳବ ଠାରୁ ବିକାଶଶୀଳ ଭାରତର ଚରମ

ଲାଭବାନ ଯାଏ। ସବୁଜ ବିପ୍ଳବ ଠାରୁ ବିକଶିତ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରତୀକ ବିଜ୍ଞାନର ମହାକାଶ ଯାତ୍ରା ଯାଏ। ବିଂଶ ଶତାବ୍ଦୀର ହୟମ ଆରମ୍ଭ ଠାରୁ ଏକବିଂଶ ଶତାବ୍ଦୀର ପୂର୍ବାହ୍ନ ଯାଏ ସବୁ ଘଟଣାର ପ୍ରାମାଣିକ ସାକ୍ଷୀ ଆକାଶବାଣୀ।

1934 ମସିହା ଜୁନ୍ 8 ତାରିଖରେ ଇଣ୍ଡିଆନ୍ ବ୍ରଡ୍କାଷ୍ଟିଂ ସର୍ଭିସ୍ ବା ଭାରତୀୟ ରାଜ୍ୟ ପ୍ରସାରଣ ସେବାକୁ ଆନୁଷ୍ଠାନିକ ଭାବରେ ଏକ ସ୍ୱତନ୍ତ୍ର ନାମର ପରିଚୟ ମିଳିଥିଲା, ଅଖିଳ ଭାରତୀୟ ବେତାର ବା ଅଲ୍ ଇଣ୍ଡିଆ ରେଡ଼ିଓ। ଠିକ୍ ଏହି ସମୟରେ ଯେତେବେଳେ କଲିକତାଠାରେ ସର୍ଟ ୱେଭ୍ ସର୍ଭିସ୍ ରେଡ଼ିଓ ଷ୍ଟେସନର ପ୍ରତିଷ୍ଠା କରାଗଲା, ସେତେବେଳେ ରବୀନ୍ଦ୍ରନାଥ ଟାଗୋର ତାଙ୍କର ଏକ କବିତାରେ ଅଲ୍ ଇଣ୍ଡିଆ ରେଡ଼ିଓକୁ ଆକାଶବାଣୀ ନାମରେ ସମ୍ବୋଧିତ କରିଥିଲେ। ଆଉ ଏହି ଆକାଶବାଣୀ ନାମ 1936 ମସିହାରେ ଯେତେବେଳେ ମୈସୁରଠାରେ ଭାରତର ପ୍ରଥମ ପ୍ରାଇଭେଟ୍ ରେଡ଼ିଓ ଷ୍ଟେସନର ଉଦ୍ଘାଟନୀ କରାଯାଇଥିଲା, ସେହି ମୈସୁର ରେଡ଼ିଓ ଷ୍ଟେସନରେ ଏମ୍ଭି ଗୋପାଳ ସ୍ୱାମୀଙ୍କ ଦ୍ୱାରା ପ୍ରଥମେ ଏହି ଆକାଶବାଣୀ ନାମକୁ ବ୍ୟବହାର କରାଯାଇଥିଲା। ଆଉ ଏମ୍ଭି ଗୋପାଳ ସ୍ୱାମୀଙ୍କୁ ଏହି ଆକାଶବାଣୀ ଶବ୍ଦକୁ କହିବାକୁ ପ୍ରବର୍ତ୍ତାଇଥିଲେ ତତ୍କାଳୀନ ମୈସୁର ମହାରାଜ କଲେଜର ତେଲୁଗୁ ପଣ୍ଡିତ ରାଲାପଲ୍ଲୀ ଅନନ୍ତ କ୍ରିଷ୍ଣା ଶର୍ମା। ପରବର୍ତ୍ତୀ ସମୟରେ 1956 ମସିହାରେ ଏଆଇଆର୍ ବା ଅଲ୍ ଇଣ୍ଡିଆ ରେଡ଼ିଓକୁ ଆନୁଷ୍ଠାନିକ ଭାବରେ ଆକାଶବାଣୀ ନାମରେ ନାମିତ କରାଯାଇଥିଲା। 1936 ମସିହାଠାରୁ ଆଜି ଯାଏ ଦୀର୍ଘ 90 ବର୍ଷ ହେବ ଆକାଶବାଣୀ ତାହାର କାର୍ଯ୍ୟ କରିଆସୁଛି।

ଭାରତର ସ୍ୱତନ୍ତ୍ରତା ସଂଗ୍ରାମ ସମୟରେ ମଧ୍ୟ ଆକାଶବାଣୀ ତାହାର ଦେଶଭକ୍ତର ଧର୍ମ ପ୍ରତିପାଦନ କରିଛି। ବ୍ରିଟିଶ ସରକାରଙ୍କ ଅଧୀନରେ ଦେଶରେ କାର୍ଯ୍ୟ କରୁଥିବା ଅନେକ ଆକାଶବାଣୀ କେନ୍ଦ୍ର ବ୍ରିଟିଶ ସରକାରଙ୍କର କଟକଣା ସତ୍ତ୍ୱେ ଗୁପ୍ତ ଭାବରେ ସଂଗ୍ରାମୀମାନଙ୍କୁ ଅଣ୍ଡରଗ୍ରାଉଣ୍ଡ ଷ୍ଟେସନ ସ୍ୱରୂପ ରେଡିଓ ମାଧ୍ୟମରେ ସ୍ୱାଧୀନତା ଆନ୍ଦୋଳନର ଖବର, ସଂଗ୍ରାମୀମାନଙ୍କର ବାର୍ତ୍ତା ଆଉ ଆନ୍ଦୋଳନର ରୂପରେଖ ସାରା ଦେଶରେ ପହଞ୍ଚାଇ ପାରିଥିଲା। ଆଉ ଦେଶ ସ୍ୱାଧୀନ ପରେ ପରେ ମହାତ୍ମା ଗାନ୍ଧୀ ସମେତ ଅନ୍ୟାନ୍ୟ ନେତାମାନଙ୍କର ବାର୍ତ୍ତା ଏହି ଆକାଶବାଣୀ ମାଧ୍ୟମରେ ମୁକ୍ତ ଭାବରେ ସାରା ଦେଶରେ ଗୁଞ୍ଜରିତ ହୋଇଥିଲା।

ପରେ ପରେ 1948 ଜାନୁଆରୀ 28 ତାରିଖରେ ଓଡ଼ିଶା ପ୍ରଦେଶକୁ ମିଳିଥିଲା ଆଞ୍ଚଳିକ ଭାଷାର ପ୍ରଥମ ରେଡ଼ିଓ ଷ୍ଟେସନ ଆକାଶବାଣୀ କଟକ, ଯାହାକି ଓଡ଼ିଆ ଭାଷା, ସାହିତ୍ୟ ଏବଂ ସାଂସ୍କୃତିକ ଜାଗରଣର ଏହା ଥିଲା ଏକ ପ୍ରମୁଖ ମାଧ୍ୟମ।

ଆକାଶବାଣୀ କଟକ କେନ୍ଦ୍ର ପ୍ରତିଷ୍ଠା ହେବାର ଅନେକ ବର୍ଷ ବିତିଗଲା ପରେ ବିଂଶ ଶତାବ୍ଦୀର 90 ଦଶକରେ ଶ୍ରୀକ୍ଷେତ୍ର ପୁରୀରେ ଅଙ୍କୁରିତ ହୋଇଥିଲା ଆଉ ଏକ ବିପ୍ଳବ, ଯାହାର ମୁଖ୍ୟ ପୁରୋଧାମାନେ ଥିଲେ ପ୍ୟାରିମୋହନ ଦାସ, ବଦ୍ରିନାଥ ମିଶ୍ର, ଏମିତି ଅନେକ ବ୍ୟକ୍ତିତ୍ୱ। 1988 କଥା, ଅକ୍ଷୟ ତୃତୀୟା ତିଥି, ଘଣ୍ଟ ଘଣ୍ଟା କାହାଳୀ ଭିତରେ ମଣି ବିମାନରେ ଠାକୁରମାନେ ନରେନ୍ଦ୍ର ପୁଷ୍କରିଣୀକୁ ଯାଉଥାନ୍ତି। ପଦ୍ମଶ୍ରୀ ପଣ୍ଡିତ ସଦାଶିବ ରଥ ଶର୍ମାଙ୍କ ନେତୃତ୍ୱରେ ଶହ ଶହ ଭକ୍ତ ସେବାୟତ ଶ୍ରୀ ଜୟଦେବଙ୍କର ଗୀତଗୋବିନ୍ଦ ଗାଉଛନ୍ତି।

0: ବୁଝିଲେ ପଣ୍ଡିତେ, ଆମ ଜଗନ୍ନାଥଙ୍କର ଏତେ ଯାନିଯାତ୍ରା, ଏତେ ରୀତିନୀତି, ହେଲେ ସେସବୁର ପ୍ରଚାର ପ୍ରସାର କାହିଁ? ବର୍ଷକୁ ଥରେ ରଥଯାତ୍ରା ହେଲେ ସଭିଏଁ ଠାକୁରଙ୍କ କଥା ଶୁଣିବାକୁ ପାଉଛନ୍ତି। ଆପଣ ଯଦି ଆକାଶବାଣୀର ସିଧା ପ୍ରସାରଣରେ କହୁନଥାନ୍ତେ, ତେବେ ଦେଶ ବିଦେଶର ଭକ୍ତ ଜଗନ୍ନାଥଙ୍କ ବିଷୟରେ ଏଯାଏଁ ଅଜ୍ଞ ଥାନ୍ତେ ନା? ଆଉ
1: ଜାଣିଲ ପାଢ଼ିଏ, ପ୍ରଚାର ପ୍ରସାର ବାଟ କହିଲେ ଆକାଶବାଣୀ, ନହେଲେ ଏ ନୂଆକରି ଆସିଥିବା ଦୂରଦର୍ଶନ। ପୁରୀରେ ରେଡ଼ିଓ ସେଣ୍ଟର ପାଇଁ କେତେ ମନ୍ତ୍ରୀ କହିଲେଣି, ହେଲେ ଭାଇ ସବୁ ଖୁସ୍। ମୋତେ ବୟସ ହେଲାଣି, ଆଜି ଅଛି କାଲିକି ନଛି। ଆଜି ମୋର ସାନ ଭାଇ ବଦ୍ରିକି ମୁଁ କହୁଥିଲି, ଆରେ ତୋର ତ ପଲି ଠାରୁ ଦିଲ୍ଲୀ ଯାଏ ସମ୍ପର୍କ, ଏଣିକି ଏସବୁ କାମର ଦାୟିତ୍ୱ ତୁ ନେ।
2: ଏ କାମ ଆଜି ନହେଲେ କାଲି ନିଶ୍ଚୟ ହେବ ଭାଇନା। ଠାକୁରଙ୍କୁ ପୁରା ସବୁଦିନ କହୁଛି, ହେ ମଣିମା, କାଞ୍ଚି ବିଜୟ ପରି ପୁରୀର ରେଡ଼ିଓ ଷ୍ଟେସନ ଦାୟିତ୍ୱ ଟିକେ ନିଅ ହେ ସାନ୍ତେ। ତୁମ ଯଶବାନା ଉଡ଼ାଅ, ଉଡ଼ୁଥାଉ ତୁମର ପତିତ ପାବନ ବାନା, ଉଡ଼ୁଥାଉ ତୁମର ପତିତ ପାବନ ବାନା, ଉଡ଼ୁଥାଉ ତୁମର ପତିତ ପାବନ ବାନା।

1994 ମସିହା କଥା। କେଉଁ ଦିନରୁ ସ୍ୱର୍ଗାରୋହଣ କଲେଣି ରଥ ଶର୍ମା। ରେଡିଓ ଷ୍ଟେସନର ଦାବିପତ୍ର ନେଇ ଟ୍ରେନ୍ ଯୋଗେ ଦିଲ୍ଲୀ ଯାଉଛନ୍ତି ଜଗବନ୍ଧୁ ପାଢ଼ୀ, ଦେବଦତ୍ତ ସାମନ୍ତ ସିଂହାର ଆଉ ବଦ୍ରି ମିଶ୍ର।

0: ବୁଝିଲେ ପାଢି ମହାପୁରୁ? ଦିଲ୍ଲୀ ଦୌଡ଼ି ଦୌଡ଼ି ଗୋଡ଼ ହାତ ଛିଡ଼ିଲେଣି, ରାତି ପାଇଲେ ଠାକୁରଙ୍କର ନବକଳେବର। ଏଥର ସାଂସଦ ବ୍ରଜକିଶୋର ତ୍ରିପାଠୀ କିନ୍ତୁ କଥା ଦେଇଛନ୍ତି, ଦେଖିବା ଠାକୁର କ'ଣ କରୁଛନ୍ତି।
1: ବୁଝିଲେ, ବିଳମ୍ବେ କାର୍ଯ୍ୟସିଦ୍ଧି। ବ୍ରଜବାବୁଙ୍କ ଆଦେଶ ମାନି ପ୍ୟାରିମୋହନ ବାବୁ ହଜାର ଜାଗାରେ 5000 ଲୋକଙ୍କ ଦସ୍ତଖତ ସମ୍ବଳିତ ଦାବିପତ୍ର ଦେବଦତ୍ତ ସାମନ୍ତ ସିଂହାରଙ୍କ ହାତରେ ଦେଇଛନ୍ତି। ତୁମ ହାତରେ ତ ଭିତର ଛ ମଧୁସୂଦନ ମହାପାତ୍ରେ ଓଡ଼ିଆ ମନ୍ତ୍ରୀଙ୍କ ପାଇଁ ଠାକୁରଙ୍କ ହୃଦପଲ୍ଲବ ଦେଇଛନ୍ତି। ଭାବୁଛି ଏଥର ଠାକୁର ଆଉ ଠକିବେନି।
0: ମୋ ଜେଜେ ଶ୍ୱଶୁର କେଶବରାଜ ଗୁରୁ କାଲି ସକାଳୁ ନୂଆ ମନ୍ତ୍ରୀ କାମାକ୍ଷା ପ୍ରସାଦ ସିଂହଦେଓଙ୍କ କ୍ୱାର୍ଟରରେ ଆମକୁ ଅପେକ୍ଷା କରିବେ। ସାଂସଦ ବ୍ରଜବାବୁ ଏଥର ସାଂସଦ ସୁଷମା ସ୍ୱରାଜ ଓ ବିକ୍ରମ କେଶରୀ ଦେଓଙ୍କୁ ସାଥିରେ ନେଇ ଆସିବେ। ଦେଖିବା ଏଥର ଠାକୁର ଠକିବେ ନା ନିଜ ଯଶବାନା ଉଡ଼ାଇବେ।
2: ଠକି

0: ଶ୍ରୀକ୍ଷେତ୍ରରୁ ଦିଲ୍ଲୀ ଦୁଇ ଦିନର ଟ୍ରେନ୍ ଯାତ୍ରା ପରେ ବଦ୍ରିନାଥ ମିଶ୍ର ଆଉ ଜଗବନ୍ଧୁ ପାଡ଼ି ଦିଲ୍ଲୀରେ ଥିବା ପୁରୀର ତତ୍କାଳୀନ ସାଂସଦ ଶ୍ରୀ ବ୍ରଜକିଶୋର ତ୍ରିପାଠୀଙ୍କୁ ସାଥିରେ ଧରି ପହଞ୍ଚିଥିଲେ ଯାଇ ତତ୍କାଳୀନ ସୂଚନା ଓ ପ୍ରସାରଣ ମନ୍ତ୍ରୀ କାମାକ୍ଷା ପ୍ରସାଦ ସିଂ ଦେଓଙ୍କ ବାସଭବନରେ। ସାଥିରେ ଥିଲେ ତାଙ୍କର ସାଂସଦ ସୁଷମା ସ୍ୱରାଜ ଆଉ ବିକ୍ରମ କେଶରୀ ଦେବ। ମନ୍ତ୍ରୀ କାମାକ୍ଷା ପ୍ରସାଦ ସିଂ ଦେଓଙ୍କୁ ସମ୍ମୁଖରେ ଦେଖି ସାଂସଦ ବ୍ରଜକିଶୋର କହିବାକୁ ଆରମ୍ଭ କଲେ।
1: ନମସ୍କାର ମନ୍ତ୍ରୀ ମହୋଦୟ, ରାଜଗୁରୁ ଆପଣଙ୍କୁ ପ୍ରଣାମ କରୁଛି। ରାଜଗୁରୁ ତ କେବଳ ଶ୍ରୀ ଜଗନ୍ନାଥଙ୍କର ଆଦ୍ୟ ସେବକ ଗଜପତି ଦିବ୍ୟସିଂହ ଦେବଙ୍କର ରାଜଗୁରୁ ନୁହନ୍ତି, ସେ ମଧ୍ୟ ଆପଣଙ୍କର ଢେଙ୍କାନାଳ ରାଜବାଟୀର ସମ୍ମାନସ୍ପଦ ପୁରୁଷ। ପୁରୀ ରେଡ଼ିଓ ଷ୍ଟେସନର ଆବଶ୍ୟକତା କଥା ସେସବୁ ତ କହିଥିବେ। ମୁଁ ଭାବୁଛି ଓଡ଼ିଆ ମନ୍ତ୍ରୀ ଆସିଲେ ଜଗନ୍ନାଥଙ୍କ ସଂସ୍କୃତି ଓ ପୁରୀ ପର୍ଯ୍ୟଟନର ବିକାଶ ତାଙ୍କରି ହାତରେ କରିବାକୁ ବୋଧହୁଏ ଜଗନ୍ନାଥଙ୍କର ଇଚ୍ଛା।
2: ଏ ଆପଣଙ୍କୁ କିଏ କ'ଣ କଥାରେ ପାରିବ ବ୍ରଜବାବୁ, ଆପଣଙ୍କୁ ପୁରୀ ସାଂସଦ ଭାବରେ ଦିଲ୍ଲୀରେ କିଏ ନ ଜାଣିଛି। ଆପଣ ପୁଣି ସାଂସଦ ସୁଷମା ସ୍ୱରାଜ ଆଉ ବିକ୍ରମ କେଶରୀ ଦେବଙ୍କୁ ଧରି ଆସିଛନ୍ତି, ପୁରୀରେ ରେଡ଼ିଓ ଷ୍ଟେସନ ନିଶ୍ଚୟ ହେବ। ଆମ ଆକାଶବାଣୀ କେବଳ ଜଗନ୍ନାଥ ସଂସ୍କୃତି ନୁହେଁ, କୋଣାର୍କ ଚିଲିକା ଆଉ ମହୋଦଧିର ସ୍ୱର୍ଣ୍ଣାମ ବେଳାଭୂମି କଥା କହିବ। ଶିକ୍ଷା ବିକାଶ, କୃଷି ବିକାଶ ଆଉ ନାରୀ ସଶକ୍ତି

0: ସଶକ୍ତିକରଣର ଦିଗବାରିଣୀ ମଧ୍ୟ ହେବ।
1: କଥା ଦେଇ କଥା ରଖିଲେ ମନ୍ତ୍ରୀ ଶ୍ରୀଜଗନ୍ନାଥଙ୍କ ନବକଳେବର ପୂର୍ବରୁ ଜୁନ 1995 ପ୍ରତିଷ୍ଠା ହେଲା ପୁରୀ ଆକାଶବାଣୀ FM 103.4।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 ମେଗାହର୍ଜ ଯୋଗେ।

0: ମୁଁ ଏତିକି ଭକ୍ତି ଭାବରେ ମୁଁ ମାଗୁଛି ଜଗନ୍ନାଥଙ୍କ ଆଶୀର୍ବାଦ, କେମିତି ଶୀଘ୍ର ଏଇଟା ହେଇଯାଉ, ପ୍ରଭୁଙ୍କ ଇଚ୍ଛା ଯାହା, ପାର୍ଲିଆମେଣ୍ଟରେ ଏଇଟା ପଡ଼ିବାର ବନ୍ଦୋବସ୍ତ ମଧ୍ୟ ହେଉଛି, ଯାହା ପ୍ରଭୁଙ୍କ ଇଚ୍ଛା ଯାହା ଥିବ। ଜୟ ଜଗନ୍ନାଥ।
1: ଆକାଶବାଣୀ ଏବେ ତାର 90ତମ ବର୍ଷ ପାଳନ କରୁଛି, ଆଉ ପୁରୀ ଆକାଶବାଣୀ 30 ବର୍ଷ ଡେଇଁବ। ତେବେ ସେଦିନର ସଂଗ୍ରାମରେ କ'ଣ ସଫଳତା ମିଳିପାରିଛି, ସେ ସମ୍ପର୍କରେ ଆମକୁ କହୁଛନ୍ତି ଅନୁଷ୍ଠାନ ଗଠନର ଅନ୍ୟତମ ଉଦ୍ୟୋଗୀ ପୁରୁଷ ଶ୍ରୀ ବଦ୍ରିନାଥ ମିଶ୍ର।
2: ହଁ, 100ରେ 100 ସଫଳତା ପାଇଛି ଆକାଶବାଣୀ। ପୁରୀ ଆକାଶବାଣୀ କେବଳ ରଥଯାତ୍ରାର ସିଧା ପ୍ରସାରଣ, ଜଗନ୍ନାଥଙ୍କ ଯାନିଯାତ୍ରା କଥା କହିନି, ସେ କହିଛି ଶହ ଶହ ମଠ ମନ୍ଦିରର କଥା, ସେ କହିଛି ଚାଷୀ ଓ ଚାଷର କଥା, ସେ କହିଛି ନାରୀର ଘର ସଂସାର କଥା, ସେ କହିଛି ଭାଗବତର କଥା। କେବଳ ଏତିକି ନୁହେଁ, 1999 ମହାବାତ୍ୟାଠାରୁ ପ୍ରାକୃତିକ ବିପର୍ଯ୍ୟୟ ଫନି ଏପରିକି ଭୟାବହ କରୋନା ସମୟରେ ଆକାଶବାଣୀ ଲକ୍ଷ ଲକ୍ଷ ମଣିଷର ସାଥୀ ହୋଇଛି, ହୋଇଛି ବିପଦର ବନ୍ଧୁ।
3: 1934 ମଧୁସୂଦନ ଦାସ, ଯିଏକି ଉତ୍କଳ ସମ୍ମିଳନୀର ପ୍ରତିଷ୍ଠାତା ଥିଲେ, ସିଏ ମରିବାର ଅଳ୍ପ ଦିନ ଥାଏ 34 ମସିହାରେ ଯେତେବେଳେ ଉତ୍କଳ ସମ୍ମିଳନୀ 24ତମ ଅଧିବେଶନ ବରହମପୁରରେ ହେଲା, ସେ କହିଲେ ରେଡ଼ିଓ ଆସୁଛି, ଏବଂ ସେତେବେଳେ ସମସ୍ତେ ସ୍ତବ୍ଧ ହେଲେ, ରେଡ଼ିଓ କ'ଣ ଆସୁଛି ନା, ସେ କାଠ ବାକ୍ସ ଭିତରୁ ସେ ଆମ ଭାଷାକୁ ବଞ୍ଚେଇବ। ତାଙ୍କ କଥା ଆଜି ସତ ହେଲା, ବହୁଜନ ହିତାୟ ବହୁଜନ ସୁଖାୟର ସ୍ଲୋଗାନ ନେଇ ଯେତେବେଳେ ଆକାଶବାଣୀ 1948 କଟକରେ ଆସିଲା, ସେ କଟକରେ ଆସିଲା ପରେ ଆମେ ଯେତେବେଳେ ଶୁଣିବାକୁ ଆରମ୍ଭ କଲୁ, ସେ ସମୟରେ ସାଧାରଣ ଲୋକମାନଙ୍କ ପାଖରେ ରେଡ଼ିଓ ମଧ୍ୟ ସେମିତି ସଫିସିଏଣ୍ଟ ନଥିଲା, ରେଡ଼ିଓଟି କିଣିବା ପାଇଁ ମଧ୍ୟ ଲୋକଙ୍କ ପାଖରେ ଗରିବୀ ଥିଲା। ତେଣୁ ସେ ସମୟରେ ସରକାର ଦେଖିଲେ ଯେ ନାରୀ ଶିକ୍ଷା କୁସଂସ୍କାରକୁ ଦୂର କରିବା ପାଇଁ ଯେମିତି ପାଲା ଦାସକାଠାରେ ଆବଶ୍ୟକତା ଅଛି, ରେଡ଼ିଓଟା ଗୋଟେ ଆବଶ୍ୟକତା। ତେଣୁ ସେ ଯୁବକ ସଂଘ ମାଧ୍ୟମରେ, ସମଗ୍ର ଓଡ଼ିଶାର ବିଭିନ୍ନ ଯୁବକ ସଂଘ ମାଧ୍ୟମରେ ସେ ରେଡ଼ିଓ ଯୋଗାଇ ଦେଲେ, ଇନଫର୍ମେସନ୍ ଆଣ୍ଡ ବ୍ରଡ଼କାଷ୍ଟିଂ ଡିପାର୍ଟମେଣ୍ଟ ତରଫରୁ, ଯେ ଗୋଟେ ଗୋଟେ ରେଡ଼ିଓ ଯୁବକ ସଂଘର ବାଜିବ, ଗୋଟେ ସାହିରେ ଗୋଟେ କ୍ଲବରେ ସେ ମାଇକ୍ରେ ବାଜିବ, ଗୋଟେ କାହାଳୀରେ, ଏବଂ ଆମେ ଶୁଣୁଥିଲୁ। ସେତେବେଳେ ସମୟରେ ଗୋଟେ ସବୁଜ ବିପ୍ଳବ ଯୋଉ ଆରମ୍ଭ ହେଲା, ଆକାଶବାଣୀର ଅବଦାନ ରହିଲା 1948 ଆରମ୍ଭ ହୋଇଛି, ପାଖାପାଖି 1960 ଓଡ଼ିଶାରେ କୃଷି ବିକାଶ ପାଇଁ ଆକାଶବାଣୀ ଗୋଟେ ଉତ୍ତରଦାୟୀ ରହିଲା, ଯେ ଦାୟିତ୍ୱ ନେଇଗଲା। ତାପରେ ନାରୀ ମହଲ ପାଇଁ ମଧ୍ୟ, ନାରୀମାନଙ୍କ ଜୀବନର କଥା, ନାରୀମାନେ କେମିତି ଡିଆସିଲିକାଠିରେ କାମ କରନ୍ତି, ନାରୀମାନେ କେମିତି ଶାଢ଼ୀରେ ଫଲ୍ସ ପଙ୍କାନ୍ତି, ସେ କଥାଠାରୁ ନାଟକ ଗପ ଗୀତ ପର୍ଯ୍ୟନ୍ତ ସେଇ ନାରୀ ମହଲ ଭିତରେ ସୃଷ୍ଟି ହେଇଛନ୍ତି ପ୍ରତିଭା ରାୟ, ସେ ନାରୀ ମହଲ ଭିତରେ ସୃଷ୍ଟି ହେଇଛନ୍ତି ଶ୍ୟାମାମଣି ଦେବୀ, କେତେ କେତେ ଲୋକଙ୍କୁ ନାରୀ ମହଲ ସୃଷ୍ଟି କଲା। ସେଇ ଭିତରେ ଭାଗବତ କଥା ଆସିଲା। ଆପଣମାନେ ଜାଣିଥିବେ ଭାଗବତ କଥାର ସେଇ ଯୋଉ କଥା, ସକାଳେ ବନ୍ଦନା ପରେ ଭାଗବତ କଥା ଦିଏ, ମଣିଷ ଦେହେ ଦିବ୍ୟ ଜ୍ଞାନ ଦେଖି ସନ୍ତୋଷ ଭଗବାନ, ଏଇ କଥାରୁ ଆରମ୍ଭ କରି 4-5ଟି ପଦକୁ ବ୍ୟାଖ୍ୟା କରିଦିଅନ୍ତି, 2-4 ମିନିଟର କାର୍ଯ୍ୟକ୍ରମ ଥାଏ, କିନ୍ତୁ ସେ ଭାଗବତର କଥା ଘରେ ଘରେ ଗୋଟେ ଆଧ୍ୟାତ୍ମିକ ଚେତନା ପହଞ୍ଚିଲା। ସେ ଆଧ୍ୟାତ୍ମିକ ଚେତନା ସହିତ ପାଲାଦାସ କାଠିଆକୁ ଯୋଡ଼ି ଦିଆଗଲା, ଏବଂ ଯେତେବେଳେ ରାତି ହେଇଯାଏ, ବିଶେଷ କରି ପୂଜା ରଜ ଏଇସବୁ କାର୍ଯ୍ୟକ୍ରମରେ ହିମାଂଶୁ ଭୂଷଣ ସାବତ, ଝରଣା ଦାସ, ଏମାନେ ସବୁ ଆସନ୍ତି, ହେମନ୍ତ ଦାସ, ନାଟକ ଭିତରେ, ତେଣୁ ନାଟକ ପାଇଁ ଗୋଟେ ଜନଜାଗରଣ ସୃଷ୍ଟି ହେଲା। ଯେତେବେଳେ ଅନ୍ନପୂର୍ଣ୍ଣା ଥିଏଟର ବନ୍ଦ ହେବାକୁ ଯାଉଛି, କିନ୍ତୁ ଆକାଶବାଣୀ ତା ନାଟକକୁ ବଞ୍ଚେଇ ରଖିଛି। ଆପଣ ଦେଖନ୍ତୁ, ବନ୍ଦନା ଠାରୁ ଆରମ୍ଭ କରି ନାରୀ ମହଲ, କୃଷି ସଂସାର ଠାରୁ ଆରମ୍ଭ କରି ନାଟକ ପର୍ଯ୍ୟନ୍ତ ପ୍ରତି ସ୍ତରରେ ଆକାଶବାଣୀ ଆମକୁ ଦେଇଛି, ଲୋକକଳାକୁ ବଞ୍ଚେଇଛି, ଏବଂ ଆମେମାନେ ଆକାଶବାଣୀ ଦ୍ୱାରା ଏତେ ଉପକୃତ ହେଇଛୁ, ତାର ହିସାବ ମଧ୍ୟ ରହିବ ନାହିଁ। କାରଣ ଚହଡ଼ ଚମ୍ପା ସାହିତ୍ୟ ପୃଷ୍ଠା ଯୋଡ଼େ କାର୍ଯ୍ୟକ୍ରମରେ ବାରମ୍ବାର ଆକାଶବାଣୀର ଘରେ ଘରେ ମୁଁ ପରିଚିତ ହେଇଛି, ଏବଂ ଯଦି ଆଜି ମୋତେ ଓଡ଼ିଶାରେ କିଏ ପ୍ରଥମ ପରିଚୟ ଦେଇଛି, ସେ ହେଉଛି ମୋ ମା, କହିଲେ ମୁଁ ଆକାଶବାଣୀ ବୋଲି କହେ, ଛାତି ଫଟେଇ କହେ। ଆମେ ଗୋଟେ 1992 ଆମେ 4-5 ଜଣ ସ୍ଥିର କଲୁ ଯେ ପୁରୀରେ ଗୋଟେ ଆକାଶବାଣୀ ହୁଅନ୍ତାନି। ଏଇ କଥାଟା ଆମେ ଆଲୋଚନା କରିଥିଲୁ ଉତ୍କଳ ହିନ୍ଦୀ ବିଦ୍ୟାପୀଠରେ, ଗୋଟେ ଏମିତି ଗୋଟେ ବସିଲା ଭିତରେ, ସେ ବସିବାର କଥା ଦିନେ ସଂକଳ୍ପ ହେଲା, ଏବଂ 1993 ଆମେ ଜଗନ୍ନାଥଙ୍କ ପାଖରେ ଗୋଟେ କାର୍ଯ୍ୟକ୍ରମ ହୋଇଥାଏ, ସେ କାର୍ଯ୍ୟକ୍ରମ ଭିତରେ ରଥଯାତ୍ରାରେ ଆମେ ତାକୁ ଚେଷ୍ଟା କଲୁ ଯେ କଥାଟାକୁ କେମିତି ପହଞ୍ଚେଇବା। ସେ ସମୟରେ ବ୍ରଜକିଶୋର ତ୍ରିପାଠୀ ଥାନ୍ତି ମାନ୍ୟବର ସାଂସଦ ପୁରୀର, ତାଙ୍କ ସାଙ୍ଗେ ଯୋଗାଯୋଗ କଲୁ, ବ୍ରଜ ତ୍ରିପାଠୀ ଏବଂ ସୁଷମା ସ୍ୱରାଜ ଉଭୟ ମିଶିକିରି କାମାକ୍ଷା ବିଭାଗ ଗଲୁ, ବହୁତ ଥର ଚେଷ୍ଟା କଲୁ ଯେ ପୁରୀରେ ହବ, ଏବଂ 1994 ନିଷ୍ପତ୍ତି ହେଲା ଯେ ଶ୍ରୀକ୍ଷେତ୍ର ପୁରୀରେ ଗୋଟେ FM ହବ, ଏବଂ 1995 ବୋଧେ ଏହାର ଆରମ୍ଭ ହେଲା, ଆଉ ଆମେ ସମସ୍ତେ ଖୁସି ହେଲୁ। ଏଇ ଯୋଉ ଖୁସି ହେବା କଥାଟା ଭିତରେ ଆକାଶବାଣୀ ଯୋଉ ମନ ନେଇ ଆମେ ଆଣିଥିଲୁ ଜଗନ୍ନାଥ ସଂସ୍କୃତିର କଥା, ମାନେ ଯୋଉମାନେ ପିପିଲି ଡେଲାଙ୍କ ଠାରୁ ଆରମ୍ଭ କରି ସାକ୍ଷ୍ୟପାଳା ବ୍ରହ୍ମଗିରି ଯୋଉମାନେ ଶୁଣନ୍ତି ଜଗନ୍ନାଥଙ୍କ ସଂସ୍କୃତି, ଜଗନ୍ନାଥ ଯାନିଯାତ୍ରା, ଜଗନ୍ନାଥଙ୍କ ବେଶ, ଗରୁଡ଼େଶ୍ୱର ଠାକୁର, ବାସଳୀ ଠାକୁର, ଲୋକନାଥ ଠାକୁର, ଯେତେ ଠାକୁରଙ୍କ ଅଛନ୍ତି ପୁରୀରେ, ପୁରୀ ଜିଲ୍ଲା ଭିତରେ, କାହାକୁ ପାଖରେ ଆକାଶବାଣୀ ପହଞ୍ଚିନି ଏମିତି ମାନେ ନାହିଁ।
1: ପୁରୀ ଆକାଶବାଣୀ ତାର ଏହି 30 ବର୍ଷର ଯାତ୍ରାରେ ମଧ୍ୟ ସମାଜରେ ଅନେକ ପରିବର୍ତ୍ତନର ସଫଳ ରୂପାୟନ କରିପାରିଛି, ଆଉ ପ୍ରତିବଦଳରେ ପାଇଛି ଶ୍ରୋତାମାନଙ୍କର ଭଲ ପାଇବା ଆଉ କୃତଜ୍ଞତା, ଯାହାର ଉଦାହରଣ ଏହି

0: ଚକ୍ରବାବୁ, ଏ ଚକ୍ରବାବୁ, ଓହୋ, ତଣ୍ଟିଟା ମୋର ଶୁଖିଗଲାଣି, ପାଣି ଢାଳଟା ନେଇ ଟିକେ ଜଲ୍ଦି ଆ।
1: ହଁ ହଁ, ଆସୁଛି ଆସୁଛି।
0: ଓହୋ, କି ଖରା।
1: ହୟୋ, ତମକୁ ଏ ଉଦୁଦିଆ ଖରା ବେଳେ ବାହାରକୁ ଯିବାକୁ କିଏ କହୁଥିଲା ବା।
0: ଓହୋ, ଆଗ ଢାଳଟା ଦେ, ତଣ୍ଟିଟା ପରା ମୋର ଶୁଖିଗଲାଣି।
1: ହେଇଟି ନିଅ।
0: ଓହୋ, ପ୍ରାଣଟା ମୋର ଯାଉ ଯାଉ ରହିଗଲା।
1: ହୟୋ, ଦିନ ସାରା ରେଡିଓ ଶୁଣୁଛ, ହେଲେ ତମେ କଣ ମାନୁଛ।
0: ଆଲୋ, ରେଡିଓର କଥା ଅଧା ମାନିଥିଲି ବୋଲି ଆଜି ମୋ ଜୀବନଟା ଯାଉ ଯାଉ ଅଧାରୁ ରହିଗଲା।
1: ମାନେ?
0: ଆଲୋ, ମାନେ କଣ, ରେଡିଓ କହିବା କଥା ମାନି ମୁଁ ଘରୁ ବାହାରିଲା ବେଳେ ଛତା ଜୋତା କଳା ଚଷମା ଆଉ ଓଦା ଗାମୁଛା ସବୁ ନେଇଥିଲି, ହେଲେ ପାଣି ବୋତଲଟା ନବାକୁ ଭୁଲି ଯାଇଥିଲି।
1: ଛି ଛି ଛି ଛି, ଧନ୍ୟ କହିବ ତମର ସେ ଭୁଲା ମନକୁ। ହଉ ହଉ, ଟିକେ ବସି ପଡ଼ିଲ, ମୁଁ ପଙ୍ଖାଟା ଲଗେଇ ଦିଏ।
0: ଏ ଚକ୍ରବାବୁ, ଆମ ଚକ୍ରୁ କୁଆଡେ ଗଲା?
1: ଯିବ କୁଆଡେ ବା, ସେଇ ରେଡିଓ ପାଖରେ ବସିଛି। ଖାଲି କଣ ନା, ମୁଁ ସରକାରୀ ଚାକିରି କରିବି, ପାଠ ପଢିଛି ନା, ଅନ୍ୟ କାମ କଲେ କୁଆଡେ ବେଶୀ ଦରମା ମିଳିବନି। କହିଲେ କହୁଛି କଣ ନା, ମୁଁ ପାଠ ପଢିଛି, ଅନ୍ୟ କାମ କଲେ ସାଇନକ କଣ କହିବେ, ନାଜ ମାଡିବନି।
0: ହଉ ହେଲା, ସେତିକି ଥାଉ, ତମେ ଆଗ ଗଲ, ଚକ୍ରୁକୁ କହିବ ରେଡିଓଟା ଟିକେ ନେଇକିରି ଆସିବ।
1: ହଉ ହଉ, ଯାଉଛି। ଏ ଚକ୍ରୁ, ଚକ୍ରୁ, ଏ ଚକ୍ରୁ।
2: ହେଇଟି ବାପା,
0: ହଁ
2: ନିଅ, ତମ ରେଡିଓ ନିଅ।
0: ହଉ ହଉ, ଲଗେଇଲୁ ଲଗେଇଲୁ, କଣ ଦଉଛି ଟିକେ ଶୁଣିବା।
2: ହଉ, ଲଗଉଛି।
3: ଶ୍ରୋତା ବନ୍ଧୁ, ଆକାଶବାଣୀ ପୁରୀ କେନ୍ଦ୍ରର ଏହି କିଷାନବାଣୀ କାର୍ଯ୍ୟକ୍ରମରେ ଆଜି ଆମ ସାଥିରେ ଅଛନ୍ତି ଜଣେ ସଫଳ ଚାଷୀ, ଯିଏକି ଜଣେ ଉଚ୍ଚ ଶିକ୍ଷିତ। ତାଙ୍କର ଶିକ୍ଷାଗତ ଯୋଗ୍ୟତା ହେଉଛି ସେ ସ୍ନାତକୋତ୍ତର ହାସଲ କରିଛନ୍ତି, ହେଲେ ସେ କୌଣସି ସରକାରୀ ଚାକିରି ପଛରେ ନଥାଇ ଆଜି ନିଜେ ଜଣେ ଆତ୍ମନିର୍ଭରଶୀଳ ମଣିଷ ଭାବରେ ନିଜକୁ ଗଢି ତୋଳିପାରିଛନ୍ତି, ଯାହାକି ଆଜି ପ୍ରତ୍ୟେକ ଶିକ୍ଷିତ ଯୁବକ ଓ ଯୁବତୀଙ୍କ ପାଇଁ ଜଣେ ଉଦାହରଣ ପାଲଟି ଯାଇଛନ୍ତି। ଆଉ ସବୁଠାରୁ ବଡ କୌତୁହଳ କଥା ହେଉଛି, ସେ ନିଜର ସ୍ୱଳ୍ପ ବିନିଯୋଗରେ ଛତୁ ଚାଷରୁ ମାସକୁ 1.5 ଲକ୍ଷ ଟଙ୍କା ରୋଜଗାର କରିପାରୁଛନ୍ତି।
2: ଏ, ଛତୁ ଚାଷ କରି ମାସକୁ 1.5 ଲକ୍ଷ ଟଙ୍କା ରୋଜଗାର କରିପାରୁଛନ୍ତି?
0: ଆରେ, ଖାଲି ଛତୁ ଚାଷ ନୁହେଁ, ଧ୍ୟାନ ପୂର୍ବକ ଯେକୌଣସି କାମ କଲେ ମଧ୍ୟ ସେଥିରୁ ସଫଳତାର ସହିତ ଅଧିକ ଉପାର୍ଜନ ହେଇପାରିବ।
2: ହଁ ବାପା, ଆଜି ଯାଏ ମୁଁ ଭାବୁଥିଲି କେବଳ ଚାକିରିରୁ ହିଁ ଅଧିକ ରୋଜଗାର କରିହୁଏ, ହେଲେ ଆଜି ଆକାଶବାଣୀ ପୁରୀ କେନ୍ଦ୍ରର ଏହି କାର୍ଯ୍ୟକ୍ରମ ମୋର ଆଖିକୁ ଖୋଲିଦେଲା, ଆଜିଠାରୁ ମୁଁ ବି ଚାଷ କରିବି।

0: ଦୀର୍ଘ ତିନି ଦଶନ୍ଧି ହେବ ଆକାଶବାଣୀ ପୁରୀ ତାର କାର୍ଯ୍ୟକ୍ରମ ମାଧ୍ୟମରେ ଜନସଚେତନତା, ମନୋରଞ୍ଜନ ତଥା ସରକାରୀ ଯୋଜନା ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଇ ଆସୁଛି, ଯାହାକି ଜଣେ ପାଠ ପଢ଼ିନଥିବା ନିରକ୍ଷର ବ୍ୟକ୍ତି ମଧ୍ୟ ଏଥିରୁ ଅନେକ କିଛି ଜାଣିପାରୁଛି। ଆକାଶବାଣୀ ପୁରୀ କେନ୍ଦ୍ର ତାର କାର୍ଯ୍ୟକ୍ରମରେ କେତେ ସଫଳ ହାସଲ କରିପାରିଛି ସେ ସମ୍ପର୍କରେ ଆମକୁ ଯାହା କୁହନ୍ତି ଆକାଶବାଣୀ ପୁରୀ କେନ୍ଦ୍ରର ଜଣେ ନିୟମିତ ଶ୍ରୋତା ଶ୍ରୀ ନଟବର ସାହୁ।
1: ଜୟ ଜଗନ୍ନାଥ। ମୁଁ ପୁରୀବାସୀର ଗୋଟେ ଆକାଶବାଣୀ ରେଡ଼ିଓର ଶ୍ରୋତା ହିସାବରେ ମୋର ଦୀର୍ଘ ବର୍ଷର ଅନୁଭୂତି ହେଉଛି, 1999 ମସିହାରେ ଯେତେବେଳେ ସାଇକ୍ଲୋନ ହେଲା ସେତେବେଳେ ଯେତେବେଳେ ଲାଇନ୍ ଫାଇନ୍ ସବୁ କଟିଯାଇଥିଲା, ଏହି ଗୋଟିଏ ମାତ୍ର ଭରସା ଥିଲା ଆକାଶବାଣୀ। ପୁରୀରେ କିଛି ଲୋକ ଜାଣିଥିବେ ଗୋଟେ ମୋର ବୁଲେଟ୍ ଗାଡ଼ି ଅଛି, ସେ ବୁଲେଟ୍ ଗାଡ଼ିରେ ସଦାବେଳେ ରେଡ଼ିଓ ବାଜୁଥାଏ, ଆଉ ସେ ରେଡ଼ିଓରେ ସେ ସେତେବେଳେ ନ୍ୟୁଜ୍ଟା ଏତେ ଲୋକଙ୍କୁ ଆଟ୍ରାକ୍ଟିଭ କରିଥିଲା, ସିଂହଦ୍ୱାର ଉଠୁ ମର୍ଚ୍ଚିଗଡ଼ ଛକ ସବୁ ଜାଗାରେ ଖଟରେ ଲୋକ ଗଦାଇକି କରେଣ୍ଟ ନ୍ୟୁଜ୍ଟା କ'ଣ ସେଥିରେ ଜାଣିପାରନ୍ତି। ଇଏ ହେଲା ଗୋଟେ ନମ୍ବର ୱାନ୍ ରେଡ଼ିଓ ଭଳିଆ କେହି ନୁହେଁ। ଆପଣ ରେଡ଼ିଓଟି ଲଗେଇଦେଲେ ଆରାମରେ ଶୁଣିଲେ, ମୁଁ ଦେଖୁଛି ଘରେ ଘରେ ସମସ୍ତେ ଲଗେଇକି ଶୁଣୁଛନ୍ତି, ଦୋକାନୀମାନଙ୍କରେ ଲଗେଇ ଦେଉଛନ୍ତି, ତାଙ୍କର କାର୍ଯ୍ୟ ସେ ବ୍ୟସ୍ତ ରହୁଛନ୍ତି, ଯାହାଫଳରେ କାମ କରିବାର ଉତ୍ସାହଟା ତାଙ୍କର ବଢ଼ିଯାଉଛି, ବୋରିଂ ହେବାର ନାହିଁ। ଦ୍ୱିତୀୟତଃ ହେଉଛି ଏଇ ଯେଉଁ ଆକାଶବାଣୀ ପୁରୀ ହେଲା ପରଠାରୁ ଆମର ଯେଉଁ

0: ସରକାରଙ୍କର ସ୍ତରରେ ଯୋଉ ପ୍ରକାର ବେନିଫିଟଟା ମିଳିବା କଥା ସେଇଟା ପ୍ରାୟ ଲୋକ ସମସ୍ତେ ଜାଣିପାରୁଛନ୍ତି, କାରଣ ଟିଭିରେ ସମୟ ଦେଇକି ଲୋକ ଏତେ ଦେଖିବାର ନାହିଁ ଟିଭି, ବର୍ତ୍ତମାନ ମୋବାଇଲ ଯୁଗ ବାହାରି ପଡ଼ିଲାଣି ତ କାହିଁରେ କ'ଣ, ତେଣୁ ମୋବାଇଲରେ ମଧ୍ୟ ବି ଆସିଗଲା ରେଡିଓ, ଯାହାଫଳରେ ମୋବାଇଲ ମଧ୍ୟ ବି ଲୋକ ପାଖରେ ପକେଇ ଦେଇକି ତାଙ୍କର ସେ ମର୍ଣ୍ଣିଂ ୱାକ୍ କଲାବେଳେ କି ଅନ୍ୟ କେତେବେଳେ ତା ମଧ୍ୟ ବି ସେ ପାଇଲେ, ତେଣୁକରି ଆକାଶବାଣୀ ସାଙ୍ଗରେ କେହି ସମତୁଲ୍ୟ ହେଇପାରିବନି, ମାନେ ହସ ଖୁସି ସବୁ ସେଇଥିରେ ଅଛି।
1: ସାରା ଦେଶ ସହିତ ଆଞ୍ଚଳିକ ସ୍ତରରେ ମଧ୍ୟ ଆକାଶବାଣୀର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଆସିଛି। ସ୍ୱାଧୀନତା ପରବର୍ତ୍ତୀ ସମୟରେ କୃଷି କ୍ଷେତ୍ରରେ ଦେଶରେ ସବୁଜ ବିପ୍ଳବ, ଶିକ୍ଷାର ବିକାଶ, ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଉନ୍ନତିକରଣ, ମହିଳା ଏବଂ ଶିଶୁମାନଙ୍କର ବିକାଶ, କ୍ରୀଡ଼ା ଏବଂ ବିଜ୍ଞାନର ଅଗ୍ରଗତି, ଦେଶର ସୁରକ୍ଷାରେ ସୁଦୃଢ଼ୀକରଣ, ପାରମ୍ପରିକ ସଂସ୍କୃତିର ସଂରକ୍ଷଣ ତଥା ଅସ୍ପୃଶ୍ୟତା, ଅନ୍ଧବିଶ୍ୱାସ ଏବଂ କୁସଂସ୍କାର ଭଳି ସାମାଜିକ ବ୍ୟାଧିର ଦୂରୀକରଣରେ ଆକାଶବାଣୀର ଭୂମିକା ଅତୁଳନୀୟ। ତେବେ ଏ ସମ୍ପର୍କରେ ନିଜର

0: ମହିଳା ଏବଂ ଶିଶୁମାନଙ୍କର ବିକାଶ, କ୍ରୀଡ଼ା ଏବଂ ବିଜ୍ଞାନର ଅଗ୍ରଗତି, ଦେଶର ସୁରକ୍ଷାରେ ସୁଦୃଢ଼ୀକରଣ, ପାରମ୍ପରିକ ସଂସ୍କୃତିର ସଂରକ୍ଷଣ ତଥା ଅସ୍ପୃଶ୍ୟତା, ଅନ୍ଧବିଶ୍ୱାସ ଏବଂ କୁସଂସ୍କାର ଭଳି ସାମାଜିକ ବ୍ୟାଧିର ଦୂରୀକରଣରେ ଆକାଶବାଣୀର ଭୂମିକା ଅତୁଳନୀୟ। ତେବେ ଏ ସମ୍ପର୍କରେ ନିଜର ଦୀର୍ଘ ଦିନର ଅନୁଭୂତିକୁ କହିଛନ୍ତି ଆକାଶବାଣୀ କଟକ କେନ୍ଦ୍ରର ସହକାରୀ କେନ୍ଦ୍ର ନିର୍ଦ୍ଦେଶକ ଶ୍ରୀ ଦୁର୍ଗାଚରଣ ମାଝୀ।
1: ଶ୍ରୋତାବନ୍ଧୁ ନମସ୍କାର। ତେବେ ଅନେକ ଦିନର ଅଭିଜ୍ଞତା ତ ନିଶ୍ଚିତ ରହିଛି। ଆଜି ଯେତେବେଳେ ଆକାଶବାଣୀ ପୁରୀରେ ବର୍ତ୍ତମାନ ବସିଛି, ନିଶ୍ଚୟ କହିବି ଯେ ମୋର ଯେଉଁ ଅନୁଭୂତି କଥା, 1994 ଫେବୃଆରୀ 16 ମୁଁ ଆକାଶବାଣୀ କଟକରେ ଜଏନ୍ କରିଥିଲି, ଆଉ ସେତେବେଳରୁ ଏବେ ପର୍ଯ୍ୟନ୍ତ ଯେ ଅନବରତ ଯେଉଁ ଦାୟିତ୍ୱ କର୍ତ୍ତବ୍ୟ ରହିଛି ଆମେ ସମ୍ପାଦନ କରୁଛୁ। ବିଶେଷ କରି ଯେଉଁ କୃଷି କଥା ଆପଣ କହିଲେ, ମୁଁ ଜଣେ କୃଷି ସ୍ନାତକ। ମୁଁ ଯେତେବେଳେ ଆକାଶବାଣୀରେ ଜଏନ୍ କଲି ବା ମୋର ଚାକିରି ଜୀବନ ଆରମ୍ଭ କଲି, ମୋର ପ୍ରଥମରୁ ଦାୟିତ୍ୱ ଥିଲା ଯେ କୃଷି କାର୍ଯ୍ୟକ୍ରମ କିଭଳି ଭାବରେ ସୁପରିଚାଳନା କରାଯାଇପାରିବ।
2: ଆଜ୍ଞା,
1: ଦେଖିଲା ପରେ ନୂଆ ନୂଆ ତ ଅନୁଭୂତି, ଅନେକ କଥା ଜାଣିବାକୁ ପଡ଼ିଥାଏ ଯେ ପ୍ରକୃତରେ ମନ ଭିତରେ ଯେଉଁ ଆଶା ସମ୍ଭାବନା ଏ ଯେଉଁ ଜିନିଷ ରହିଛି ଯେ କେମିତି କରିବା କ'ଣ କରିବା ଶିଖିବାକୁ ପଡ଼େ। ଶିଖିଲୁ, ଆଗ୍ରହ ବଢ଼ିଲା, ମୁଁ ଆଶା କରେ ଯେ କିଭଳି ଭାବରେ କାର୍ଯ୍ୟକ୍ରମ ଗୁଡ଼ିକୁ ଆହୁରି ସରସ ସୁନ୍ଦର ଏବଂ ବିଶେଷ କରି ଚାଷୀ ଭାଇମାନେ ଯେଉଁମାନେ ଆମର ପ୍ରକୃତ ହିତାଧିକାରୀ ବା ଶ୍ରୋତା ବନ୍ଧୁ, ସେଇମାନଙ୍କ ପାଇଁ ଯେତେବେଳେ କାର୍ଯ୍ୟକ୍ରମ ଉପସ୍ଥାପନ କରାଯିବ କେମିତି ଉପସ୍ଥାପନ କରିବା, କାହିଁକିନା ଚାଷୀ ସେ ଆମଠାରୁ ବି ବେଶୀ ଜ୍ଞାନୀ, କାହିଁକିନା ସେମାନେ ଯେଉଁ ଦିନ ରାତି ଖରା ତାତି କି ଯାହା ବି ଆପଣଙ୍କର ଯେଉଁ ସମୟ ସେ ଚିନ୍ତା କରୁଥାଏ ଯେ ତାର ଚାଷ ଜମିରୁ କେମିତି ସେ ଅଧିକ ଉତ୍ପାଦନ କରିବ, ତା ଘର ପରିବାରକୁ ସୁରୁଖୁରୁରେ ଚଳେଇବ। ତେଣୁ ତାଙ୍କର ଅନୁଭୂତି ଆମର ଅନୁଭୂତି ଏଇ ଯେଉଁ ଦୁଇଟି ମିଳିତ ପ୍ରୟାସରେ କ'ଣ କିଭଳି ଭାବରେ କାର୍ଯ୍ୟକ୍ରମ ଗୁଡ଼ିକୁ ଉପସ୍ଥାପନ କରାଯିବ, ତେଣୁ ଆମେ ସେଇଟା ଚିନ୍ତା କରିଥାଉ କିଭଳି ଭାବରେ ସରଳ ଭାବରେ। ଆମେ ହୁଏତ ଇଂରାଜୀରେ ପାଠ ପଢ଼ିଛୁ କି ଆମର ଯେଉଁ ଲିଟରେଚର୍ ଜ୍ଞାନ ଅଛି, ଆମେ କହିବା ଯେ ସାହିତ୍ୟ ଭାଷାରେ ତାଙ୍କୁ ବୁଝେଇବା, ସେଇଆ ନୁହେଁ। ତାଙ୍କ କଥିତ ଭାଷା ଯେଉଁ ସେଇ କଥାବାର୍ତ୍ତା ଯେଉଁଭଳି କରନ୍ତି, ଆମେ ମଧ୍ୟ ସେଇଭଳି ତାଙ୍କୁ କେମିତି ନିଜ ମନର କଥା ସେମାନେ ଅନୁଭବ କରୁଥିବେ, ତାଙ୍କ ମନର କଥା ଆମେ ଅନୁଭବ କରୁଥିବୁ, ସେଇଭଳି ଆମେ ଚେଷ୍ଟା କରୁ। ଆମେ ଯେତେବେଳେ ଜାଣୁ ଯେ ଆମର ଯେଉଁ ନୂଆ ଜ୍ଞାନକୌଶଳ ତାଙ୍କ ପାଖରେ ପହଞ୍ଚୁଛି ଏବଂ ସେମାନେ ବ୍ୟବହାର କରୁଛନ୍ତି, ନିଶ୍ଚିତ ଭାବରେ ଆମର ସାର୍ଥକତା ପ୍ରତିପାଦନ କରୁଛି। ହଁ, ଶ୍ରୋତା ବନ୍ଧୁ, ଧନ୍ୟବାଦ ଆପଣମାନଙ୍କୁ। ଆପଣମାନେ ଆମ ସହ ଏତିକି ଯେତିକି ଆମେ କଥାବାର୍ତ୍ତା ହେଲେ ରହିଲେ, ସେଥିପାଇଁ ଆପଣମାନଙ୍କୁ ମୋ ତରଫରୁ, ବିଶେଷ କରି ଯେଉଁ ଆମର ଗାଁ ଗହଳିରେ ଯେଉଁ ଭାଇ ଭଉଣୀମାନେ ଅଛନ୍ତି, ଚାଷୀ ଭାଇମାନେ ଅଛନ୍ତି, ସମସ୍ତଙ୍କୁ ନମସ୍କାର, ଧନ୍ୟବାଦ।
0: ଆକାଶବାଣୀ ପୁରୀ କେନ୍ଦ୍ର ପ୍ରତିଷ୍ଠାର ପ୍ରାରମ୍ଭିକ ସ୍ତରରେ କେନ୍ଦ୍ର ସାମ୍ନା କରିଥିଲା ରାଜ୍ୟର ହୃଦୟ ବିଦାରକ ପ୍ରାକୃତିକ ବିପର୍ଯ୍ୟୟ 1999 ମସିହାର ମହାବାତ୍ୟାକୁ। ଟେଲିଭିଜନଠାରୁ ଆରମ୍ଭ କରି ଅନ୍ୟାନ୍ୟ ରେଡ଼ିଓ ଷ୍ଟେସନଗୁଡ଼ିକରୁ ଯୋଗାଯୋଗର ମାଧ୍ୟମ ଯେତେବେଳେ ଧରାଶାୟୀ ହୋଇଯାଇଥିଲା, ଗମନାଗମନ ତଥା ପରିବହନର ମାଧ୍ୟମ ଯେତେବେଳେ ସମ୍ପୂର୍ଣ୍ଣ ଭାବରେ ବନ୍ଦ ହୋଇଯାଇଥିଲା, ବିଦ୍ୟୁତ୍ ସରବରାହ ଯେତେବେଳେ ବିଚ୍ଛିନ୍ନ ହୋଇଯାଇଥିଲା, ସେତେବେଳେ ଆକାଶବାଣୀ ପୁରୀ କେନ୍ଦ୍ର ତାର କାର୍ଯ୍ୟକ୍ରମ ଅବିଚ୍ଛିନ୍ନ ଭାବରେ ବଜାୟ ରଖିଥିଲା। ଅନେକ ଘାତ ପ୍ରତିଘାତ ଆଉ ବାଧାବିଘ୍ନକୁ ଲଙ୍ଘନ କରି ଆକାଶବାଣୀ ପୁରୀ କେନ୍ଦ୍ର ପହଞ୍ଚିଥିଲା ଅଗମ୍ୟ ଅଞ୍ଚଳରେ ଥିବା ଶ୍ରୋତାଙ୍କ ପାଖରେ, ସେମାନଙ୍କର ଦୁଃଖକୁ ଉପସ୍ଥାପନା କରିଥିଲା ସରକାରଙ୍କ ପାଖରେ, ଆଉ ସରକାରଙ୍କର ସମସ୍ତ ବାର୍ତ୍ତାକୁ ପହଞ୍ଚାଇଥିଲା ଶ୍ରୋତାଙ୍କ ପାଖରେ। ସେ ସମ୍ପର୍କରେ ଆମକୁ କୁହନ୍ତି ପୁରୀ ଆକାଶବାଣୀ କେନ୍ଦ୍ରର ତତ୍କାଳୀନ ପ୍ରଥମ କାର୍ଯ୍ୟକ୍ରମ ନିଷ୍ପାଦକ ଶ୍ରୀ ସୁରେଶ କୁମାର ଦାସ।
3: ଦେଖନ୍ତୁ, ମୁଁ 1998 ମସିହା ସେପ୍ଟେମ୍ବର ମାସ 16 ଆକାଶବାଣୀ ପୁରୀରେ ଜଏନ୍ କଲି। ମୁଁ ସେଠି କାମ ଆରମ୍ଭ କଲା ବେଳକୁ କୌଣସି ସୁବିଧା ନଥିଲା, କେବଳ ଜଣେ ଆନାଉନ୍ସର ଥାଏ, ସେମାନେ ରିଲେ କରୁଥିଲେ, ମୁଁ ଆସି ପହଞ୍ଚିଲି। ପହଞ୍ଚିଲା ପରେ ସେପ୍ଟେମ୍ବର ମାସରୁ ଡିସେମ୍ବର ପର୍ଯ୍ୟନ୍ତ ମୁଁ ସେମିତି ବସି ରହିଲି, କିଛି କାମ ନ କରି ବସି ରହିଲି। ଅବସ୍ଥା ଚକ୍ରରେ ଡିସେମ୍ବର ମାସରେ ଏଡିସନାଲ ଡାଇରେକ୍ଟର ଜେନେରାଲ, ଯିଏକି ସର୍ବୋଚ୍ଚ ପୋଷ୍ଟରେ ଥିଲେ, ଡାଇରେକ୍ଟର ଡିଜି ଚାର୍ଜରେ ଥିଲେ, ଗାଏକ୍ୱାଡ ସାହେବ, ସିଏ ଆସିଲେ ପୁରୀ ଠାକୁରଙ୍କୁ ଦର୍ଶନ କରିବା ପାଇଁ। ଯେହେତୁ ଆସିଛନ୍ତି, ପୁରୀ ଷ୍ଟେସନ ଅଛି, ମୁଁ କିଛି ଜାଣିନି, ତାଙ୍କ ଆସିବାର ପ୍ରୋଗ୍ରାମ ମୋ ପାଖରେ ନଥିଲା। କିନ୍ତୁ ସନ୍ଧ୍ୟା ଆସି ପହଞ୍ଚି ସାରିଲା ପରେ ସେ ପ୍ରଥମେ ଗାଡ଼ିରେ ଓହ୍ଲେଇ

କରି ମୋତେ କହିଲେ, ମିଷ୍ଟର ଦାସ ତୁମର କିଛି ଭୁଲ ନାହିଁ। ମୋତେ କଥା କହିଲେ, ମୁଁ କିଛି ବୁଝିପାରିଲିନି, ଏମିତି କଣ କହୁଛନ୍ତି ତମ ପାଖରେ, ୟୁ ହାଭ୍ ନୋ ଫଲ୍ଟ ଇଂଲିଶରେ କହିଲେ। ମୁଁ କହିଲି, ମୁଁ କିଛି ବୁଝିପାରିଲି। ଜଗନ୍ନାଥ କହିଲେ, ଏଇ କଣ କହିଲେ, କଥାବାର୍ତ୍ତା ହେଇ ସାରିଲା ପରେ ମୁଁ କହିଲି, ସାର୍ ମୋର ଟିକେ ଆପଣଙ୍କ ସହିତ କଥାବାର୍ତ୍ତା ହେବାର ଅଛି, ଟିକେ ଟାଇମ ଦେଲେ କଥାବାର୍ତ୍ତା ହେବି ଏଇଠି। ସେ କହିଲେ, କଣ କହୁନାହାନ୍ତି। ମୁଁ କହିଲି, ସାର୍ ମୁଁ ଏଠି ଆସିଛି, ଜଏନ୍ କଲି, ମୋତେ ଆପଣ ଟ୍ରାନ୍ସଫର କରିଦେଲେ ପୁରୀକୁ। ମୁଁ ଜଏନ୍ କଲି ଏତେ ଦିନ ହେଲାଣି, ସେପ୍ଟେମ୍ବରରୁ ଏପର୍ଯ୍ୟନ୍ତ 4 ମାସ ମୁଁ କାମ କଲି। ଏ 4 ମାସରେ ମୁଁ ଦରମା ପାଉଛି, କିନ୍ତୁ କାମ କିଛି କରୁନି, ଆଇ ଫିଲ୍ ଗିଲ୍ଟି। ମୁଁ ମରିଗଲା ପରେ ଭଗବାନଙ୍କୁ କଣ ଉତ୍ତର ଦେବି? ସେ କହିଲେ, ହ୍ୱାଟ ଡୁ ୟୁ ୱାଣ୍ଟ, ତୁମେ କଣ ଚାହୁଁଛ? ମୁଁ କହିଲି, ମୁଁ ଚାହୁଁଛି ଏଠି ପ୍ରୋଗ୍ରାମ ଆରମ୍ଭ କରିବା ପାଇଁ। ଏଠି କଣ ଷ୍ଟାଫ ନାହାନ୍ତି, କେମିତି ଷ୍ଟାଫ ପୋଷ୍ଟିଂ ହେଇନାହାନ୍ତି? ଜଣେ ଆନାଉନ୍ସର ମୁଁ ଏକା ଦିନକୁ 1 ଘଣ୍ଟା ଫ୍ରେସ୍ ନ୍ୟୁ ପ୍ରୋଗ୍ରାମ କରିପାରିବି, ଏକା ନିଜେ କରିକି ମୁଁ ଦେଖେଇ ଦେଇପାରିବି। ସେଠି ସେ ମୋତେ ପରମିଶନ ଦେଲେ ଏବଂ କହିଲେ, ତମେ ଗୋଟେ ଭଲ ଦିନ ଆସୁଛି, January 26 ସେଇଦିନ ହିଁ ପ୍ରୋଗ୍ରାମ ମାନେ ଆରମ୍ଭ କରିବ। କିନ୍ତୁ ଆମର ପ୍ରୋଗ୍ରାମ ଆରମ୍ଭ କରିବା ପାଇଁ ହେଲେ ଗୋଟେ ସିଡ୍ୟୁଲ ତିଆରି କରିବାକୁ ପଡେ, ପ୍ଲାନ ଚାର୍ଟ ତିଆରି କରିବାକୁ ପଡେ। ଏଗୁଡାକୁ ମୁଁ ଆଗରୁ ପ୍ରସ୍ତୁତ କରି ରଖିଥିଲି, ତାକୁ ଦେଖେଇଲି। ସେ ଦେଖି ଭାରି ଖୁସି ହେଲେ, କହିଲେ, ଏଇଟା ତମେ ବାଇପୋଷ୍ଟରେ ପଠେଇଦେବ ଦିଲ୍ଲୀକୁ, ଆଉ ତୁମେ ନିଜେ ପ୍ରିପେୟାର କର, ଛୋଟକାଟ ଭାବରେ ଲାଇଭ ପ୍ରୋଗ୍ରାମ କରି ପ୍ରୋଗ୍ରାମ ଷ୍ଟାର୍ଟ କରିବ। ଭଗବାନଙ୍କ ଜଗନ୍ନାଥଙ୍କ ଦୟାରୁ ସେଇଥିଭାବେ 1969 January 26 ଦିନ ପୁରୀ ଷ୍ଟେସନ ଆଗେ ପ୍ରଥମେ ଲାଇଭ ପ୍ରୋଗ୍ରାମ ହେଲେ, 1 ଘଣ୍ଟା ପ୍ରୋଗ୍ରାମ ଆରମ୍ଭ ହେଲା। ସେଦିନ ଠାରୁ ପ୍ରତ୍ୟେକ ଦିନ ସନ୍ଧ୍ୟାବେଳେ ନୂଆ ପ୍ରୋଗ୍ରାମ ଆରମ୍ଭ କରିବା ସୁଯୋଗ ମିଳିଲା। ସକାଳେ ପ୍ରୋଗ୍ରାମ ହଉନଥିଲା, କେବଳ ସନ୍ଧ୍ୟାବେଳେ ପ୍ରୋଗ୍ରାମ ହେଲା ଘଣ୍ଟେ ଲେଖା। ଏହାପରେ ସାରିଲା, ଚାରି ଯାଇ ସାରିଲା ପରେ କଣ କରିବି? ତାପରେ ମୋ ମୁଣ୍ଡକୁ ଆସିବା, ମୁଁ କାଜୁଆଲ ପିଲା ରଖିବାର ଚେଷ୍ଟା କଲି। ପ୍ରଥମ ଫେଜ୍ରେ 17 ଜଣ କାଜୁଆଲ ପିଲା ରହିଲେ। ସେ ଯୋଉ 17 ଜଣ ଭିତରୁ ଯୋଉ ରହିଲେ, ସେଥିରୁ 12 ଜଣ ଥିଲେ ଝିଅ, ଆଉ ରହିଲେ ଯୋଉ 5 ଜଣ ପୁଅ ପିଲା ରହିଲେ। ସେମାନେ ରହି କାମ ଆରମ୍ଭ ହେଲା, ସେମାନେ ବହୁତ ସାହାଯ୍ୟ କଲେ ଏବଂ ପ୍ରୋଗ୍ରାମ ଆସ୍ତେ ଆସ୍ତେ ବିଭିନ୍ନ ବିଭାଗର କାମ ଆରମ୍ଭ କଲି। ଏମିତି ହେଇସାରିଲା ପରେ ଅବସ୍ଥା ଚକ୍ରେ ଚାଲିଲା, ପ୍ରୋଗ୍ରାମ ଚାଲୁଥାଏ, କିଛି ଅସୁବିଧା ନାହିଁ। ଟଙ୍କା ଯେମିତି ଆସିବା କଥା ଆସିଲା, ଆସ୍ତେ ଆସ୍ତେ ଯୋଉ ପଇସା ଆମକୁ ପେମେଣ୍ଟ କରିବା ପାଇଁ, ମୁଁ ଲେଖିଲି ଏମିତି ପ୍ରୋଗ୍ରାମ ଆରମ୍ଭ ହେଲା, ପଇସା ଦିଅନ୍ତୁ, ସବୁ ଦେବେ। କିନ୍ତୁ ଅବସ୍ଥା ଚକ୍ରରେ 1999 ମହାବାତ୍ୟା ହେଲା। ସେ ମହାବାତ୍ୟାରେ କଣ ହେଲା, ପୁରୀ ଷ୍ଟେସନକୁ ଛାଡିଦେଲେ ଓଡ଼ିଶାର ଅଲ୍ ଇଣ୍ଡିଆ ରେଡିଓ କଟକ, CBS କଟକ, ଦୂରଦର୍ଶନ, ବରହମପୁର ସବୁ ପ୍ରୋଗ୍ରାମ କାର୍ଯ୍ୟକ୍ଷମ ହେଇପାରିଲାନି। ଭଗବାନଙ୍କ କରୁଣା ଅଶେଷ ଦୟା, ସେଥିପାଇଁ କେବଳ ପୁରୀ ଜିଲ୍ଲାରେ ହିଁ ପୁରୀ ଷ୍ଟେସନଟା କାମ କରୁ, ତା ସିଗ୍ନାଲ ବାଲେଶ୍ୱର ପର୍ଯ୍ୟନ୍ତ ପହଞ୍ଚିଲା। ବାତ୍ୟା ସମୟରେ ଯେହେତୁ ଅନ୍ୟ ଷ୍ଟେସନ କିଛି କାମ କରୁନଥାଏ, ପୁରୀରେ କାମ କଲା, କିନ୍ତୁ ପୁରୀରେ ମଧ୍ୟ ଇଲେକ୍ଟ୍ରିସିଟି କ୍ଷେତ୍ର ନଥାଏ। ଏ ଅବସ୍ଥା ଆମେ ଥିଲୁ। ସେଠାରେ ସୁରେଶ ମହାପାତ୍ର, ସେ ଅଫିସର ଅନ୍ ଡ୍ୟୁଟି ଆସିଥିଲେ, କାହିଁକି ନା କଲେକ୍ଟର ଯାଇଥିଲେ ଟ୍ରେନିଂରେ ବାହାରକୁ। ଏଇ ପୁରୀ ସହରରେ ଯୋଉ କାମ ହେଲା, ସବୁ କାମ ଭଗବାନଙ୍କ କରୁଛନ୍ତି, ମୁଁ ନିଜେ କିଛି କରୁନି। ସେ ଯୋଉ କାମ ହେଲା, ଯୋଉ ଲୋକଙ୍କ ପାଖରେ ଜାଣିପାରିଲେ, ଯୋଉ ମେସେଜ ସବୁ ଗଲେ ଆସିଲେ, ସେଥିରେ ମୁଁ ଦିନେ କହିଲି ଯେ ମୋ ପାଖରେ କିଛି ସାଧନ ନାହିଁ, ମୋ ପାଖରେ ଡିଜେଲ ନାହିଁ, ଆଉ ଚାଲି ପାରିବ ନାହିଁ। କିନ୍ତୁ ଏ କଥା କହିଲି, ଏହା କହିଲା ମାତ୍ରେ କଣ ଆପଣ ବିଶ୍ୱାସ କରିବେ ନାହିଁ, କିଛି ଲୋକ ତାଙ୍କ ଗାଡିରେ ଡିଜେଲ ଭର୍ତ୍ତି କରିକି ଆଣିକି ଦେଲେ କଥା ସୁରେଶ ବାବୁ, ଆପଣ ସବୁ କରନ୍ତୁ, ରେଡିଓ ଷ୍ଟେସନ ବନ୍ଦ କରୁ, ଆମ ପାଖରେ କିଛି ନାହିଁ, ଖବର କାଗଜ ନାହିଁ, ଟିଭି ନାହିଁ, କିଛି ନାହିଁ, ଆମେ ରେଡିଓରେ ଯାହା ବି ଆପଣ ପ୍ରୋଗ୍ରାମ କରୁଛୁ ଆମେ ଶୁଣୁଛୁ, ଆଉ ଦୟାକରି ବନ୍ଦ କରିବୁ, ଆମେ ଡିଜେଲ ଆଣିଦେବୁ। ମୁଁ ଡିଜେଲର ପଇସା ମୁଁ ସାଙ୍ଗେ ସାଙ୍ଗେ ଦେଇପାରିବିନି, ଟିକେ ଡେରି ହେବ, କାରଣ ପଇସା ପେମେଣ୍ଟ କରିବାର ସୁବିଧା ଷ୍ଟେସନ ନଥାଏ, ସେ କଲିକତାରୁ ଆସେ, ସେଭଳି ଦୁଃଖର କଥା। ପ୍ରକୃତରେ ସେ ବିଭୀଷିକା 1999 ଯୋଉ ବାତ୍ୟା, ଯୋଉମାନେ ଯାଇଛନ୍ତି ମୋ ସାଙ୍ଗରେ, ଅସ୍ତର କାକଟପୁର ସାଇଡ୍ ଯାଇଛନ୍ତି, ସେ ଅଞ୍ଚଳରେ ଦେଖିଛନ୍ତି, ମୁଁ ବି ଦେଖିଛି, ମାନେ ସେ ପ୍ରୋଗ୍ରାମ ତିଆରି କରିବାକୁ ଗଲି, ସେଥିରୁ 3-4 ଦିନ ହେଇଯାଇଥାଏ, ଯୋଉ ଦୁଃଖ ଆପଣ କଳ୍ପନା କରିପାରିବେନି। ଏଇଗୁଡ଼ା ସବୁ କାର୍ଯ୍ୟକ୍ରମରେ ନେବା ଦ୍ୱାରା ଲୋକମାନଙ୍କର ରେଡିଓ ପ୍ରତି ଶୁଣିବାକୁ ଆଗ୍ରହ ହେଲା। ଯେତେବେଳେ ମହାବାତ୍ୟା ଆସିବ, ସେଥିରେ କହିଲେ, ମୁଁ ସାର୍ ଡାକିଲେ, ମୁଁ କଣ କରିବି ନା, ଆପଣଙ୍କ ପାଖରେ ସବୁ ତ କାମ ଅଛି, କଣ କରିବେ? ମୁଁ କହିଲି, ରେଡିଓଟାକୁ ରାତି ଦିନ ସବୁବେଳେ ଲୋକଙ୍କୁ ମେସେଜ ଦେବା ପାଇଁ, ମାନେ ବିଶେଷ କରି ପାଣିପାଗ ସମ୍ବନ୍ଧରେ ଜଣେଇବା ପାଇଁ ସବୁ ଇଏ କରିଥିବା ମୋ ରେଡିଓ ଅଛି ନା, ଆଉ କଣ ଚାହୁଁଛନ୍ତି ମୁଁ କାମ କରିବି? କିନ୍ତୁ ଆପଣଙ୍କର ଗୋଟିଏ ଅନୁରୋଧ, ଟେଲିଫୋନ ଲାଇନ କଟିଯିବ, ରାସ୍ତାଘାଟ କିଛି ରହିବ ନାହିଁ, ଆପଣ ସବୁ ବ୍ଲକ ଆଉ ତହସିଲ କୁହନ୍ତୁ, ସେମାନଙ୍କ କଥା ରେଡିଓ ଶୁଣିବେ, ଆପଣ ଯାହା ରେଡିଓରେ କହିବେ ସେଇଟା ହିଁ ହବ, ମାନେ ନିର୍ଦ୍ଦେଶ, ସେଇ ହିସାବରେ କାମ ସେମାନେ କରିବେ, ଆଉ ମୁଁ ସେଥିପାଇଁ ରେଡିଓ ସବୁବେଳେ କଲ ରଖିବି। ସେଥିରେ ଆପଣ ବିଶ୍ୱାସ କରିବେ ନାହିଁ, ଯେ ସବୁ ଶ୍ରଦ୍ଧା ଶୁଣୁଛନ୍ତି, ସେ ସମୟରେ ପୁରୀ ସହରରେ ଆଉ ଟ୍ରାନଜିଷ୍ଟର ମିଳିଲାନି, ଟ୍ରାନଜିଷ୍ଟର ସେ ରେଡିଓ ମିଳିଲାନି, ସବୁ ବିକ୍ରି ହେଇଗଲା। ସେ ଯାହା ହଉ, ଏମିତିକି ଚାଲିଲା, ତାପରେ ଆସ୍ତେ ଆସ୍ତେ ପ୍ରୋଗ୍ରାମ ହେଲା, ତାପରେ ଆଉ ଲୋକ ଆସିଲେ, ଏମିତି ଗୋଟେ ସମୟ ଆସିଲା ଯେତେବେଳେ କି 3 ଜଣ ପର୍ଯ୍ୟନ୍ତ ପ୍ରୋଗ୍ରାମରେ ଯେଉଁଠି ରହିଲେ, ଆଉ ଯେହେତୁ ମୁଁ ସିନିୟର ଥିଲି, ମୁଁ ପ୍ରୋଗ୍ରାମ ହେଡ଼େଇକି କାମ କଲି, ଭଗବାନଙ୍କ ଦୟା ସୁରକ୍ଷା ସମସ୍ତଙ୍କ ପାଖରୁ ଆଦର ପାଇଲି, ଆଉ ପ୍ରୋଗ୍ରାମ ଭଲ ଭାବରେ ହେଲା। ହେଇସାରି 2003 ମସିହାର April 30 ଦିନ ଅବସର ନେଲି।

0: ନୂତନ ପିଢ଼ିର ବହୁତ ନୂଆ ସାହିତ୍ୟିକ ବୋଧ ହୁଏ ଏଇଠୁ ତିଆରି ହେଇଛନ୍ତି। କାରଣ ଅନେକ ସମୟରେ ଯାହା ଆମର ଯୋଉଡାକ ମାନଙ୍କର ପ୍ରକାଶିତ ହଉଛି ଛପା ଅକ୍ଷରରେ ବହୁତ ଲୋକ ପଢିପାରନ୍ତିନି, ତାଙ୍କ ପାଖରେ ସାହିତ୍ୟ ପହଞ୍ଚି ପାରୁଛି ଜଣଙ୍କର ସ୍ୱର ଦ୍ୱାରା, ଜଣେ କବିତା ଆବୃତ୍ତି କରିବା ବା ପ୍ରବନ୍ଧ ପଢିବା ଦ୍ୱାରା ବା ଗପଟିଏ ପଢିବା ଦ୍ୱାରା ତାହା ପହଞ୍ଚି ପାରୁଛି, ଏବଂ ପରବର୍ତ୍ତୀ କାଳରେ ସେଇ ନୂତନ ପିଢ଼ିର ନୂଆ ଲେଖକମାନେ ପ୍ରୋତ୍ସାହନ ପାଉଛନ୍ତି ଏବଂ ପରବର୍ତ୍ତୀ କାଳରେ ସେମାନେ ମଧ୍ୟ ଲେଖକ ସାହିତ୍ୟିକ ହେଇପାରିଛନ୍ତି। ବିଶେଷ କାର୍ଯ୍ୟକ୍ରମମାନ ମଧ୍ୟ ଆୟୋଜନ ହୁଏ ଏଇଠି, ଯେଉଁଠି ପ୍ରତିଷ୍ଠିତ କବି ଆଉ ଲେଖକମାନଙ୍କୁ ମଧ୍ୟ ଡକାଯାଏ, ବିଶେଷ କରି ଆମର ନୂଆବର୍ଷ ପାଇଁ ବା ରଜ ବା ବିଶୁଭ ସମୟ, ଏହି ସମୟରେ ଗୋଟେ ବିଶେଷ କବିତା ଆସର ବା ଗଳ୍ପ ପଠନ ବା ଅନେକ ସମୟରେ ଗଳ୍ପ କବିତା ମିଶାମିଶି ସେଇଥିରେ ବିଶିଷ୍ଟ କବି ଲେଖକମାନଙ୍କୁ ମଧ୍ୟ ଡକାଯାଏ। ତା ଛଡ଼ା ଯେଉଁ ଗୋଟେ ବଡ଼ ଜିନିଷଟି ଅଛି ସେଟା ହେଉଛି ବେତାର ନାଟକ। ଅନେକ ସମୟରେ ଆମର ଯେଉଁ ନାଟ୍ୟକଳାଟି ବର୍ତ୍ତମାନ ଅସ୍ତମିତ ହେବା ପଳି ଚାଲିଛି, ଯାତ୍ରା ଲୋକ ଯାଇପାରୁନାହାନ୍ତି ଦେଖିବା ପାଇଁ, ଅନେକ ସମୟରେ ହଲ୍କୁ ଯାଇକି ଫିଲ୍ମ ଦେଖିବା ବି ସମ୍ଭବ ନୁହେଁ, କିନ୍ତୁ ବିଶିଷ୍ଟ ନାଟ୍ୟକାରମାନଙ୍କର ପ୍ରସିଦ୍ଧ ନାଟକକୁ ଯେତେବେଳେ ଏଠି ନାଟକ ରୂପ ଦିଆଯାଏ ଏବଂ ଲୋକମାନେ ଶୁଣନ୍ତି, ତାହା ସାହିତ୍ୟର ଗୋଟିଏ ନାଟକ ବିଭାଗଟିକୁ ସେ ବହୁତ ଭାବରେ ପରିପୃଷ୍ଟ କରୁଛି, ସେଥିରେ ଦ୍ୱିମତ ନାହିଁ। ତା ଛଡ଼ା ଆଉ ଗୋଟେ କଥା ମୁଁ ଏଠି କହିବାକୁ ଚାହୁଁଛି ଯେ ଲୋକ ସାହିତ୍ୟ ଓ ଓଡ଼ିଶୀ ସଙ୍ଗୀତର ପ୍ରସାର ପାଇଁ ଏହି ଆଞ୍ଚଳିକ କେନ୍ଦ୍ରଟିକୁ ଯେତେ ଧନ୍ୟବାଦ ଦେଲେ କମ୍ ହବ, କାରଣ ଆମର ପାଲା ଦାସକାଟିଆ ଯୋଉ ଲୋକକଳା ଗୁଡ଼ିକ ଅଛି ବା ଓଡ଼ିଶୀ ସଙ୍ଗୀତ, ଏଇ ଯୋଉ ପ୍ରାଚୀନ ସାହିତ୍ୟତକ ଅଛି ଯାହାକୁ ଆମର ଯୁବପିଢ଼ିର ସାହିତ୍ୟିକ ମାନେ ବା ଶ୍ରୋତା ବା ପାଠକମାନେ ଧୀରେ ଧୀରେ ଭୁଲିବାକୁ ବସିଲେଣି, ତାହାକୁ ଏଠି ଯେତେବେଳେ ପ୍ରଚାର ହୁଏ ଅନ୍ତତଃ ରେଡିଓରେ, ତ ଲୋକଙ୍କର କାନରେ ସେଇଟା ପଡିବ, ଲୋକ ଜାଣିବେ ବୁଝିବେ ତାପରେ ତାକୁ ଖୋଜିବେ ପଢିବା ପାଇଁ। ଏଇସବୁ ଉପରେ ଆଲୋଚନା ଏବଂ ଏହିସବୁ ସଙ୍ଗୀତ ସାହିତ୍ୟ ଯେତେବେଳେ ପ୍ରଚାରିତ ହୁଏ, ସେଇ ଦୃଷ୍ଟିରୁ ମୁଁ ଭାବୁଛି ଯେ ଆଞ୍ଚଳିକ କେନ୍ଦ୍ରଟି ତାର ଦାୟିତ୍ୱ ଠିକ୍ ଭାବରେ ଗ୍ରହଣ କରିଛି ଏବଂ ତାହାକୁ ସେ ଠିକ୍ ଭାବରେ ପ୍ରସାର ବା ପ୍ରଚାରିତ କରୁଛି।
1: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଅଲୌକିକ ଲୀଳା ପବିତ୍ର ପାବନ ଯାତ୍ରା। ତେବେ ଏହି ପାବନ ଯାତ୍ରାକୁ ପୁରପଲ୍ଲୀରେ ସମଗ୍ର ବିଶ୍ୱରେ ଲୋକମାନଙ୍କ ପାଖରେ ପହଞ୍ଚାଇଥିଲା ପ୍ରଥମେ ଏହି ଆକାଶବାଣୀ। ତେବେ ରଥଯାତ୍ରା ସମୟରେ ଏହି ଆକାଶବାଣୀର ଭୂମିକା ବହୁ ପୁରାତନ। ତେବେ ଏ ସମ୍ପର୍କରେ ଆମକୁ କୁହନ୍ତି ଶ୍ରୀ ଜଗନ୍ନାଥ ତତ୍ତ୍ୱ ଗବେଷକ ତଥା ଘୋଷଯାତ୍ରା ସମୟରେ ଆକାଶବାଣୀର ଧାରା ବିବରଣୀ ଉପସ୍ଥାପକ ଡକ୍ଟର ନରେଶ ଦାସ।
2: ଶ୍ରୀ ଜଗନ୍ନାଥ ନୀଳାଦ୍ରିଶିର ମୁକୁଟ ରତ୍ନ ହେ ଦାରୁ ବ୍ରହ୍ମନ ଘନଶ୍ୟାମ ପ୍ରସିଦ୍ଧ ପୁରୁଷୋତ୍ତମ। ଆକାଶବାଣୀ ଏହା ଆଜିର କଥା ନୁହେଁ, ବହୁ କାଳ ଧରି ତାର ସେବା ଯୋଗେଇ ଆସିଛି ଏବଂ କେବଳ ଓଡ଼ିଶାରେ ନୁହେଁ ସମଗ୍ର ଭାରତବର୍ଷରେ ସମସ୍ତେ ଯେତେବେଳେ କୌଣସି ଗଣମାଧ୍ୟମ ନଥିଲା ସେତେବେଳେ ଏହି ଆକାଶବାଣୀ ଉପରେ ସମସ୍ତେ ନିର୍ଭର କରୁଥିଲେ। ପରମ କାରୁଣିକ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ପବିତ୍ର ଘୋଷ ଯାତ୍ରାର ଧାରା ବିବରଣୀ ଯେତେବେଳେ ଏହି ଆକାଶବାଣୀ ମାଧ୍ୟମରେ ପ୍ରସାରିତ ହୁଏ ସେତେବେଳେ ନଗରଠାରୁ ପୁରପଲ୍ଲୀ ପର୍ଯ୍ୟନ୍ତ ସବୁଆଡ଼େ ରେଡିଓ ପାଖରେ ଭିଡ଼ ଲାଗେ ଏବଂ ସକାଳୁ ସକାଳୁ ସ୍ନାନ ଶୌଚ ସାରି ବଡ଼ଦାଣ୍ଡରେ କେତେବେଳେ ମହାପ୍ରଭୁ ବିଜେ କରିବେ, କେତେବେଳେ ରଥ ଟଣା ହେବ, କେତେ ଲୋକ ହେଇଛନ୍ତି, କିଭଳି ପରିବେଶ ହେଇଛି, ୟାକୁ ସବୁ ପରିବେଷଣ କରୁଯାଇଥାନ୍ତି ଜୀବନ୍ତ ଭାବରେ ଏହି ଆକାଶବାଣୀ ମାଧ୍ୟମରେ, ଏବଂ ଲୋକମାନେ ସମସ୍ତେ ଘେରି ବସି ସେ କଥାକୁ ଶୁଣୁଥାନ୍ତି ଆନନ୍ଦର ସହିତ। ସେତେବେଳେ ଯୋଉ ବରେଣ୍ୟ ଘୋଷକ ମାନେ ଥିଲେ ସେମାନଙ୍କ ମଧ୍ୟରେ ଥିଲେ ସଦାଶିବ ରଥ ଶର୍ମା ମହୋଦୟ, ବ୍ରଜମୋହନ ମହାନ୍ତି ମହୋଦୟ ଏବଂ ଅନ୍ୟାନ୍ୟ ବହୁ ପ୍ରତିଷ୍ଠିତ ବିଦ୍ୱାନ ମାନେ ଘୋଷ ଯାତ୍ରାର ଧାରା ବିବରଣୀ ପ୍ରଦାନ କରୁଥିଲେ ଏବଂ ରଥ ଶର୍ମା ମହୋଦୟ କହୁଥିଲେ ମୁଁ ପରମ ପାବନ ଶ୍ରୀକ୍ଷେତ୍ରରୁ କହୁଛି। ଲୋକମାନେ ଭାବୁଥିଲେ ସତେକି ଆମେ ଶ୍ରୀକ୍ଷେତ୍ରରେ ଅଛୁ, ତେଣୁ ଯା ଆଖି ବୁଝି ଦେଉଥିଲେ ଏବଂ ଏଭଳି ଭାବରେ ଜୀବନ୍ତ ଭାବରେ ସେମାନେ ଏହି ଧାରା ବିବରଣୀକୁ ପରିଶି ଦେଉଥିଲେ, ଯାହାଫଳରେ ଲୋକମାନେ ଆଖି ବୁଝିକିରି ସତେକି ବଡ଼ଦାଣ୍ଡରେ ଅଛନ୍ତି ଏବଂ ତାଙ୍କର ପହଣ୍ଡି ବିଜୟର ଯେଉଁ ଜୀବନ୍ତ ଧାରା ବିବରଣୀ ତାହା ଲୋକମାନଙ୍କ ଉପରେ ଏତେ ପ୍ରଭାବ ପକାଏ, ଲୋକମାନଙ୍କ ଆଖିରୁ ଧାର ଧାର ଭକ୍ତିର ଅଶ୍ରୁ ନିଗିଡ଼ି ପଡ଼ୁଥାଏ। ଏସବୁ ପରିବେଷଣ କରୁଥାଏ ଆକାଶବାଣୀ। ଆକାଶବାଣୀ ଏକମାତ୍ର ବିକଳ୍ପ ଥିଲା, ଆଉ କିଛି ଗଣମାଧ୍ୟମ ନଥିଲା।
1: ଶ୍ରୀ ଜଗନ୍ନାଥ ସଂସ୍କୃତି ଏବଂ ଭାଷା ସାହିତ୍ୟର ବିକାଶରେ ଆକାଶବାଣୀ ଏକ ସ୍ୱତନ୍ତ୍ର ଭୂମିକା ଗ୍ରହଣ କରିପାରିଛି। ତେବେ ପୁରୀ ଆକାଶବାଣୀର ଏହି 30 ବର୍ଷ ସମୟ ମଧ୍ୟରେ ଜଗନ୍ନାଥ ସଂସ୍କୃତିକୁ ନେଇ ସେ ପ୍ରସ୍ତୁତ କରିଛି ଅନେକ କାର୍ଯ୍ୟକ୍ରମ, ଆଉ ତାର ପ୍ରୟାସ ଏହି ଜଗନ୍ନାଥ ସଂସ୍କୃତି ଏବଂ

ପ୍ରଚାର କଲୁ ଆମ କେନ୍ଦ୍ରରୁ ଏକ ସ୍ୱତନ୍ତ୍ର ପ୍ରସ୍ତୁତି ତଥ୍ୟ ସମ୍ବଳିତ ନାଟ୍ୟ ରୂପକ ଅନାହତ ଯାତ୍ରା। ତଥ୍ୟ ଯୋଗାଇଥିଲେ କବିତା ସ୍ୱାଇଁ, ଉପସ୍ଥାପନାରେ ଥିଲେ ଅଭିମନ୍ୟୁ କାନୁନ୍ଙ୍କ, ଅଂଶଗ୍ରହଣ କରିଥିଲେ ପ୍ରକାଶ କୁମାର ରଥ, ପ୍ୟାରିମୋହନ ଦାସ, ବଦ୍ରିନାଥ ମିଶ୍ର, ବିଭୂତିଭୂଷଣ ମିଶ୍ର, ରଞ୍ଜନ କୁମାର ମୁତୁଲି, ସୁସ୍ମିତା ଦାସ ଏବଂ ଅଭିମନ୍ୟୁ କାନୁନ୍ଙ୍କ। ଆମ କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ। ଆପଣ ଶୁଣୁଛନ୍ତି 103.4 FM ଆକାଶବାଣୀ ପୁରୀ କେନ୍ଦ୍ରରୁ ଆମ କାର୍ଯ୍ୟକ୍ରମ।

ଶୁଣୁଥିଲେ ସୋନୁ ନିଗମଙ୍କ କଣ୍ଠରେ ସୁନ୍ଦର ଭକ୍ତି ଗୀତଟିଏ। ଆପଣ ଶୁଣୁଛନ୍ତି 103.4 FM ଆକାଶବାଣୀ ପୁରୀ କେନ୍ଦ୍ରରୁ ଆମ କାର୍ଯ୍ୟକ୍ରମ ବର୍ତ୍ତମାନ ପ୍ରଚାର କରୁଛୁ। ସୂଚନା ଓ ମନୋରଞ୍ଜନର କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି, ଏଥିସହିତ ଆମ କାର୍ଯ୍ୟକ୍ରମ ପରିସରରୁ ଆପଣଙ୍କୁ ସ୍ୱାଗତ ଜଣାଉଛୁ।

ଶ୍ରୋତାବନ୍ଧୁ, ଆପଣଙ୍କୁ ଏଇଠି କହି ରଖୁଛୁ, ଶ୍ରୀଜୀଉଙ୍କ ପବିତ୍ର ସ୍ନାନଯାତ୍ରା ଆସନ୍ତାକାଲି ଅନୁଷ୍ଠିତ ହେବ। ପୂର୍ବ ପ୍ରସ୍ତୁତି ଅନୁସାରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କର ସର୍ବସାଧାରଣ ଦର୍ଶନ ଆଜି ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ବନ୍ଦ ରହିବ।

ଆଉ ହଁ ଶ୍ରୋତାବନ୍ଧୁ, ସ୍ନାନ ପୂର୍ଣ୍ଣିମା ପହଣ୍ଡି ପୂର୍ବରୁ ଦୈତ୍ୟପତି ସେବକମାନେ ମହାପ୍ରଭୁଙ୍କର ବାହୁଟ କଣ୍ଟ ଓ ସେନାପଟି ଲାଗି ନୀତି ସମ୍ପନ୍ନ କରିଛନ୍ତି। ସେନାପଟା ଲାଗି ନୀତି ଶ୍ରୀମନ୍ଦିରରେ ଏକ ଗୁପ୍ତ ନୀତି ଯୋଗୁଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ଶ୍ରୀମନ୍ଦିର ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆପଣ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ ଆମ କାର୍ଯ୍ୟକ୍ରମ।

ଆକାଶବାଣୀ ପୁରୀ କେନ୍ଦ୍ରରୁ ଆପଣ ଶୁଣୁଛନ୍ତି 103.4 ଏଫ୍ଏମ୍ରେ ଶ୍ରୀକ୍ଷେତ୍ର ସୁରଭି। ଶ୍ରୋତା ବନ୍ଧୁ, ଆପଣ କେବେ ବି ନିଜ ଜୀବନକୁ ଦୁଃଖ, କଷ୍ଟ ଓ ଦୁଶ୍ଚିନ୍ତାରେ ଢାଙ୍କି ଦିଅନ୍ତୁ ନାହିଁ। ଏହି କ୍ଷଣିକ ଜୀବନରେ ନା ଆପଣ କିଛି ନେଇକି ଯିବେ, ନା ମୁଁ କିଛି ନେଇକି ଯିବି। ଯାହା ଥିଲା, ଯାହା ଉପାର୍ଜନ କରିଛନ୍ତି, ସବୁ ଏଇଠି ରହିବ। ତେଣୁ ଆପଣ ସବୁବେଳେ ଖୁସିରେ ରୁହନ୍ତୁ ଏବଂ ଅନ୍ୟକୁ ଖୁସିରେ ବଞ୍ଚିବାକୁ ଦିଅନ୍ତୁ। ଶ୍ରୋତା ବନ୍ଧୁ, ସେଇଥିପାଇଁ ତ ମୁଁ ଜୟଶ୍ରୀ ମୁଦ୍ରା ଆପଣଙ୍କ ଠାରେ ଟିକିଏ ହସ, ଟିକିଏ ଖୁସି ଆଉ ମନକୁ ଟିକିଏ ହାଲକା କରିବା ପାଇଁ ନେଇ ଆସିଛି ଶ୍ରୀକ୍ଷେତ୍ର ସୁରଭି କାର୍ଯ୍ୟକ୍ରମରେ ମନ ଛୁଆଁ ଗୀତ। ତାହେଲେ ଆରମ୍ଭ କରୁଛୁ ପ୍ରଥମେ ଓଡ଼ିଆ କଥାଚିତ୍ର ଗୀତ। ଆସନ୍ତୁ ଶୁଣିବା ପ୍ରଥମ ଗୀତଟି, ତପି କଥାଚିତ୍ରର। ଯୁଗଳକଣ୍ଠ ଗୀତକୁ ଗାଇଛନ୍ତି ଗୀତା ପଟ୍ଟନାୟକ ଏବଂ ତୃପ୍ତି ଦାସ।

ଶ୍ରୀକ୍ଷେତ୍ର ସୁରଭି କାର୍ଯ୍ୟକ୍ରମରେ ଶୁଣୁଛନ୍ତି ଓଡ଼ିଆ କଥା ଚିତ୍ର ଗୀତ 103.4 FM ରେ। ଏବେ ଶୁଣନ୍ତୁ ସୁରେଶ ୱାଡକରଙ୍କ କଣ୍ଠରେ କନ୍ୟାଦାନ କଥା ଚିତ୍ରର ଏହି ଗୀତଟି।

ସମାଜରେ ଭଲ ମଣିଷ ହୁଅନ୍ତୁ। ଏଥିସହିତ ଆସନ୍ତୁ ଶୁଣିବା ହିନ୍ଦୀ କଥାଚିତ୍ର ଗୀତ। ପ୍ରଥମେ ଶୁଣନ୍ତୁ ଘାତକ କଥାଚିତ୍ରର ଏହି ଗୀତଟି। ଯୁଗଳକଣ୍ଠ ଗୀତଟିକୁ ସଜାଇଛନ୍ତି ସୁରେଶ ୱାଡ଼ିକର ଏବଂ ସ୍ୱାଧୀନ ସିର୍ଗ।

ଶ୍ରୀକ୍ଷେତ୍ର ସ୍ୱରୂପରେ ବର୍ତ୍ତମାନ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତ ଆକାଶବାଣୀ ପୁରୀ 103.4 FM ରେ। ଶ୍ରୋତା ବନ୍ଧୁ, ଆସନ୍ତୁ ଜାଣିବା ଆଜି ଦିନର ବିଶେଷତ୍ୱ ସମ୍ପର୍କରେ। ହଁ ଶ୍ରୋତା ବନ୍ଧୁ, June 28, 1975 ଲଗାଯାଇଥିଲା ଗୁରୁତର ପ୍ରେସ୍ ସେନ୍ସରସିପ୍। ଜରୁରୀକାଳୀନ ପରିସ୍ଥିତି ଘୋଷଣା ହେବାର 3 ଦିନ ପରେ ଭାରତ ସରକାର ମେଣ୍ଟେନାନ୍ସ ଅଫ୍ ଆଭ୍ୟନ୍ତରୀଣ ସୁରକ୍ଷା ଆଇନକୁ କାର୍ଯ୍ୟକାରୀ କରି କଠୋର ପ୍ରେସ୍ ସେନ୍ସର ଲଗାଇଥିଲେ। ସାଙ୍କେତିକ ଅବମାନନାରେ ଇଣ୍ଡିଆନ୍ ଏକ୍ସପ୍ରେସ୍ ପରି ପ୍ରମୁଖ ଖବରକାଗଜ ଖାଲି ସମ୍ପାଦକୀୟ ଚଳାଉଥିବା ବେଳେ ଅନ୍ୟମାନେ ଖାଲି ସ୍ଥାନ ପ୍ରକାଶ କରି ମୁକ୍ତ ବକ୍ତବ୍ୟକୁ ବିରୋଧ କରିଥିଲେ।

ଆପଣ ଶୁଣୁଛନ୍ତି ଶ୍ରୀକ୍ଷେତ୍ର ସୁରଭି 103.4 ଏଫ୍ଏମ୍ରେ ଆକାଶବାଣୀ ପୁରୀ କେନ୍ଦ୍ରରୁ ଶ୍ରୋତା ବନ୍ଧୁ, ଆମେ କଥା ହେଉଥିଲେ ଆଜି ଦିନର ବିଶେଷତ୍ୱ ସମ୍ପର୍କରେ। ହଁ ଶ୍ରୋତା ବନ୍ଧୁ, ଆଜିର ଦିନରେ 1976 ଯଶପାଲ ରାଣା ଜଣେ ଭାରତୀୟ ସୁଟର ତଥା ଏକାଧିକ ଥର କମନୱେଲ୍ଥ ଏବଂ ଏସୀୟ ଗେମ୍ସରେ ସ୍ୱର୍ଣ୍ଣପଦକ ବିଜେତା ଥିଲେ, ଯିଏକି ଭାରତର ଆଧୁନିକ ସୁଟିଂ ପ୍ରବୃତ୍ତି ପାଇଁ ପଥ ପରିଷ୍କାର କରିଥିଲେ।

1757 ମସିହାରେ ଆଜିର ଦିନରେ ପ୍ଲାସି ଯୁଦ୍ଧ ପରେ ମିର୍ଜାପୁରଙ୍କୁ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ଦ୍ୱାରା ବଙ୍ଗଳାର ନବାବ ଭାବରେ ଆନୁଷ୍ଠାନିକ ଭାବରେ ସ୍ଥାପନ କରାଯାଇଥିଲା। ଠିକ୍ ସେହିପରି ଜୁନ୍ 28, 1858 ମସିହାରେ ଭାରତର ଶାସନ ଆନୁଷ୍ଠାନିକ ଭାବରେ ଇଷ୍ଟ ଇଣ୍ଡିଆ କମ୍ପାନୀରୁ ବ୍ରିଟିଶ କ୍ରାଉନ୍କୁ ସ୍ଥାନାନ୍ତରିତ ହେଲା। 1857 ମସିହା ବିଦ୍ରୋହ ପରେ ବ୍ରିଟିଶ ରାଜ ପ୍ରତିଷ୍ଠା କରିଥିଲା। ଆକାଶବାଣୀ ପୁରୀ କେନ୍ଦ୍ରରୁ ଶୁଣୁଛନ୍ତି ଶ୍ରୀକ୍ଷେତ୍ର ସୁରଭୀ।

ବିଷ୍ଣୁପ୍ରିୟଙ୍କର ଜନ୍ମଦିବସ। ସେ 1921 ମସିହାରେ ବର୍ତ୍ତମାନର ତେଲେଙ୍ଗାନାରେ ଜନ୍ମଗ୍ରହଣ କରିଥିଲେ। 1991 ମସିହାରୁ 1996 ମସିହା ପର୍ଯ୍ୟନ୍ତ ଭାରତର ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ଭାରତକୁ ଆର୍ଥିକ ସଙ୍କଟରୁ ରକ୍ଷା କରିବା ପାଇଁ ଉଦାରବାଦୀକରଣ ଓ ନିୟନ୍ତ୍ରଣ ଆରମ୍ଭ କରିଥିବାରୁ ତାଙ୍କୁ ଭାରତୀୟ ଅର୍ଥନୈତିକ ସଂସ୍କାରର ପିତା ଭାବରେ ସ୍ମରଣ କରାଯାଇଛି। ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 FM ଆପଣ ଶୁଣୁଛନ୍ତି ଶ୍ରୀକ୍ଷେତ୍ର ସ୍ୱରୂପରେ ହିନ୍ଦୀ କଥା ଚିତ୍ର ଗୀତ। ହଁ ଶ୍ରୋତା ବନ୍ଧୁ, ଆମ ଜୀବନରେ ତ ଅନେକ ଦୁଃଖ ଜଞ୍ଜାଳ ଆସିଥାଏ, ଥରେ ନୁହେଁ ହଜାର ଥର ଆସେ। ଆମେ ସେଇ ଦୁଃଖ ଓ ଜଞ୍ଜାଳ ଭିତରେ ଥାଇବି ଯଦି ମନ କଲେ ଟିକେ ହସିପାରିବା, ତାହେଲେ ଆମେ ଦୁନିଆର ସବୁଠୁ ଭାଗ୍ୟବାନ ବୋଲି ମନେ କରିବା। କାରଣ ଦୁନିଆର ସବୁଠୁ ଭଲ ଔଷଧ ହେଲା ହସିବା। ଏଥର ଆସନ୍ତୁ ଶୁଣବା ପରବର୍ତ୍ତୀ ଗୀତଟି କଥାଚିତ୍ର। ହଁ ମେନେ ଭି ପ୍ୟାର କ୍ୟା ହେ।

ଏହାକୁ ଡିଆର୍ଡିଓର ଲାବୋରେଟରିଜ୍ ଏବଂ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରିଜ୍ ପାର୍ଟନର୍ସ ମିଳିତ ଭାବେ ତିଆରି କରିଛନ୍ତି। ଅର୍ଥାତ୍ ଆଜି ସମୁଦ୍ରଠାରୁ ଆରମ୍ଭ କରି ଆକାଶ ପର୍ଯ୍ୟନ୍ତ ଆମ ଭାରତ ଅଧିକ ସୁରକ୍ଷିତ ଏବଂ ଆତ୍ମନିର୍ଭର ହେବାକୁ ଯାଉଛି। ବନ୍ଧୁଗଣ, ଜୁନ୍ରେ ଆଉ ଗୋଟିଏ ଆୟୋଜନ ହୋଇଥିଲା ଯେଉଁଥିରେ ସମଗ୍ର ବିଶ୍ୱ ଭାରତର ପ୍ରଚେଷ୍ଟା ସହ ଯୋଡ଼ି ହେଲେ, ଏବଂ ଏହି କାର୍ଯ୍ୟକ୍ରମ ଥିଲା ଆନ୍ତର୍ଜାତିକ ଯୋଗ ଦିବସ। ଏଥର ବିଶ୍ୱର 2500ରୁ ଅଧିକ ସ୍ଥାନରେ ଯୋଗର ବିବିଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆମ ଦେଶରେ କୋଟି କୋଟି ଲୋକେ ବିଭିନ୍ନ ସ୍ଥାନରେ ଯୋଗ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ। ଏହି ମାସରେ ଅହମ୍ମଦାବାଦରେ ଆୟୋଜିତ ବିଶ୍ୱ ଯୋଗାସନ ଚମ୍ପିଅନସିପ୍ ମଧ୍ୟ ବଡ଼ ଆଲୋଚନାର ବିଷୟ ରହିଲା। ଏଥିରେ ଭାରତ ମୋଟ 114 ପଦକ ଜିତିଛି, ଯେଉଁଥିରେ ରହିଛି 102 ସ୍ୱର୍ଣ୍ଣ ପଦକ। ଭାରତ ଏହି ଚମ୍ପିଅନସିପ୍ର ପଦକ ତାଲିକାରେ ପ୍ରଥମ

କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ। ଏହି ମାସରେ ଅହମ୍ମଦାବାଦରେ ଆୟୋଜିତ ବିଶ୍ୱ ଯୋଗାସନ ଚମ୍ପିଆନସିପ୍ ମଧ୍ୟ ବଡ଼ ଆଲୋଚନାର ବିଷୟ ରହିଲା। ଏଥିରେ ଭାରତ ମୋଟ 114 ପଦକ ଜିତିଛି, ଯେଉଁଥିରେ ରହିଛି 102 ସ୍ୱର୍ଣ୍ଣ ପଦକ। ଭାରତ ଏହି ଚମ୍ପିଆନସିପ୍ର ପଦକ ତାଲିକାରେ ପ୍ରଥମ ସ୍ଥାନ ଅଧିକାର କଲା। ମୁଁ ସମସ୍ତ ବିଜୟୀ ଖେଳାଳିମାନଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି। ବନ୍ଧୁଗଣ, ଯେକୌଣସି ରାଷ୍ଟ୍ରର ଆତ୍ମା ହେଉଛନ୍ତି ସେଠାକାର ଜନସାଧାରଣ। ଯେତେବେଳେ ସେହି ଦେଶର ଲୋକେ କୌଣସି ସଂକଳ୍ପ ଗ୍ରହଣ କରନ୍ତି, ସେତେବେଳେ କୌଣସି ଶକ୍ତି ସେମାନଙ୍କୁ ଲକ୍ଷ୍ୟଚ୍ୟୁତ କରିପାରେ ନାହିଁ। ରାଷ୍ଟ୍ର ନିର୍ମାଣରେ ଜନଭାଗିଦାରୀର ଏହି ଶକ୍ତି ଭାରତର ବହୁତ ବଡ଼ ପୁଞ୍ଜି, ଏବଂ ଏହି ଜନଭାଗିଦାରୀକୁ ଆମେ ବାରମ୍ବାର ଅନୁଭବ କରୁଛୁ। ବନ୍ଧୁଗଣ, ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧର ସ୍ଥିତିକୁ ଦେଖି ମୁଁ ଦେଶବାସୀଙ୍କୁ କିଛି ଅନୁରୋଧ କରିଥିଲି। ମୁଁ କହିଥିଲି ଯେ ଯଥାସମ୍ଭବ କିଛି ସମୟ ପାଇଁ ସୁନା କ୍ରୟ କରିବାରୁ ବିରତ ରୁହନ୍ତୁ। ଲୋକଙ୍କୁ କହିଥିଲି ଯେ ବିଦେଶରେ ଛୁଟି କଟାଇବାରୁ ନିବୃତ ରୁହନ୍ତୁ। ମୁଁ ଲୋକମାନଙ୍କୁ କାର୍ ପୁଲିଂକୁ ମଧ୍ୟ ପ୍ରୋତ୍ସାହିତ କରିବାକୁ ଅନୁରୋଧ କରିଥିଲି। ମୁଁ ଚାଷୀମାନଙ୍କୁ କେମିକାଲ ମୁକ୍ତ ଚାଷ କରିବା ପାଇଁ, ଜମିକୁ ସୁରକ୍ଷିତ ରଖିବା ପାଇଁ ଏବଂ ପ୍ରାକୃତିକ ସାରର ଅଧିକରୁ ଅଧିକ ବ୍ୟବହାର ପାଇଁ ଅନୁରୋଧ କରିଥିଲି। ବନ୍ଧୁଗଣ, ମୁଁ ଦେଶର ପ୍ରତ୍ୟେକ ନାଗରିକ ପ୍ରତି କୃତଜ୍ଞ, କାରଣ ସେମାନେ କେବଳ ମୋ ଅନୁରୋଧ ପ୍ରତି ସମର୍ଥନ ପ୍ରକାଶ କଲେ ତାହା ନୁହେଁ, ବରଂ ଯଥାସମ୍ଭବ ସେଥିରେ ନିଜର ସହଯୋଗ କରୁଛନ୍ତି। ଅନେକ ପରିବାର ମୋତେ ବାର୍ତ୍ତାମାନ ପଠାଇ ନିଜର ଅନୁଭୂତି ବାଣ୍ଟୁଛନ୍ତି। ଅନେକ ପରିବାର ସ୍ଥିର କରିଛନ୍ତି ଯେ ଘରେ ବିବାହ କାର୍ଯ୍ୟ ଆଦିରେ ଏଥର ସୁନା କିଣିବେ ନାହିଁ, ଆବଶ୍ୟକ ପଡ଼ିଲେ ପୁରୁଣା ସ୍ୱର୍ଣ୍ଣ ଅଳଙ୍କାରରୁ ହିଁ ନୂଆ ଅଳଙ୍କାର ତିଆରି କରିଦେବେ। ଅନେକ ଲୋକେ ସାମାଜିକ ଗଣମାଧ୍ୟମରେ ମଧ୍ୟ ଲେଖିଛନ୍ତି ଯେ କିଭଳି ସେମାନେ ଏଥର ବିଦେଶ ଯାତ୍ରାକୁ ଏଡ଼ାଇ ଦେଇଛନ୍ତି। ବନ୍ଧୁଗଣ, କାର୍ ପୁଲିଂକୁ ନେଇ ମଧ୍ୟ ଲୋକେ ଅନେକ ଅନୁଭୂତି ବାଣ୍ଟିଛନ୍ତି। ଯେଉଁମାନେ ପ୍ରତିଦିନ ଗୋଟିଏ ରାସ୍ତାରେ ହିଁ ନିଜ ନିଜ ଗାଡ଼ିରେ ଯାଉଥିଲେ, ଏବେ ସେମାନେ ଏକାଠି ମିଶି ଯାଉଛନ୍ତି। ଲୋକେ ଯଥାସମ୍ଭବ ବସ୍ ଏବଂ ମେଟ୍ରୋ ବ୍ୟବହାର କରୁଛନ୍ତି। ଏହାଦ୍ୱାରା ପେଟ୍ରୋଲ ଏବଂ ଡିଜେଲ ସଞ୍ଚୟ ହୋଇପାରୁଛି। ସେହିଭଳି ଦେଶର ବିଭିନ୍ନ ଭାଗରେ ପ୍ରାକୃତିକ ସାରର ଚାହିଦା ବୃଦ୍ଧିର ମଧ୍ୟ ଖବର ମିଳୁଛି। ବନ୍ଧୁଗଣ, ଆମେ ଭାରତୀୟମାନେ ଏହି ବୈଶ୍ୱିକ ସଙ୍କଟର ଏକତ୍ରିତ ଭାବେ ମୁକାବିଲା କରିଥିବାରୁ ମୁଁ ଖୁସି ଅନୁଭବ କରୁଛି। ଜନଭାଗିଦାରୀର ଏହି ଶକ୍ତି ଆମକୁ ସୁଦୃଢ଼ କରିବ, ଆମକୁ ସଫଳ କରିବ ବୋଲି ମୋର ବିଶ୍ୱାସ। ମୋର ପ୍ରିୟ ଦେଶବାସୀଗଣ, ଆମ ଦେଶରେ ଜନ୍ମଦିନ, ବିବାହ ଆଦି ପାରିବାରିକ କାର୍ଯ୍ୟକ୍ରମ ହେବା ସଙ୍ଗେ ସଙ୍ଗେ ସାମାଜିକ ଉତ୍ସବ ମଧ୍ୟ ହୋଇଥାଏ। ପ୍ରତ୍ୟେକ ପରିବାର ଚାହେଁ ଯେ ସେମାନେ ନିଜ ଖୁସି ଅନ୍ୟମାନଙ୍କ ସହ ମଧ୍ୟ ବାଣ୍ଟନ୍ତୁ। ଲୋକେ ଅତିଥିମାନଙ୍କୁ ଉପହାର ମଧ୍ୟ ଦେଇଥାନ୍ତି। ବନ୍ଧୁଗଣ, ମହାରାଷ୍ଟ୍ରର ନାନ୍ଦେଡ଼ରେ ଗୋଟିଏ ପରିବାର ନିଜ ଖୁସି ବାଣ୍ଟିବା ପାଇଁ ଏଭଳି ଗୋଟିଏ କାମ କରିଛନ୍ତି ଯାହା ଚର୍ଚ୍ଚାର ବିଷୟ ପାଲଟି ଯାଇଛି। ନାନ୍ଦେଡ଼ର ବାହାଦୁରପୁରା ଗାଁରେ ପେଟକର ପରିବାର ବାସ କରନ୍ତି। ଏହି ପରିବାର ଚିନ୍ତା କଲେ ଯେ ଯଦି ଖୁସି ବାଣ୍ଟିବା, ତେବେ ଏଭଳି କୌଣସି ବସ୍ତୁ କାହିଁକି ନ ଦେବା ଯାହା ଅସୁବିଧା ସମୟରେ କୌଣସି ପରିବାରର କାମରେ ଲାଗିବ। ନିଜ ଘରେ ବିବାହ ଅବସରରେ ଏହି ପରିବାର ଗାଁର ପ୍ରାୟ 3,500 ଲୋକଙ୍କ ପାଇଁ ଦୁର୍ଘଟଣା ବୀମା ବ୍ୟବସ୍ଥା କଲେ। ପ୍ରତ୍ୟେକ ବ୍ୟକ୍ତିଙ୍କୁ 1,00,000 ବୀମା କଭର୍ ଦିଆଗଲା। ଏହି ନୂତନ ଧାରା ପଛରେ ରହିଥିବା ଭାବନା ବହୁତ ହୃଦୟସ୍ପର୍ଶୀ। ଏହି ପରିବାର ଆଗରୁ ଦେଖିଥିଲେ ଯେ କୌଣସି ଦୁର୍ଘଟଣା ପରେ ଦୁର୍ଘଟଣାଗ୍ରସ୍ତ ପରିବାରକୁ ଅନେକ ଆର୍ଥିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏଭଳି ସମୟରେ ଏକ ଛୋଟ ସହାୟତା ମଧ୍ୟ ବହୁତ ବଡ଼ ସମ୍ବଳ ପାଲଟିଯାଏ। ବନ୍ଧୁଗଣ, ସରକାର ଦେଶର କୋଟି କୋଟି ପରିବାରଙ୍କୁ ସୁରକ୍ଷା କବଚ ଉପଲବ୍ଧ କରିଛନ୍ତି। ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅନ୍ତର୍ଗତ କେବଳ ବାର୍ଷିକ 20 ପ୍ରିମିୟମ ଅର୍ଥାତ୍ ମାତ୍ର ବର୍ଷକୁ 20 ପ୍ରିମିୟମରେ 2,00,000 ପର୍ଯ୍ୟନ୍ତ ଦୁର୍ଘଟଣା ବୀମା ମିଳିଥାଏ। ଏଯାବତ୍ ଏହି ଯୋଜନାରେ 58 ଅଧିକ ଲୋକ ଯୋଡ଼ି ହୋଇସାରିଲେଣି। ଏଥିରୁ ପ୍ରାୟ 28 ହେଉଛନ୍ତି ଆମର ମା, ଭଉଣୀ, କନ୍ୟା ଏବଂ ମହିଳାମାନେ।
मिलता।

ଲ୍ୟାଣ୍ଡ ବେବି ଲିଗ୍ ନାଁ ଶୁଣି ଆପଣମାନଙ୍କୁ ନିଶ୍ଚୟ ଲାଗୁଥିବ ଏହା ଖୁବ୍ ଛୋଟ ଛୋଟ ପିଲାମାନଙ୍କର କୌଣସି ସାଧାରଣ ଲିଗ୍ ହୋଇଥିବ। ମାତ୍ର ଏହା ସେପରି ନୁହେଁ। ଏହା 5-10-12 ବର୍ଷ ବୟସର ଛୋଟ ଛୋଟ ଫୁଲଠାରୁ କୋମଳ ପିଲାମାନଙ୍କର ଏକ ଅସାଧାରଣ ଲିଗ୍। ଆଉ ଏହି ପିଲାମାନଙ୍କୁ ନେଇ ଫୁଟବଲ ଖେଳାଳିମାନଙ୍କର ଏପରି ଏକ ଲିଗ୍ ହୋଇଛି ଯେଉଁଠାରେ ସେମାନଙ୍କ ପ୍ରଗତି ଓ ପ୍ରତିଭାକୁ ବିକଶିତ କରୁଛନ୍ତି ଓ ସେମାନଙ୍କ ପରିଚୟ ସୃଷ୍ଟି କରୁଛନ୍ତି। ନାଗାଲାଣ୍ଡରେ ଅଧିକରୁ ଅଧିକ ପିଲାମାନଙ୍କୁ ଫୁଟବଲ ସହ ଯୋଡ଼ିବା ପାଇଁ ଏହା ଆରମ୍ଭ କରାଯାଇଥିଲା। 5-12 ବର୍ଷ ବୟସ ପର୍ଯ୍ୟନ୍ତ ପୁଅ ଝିଅମାନେ ଏଥିରେ ଭାଗ ନେଇପାରିବେ। ବର୍ତ୍ତମାନ ସୁଦ୍ଧା ଏହି ଲିଗ୍ 3 ବର୍ଷ ପୂରଣ କରିସାରିଲାଣି। ପିଲାମାନଙ୍କ ମନ ଉପରେ ଏହି ଲିଗ୍ର ଖୁବ୍ ଭଲ ପ୍ରଭାବ ପଡ଼ିଛି। ବନ୍ଧୁଗଣ, ନାଗାଲାଣ୍ଡରେ ଆଉ ଏକ ଭଲ ପ୍ରଚେଷ୍ଟା ହେଉଛି। ଏହାର ନାଁ ହେଲା ନାଗାଲାଣ୍ଡ ଓମେନ୍ ଫୁଟସାଲ୍ ଲିଗ୍। ହୋଇପାରେ ଆପଣମାନଙ୍କ ପାଇଁ ଏହି ଫୁଟସାଲ୍ ଏକ ନୂଆ ନାଁ ହୋଇଥିବ। ମୁଁ ଆପଣମାନଙ୍କୁ କହୁଛି, ଶୁଣନ୍ତୁ, ଫୁଟସାଲ୍କୁ ଇଣ୍ଡୋର୍ ଫୁଟବଲ୍ ବି କୁହାଯାଏ। ଏଥିରେ ଗୋଟିଏ ଟିମ୍ରେ ମାତ୍ର 5 ଜଣ ଖେଳାଳି ଥାଆନ୍ତି। ଖେଳ ପଡ଼ିଆ ବି ଫୁଟବଲ୍ ଖେଳ ପଡ଼ିଆଠାରୁ ବହୁତ ଛୋଟ ହୋଇଥାଏ। ଏଥିପାଇଁ ଖେଳାଳିମାନଙ୍କୁ ତୁରନ୍ତ ନିଷ୍ପତ୍ତି ନେବାକୁ ପଡ଼େ। ସେମାନଙ୍କୁ ତାଙ୍କ ଟେକ୍ନିକ୍ ଓ ସ୍କିଲ୍ର ସର୍ବଶ୍ରେଷ୍ଠ ଉପଯୋଗ କରିବାକୁ ପଡ଼ିଥାଏ। ନାଗାଲାଣ୍ଡର ଓମେନ୍ ଫୁଟସାଲ୍ ଲିଗ୍ ଆମ ଝିଅମାନଙ୍କୁ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିବା ପାଇଁ ଖୁବ୍ ସୁନ୍ଦର ସୁଯୋଗ ପ୍ରଦାନ କରୁଛି। ଏପରି ପ୍ରଚେଷ୍ଟା ପାଇଁ ମୁଁ ନାଗାଲାଣ୍ଡ ଲୋକମାନଙ୍କୁ ପ୍ରଶଂସା କରୁଛି। ଏପରି ପ୍ରଚେଷ୍ଟା ଦେଶର ଅନ୍ୟ ଅଞ୍ଚଳମାନଙ୍କୁ ମଧ୍ୟ ପ୍ରେରଣା ଦେଇଥାଏ। ବନ୍ଧୁଗଣ, ଏହା ହେଉଛି ଟେକ୍ନୋଲୋଜିର ଯୁଗ। ପ୍ରତିଦିନ ନୂଆ ନୂଆ ଗବେଷଣା ହେଉଛି, ନୂଆ ନୂଆ AI ଇନୋଭେସନ୍ ସାମ୍ନାକୁ ଆସୁଛି। ଏପରି ସମୟରେ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନ ହେଲା, ଲୋକମାନଙ୍କ କ୍ରିଏଟିଭିଟିକୁ କିପରି ସୁରକ୍ଷିତ ରଖାଯାଇପାରିବ। ନୂଆ ଟେକ୍ନୋଲୋଜି ସହ ଆଗକୁ ଅଗ୍ରସର ହେବା ସଙ୍ଗେ ସଙ୍ଗେ ଆମେମାନେ କିପରି ମୂଳ ସହ ଯୋଡ଼ି ହୋଇ ରହିପାରିବା। ନାଳନ୍ଦା ବିଶ୍ୱବିଦ୍ୟାଳୟ ଏହି ପ୍ରଶ୍ନର ସମାଧାନ ଖୋଜି ବାହାର କରିଛି। 1000 ବର୍ଷର ପୁରୁଣା ଆମ ନାଳନ୍ଦା ବିଶ୍ୱବିଦ୍ୟାଳୟ ଏବେ ନୂଆ ଅବତାରରେ ଭାରତର ଭାଗ୍ୟ ନିର୍ମାଣ କରୁଛି। 2 ବର୍ଷ ତଳେ ମୋତେ ନାଳନ୍ଦା ବିଶ୍ୱବିଦ୍ୟାଳୟର ନୂତନ ପରିସରକୁ ଲୋକାର୍ପଣ କରିବାର ସୁଯୋଗ ମିଳିଥିଲା। ନାଳନ୍ଦା ବିଶ୍ୱବିଦ୍ୟାଳୟ ପୁଣି ଥରେ ଶାସ୍ତ୍ରାର୍ଥ କରିବାର ଆମ ପ୍ରାଚୀନ ପରମ୍ପରାକୁ ଜୀବନ୍ତ କରିଛି। ଶାସ୍ତ୍ରାର୍ଥ କେବଳ ମାତ୍ର ନିଜ କଥା ଉପସ୍ଥାପନ କରିବାର ମାଧ୍ୟମ ନୁହେଁ, ଏହା ହେଉଛି ତର୍କ ବିତର୍କ ଓ ମନ୍ଥନର ଏକ ଅନୁଶାସିତ ପ୍ରକ୍ରିୟା। ଏଥିରେ ତର୍କ ଓ ତଥ୍ୟ ସହ ନିଜର କଥା ରଖିବା ଆବଶ୍ୟକ, ଆଉ ଏଥିରେ ଆପଣଙ୍କର ଦକ୍ଷତା ଥିବା ଦରକାର। ଅନ୍ୟର ବିଚାରକୁ ଧୈର୍ଯ୍ୟର ସହ ଶୁଣିବା ଓ ବୁଝିବାର ଶିକ୍ଷା ମଧ୍ୟ ଏହି ଶାସ୍ତ୍ରାର୍ଥ ପ୍ରକ୍ରିୟାରେ ହିଁ ମିଳିଥାଏ। ମୁଁ ଖୁବ୍ ଆନନ୍ଦିତ ଯେ ନାଳନ୍ଦା ବିଶ୍ୱବିଦ୍ୟାଳୟ ଏହାକୁ ନିଜ ସମାବର୍ତ୍ତନ ସମାରୋହର ଅଂଶ ରୂପେ ଗ୍ରହଣ କଲା। ଏଥିରେ ଅଂଶଗ୍ରହଣ କରିଥିବା ପାଖାପାଖି 20 ବିଦ୍ୟାର୍ଥୀ ଅନ୍ୟ ଦେଶରୁ ଆସିଥିଲେ। ଏକ ପ୍ରାଚୀନ ପରମ୍ପରାକୁ ଆଜିର ସମୟ ସହ ଯୋଡ଼ିବା ନିମନ୍ତେ ଏହା ହେଉଛି ଖୁବ୍ ପ୍ରଶଂସନୀୟ ପ୍ରଚେଷ୍ଟା। ଏଥିପାଇଁ ମୁଁ ନାଳନ୍ଦା ବିଶ୍ୱବିଦ୍ୟାଳୟକୁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି। ମୁଁ ଦେଶର ଅନ୍ୟ ବିଶ୍ୱବିଦ୍ୟାଳୟଙ୍କୁ ଆହ୍ୱାନ କରୁଛି ଯେ ସେମାନେ ଏପରି ନୂତନ ପଦକ୍ଷେପ ସମ୍ପର୍କରେ ବିଚାର କରନ୍ତୁ। ବନ୍ଧୁଗଣ, ମୂଳ ସହ ଯୋଡ଼ି ହୋଇ ଯୁବକମାନଙ୍କୁ ନୂଆ ଟେକ୍ନୋଲୋଜି ପାଇଁ ପ୍ରସ୍ତୁତ କରିବା ନିମନ୍ତେ ଏକ ସୁନ୍ଦର ପ୍ରୟାସ ଜାରି ରହିଛି। ଦିଲ୍ଲୀରେ ଅବସ୍ଥିତ ସେଣ୍ଟ୍ରାଲ ସାଂସ୍କ୍ରିଟ ୟୁନିଭର୍ସିଟି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ଡାଟା ସାଇନ୍ସରେ ବିଟେକ୍ ପ୍ରୋଗ୍ରାମ ଆରମ୍ଭ କରିବାକୁ ଯାଉଛି। ଏହା ଆଧୁନିକ ଟେକ୍ନୋଲୋଜିକୁ ଭାରତୀୟ ପାରମ୍ପରିକ ଜ୍ଞାନ ସହ ଯୋଡ଼ିବା ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ। ଏହାଦ୍ୱାରା ଭାରତୀୟ ଭାଷାମାନଙ୍କ ପାଇଁ ଏକ ନୂଆ AI ଟୁଲ୍ସ ପ୍ରସ୍ତୁତ କରିବା କ୍ଷେତ୍ରରେ ସହାୟତା ମିଳିବ। ଆମର ପ୍ରାଚୀନ ଗ୍ରନ୍ଥ ଓ ପାଣ୍ଡୁଲିପିମାନଙ୍କୁ ଡିଜିଟାଲ ରୂପେ ସଂରକ୍ଷିତ କରିବାର କାମ ମଧ୍ୟ ତ୍ୱରିତ ହେବ। ମୁଁ ସେଣ୍ଟ୍ରାଲ ସାଂସ୍କ୍ରିଟ ୟୁନିଭର୍ସିଟିକୁ ଏହି ପ୍ରଚେଷ୍ଟା ପାଇଁ ଅନେକ ଅନେକ ଶୁଭକାମନା ଜଣାଉଛି। ବନ୍ଧୁଗଣ, ଆଜି ଭାରତୀୟ ସଂସ୍କୃତି ବିଶ୍ୱର ଭିନ୍ନ ଭିନ୍ନ ଭାଗରେ ପହଞ୍ଚିବାରେ ଲାଗିଛି।

ଆମ ଗୀତ ସଙ୍ଗୀତ ଓ ଆଧ୍ୟାତ୍ମିକତାକୁ ସମଗ୍ର ବିଶ୍ୱର ଲୋକମାନେ ଜାଣୁଛନ୍ତି ଆଉ ଆପଣାଉଛନ୍ତି। ଭାରତଠାରୁ ହଜାର ହଜାର କିଲୋମିଟର ଦୂରରେ କାରବିଆନ୍ ସାଗରରେ ଡୋମିନିକାନ୍ ରିପବ୍ଲିକ୍ ନାମରେ ଏକ ଦେଶ ଅଛି। ସେଠାରେ ଭାରତୀୟଙ୍କ ସଂଖ୍ୟା ପାଖାପାଖି ଶହେ, ବୋଧହୁଏ ତାଠାରୁ ବି କମ୍ ହେବ। ଏହାପରେ ବି ଭାରତୀୟ ସଂସ୍କୃତି ଓ ଆଧ୍ୟାତ୍ମିକତା ସହ ଜଡ଼ିତ ଏକ ସୁନ୍ଦର ପ୍ରଚେଷ୍ଟା ସେଠାରେ ହେଉଛି। ସେଠାରେ ସ୍ପାନିଶ କହୁଥିବା କିଛି ଲୋକ ଏକ ଟିମ୍ ତିଆରି କରିଛନ୍ତି। ଏହି ଟିମ୍ର ନାଁ ହେଉଛି ବ୍ରହ୍ମକମଳ ଡୋମିନିକାନା। ଟିମ୍ର ସଦସ୍ୟ ସମ୍ମିଳିତ ଭାବେ ବୈଦିକ ସାହିତ୍ୟର ଅଧ୍ୟୟନ କରନ୍ତି। ସେମାନେ ବୈଦିକ ମନ୍ତ୍ରର ଉଚ୍ଚାରଣ ମଧ୍ୟ ଶିଖୁଛନ୍ତି। ଏଥିପାଇଁ ସେମାନଙ୍କୁ କୌଣସି ଔପଚାରିକ ପ୍ରଶିକ୍ଷଣ ଦିଆଯାଏ ନାହିଁ, କିନ୍ତୁ ସେମାନେ ଅଡିଓ ରେକର୍ଡିଂ ଶୁଣି ଶୁଣି ବୈଦିକ ମନ୍ତ୍ରର ସଠିକ୍ ଉଚ୍ଚାରଣ ଶିଖିଛନ୍ତି। ଆଜି ସେମାନେ ଅନେକ ମନ୍ତ୍ରକୁ ଖୁବ୍ ସୁନ୍ଦର ଭାବେ ଜପିପାରୁଛନ୍ତି। ଏଥିମଧ୍ୟରେ ପୁରୁଷ ସୂକ୍ତମ୍, ଶ୍ରୀ ସୂକ୍ତମ୍, ଶ୍ରୀ ରୁଦ୍ରମ୍, ଦୁର୍ଗା ସୂକ୍ତମ୍ ଓ ଦେବୀ ମହାତ୍ରୟମ୍ ଆଦି ରହିଛି। ଭାରତଠାରୁ ଏତେ ଦୂରରେ ରହି ଆମ ପରମ୍ପରାକୁ ଶିଖିବା ନିମନ୍ତେ ସେମାନଙ୍କର ଏହି ପ୍ରୟାସ ଖୁବ୍ ପ୍ରେରଣାଦାୟୀ। ମୁଁ ବ୍ରହ୍ମକମଳ ଡୋମିନିକାନାର ସମସ୍ତ ସଦସ୍ୟମାନଙ୍କୁ ସେମାନଙ୍କର ପ୍ରଚେଷ୍ଟା ପାଇଁ ଶୁଭକାମନା ଜଣାଉଛି। ମୁଁ ହୃଦୟରୁ ଏପରି ଲୋକମାନଙ୍କୁ ପ୍ରଶଂସା କରୁଛି ଯେଉଁମାନେ ଭାରତୀୟ ସଂସ୍କୃତିକୁ ସାରା ବିଶ୍ୱରେ ଲୋକପ୍ରିୟ କରିବା ନିମନ୍ତେ ନିରନ୍ତର ପ୍ରଚେଷ୍ଟା କରିଆସୁଛନ୍ତି। ମୋର ପ୍ରିୟ ଦେଶବାସୀଗଣ, ବାଦଲ ଓ ତାର ମନମୋହକ ଦୃଶ୍ୟ ହିଁ ମେଘାଳୟର ପରିଚୟ। ଯିଏ ମେଘାଳୟ ଯାଆନ୍ତି ତାଙ୍କୁ ସେଠାକାର ଲୋକମାନଙ୍କର ଆପଣାପଣ ମଧ୍ୟ ଦୀର୍ଘ ଦିନ ପର୍ଯ୍ୟନ୍ତ ମନେ ରହେ। କିନ୍ତୁ ମେଘାଳୟର ଆହୁରି ଗୋଟିଏ ବିଶେଷତ୍ୱ ଅଛି ଯାହା ଆଜି ମୁଁ ମନ୍ କି ବାତ୍ରେ ଆପଣମାନଙ୍କୁ ଜଣାଇବାକୁ ଚାହେଁ। ସେ ହେଲା ମେଘାଳୟର ରୁଟ୍ ବ୍ରିଜ୍। ରାସ୍ତାକୁ ବୁଝାଉଥିବା ରୁଟ୍ ନୁହେଁ, ମୂଳ ବା ଚେରକୁ ବୁଝାଉଥିବା ରୁଟ୍ କଥା କହୁଛି। ଏହି ରୁଟ୍ ବ୍ରିଜ୍ ଗୁଡ଼ିକ ଅତ୍ୟନ୍ତ ମନମୁଗ୍ଧକର। ଏହି ବ୍ରିଜ୍ ଗୁଡ଼ିକ କେତୋଟି ଦିନ ବା କେତୋଟି ବର୍ଷରେ ତିଆରି ହୋଇନଥାଏ। ଏଗୁଡ଼ିକ ତିଆରି ହେବା ପାଇଁ ଦଶନ୍ଧି ଦଶନ୍ଧି ଲାଗିଥାଏ। ରବର ଗଛର ମୂଳ ବା ଚେରକୁ ଧୀରେ ଧୀରେ ବାଟ କଢ଼େଇ ଗୋଟିଏ ଦିଗକୁ ମଡ଼େଇ ଦିଆଯାଏ। ଏହି ଚେରଗୁଡ଼ିକୁ ଜଳଧାରର ଆରପାରିକୁ ନେଇ ନିଆଯାଏ। ସମୟାନ୍ତରେ ସେହି ଚେରଗୁଡ଼ିକ ଗୋଟିଏ ଗୋଟିଏ ମଜବୁତ ବ୍ରିଜ୍ର ରୂପ ଧାରଣ କରନ୍ତି। ଏହି ବ୍ରିଜ୍ ଗୁଡ଼ିକର ଆଉ ଗୋଟିଏ ବିଶେଷତ୍ୱ ହେଲା ଏଗୁଡ଼ିକ ଜୀବିତ ବ୍ରିଜ୍। ସମୟ ବିତିବା ସଙ୍ଗେ ଏଗୁଡ଼ିକ ଆହୁରି ମଜବୁତ ହୋଇଥାନ୍ତି। ଏଥିରେ ମେଘାଳୟର ଲୋକମାନଙ୍କର ସୃଜନଶୀଳତା ମଧ୍ୟ ଦେଖାଯାଏ। ଏହା ଲୋକମାନଙ୍କର ବର୍ଷ ବର୍ଷର ଧୈର୍ଯ୍ୟ ଏବଂ ପ୍ରକୃତି ପ୍ରତି ଗଭୀର ସମ୍ମାନର ଉଦାହରଣ। ମନୁଷ୍ୟ ପ୍ରକୃତି ସହିତ ମିଶି କେତେ ଅଭୂତ ବସ୍ତୁ ତିଆରି କରିପାରେ, ଏହି ବ୍ରିଜ୍ଗୁଡ଼ିକ ତାର ନିଦର୍ଶନ। ଏଗୁଡ଼ିକ ଆମ ଦେଶର, ଆମ ପୃଥିବୀର ଐତିହ୍ୟ ଅଟନ୍ତି। ଏବେ ଭାରତ ମେଘାଳୟର ଏହି ରୁଟ୍ ବ୍ରିଜ୍ଗୁଡ଼ିକୁ ୟୁନେସ୍କୋ ୱାର୍ଲଡ ହେରିଟେଜ୍ ସାଇଟ୍ ନେଟୱାର୍କରେ ସାମିଲ କରିବା ପାଇଁ ଆବେଦନ କରିଛି। ବନ୍ଧୁଗଣ, ଜଳବାୟୁ ପରିବର୍ତ୍ତନ କାରଣରୁ ଏହି ରୁଟ୍ ବ୍ରିଜ୍ଗୁଡ଼ିକ ଏବେ କେତେକ ଆହ୍ୱାନର ସମ୍ମୁଖୀନ ହୋଇଛନ୍ତି। ଏଭଳି ସମୟରେ ମେଘାଳୟର ଲୋକମାନେ ଏହି ପ୍ରାକୃତିକ ଐତିହ୍ୟର ସଂରକ୍ଷଣର ଦାୟିତ୍ୱ ସୁନ୍ଦର ଭାବରେ ତୁଲାଇଛନ୍ତି। ଏହି ରୁଟ୍ ବ୍ରିଜ୍ଗୁଡ଼ିକର ସଂଖ୍ୟା କେତେ ପ୍ରଥମେ ତାହା ଜାଣିବା ସହଜ ନଥିଲା। ସ୍ଥାନୀୟ ଲୋକମାନେ ନିଜେ ଏଗୁଡ଼ିକର ଗଣତି ଆରମ୍ଭ କଲେ। ଏହାପରେ ସେଠାକାର ଜନସାଧାରଣ ଏହି ବ୍ରିଜ୍ଗୁଡ଼ିକର ସଂରକ୍ଷଣ ଦାୟିତ୍ୱ ବହନ କଲେ। ଆଜିକାଲି ସ୍ଥାନୀୟ ଲୋକମାନେ 120ରୁ ଅଧିକ ରୁଟ୍ ବ୍ରିଜ୍ଗୁଡ଼ିକର ଯତ୍ନ ନେଉଛନ୍ତି। କେତେକ ଗୋଷ୍ଠୀ ପ୍ରତିବର୍ଷ ଏହି ବ୍ରିଜ୍ଗୁଡ଼ିକର ସ୍ଥିତି ସମ୍ପର୍କରେ ଯାଞ୍ଚ କରୁଛନ୍ତି। କେତେକ ଲୋକ ଆଖପାଖ ଅଞ୍ଚଳକୁ ମଜବୁତ କରିବା ପାଇଁ ନର୍ସରୀ ମଧ୍ୟ ତିଆରି କରିଛନ୍ତି। ଏହିଭଳି ଭାବରେ ଏହି ବ୍ରିଜ୍ଗୁଡ଼ିକର ସଂରକ୍ଷଣ ପାଇଁ ଇକୋସିଷ୍ଟମ୍ ପ୍ରସ୍ତୁତ ହୋଇଯାଇଛି। ଆପଣ ଦେଖିଥିବେ ଏ ବର୍ଷ ହେଲି ବାର୍ଜିଙ୍କୁ ପଦ୍ମ ପୁରସ୍କାର ଦ୍ୱାରା ସମ୍ମାନିତ କରାଯାଇଛି। ସେ ନିଜ ଜୀବନର 50ରୁ ଅଧିକ ବର୍ଷ ଏହି ରୁଟ୍ ବ୍ରିଜ୍ଗୁଡ଼ିକର ଯତ୍ନ ନେବାରେ ବିନିଯୋଗ

ଯୋଗ କରିଛନ୍ତି। ତାଙ୍କର ସମର୍ପଣ ଆମ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ। ବନ୍ଧୁଗଣ, ଆପଣ ଯଦି କେବେ ଏହି ରୁଟ୍ ବ୍ରିଜ୍ଗୁଡ଼ିକରେ ଯାତ୍ରା କରିଛନ୍ତି ତ ତାହାର ଚିତ୍ର ସାମାଜିକ ଗଣମାଧ୍ୟମରେ ନିଶ୍ଚୟ ସେୟାର କରନ୍ତୁ। ଆପଣଙ୍କ ଫଟୋ ଅନ୍ୟ ଲୋକମାନଙ୍କୁ ମଧ୍ୟ ମେଘାଳୟର ଏହି ନିଆରା ଐତିହ୍ୟ ବିଷୟରେ ଜାଣିବାକୁ ଉତ୍ସାହିତ କରିବ। ମୋର ପ୍ରିୟ ଦେଶବାସୀଗଣ, ଆମେ ସମସ୍ତେ ଚାହୁଁ ଯେ ଆମ ଗାଁ ସଫା ସୁତୁରା ହେଉ ଏବଂ ଆମ ସହର ସୁନ୍ଦର ଦେଖାଯାଉ, କିନ୍ତୁ ଆମେ ବୋଧହୁଏ କେତେବେଳେ ବି ଟିକେ ଅଟକି ରହି ଭାବିନଥିବା ଆମ ଆଖପାଖର ଏହି ଆବର୍ଜନାଗୁଡ଼ିକୁ କିଏ ସଫା କରୁଛି। ଅଧିକାଂଶ ଲୋକ ତ ଧରି ନେଇଥାନ୍ତି ଯେ ଏହା ଅନ୍ୟ କାହାର ଦାୟିତ୍ୱ ଏବଂ ସେ ହିଁ ଏହାକୁ ସଫା କରିବ, କିନ୍ତୁ ଆମ ଭିତରେ କିଛି ଏଭଳି ଲୋକ ଅଛନ୍ତି ଯେଉଁମାନେ ନିଜ ଚିନ୍ତାଧାରା ଦ୍ୱାରା ଆମକୁ ବହୁତ ପ୍ରଭାବିତ କରନ୍ତି। ମୋତେ ମଧ୍ୟପ୍ରଦେଶର ରାଜଗଡ଼ ଜିଲ୍ଲା ବ୍ୟାବ୍ରାର କିଛି ଭଉଣୀମାନଙ୍କ ବିଷୟରେ ଜାଣିବାକୁ ମିଳିଲା। ସେମାନେ ନିଜ ଆଖପାଖରେ ପଡ଼ିଥିବା ପ୍ଲାଷ୍ଟିକ୍ ଆବର୍ଜନାଗୁଡ଼ିକୁ ସଫା କରିବାର ସଂକଳ୍ପ ନେଲେ। ସେମାନେ ଭାବିଲେ ନାହିଁ ଯେ ଆଉ କେହି ଆସି ଏଥିରେ ପରିବର୍ତ୍ତନ ଆଣିବ। ସେମାନେ ନିଜେ ସାରା ସହରରୁ ପ୍ଲାଷ୍ଟିକ୍ ଆବର୍ଜନା ଏବଂ ଖାଲି ବୋତଲ ଏକାଠି କରିବା ଆରମ୍ଭ କଲେ। ଧୀରେ ଧୀରେ ଏହି ପ୍ରଚେଷ୍ଟା ବଢ଼ି ଚାଲିଲା ଏବଂ ସେଥିରୁ ପ୍ଲାଷ୍ଟିକ୍କୁ ଇକୋ ବ୍ରିକ୍ସରେ ପରିଣତ କରାଗଲା। ଆଜିକାଲି ଏହି ଇକୋ ବ୍ରିକ୍ସର ଉପଯୋଗ ସାଧାରଣ ସ୍ଥାନଗୁଡ଼ିକର ସୌନ୍ଦର୍ଯ୍ୟକରଣ କାମରେ ଲଗାଯାଉଛି। ରାଜଗଡ଼ରେ ଗତ କିଛି ମାସରେ ଶହ ଶହ କିଲୋ ପ୍ଲାଷ୍ଟିକ୍କୁ ରିସାଇକେଲ କରି ସେଗୁଡ଼ିକର ଉତ୍ତମ ଉପଯୋଗ କରାଯାଉଛି। ଅର୍ଥାତ୍ ଯେଉଁ ପ୍ଲାଷ୍ଟିକ୍ ଆଗରୁ ସହରକୁ ପ୍ରଦୂଷଣ କରୁଥିଲା, ଆଜି ତାହା ଏହି ଭଉଣୀମାନଙ୍କ ପ୍ରୟାସ ଦ୍ୱାରା ସହରର ସୌନ୍ଦର୍ଯ୍ୟ ବର୍ଦ୍ଧନରେ ସହାୟକ ହୋଇପାରିଛି। ମୁଁ ବ୍ୟାବ୍ରାର ସମସ୍ତ ଭଉଣୀ ଏବଂ ଏହି ଅଭିଯାନରେ ଯୋଗ ଦେଇଥିବା ସାଥୀମାନଙ୍କୁ ଧନ୍ୟବାଦ ଜଣାଉଛି। ମୋର ପ୍ରିୟ ଦେଶବାସୀଗଣ, ଅନେକ ଲୋକ ମୋତେ ପତ୍ର ଲେଖି ଗୋଟିଏ ନିର୍ଦ୍ଦିଷ୍ଟ ବିଷୟରେ କହିବା ପାଇଁ ପରାମର୍ଶ ଦେଇଛନ୍ତି। ଏହି ବିଷୟଟି ଗଣେଶ ଉତ୍ସବ ସହିତ ଜଡ଼ିତ। ଏମିତି ତ ଗଣେଶ ଉତ୍ସବ ପାଇଁ ଏବେ ଯଥେଷ୍ଟ ସମୟ ବାକି ଅଛି, କିନ୍ତୁ ଲୋକମାନେ ଅନୁରୋଧ କରିଛନ୍ତି ଯେ ସେ ବିଷୟରେ ଏବେ ହିଁ ଚର୍ଚ୍ଚା କରାଯିବା ଉଚିତ। ପ୍ରକୃତରେ ଗଣେଶଙ୍କ ମୂର୍ତ୍ତି ତିଆରିର କାମ ବହୁ ଆଗରୁ ଆରମ୍ଭ ହୋଇଥାଏ। ମୂର୍ତ୍ତି ତିଆରି କରିବା ଏବଂ ମୂର୍ତ୍ତି ବ୍ୟବସାୟ କରୁଥିବା ଲୋକମାନେ ଏବେଠାରୁ ସକ୍ରିୟ ହୋଇଉଠନ୍ତି। ତେଣୁ ମୋର ଆପଣ ସମସ୍ତଙ୍କୁ ଅନୁରୋଧ, ଆପଣମାନେ ଚେଷ୍ଟା କରନ୍ତୁ ଯେ ଆପଣଙ୍କ ଘର, ସୋସାଇଟି ଅଥବା ଆଖପାଖ ଜାଗାରେ ଗଣପତି ବପ୍ପାଙ୍କର ଯେଉଁ ମୂର୍ତ୍ତି ସ୍ଥାପିତ ହେବ ତାହା ଆମ ଦେଶର ମାଟିରେ ତିଆରି ହୋଇଥିବ। ତାହା ଆମ ନିଜ କୁମ୍ଭାର ଏବଂ ସ୍ଥାନୀୟ କଳାକାରମାନଙ୍କ ହାତରେ ତିଆରି ହୋଇଥିବ। ଯେଉଁ ଲୋକମାନେ ଗଣେଶଙ୍କ ମୂର୍ତ୍ତି ତିଆରି କରୁଛନ୍ତି ସେମାନଙ୍କୁ ମଧ୍ୟ ମୋର ଅନୁରୋଧ ଯେ ସେମାନେ ମାଟିର ମୂର୍ତ୍ତିକୁ ପ୍ରାଥମିକତା ଦିଅନ୍ତୁ। ଆଉ ଯେଉଁ ଲୋକମାନେ ମୂର୍ତ୍ତି କିଣୁଛନ୍ତି ସେମାନେ ମଧ୍ୟ ନିଶ୍ଚିତ ଦେଖନ୍ତୁ ଯେ ଗଣପତି ବପ୍ପାଙ୍କ ମୂର୍ତ୍ତି କେଉଁଥିରେ ତିଆରି ହୋଇଛି ଏବଂ କେଉଁ ଦେଶରେ ତିଆରି ହୋଇଛି। ପ୍ଲାଷ୍ଟର ଅଫ୍ ପ୍ୟାରିସ୍ରେ ତିଆରି ହୋଇଥିବା ମୂର୍ତ୍ତିଗୁଡ଼ିକୁ ଆଦୌ କିଣନ୍ତୁ ନାହିଁ। ବନ୍ଧୁଗଣ, ମାଟିର ମୂର୍ତ୍ତିଗୁଡ଼ିକ ପୂଜା ସରିବା ପରେ ସହଜ ଭାବରେ ପାଣିରେ ବିଲୀନ ହୋଇଯାଇଥାଏ। ଏହାଦ୍ୱାରା ଆମ ନଦୀ, ପୋଖରୀ ଏବଂ ପରିବେଶର ସୁରକ୍ଷା ହୋଇଥାଏ। ଆମ ଆସ୍ଥା ମଧ୍ୟ ବଞ୍ଚି ରହିଥାଏ ଏବଂ ପ୍ରକୃତି ପ୍ରତି ଆମର ଦାୟିତ୍ୱ ମଧ୍ୟ ପୂର୍ଣ୍ଣ ହୋଇଥାଏ। ଯେତେବେଳେ ଆମେ ସ୍ଥାନୀୟ କାରିଗରମାନଙ୍କଠାରୁ ମୂର୍ତ୍ତି କିଣୁ, ଆମେ ଭୋକାଲ୍ ଫର୍ ଲୋକାଲ୍ର ସଂକଳ୍ପକୁ ମଧ୍ୟ ଦୃଢ଼ କରିଥାଉ। ମୋର ବିଶ୍ୱାସ ଯେ ଏଥର ଗଣେଶ ଉତ୍ସବରେ ଏବଂ ଏହିଭଳି ପ୍ରତ୍ୟେକ ଉତ୍ସବରେ ଆମେ ଏ ସମସ୍ତ କଥା ଉପରେ ନିଶ୍ଚୟ ଗମ୍ଭୀରତାର ସହିତ ଚିନ୍ତା କରିବା ଏବଂ ଦେଶ ହିତରେ ପଦକ୍ଷେପ ନେବା। ବନ୍ଧୁଗଣ, ଆମ ଦେଶରେ ସବୁଠାରୁ ବଡ଼ ଶକ୍ତି ହେଉଛନ୍ତି ଆମ ଦେଶର ଜନସାଧାରଣ। ଦେଶର ଭିନ୍ନ ଭିନ୍ନ ସ୍ଥାନରେ ହେଉଥିବା ଛୋଟ ବଡ଼ ପ୍ରଚେଷ୍ଟାଗୁଡ଼ିକରୁ ଆମକୁ ବହୁତ କିଛି ଶିଖିବାକୁ ମିଳେ। ଏହିଭଳି ପ୍ରୟାସ ଆମକୁ କହିଦିଏ ଯେ ଯେବେ ମନରେ ସଂକଳ୍ପ ଥାଏ ଏବଂ ସମାଜର ସହଯୋଗ

0: ଜିତିବ ଭାରତ। ଆକାଶବାଣୀର 135ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତର ବିମାନ ଚଳାଚଳ କ୍ଷେତ୍ରରେ ଏକ ବଡ଼ ସଫଳତା ମିଳିଛି। ଆମ ଦେଶରେ ତିଆରି ହୋଇଥିବା C-295 ବିମାନ ପ୍ରଥମ ଥର ପାଇଁ ସଫଳତାର ସହ ଆକାଶରେ ଉଡ଼ିଛି। ଏହିପରି 40 ବିମାନ ଏବେ ଭାରତରେ ତିଆରି ଚାଲିଛି। ଏହାଦ୍ୱାରା ଆମ ଦେଶର ଛୋଟ ବଡ଼ ଶିଳ୍ପଗୁଡ଼ିକୁ ନୂଆ ଶକ୍ତି ମିଳିବ, ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ବଢ଼ିବ ଏବଂ ଆତ୍ମନିର୍ଭର ଭାରତ ସ୍ୱପ୍ନ ଆହୁରି ମଜବୁତ ହେବ।
1: एविएशन सेक्टर में भी देश ने एक बड़ी सफलता पाई। C-295 यह विमान मेड इन इंडिया है और C-295 विमान ने अपनी पहली उड़ान पूरी की है और ऐसे 40 विमान भारत में ही बनाए जा रहे हैं। इससे MSME और एरोस्पेस सेक्टर को नई शक्ति मिल रही है। आज समुद्र से लेकर आकाश तक हमारा भारत अधिक सुरक्षित और आत्मनिर्भर बन रहा है।
0: ପ୍ରଧାନମନ୍ତ୍ରୀ କହିଛନ୍ତି ଚଳିତ ମାସରେ ଦେଶର ସୁରକ୍ଷା ଓ ଆତ୍ମନିର୍ଭରଶୀଳତା କ୍ଷେତ୍ରରେ ଆମକୁ ଅନେକ ସଫଳତା ମିଳିଛି। ନିକଟରେ କୋଲକାତାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆଇଏନ୍ଏସ୍ ଦୁନାଗିରି, ଆଇଏନ୍ଏସ୍ ସଂଶୋଧକ ଏବଂ ଆଇଏନ୍ଏସ୍ ଅଗ୍ରୟକୁ ଭାରତୀୟ ନୌସେନାରେ ସାମିଲ କରାଯାଇଛି। ଏହିସବୁ ଯୁଦ୍ଧ ଜାହାଜର ଡିଜାଇନ୍ଠାରୁ ଆରମ୍ଭ କରି ନିର୍ମାଣ ପର୍ଯ୍ୟନ୍ତ ସବୁକିଛି ଆମ ଦେଶରେ ହିଁ ହୋଇଛି। ଏଥିସହ DRDO ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ସ୍ଥଳଭାଗକୁ ଆକ୍ରମଣ କରିବାର କ୍ଷମତା ରଖୁଥିବା ବହୁ ଦୂରଗାମୀ କ୍ରୁଜ୍ ମିସାଇଲ୍ର ସଫଳ ପରୀକ୍ଷଣ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସମୁଦ୍ରଠାରୁ ଆରମ୍ଭ କରି ଆକାଶ ପର୍ଯ୍ୟନ୍ତ ଭାରତ ଏବେ ଅଧିକ ସୁରକ୍ଷିତ ଓ ଆତ୍ମନିର୍ଭରଶୀଳ ହେବାରେ ଲାଗିଛି। ଚଳିତ ଥର ଅନ୍ତର୍ଜାତୀୟ ଯୋଗ ଦିବସରେ ସାରା ବିଶ୍ୱ ଭାରତ ସହ ସାମିଲ ହୋଇଥିଲା। ଅହମ୍ମଦାବାଦଠାରେ ହୋଇଥିବା ବିଶ୍ୱ ଯୋଗାସନ ଚାମ୍ପିୟନ୍ସିପ୍ରେ ଭାରତୀୟ ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ପ୍ରଧାନମନ୍ତ୍ରୀ ଏହି ସଫଳତା ପାଇଁ ସମସ୍ତ ବିଜେତା ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
1: ବିଶ୍ୱ ଯୋଗାସନ ଚାମ୍ପିୟନ୍ସିପ୍ ବଡି ଚର୍ଚ୍ଚା ହୁଏ। ଇସ୍ମେଁ ଭାରତ ନେ କୁଲ 114 ପଦକ ଜିତେ, ଇନ୍ମେଁ 102 ଗୋଲ୍ଡ ମେଡଲ ବି ସାମିଲ ହେ। ଭାରତ ଇସ୍ ଚାମ୍ପିୟନ୍ସିପ୍ କି ପଦକ ତାଲିକା ମେ ପହଲେ ସ୍ଥାନ ପର ରହା।
0: ଦେଶ ଗଠନରେ ଜନଭାଗିଦାରୀ ଭାରତର ସବୁଠାରୁ ବଡ଼ ସମ୍ପତ୍ତି। ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ପରିସ୍ଥିତିକୁ ଦେଖି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ କିଛି ଅନୁରୋଧ କରିଥିଲେ। ଲୋକମାନେ ତାଙ୍କ କଥା ରଖି ସୁନା କିଣିବା କମାଇ ଦେଇଛନ୍ତି, ବିଦେଶ ଯାତ୍ରା ବାତିଲ କରିଛନ୍ତି ଏବଂ ଗାଡ଼ି ସେୟାର କରି ଯାତ୍ରା କରୁଛନ୍ତି, ଫଳରେ ପେଟ୍ରୋଲ ଓ ଡିଜେଲ ବଞ୍ଚିପାରୁଛି। ଚାଷୀ ଭାଇମାନେ ମଧ୍ୟ ରାସାୟନିକ ସାର ବଦଳରେ ଜୈବିକ ସାରର ବ୍ୟବହାର ବଢ଼ାଇଛନ୍ତି। ଦେଶବାସୀ ଏକାଠି ହୋଇ ବିଶ୍ୱ ସଙ୍କଟର ସାମ୍ନା କରୁଥିବାରୁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସରକାର ଦେଶର କୋଟି କୋଟି ପରିବାରକୁ ଦୁର୍ଘଟଣା ଜନିତ ବୀମା ସୁରକ୍ଷା ଯୋଗାଇ ଦେଉଛନ୍ତି। ଏହି ଅବସରରେ ସେ ସୁରକ୍ଷା ବୀମା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଓ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ବିଷୟରେ କହିଥିଲେ। ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଏହି ବୀମା ଯୋଜନା ବିଷୟରେ ଅନ୍ୟମାନଙ୍କୁ ସଚେତନ କରାଇବା ପାଇଁ ଅନୁରୋଧ କରିଛନ୍ତି। ଆଜିର ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କୁସଂସ୍କାର ବା ଅନ୍ଧବିଶ୍ୱାସ ଉପରେ ଚିନ୍ତା ପ୍ରକଟ କରି କହିଛନ୍ତି, ଅନ୍ଧବିଶ୍ୱାସ ମଣିଷ ମନରେ ଭୟ ସୃଷ୍ଟି କରେ, ଯାହାଦ୍ୱାରା ଲୋକେ ସତ ଦେଖିନପାରି ଭୁଲ ନିଷ୍ପତ୍ତି ନେଇ ନିଜର ବଡ଼ କ୍ଷତି କରିଥାନ୍ତି। ଏହାର ସମାଧାନ ପାଇଁ ସେ ଆସାମର ହାରଗିଲା ପକ୍ଷୀର ଉଦାହରଣ ଦେଇଛନ୍ତି। ଭାରତୀୟ ସଂସ୍କୃତି ଆଜି ସାରା ବିଶ୍ୱରେ ପହଞ୍ଚିପାରିଛି। ପ୍ରଧାନମନ୍ତ୍ରୀ ଡୋମିନିକାଲ ରିପବ୍ଲିକର ଉଦାହରଣ ଦେଇ କହିଛନ୍ତି, ସେଠାରେ ମାତ୍ର 100 ଭାରତୀୟ ରୁହନ୍ତି, ତଥାପି ସେଠାକାର କିଛି ସ୍ଥାନୀୟ ସ୍ପାନିଶ ଭାଷାଭାଷୀ ଲୋକ ମିଶି ବ୍ରହ୍ମକମଳ ଡୋମିନିକାନା ନାମକ ଏକ ସଂଗଠନ ଗଢ଼ିଛନ୍ତି। ସେଠାରେ ଲୋକମାନେ ବୈଦିକ ସାହିତ୍ୟ ପଢ଼ୁଛନ୍ତି ଏବଂ ପୁରୁଷ ସୂକ୍ତମ, ଶ୍ରୀ ସୂକ୍ତମ, ଦେବୀ ମହାତ୍ମ୍ୟମ୍ ଭଳି ଜଟିଳ ମନ୍ତ୍ରଗୁଡ଼ିକୁ ସ୍ପଷ୍ଟ ଭାବେ ଗାନ କରିପାରୁଛନ୍ତି, ଯାହା ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ। ପ୍ରଧାନମନ୍ତ୍ରୀ ଆଜିର କାର୍ଯ୍ୟକ୍ରମରେ ମେଘାଳୟର ଲିଭିଂ ରୁଟ୍ ବ୍ରିଜ୍ ବା ଗଛ ଚେରରେ ତିଆରି ଜୀବନ୍ତ ପୋଲର ପ୍ରଶଂସା କରିଛନ୍ତି। ଏହାକୁ ୟୁନେସ୍କୋ ବିଶ୍ୱ ଐତିହ୍ୟସ୍ଥଳୀ ମାନ୍ୟତା ଦେବା ପାଇଁ ଭାରତ ଆବେଦନ କରିଛି। ସ୍ୱଚ୍ଛତା କ୍ଷେତ୍ରରେ ମଧ୍ୟପ୍ରଦେଶ ରାଜଗଡ଼ର ମହିଳାମାନଙ୍କର ପଦକ୍ଷେପକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ସେମାନେ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁରୁ ପରିବେଶ ଅନୁକୂଳ ଇଟା ତିଆରି କରୁଛନ୍ତି, ଯାହାକୁ ସହରର ସୌନ୍ଦର୍ଯ୍ୟକରଣ ପାଇଁ ବ୍ୟବହାର କରାଯାଉଛି। ଏଥିସହ ଆଗକୁ ଆସୁଥିବା ଗଣେଶ ପୂଜା ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଏକ ନିବେଦନ କରିଛନ୍ତି। ପ୍ଲାଷ୍ଟର ଅଫ୍ ପ୍ୟାରିସ୍ ବଦଳରେ କେବଳ ସ୍ଥାନୀୟ କାରିଗରଙ୍କ ଦ୍ୱାରା ତିଆରି ମାଟିର ଗଣେଶ ମୂର୍ତ୍ତି ହିଁ କିଣିବାକୁ ସେ କହିଛନ୍ତି। ଶେଷରେ ପ୍ରଧାନମନ୍ତ୍ରୀ ବର୍ଷା ଜଳ ସଂରକ୍ଷଣ ପାଇଁ କ୍ୟାଚ୍ ଦ ରେନ୍ ଅଭିଯାନକୁ ଆହୁରି ଜୋରଦାର କରିବାକୁ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସେସେଲ୍ସ ରାଷ୍ଟ୍ରପତି ପ୍ୟାଟ୍ରିକ୍ ହର୍ମିନିଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ବୈଠକ ଚାଲିଛି। ଏହି ଆଲୋଚନାରେ ଉଭୟ ନେତା ଦୁଇ ଦେଶ ମଧ୍ୟରେ ସହଯୋଗ ବଢ଼ାଇବା ସହ

0: ପାଠ୍ୟକ୍ରମ ଆରମ୍ଭ କରି ପାରମ୍ପରିକ ଜ୍ଞାନ ସହ ଆଧୁନିକ ପ୍ରଯୁକ୍ତିର ସମନ୍ୱୟ ଦିଗରେ ପଦକ୍ଷେପ ନେଇଛି।
1: साथियों, जड़ों से जुड़े रहकर युवाओं को नई टेक्नोलॉजी के लिए तैयार करने का एक और अच्छा प्रयास हो रहा है। दिल्ली में स्थित सेंट्रल संस्कृत यूनिवर्सिटी आर्टिफिशियल इंटेलिजेंस और डेटा साइंस में बीटेक प्रोग्राम शुरू करने जा रही। ये आधुनिक टेक्नोलॉजी को भारत के पारंपरिक ज्ञान से जोड़ने की दिशा में एक महत्वपूर्ण कदम है।
0: ଶ୍ରୀ ମୋଦି ମେଘାଳୟର ଜୀବନ୍ତ ରୁଟ୍ ବ୍ରିଜ୍ ସଂରକ୍ଷଣ ପାଇଁ ସ୍ଥାନୀୟ ଲୋକଙ୍କ ଉଦ୍ୟମ ଏବଂ ମଧ୍ୟପ୍ରଦେଶର ରାଜଗଡ଼ ଜିଲ୍ଲାର ମହିଳାମାନଙ୍କ ଦ୍ୱାରା ପ୍ଲାଷ୍ଟିକ୍ ବର୍ଜ୍ୟରୁ ପରିବେଶ ଅନୁକୂଳ ଇଟା ପ୍ରସ୍ତୁତ କରି ପରିବେଶ ସୁରକ୍ଷା ପାଇଁ କରାଯାଉଥିବା କାର୍ଯ୍ୟର ପ୍ରଶଂସା କରିଛନ୍ତି। ଆଗାମୀ ଗଣେଶ ପୂଜା ଅବସରରେ ଦେଶବାସୀଙ୍କୁ ସ୍ଥାନୀୟ କୁମ୍ଭକାରଙ୍କ ଦ୍ୱାରା ନିର୍ମିତ ମାଟିର ଗଣେଶ ମୂର୍ତ୍ତି ବ୍ୟବହାର କରିବାକୁ ଏବଂ ପ୍ଲାଷ୍ଟର ଅଫ୍ ପ୍ୟାରିସ୍ରେ ନିର୍ମିତ ମୂର୍ତ୍ତି କ୍ରୟ ନ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ମନ୍ କି ବାତ୍ରେ ଶ୍ରୀ ମୋଦି କ୍ୟାଚ୍ ଦ ରେନ୍ ଅଭିଯାନକୁ ଆହୁରି ସୁଦୃଢ଼ କରି ପ୍ରତିଟି ବର୍ଷାବିନ୍ଦୁର ସଂରକ୍ଷଣ ପାଇଁ ଦେଶବାସୀଙ୍କୁ ଆହ୍ୱାନ ଜଣାଇଛନ୍ତି। ରାଷ୍ଟ୍ରୀୟ ପଲ୍ସ ପୋଲିଓ ଟିକାକରଣ ଅଧୀନରେ ଆଜି ଦେଶବ୍ୟାପୀ ଟିକାକରଣ ଅଭିଯାନ

0: ଅବସରରେ ଦେଶବାସୀଙ୍କୁ ସ୍ଥାନୀୟ କୁମ୍ଭକାରଙ୍କ ଦ୍ୱାରା ନିର୍ମିତ ମାଟିର ଗଣେଶ ମୂର୍ତ୍ତି ବ୍ୟବହାର କରିବାକୁ ଏବଂ ପ୍ଲାଷ୍ଟର ଅଫ୍ ପ୍ୟାରିସ୍ରେ ନିର୍ମିତ ମୂର୍ତ୍ତି କ୍ରୟ ନ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ମନ୍ କି ବାତ୍ରେ ଶ୍ରୀ ମୋଦି କ୍ୟାଚ୍ ଦ ରେନ୍ ଅଭିଯାନକୁ ଆହୁରି ସୁଦୃଢ଼ କରି ପ୍ରତିଟି ବର୍ଷାବିନ୍ଦୁର ସଂରକ୍ଷଣ ପାଇଁ ଦେଶବାସୀଙ୍କୁ ଆହ୍ୱାନ ଜଣାଇଛନ୍ତି। ରାଷ୍ଟ୍ରୀୟ ପଲ୍ସ ପୋଲିଓ ଟିକାକରଣ ଅଧୀନରେ ଆଜି ଦେଶବ୍ୟାପୀ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। ଜନ୍ମରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆଯାଉଛି। ରାଜ୍ୟରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଆଜି ଭୁବନେଶ୍ୱରସ୍ଥିତ ଆଇଆର୍ସି ଭିଲେଜ୍ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପଲ୍ସ ପୋଲିଓ ଅଭିଯାନ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଡକ୍ଟର ମହାଲିଙ୍ଗ ଆଗାମୀ ପିଢ଼ିକୁ ସୁରକ୍ଷିତ ରଖିବା ଏବଂ ଦେଶ ତଥା ରାଜ୍ୟକୁ ସମ୍ପୂର୍ଣ୍ଣ ପୋଲିଓମୁକ୍ତ କରିବା ଲାଗି ମିଳିତ ଉଦ୍ୟମ କରିବାକୁ ଆହ୍ୱାନ ଦେଇଛନ୍ତି। ରାଜ୍ୟର ବିଭିନ୍ନ ସରକାରୀ ଡାକ୍ତରଖାନା, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଅଙ୍ଗନବାଡ଼ି କେନ୍ଦ୍ର, ବସ୍ଷ୍ଟାଣ୍ଡ ଓ ରେଳଷ୍ଟେସନ ସମେତ ବିଭିନ୍ନ ସ୍ଥାନରେ ପୋଲିଓ ବୁଥ୍ ଖୋଲାଯାଇଛି। ଏହି ଅଭିଯାନରେ ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ ଓ ସ୍ୱାସ୍ଥ୍ୟକର୍ମୀମାନେ ସାମିଲ ହୋଇଛନ୍ତି। ସୂଚନା ଅନୁଯାୟୀ ରାଜ୍ୟର 40-45 ଲକ୍ଷ ପର୍ଯ୍ୟନ୍ତ ପାଞ୍ଚ ବର୍ଷରୁ କମ୍ ବୟସର ଶିଶୁଙ୍କୁ ପଲ୍ସ ପୋଲିଓ ବୁନ୍ଦା ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି। 2014 ଭାରତ ପୋଲିଓମୁକ୍ତ ଦେଶର ମାନ୍ୟତା ପାଇଥିଲେ ମଧ୍ୟ ପୋଲିଓ ଭୂତାଣୁର ପୁନଃ ସଂକ୍ରମଣ ରୋକିବା ଓ ଶିଶୁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବଜାୟ ରଖିବା ପାଇଁ ନିୟମିତ ଭାବେ ପଲ୍ସ ପୋଲିଓ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ଅଭିଯାନ ଅନ୍ତର୍ଗତ ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଜିଲ୍ଲାସ୍ତରୀୟ ପଲ୍ସ ପୋଲିଓ ଟିକାକରଣ କାର୍ଯ୍ୟକ୍ରମ ଅଭିଯାନ ଆରମ୍ଭ ହୋଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ମଞ୍ଜୁରାଣୀ ଜେନା କହିଛନ୍ତି, ଜିଲ୍ଲାର 66,365 ଜଣ ଶିଶୁଙ୍କୁ 574 ବୁଥ୍ରେ ପୋଲିଓ ବୁନ୍ଦା ପ୍ରଦାନ କରାଯାଉଛି। ଭଦ୍ରକ ଜିଲ୍ଲାରେ 820 କେନ୍ଦ୍ରରେ 142,000 ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ରାୟଗଡ଼ାରେ 1,032 ବୁଥ୍ରେ 111,171 ଜଣ ଶିଶୁଙ୍କୁ ପୋଲିଓ ଟିକା ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। କଳାହାଣ୍ଡିରେ 145,207 ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା ଖୁଆଇବା କାର୍ଯ୍ୟ ଆରମ୍ଭ ହୋଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୀଜୀଉଙ୍କ ପବିତ୍ର ସ୍ନାନଯାତ୍ରା ଆସନ୍ତାକାଲି ଅନୁଷ୍ଠିତ ହେବ। ଆଜି ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା। ସ୍ନାନ ପୂର୍ଣ୍ଣିମା ପହଣ୍ଡି ପୂର୍ବରୁ ଦୈତାପତି ସେବକମାନେ ମହାପ୍ରଭୁଙ୍କର ବାହୁଟ କଣ୍ଟ ଓ ସେନାପଟା ଲାଗି ନୀତି ସମ୍ପନ୍ନ କରିଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ଶ୍ରୀମନ୍ଦିର ଜିଲ୍ଲା ଓ ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି, ଦେବସ୍ନାନ ପୂର୍ଣ୍ଣିମା ଲାଗି ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।
1: ଦେବସ୍ନାନ ପୂର୍ଣ୍ଣିମା ପାଇଁ ଯାହା ପ୍ରସ୍ତୁତିକରଣ ହେବା କଥା ସମସ୍ତ ପ୍ରସ୍ତୁତିକରଣ ଜିଲ୍ଲା ପ୍ରଶାସନ, ପୁଲିସ୍ ପ୍ରଶାସନ ଏବଂ ଶ୍ରୀମନ୍ଦିର ପ୍ରଶାସନ ତରଫରୁ କରାଯାଇଛି। ନୀତି ସମ୍ପାଦନରେ ମଧ୍ୟ ସମସ୍ତ ସେବକ ବନ୍ଧୁମାନେ ଆମକୁ ସହଯୋଗ କରୁଛନ୍ତି। ତ ଆସନ୍ତାକାଲି ପହଣ୍ଡି ନୀତି ପରେ ଅନ୍ୟାନ୍ୟ ଯାହା କିଛି ନୀତି ସମ୍ପାଦନ ହେବା କଥା ତାହାର ପର୍ଯ୍ୟାୟରେ ହେବ। ଜଳ ଲାଗି ପାଇଁ ଯାହା ବି ଆମେ ନୀତି ନିର୍ଘଣ୍ଟ ବ୍ୟବସ୍ଥାବଳୀ କରିଛୁ, ସମସ୍ତ ସେବାୟତ ବନ୍ଧୁମାନେ ସେଥିରେ ସହଯୋଗ କରିବେ ବୋଲି ଆମେ ଆଶା ରଖିଛୁ।
0: ନୂଆପଡ଼ା ଜିଲ୍ଲାରେ ଉଦ୍ୟମିତ ବିକାଶ ଓ ଶିଳ୍ପ ସୁଯୋଗ ସୃଷ୍ଟି ଲକ୍ଷ୍ୟରେ ଜିଲ୍ଲା ଶିଳ୍ପ କେନ୍ଦ୍ର ପକ୍ଷରୁ ଉଦ୍ୟମୀ ଓଡ଼ିଶା ଏମ୍ଏସ୍ଏମ୍ଇ କାର୍ଯ୍ୟକ୍ରମ ଓ ମହିଳା ଉଦ୍ୟମିତା ମଞ୍ଚ ଆରମ୍ଭ ହୋଇଛି। କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଧାୟକ ଜୟ ଢୋଲକିଆ ଏମ୍ଏସ୍ଏମ୍ଇ କ୍ଷେତ୍ରରେ ହୋଇଥିବା ସୁଯୋଗ ଓ ସରକାରୀ ସହାୟତା ସମ୍ପର୍କରେ ଆଲୋଚନା କରିଥିଲେ। ଆନ୍ଧ୍ର ଓଡ଼ିଶା ସୀମାନ୍ତ ମାଲକାନଗିରି ଜିଲ୍ଲାର କାଲିମେଳା ଥାନା ଅନ୍ତର୍ଗତ ଗୁଣ୍ଠାବେଡ଼ା ଓ କଦମଗୁଡ଼ା ଗ୍ରାମ ଜଙ୍ଗଲରେ ପୁଲିସ୍ ମାଓବାଦୀଙ୍କ ଦ୍ୱାରା ପୋତାଯାଇଥିବା ବିପୁଳ ପରିମାଣର ଅସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ କରିଛି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କଠାରୁ ସୂଚନା ପାଇ ଜିଲ୍ଲା ସ୍ୱେଚ୍ଛାସେବୀ ବାହିନୀ ଡିଭିଏଫ୍ ପକ୍ଷରୁ ତଲାସୀ ଅଭିଯାନ ସମୟରେ 37 ପ୍ରକାରର ମାଓ ସାମଗ୍ରୀ ଉଦ୍ଧାର କରାଯାଇଛି। ମାଲକାନଗିରି ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଏଭଳି ତଲାସୀ ଅଭିଯାନ ଜାରି ରହିବ। ଜିଲ୍ଲାରେ ଗତବର୍ଷ ଜାନୁଆରୀରୁ ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା 2 ମାଓବାଦୀଙ୍କୁ ଗିରଫ କରାଯାଇଥିବା ବେଳେ 23 ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ସକ୍ରିୟ ପ୍ରଭାବରେ ଆସନ୍ତା 3 ପର୍ଯ୍ୟନ୍ତ ଦକ୍ଷିଣ ଭାଗର ଜିଲ୍ଲାଗୁଡ଼ିକରେ ଅଧିକ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି। ସୂଚନା ଅନୁଯାୟୀ କନ୍ଧମାଳ, କୋରାପୁଟ ଓ ରାୟଗଡ଼ା ଜିଲ୍ଲାର କେତେକ ସ୍ଥାନରେ ଆଜି ମଧ୍ୟମରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଓଡ଼ିଶା ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଆସନ୍ତା ବୁଧବାରଠାରୁ ରାଜ୍ୟରେ ବର୍ଷା ପରିମାଣ ବୃଦ୍ଧି ପାଇବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଗତ 24 ମଧ୍ୟରେ କୋରାପୁଟରେ ସର୍ବାଧିକ 97 ବର୍ଷା ରେକର୍ଡ କରାଯାଇଛି। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ କ୍ରୁଜ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ପ୍ରତିରକ୍ଷା କ୍ଷେତ୍ରରେ ଦେଶର ଆତ୍ମନିର୍ଭରତାକୁ ସୁଦୃଢ଼ କରିଛି, କହିଲେ ପ୍ରଧାନମନ୍ତ୍ରୀ। ମନ୍ କି ବାତ୍ କାର୍ଯ୍ୟକ୍ରମରେ ଯୋଗ ଦିବସର ସଫଳତା ଉପରେ କଲେ ଆଲୋକପାତ। ରାଷ୍ଟ୍ରୀୟ ପଲ୍ସ ପୋଲିଓ ଟିକାକରଣ ଅଧୀନରେ ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ରାଜ୍ୟରେ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆସନ୍ତାକାଲି ସକାଳ 6:10 ପ୍ରଚାର କରିବୁ ଭକ୍ତିଗୀତର କାର୍ଯ୍ୟକ୍ରମ ଭକ୍ତି କଲ୍ଲୋଳ। ସକାଳ 6:35 ପ୍ରଚାର କରିବୁ ଅନୁଚିନ୍ତା କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ। ସକାଳ 6:40 ଶୁଣିପାରିବେ ଗୋସ୍ୱାମୀ ତୁଳସୀ ଦାସଙ୍କ ରଚିତ ଶ୍ରୀରାମଚରିତ ମାନସର 120ତମ ଅଧ୍ୟାୟ। କଣ୍ଠଶିଳ୍ପୀ ରହିବେ ସୁରେଶ ୱାଡେକର। ଆମରି ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରିବୁ ଆସନ୍ତାକାଲି ସକାଳ 7:10। ସକାଳ 7:25 ଶୁଣିପାରିବେ କ୍ଷେତ୍ର ମହିମା କାର୍ଯ୍ୟକ୍ରମ। ଏଥିରେ ରହିଛି ଆଲୋଚନା ଦେବସ୍ନାନ ପୂର୍ଣ୍ଣମୀ, ଆଲୋଚନା କରିବେ ସୁକଦେବ ମହାନ୍ତି। ପୁରାତନ ଗୀତର କାର୍ଯ୍ୟକ୍ରମ ଅତସୀ କୁସୁମ ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରିବୁ ସକାଳ 7:40। ସକାଳ 8:30 ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ କାର୍ଯ୍ୟକ୍ରମ ସ୍ନାନ ପୂର୍ଣ୍ଣମୀ, ଆଲୋଚନା କରିବେ ଡକ୍ଟର ଭାସ୍କର ମିଶ୍ର। ସକାଳ 8:45 ଶୁଣିପାରିବେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। SMS ମାଧ୍ୟମରେ ଅନୁରୋଧ ଗୀତର କାର୍ଯ୍ୟକ୍ରମ ହିଲ୍ଲୋଡ଼ ଶୁଣିପାରିବେ ସକାଳ 9:30। କିଛି ତଥ୍ୟ ସୂଚନା ଓ ସଙ୍ଗୀତର ମୂର୍ଚ୍ଛନାକୁ ନେଇ ଆକାଶବାଣୀ ପୁରୀର ବିଶେଷ କାର୍ଯ୍ୟକ୍ରମ ଶିକ୍ଷିତର ସୁରଭି ପ୍ରଚାର କରିବୁ ଦିନ 10:00। ଶ୍ରୋତାବନ୍ଧୁ ଶୁଣିଲେ ଆଜିର ଓ ଆସନ୍ତାକାଲି ପ୍ରାତଃ ଅଧିବେଶନରେ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସୂଚନାରୁ କିଛି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ଆକାଶବାଣୀ ପୁରୀ ବର୍ତ୍ତମାନ ପ୍ରଚାର କରୁଛୁ ଭକ୍ତିଗୀତ। ନିଜ ସଙ୍ଗୀତ ସଂଯୋଜନାକୁ କଣ୍ଠରେ ସଜାଇଛନ୍ତି ଶିଳ୍ପୀ ଭିକାରୀ ପଳ।

ଭିକାରୀ ବଳଙ୍କ ନିଜ ସଙ୍ଗୀତ ସଂଯୋଜନାରେ ଶୁଣୁଥିଲେ ଏହି ଗୀତଟି ଭିକାରୀ ବଳଙ୍କ କଣ୍ଠରେ ଆକାଶବାଣୀ ପୁରୀ। ବର୍ତ୍ତମାନ ଶୁଣନ୍ତୁ ସମବେତ କଣ୍ଠରେ ଦେଶ ବନ୍ଦନାଟିଏ। ପାଞ୍ଚନିଧି ଦାସଙ୍କ ଗୀତ ରଚନାକୁ କଣ୍ଠରେ ସଜାଇଛନ୍ତି ନିଖିଳ ଉତ୍କଳ ସଙ୍ଗୀତ ଶିଳ୍ପୀ ପରିଷଦର କଳାକାରବୃନ୍ଦ।

0: ଶ୍ରୋତାବନ୍ଧୁ ଶୁଣୁଥିଲେ ନିଖିଳ ଉତ୍କଳ ସଙ୍ଗୀତ ଶିଳ୍ପୀ ପରିଷଦଙ୍କ କଣ୍ଠରେ ଦେଶାତ୍ମକ ବୋଧକ ସଙ୍ଗୀତ। ଗୀତ ରଚନା କରିଥିଲେ ବାଞ୍ଛନିଧି ଦାସ। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆ ଆଲବମ୍ର ଗୀତ ଶୁଣିପାରିବେ ଏହି ବିଜ୍ଞାପନ ବିରତି ପରେ।
1: ହ୍ୟାଲୋ
2: ରାଜେଶ ବାବୁ, ମୁଁ ପୋଲିସ ଥାନାରୁ କହୁଛି।
1: ପୁଣି ଥରେ
2: ଆପଣ ଡିଜିଟାଲ ଆରେଷ୍ଟରେ ଅଛନ୍ତି, ଅନ୍ୟ କୋଠରୀକୁ ଯାଆନ୍ତୁ। ଏକୁଟିଆ ଆପଣଙ୍କ ପାର୍ସଲରେ ଡ୍ରଗ୍ସ ମିଳିଛି, ଲମ୍ବା ଫସିବେ। 10 ଲକ୍ଷ ଦିଅନ୍ତୁ, ବଞ୍ଚିଯିବେ।
1: ସାର୍ ଏତେ କୋଉଠୁ?
2: ଗୋଟେ ଲିଙ୍କ ପଠେଇଛି, ଏବେ ପ୍ରୋସେସିଂ ପାଇଁ 2 ଲକ୍ଷ ପଠାନ୍ତୁ, ବାକି ପରେ।
1: ସାର୍ 2 ଲକ୍ଷ
3: କଣ ହେଲା ବାପା?
1: ଝିଅ, ସେମାନେ କହୁଛନ୍ତି ମୋ ପାର୍ସଲ ଭିତରୁ ଡ୍ରଗ୍ସ ମିଳିଛି।
2: ଆରେ
1: କାଟିଦେଲା,
3: ପାନିକ ହୁଅନି ବାପା, ଡିଜିଟାଲ ଆରେଷ୍ଟ ଭଳି କିଛି ନାହିଁ, ଏସବୁ ଫ୍ରଡ୍।
1: ଫ୍ରଡ୍?
3: ପୁଲିସ, ବ୍ୟାଙ୍କ, RBI ଇତ୍ୟାଦି ନାମରେ ଆସୁଥିବା ସାଇବର ଅପରାଧୀଙ୍କ ଫୋନ କିମ୍ବା ଭିଡିଓ କଲ୍ ପ୍ରତି ସାବଧାନ ରୁହନ୍ତୁ। ତାଙ୍କୁ କୌଣସି ଟଙ୍କା ପଠାନ୍ତୁ ନାହିଁ, ଆଉ ତୁରନ୍ତ ପୁଲିସକୁ ରିପୋର୍ଟ କରନ୍ତୁ। ଯଦି ବୁଦ୍ଧିମତା ନ ଦେଖେଇବେ
1: ତ ଟଙ୍କା ହରେଇବେ।
4: RBI କହେ ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
0: ଆକାଶବାଣୀ ପୁରୀ ପ୍ରଚାର କରୁଛୁ ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ। ଆଜିର ପ୍ରଥମ କଣ୍ଠଶିଳ୍ପୀ ପମ୍ମି ଓ କୁମାର ବାପି। ଶିଳ୍ପୀଙ୍କ କଣ୍ଠରେ ପଞ୍ଚାନନ ନାୟକ ଓ ଗଗନ ବିହାରୀଙ୍କ ସଙ୍ଗୀତ ସଂଯୋଜନାରୁ ଶୁଣିନେବା ଏହି ଗୀତଟି।

ଆସନ୍ତୁ ଶୁଣିନେବା କାର୍ଯ୍ୟକ୍ରମର ପରବର୍ତ୍ତୀ ଆଲବମ୍ ଗୀତଟି ମାମା ଦାଜିଜ ଓ ନିବେଦିତାଙ୍କ କଣ୍ଠରେ ପଞ୍ଜନନ ନାୟକଙ୍କ ଅନେକ ରଚନାରୁ। ସଙ୍ଗୀତରେ ସଜାଇଛନ୍ତି ଶରତ ନାୟକ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ମୁଖ୍ୟ ସମ୍ବାଦ। ସମୁଦ୍ରରୁ ଆକାଶ ପର୍ଯ୍ୟନ୍ତ ଭାରତ ସୁରକ୍ଷିତ ଏବଂ ଆତ୍ମନିର୍ଭରତା ଦିଗରେ ଅଗ୍ରସର, ମନ୍ କି ବାତ୍ରେ କହିଲେ ପ୍ରଧାନମନ୍ତ୍ରୀ। ରାଜ୍ୟରେ ଆଜି ଶେଷ ହେଉଛି ଏସ୍ଆଇଆର୍ ପ୍ରକ୍ରିୟା, ଆସନ୍ତାକାଲି ଶ୍ରୀଜୀଉଙ୍କ ପବିତ୍ର ସ୍ନାନ ଯାତ୍ରା, ଗଜାନନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମହାପ୍ରଭୁ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଉଦ୍ଯାପିତ ହେଉଛି 65ତମ ଜାତୀୟ ଆନ୍ତଃରାଜ୍ୟ ବରିଷ୍ଠ ଆଥଲେଟିକ୍ ଚାମ୍ପିଅନସିପ୍ ଏବଂ ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ, ଆସନ୍ତା ଗୁରୁବାର ସୁଦ୍ଧା ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା। ଭାରତ ସମୁଦ୍ରଠାରୁ ଆରମ୍ଭ କରି ଆକାଶ ପର୍ଯ୍ୟନ୍ତ ସୁରକ୍ଷିତ ଏବଂ ଆତ୍ମନିର୍ଭରତା ଦିଗରେ ଅଗ୍ରସର ହେଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଆକାଶବାଣୀ ମନ୍ କି ବାତ୍ର 135ତମ ସଂସ୍କରଣରେ ଆଜି ଦେଶବାସୀଙ୍କ ସହ ଭାବ ବିନିମୟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଚଳିତ ମାସରେ ସ୍ୱଦେଶୀ ଯୁଦ୍ଧ ଜାହାଜ ଆଇଏନ୍ଏସ୍ ଦୁନାଗିରି, ସଂଶୋଧକ ଓ ଅଗ୍ରୟ ଭାରତୀୟ ନୌସେନାରେ ସାମିଲ ହେବା ସହିତ ମେଡ୍ ଇନ୍ ଇଣ୍ଡିଆ C-295 ବିମାନର ପ୍ରଥମ ଉଡ଼ାଣ ସଫଳତାର ସହ ଶେଷ ହୋଇଛି। DRDO ଦ୍ୱାରା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ କ୍ରୁଜ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ଭାରତର ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରତାକୁ ଆହୁରି ସୁଦୃଢ଼ କରିଛି ବୋଲି ଶ୍ରୀ ମୋଦି କହିଛନ୍ତି।
1: ଏଭିଏସନ୍ ସେକ୍ଟର ମେ ଭି ଦେଶ ନେ ଏକ ବଡ଼ି ସଫଳତା ପାଇ C-295 ୟେ ବିମାନ ମେଡ୍ ଇନ୍ ଇଣ୍ଡିଆ ହେ ଔର C-295 ବିମାନ ନେ ଅପନି ପହଲି ଉଡ଼ାନ ପୁରୀ କି ହେ ଔର ଏସେ 40 ବିମାନ ଭାରତ ମେ ହି ବନାଏ ଜା ରହେ ହେ। ଇସସେ MSME ଔର ଏରୋସ୍ପେସ୍ ସେକ୍ଟର କୋ ନଈ ଶକ୍ତି ମିଲ୍ ରହି ହେ। ଆଜ ସମୁଦ୍ର ସେ ଲେକର ଆକାଶ ତକ ହମାରା ଭାରତ ଅଧିକ ସୁରକ୍ଷିତ ଔର ଆତ୍ମନିର୍ଭର ବନ ରହା ହେ।
0: ଆନ୍ତର୍ଜାତିକ ଯୋଗ ଦିବସର ସଫଳ ଆୟୋଜନ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି, ବିଶ୍ୱର 2500ରୁ ଅଧିକ ସ୍ଥାନରେ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅହମ୍ମଦାବାଦରେ ଅନୁଷ୍ଠିତ ବିଶ୍ୱ ଯୋଗାସନ ଚାମ୍ପିଅନସିପ୍ରେ ଭାରତ 102 ସ୍ୱର୍ଣ୍ଣ ପଦକ ସମେତ 114 ପଦକ ହାସଲ କରି ଶୀର୍ଷ ସ୍ଥାନ ଅଧିକାର କରିଥିବାରୁ ପ୍ରଧାନମନ୍ତ୍ରୀ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପଶ୍ଚିମ ଏସିଆର ପରିସ୍ଥିତି ପରିପ୍ରେକ୍ଷୀରେ ଦେଶବାସୀଙ୍କୁ ସୁନା କମ୍ କିଣିବା, ବିଦେଶ ଭ୍ରମଣ ସ୍ଥଗିତ ରଖିବା, କାର୍ ପୁଲିଂ ଏବଂ ଜୈବିକ ସାରର ବ୍ୟବହାର ବୃଦ୍ଧି କରିବା ଭଳି ଆହ୍ୱାନକୁ ଲୋକେ ସକାରାତ୍ମକ ଭାବେ ଗ୍ରହଣ କରିଥିବାରୁ ପ୍ରଧାନମନ୍ତ୍ରୀ କୃତଜ୍ଞତା ଜଣାଇଛନ୍ତି। ଏହି ଜନଭାଗିଦାରୀ ଦେଶକୁ ଯେକୌଣସି ବିଶ୍ୱସ୍ତରୀୟ ସଙ୍କଟର ସଫଳ ମୁକାବିଲା କରିବାର ଶକ୍ତି ପ୍ରଦାନ କରିବ ବୋଲି ଶ୍ରୀ ମୋଦି କହିଛନ୍ତି। ସରକାର ଦେଶର କୋଟି କୋଟି ପରିବାରଙ୍କୁ ସୁରକ୍ଷା କବଚ ଉପଲବ୍ଧ କରାଇଛନ୍ତି। ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ବାର୍ଷିକ 20 ପ୍ରିମିୟମରେ 2,00,000 ପର୍ଯ୍ୟନ୍ତ ଦୁର୍ଘଟଣା ବୀମା ପ୍ରଦାନ କରାଯାଉଛି। ଯୋଜନାରେ ବର୍ତ୍ତମାନ ସୁଦ୍ଧା 58 ଅଧିକ ଲୋକ ଯୋଡ଼ି ହୋଇସାରିଛନ୍ତି। ସେହିଭଳି ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ 27 ଉର୍ଦ୍ଧ୍ୱ ଲୋକଙ୍କୁ ସାମିଲ କରାଯାଇଛି। ଦେଶର ପ୍ରାୟ 11,00,000 ପରିବାରଙ୍କୁ 22,000 ଟଙ୍କାର ସହାୟତା ମିଳିସାରିଛି। ଯୋଜନାରେ ଅଧିକରୁ ଅଧିକ ଲୋକଙ୍କୁ ସାମିଲ ହେବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।
1: ସରକାର ଦେଶ କେ କରୋଡୋ ପରିବାର ତକ ସୁରକ୍ଷା କା କବଚ ପହଞ୍ଚା ରହି ହେ। ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା କେ ତହତ କେବଲ 1 କେ 20 କା ପ୍ରିମିୟମ ଉସ ପର 2,00,000 ରୁପିଏ ତକ କା ଦୁର୍ଘଟନା ବୀମା ମିଲତା ହେ। ଉସୀ ପ୍ରକାର ସେ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଭି ଉତନି ହି ଅହମ ହେ। ୟେ ଯୋଜନା ବ୍ୟକ୍ତି କି ଦୁଃଖଦ ମୃତ୍ୟୁ ହୋନେ ପର ଉସକେ ପରିବାର କୋ 2,00,000 ରୁପିଏ କା ବୀମା କଭର ଦେତି ହେ। ଇସକା ବାର୍ଷିକ ପ୍ରିମିୟମ ସିର୍ଫ 436 ରୁପିଏ ହେ।
0: ପ୍ରଧାନମନ୍ତ୍ରୀ କହିଛନ୍ତି, ନାଳନ୍ଦା ବିଶ୍ୱବିଦ୍ୟାଳୟ ପ୍ରାଚୀନ ଶାସ୍ତ୍ରାର୍ଥ ପରମ୍ପରାକୁ ପୁନର୍ଜୀବିତ

ନିଯୁକ୍ତ କରିଛି ଏବଂ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ କୃତ୍ରିମ ବୁଦ୍ଧିମତା ଓ ଡାଟା ସାଇନ୍ସରେ ବିଟେକ୍ ପାଠ୍ୟକ୍ରମ ଆରମ୍ଭ କରି ପାରମ୍ପରିକ ଜ୍ଞାନ ସହ ଆଧୁନିକ ପ୍ରଯୁକ୍ତିର ସମନ୍ୱୟ ଦିଗରେ ପଦକ୍ଷେପ ନେଇଛି। ଆଗାମୀ ଗଣେଶ ପୂଜା ଅବସରରେ ଦେଶବାସୀଙ୍କୁ ସ୍ଥାନୀୟ କୁମ୍ଭକାରଙ୍କ ଦ୍ୱାରା ନିର୍ମିତ ମାଟିର ଗଣେଶ ମୂର୍ତ୍ତି ବ୍ୟବହାର କରିବାକୁ ଏବଂ ପ୍ଲାଷ୍ଟର ଅଫ୍ ପ୍ୟାରିସ୍ରେ ନିର୍ମିତ ମୂର୍ତ୍ତି କ୍ରୟ ନ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ମନ୍ କି ବାତ୍ରେ ଶ୍ରୀ ମୋଦି କ୍ୟାଚ୍ ଦ ରେନ୍ ଅଭିଯାନକୁ ଆହୁରି ସୁଦୃଢ଼ କରି ପ୍ରତିଟି ବର୍ଷା ବିନ୍ଦୁର ସଂରକ୍ଷଣ ପାଇଁ ଦେଶବାସୀଙ୍କୁ ଆହ୍ୱାନ ଜଣାଇଛନ୍ତି। ପରିବେଶ ସଂରକ୍ଷଣ, ସ୍ଥାୟୀ ବିକାଶ ଏବଂ ଭାରତ ମହାସାଗରୀୟ ଅଞ୍ଚଳରେ ସହଯୋଗକୁ ସୁଦୃଢ଼ କରିବା କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେସେଲ୍ସର ସର୍ବୋଚ୍ଚ ବେସାମରିକ ସମ୍ମାନ ଗାର୍ଡିଆନ୍ ଅଫ୍ ଦ ବ୍ଲୁ ହୋରାଇଜନ୍ ପ୍ରଦାନ କରାଯାଇଛି। ଦ୍ୱୀପ ରାଷ୍ଟ୍ର ସେସେଲ୍ସକୁ ତିନିଦିନିଆ ଗସ୍ତ ଅବସରରେ ରାଷ୍ଟ୍ରପତି ପ୍ୟାଟ୍ରିକ୍ ହର୍ମିନି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ଜଳବାୟୁ ପରିବର୍ତ୍ତନ ଆହ୍ୱାନର ମୁକାବିଲା କରୁଥିବା ଏବଂ ପରିବେଶ ସୁରକ୍ଷାକୁ ନିଜର ଦାୟିତ୍ୱ ମନେ କରୁଥିବା ସମସ୍ତ ଦେଶଗୁଡ଼ିକ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଏହି ସମ୍ମାନକୁ ଉତ୍ସର୍ଗ କରିଛନ୍ତି। ବିଶ୍ୱକୁ ଅଧିକ ସବୁଜ ସୁନ୍ଦର କରିବା ପାଇଁ ଭାରତର ଲାଇଫ୍ ମିଶନ, ଅନ୍ତର୍ଜାତୀୟ ସୌର ମେଣ୍ଟ ଭଳି ବିଶ୍ୱସ୍ତରୀୟ ପ୍ରୟାସ ଏହି ଦିଗରେ କାର୍ଯ୍ୟ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଚାଲିଥିବା ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟା ଆଜି ଶେଷ ହେଉଛି। ନିର୍ବାଚନ ପ୍ରଶାସନ ପକ୍ଷରୁ ଶେଷ ଦିନରେ ସମସ୍ତ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 3,33,77,942 ପରିଗଣନା ଫର୍ମ ବଣ୍ଟନ କରାଯାଇଛି। ଏହି ସମୟ ମଧ୍ୟରେ 3,13,79,427 ଫର୍ମର ଡିଜିଟାଇଜେସନ୍ ପ୍ରକ୍ରିୟା ଶେଷ ହୋଇଛି। ଅଭିଯାନରେ ଅଧିକରୁ ଅଧିକ ଜନସହଭାଗିତା ସୁନିଶ୍ଚିତ କରିବା ସହିତ ସମସ୍ତ ଯୋଗ୍ୟ ଭୋଟରଙ୍କୁ ସାମିଲ କରିବା ପାଇଁ ରାଜ୍ୟର ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବୁଥ୍ ସ୍ତରୀୟ ଅଧିକାରୀ ଏବଂ ପ୍ରତିନିଧିମାନଙ୍କୁ ନିଯୁକ୍ତି କରାଯାଇଥିଲା। ସ୍ୱଚ୍ଛ, ନିର୍ଭରଯୋଗ୍ୟ ଓ ତ୍ରୁଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତ କରିବା ଏସ୍ଆଇଆର୍ ଅଭିଯାନର ମୂଳ ଲକ୍ଷ୍ୟ। ଶ୍ରୀଜୀଉଙ୍କ ପବିତ୍ର ସ୍ନାନଯାତ୍ରା ଆସନ୍ତାକାଲି ଅନୁଷ୍ଠିତ ହେବ। ସ୍ନାନ ପୂର୍ଣ୍ଣିମା ପହଣ୍ଡି ପୂର୍ବରୁ ଦୈତାପତି ସେବକମାନେ ମହାପ୍ରଭୁଙ୍କର ବାହୁଟ କଣ୍ଟ ଓ ସେନାପଟା ଲାଗି ନୀତି ସମ୍ପନ୍ନ କରିଛନ୍ତି। ମଙ୍ଗଳ ଆଳତୀ ଶେଷ ହେବା ପରେ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ଜାରି ରହିଛି। ଆସନ୍ତାକାଲି ମହାପ୍ରଭୁ ଦୁର୍ଲଭ ହାତୀ ବେଶ ତଥା ଗଜାନନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ସକାଳ ପହଣ୍ଡି ଦର୍ଶନ ନେଇ ପାରମାଣିକ ଟିକଟଧାରୀମାନେ ଦକ୍ଷିଣ ଦ୍ୱାର ଦେଇ ପ୍ରବେଶ କରିବେ। ସ୍ନାନ ବେଦୀ ଉପରେ ଶ୍ରୀଜୀଉଙ୍କୁ ଦର୍ଶନ ପାଇଁ ଭକ୍ତମାନେ ସିଂହଦ୍ୱାର ଦେଇ ପ୍ରବେଶ କରିବା ପରେ ଅନ୍ୟ 3 ଦ୍ୱାର ଦେଇ ପ୍ରସ୍ଥାନ କରିବେ। ଆସନ୍ତାକାଲି ଭୋର 5ଟାରୁ ଶ୍ରୀଜୀଉମାନଙ୍କର ଧାଡ଼ି ପହଣ୍ଡି ଆରମ୍ଭ ହେବା ନେଇ ନୀତି ନିର୍ଘଣ୍ଟ ହୋଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଜନଗହଳିପୂର୍ଣ୍ଣ ସ୍ଥାନରେ 79 ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଆସନ୍ତାକାଲି ପୁରୀ ପୌରାଞ୍ଚଳର ସମସ୍ତ ବିଦ୍ୟାଳୟ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଦେଶବ୍ୟାପୀ ଆଜି ପଲ୍ସ ପୋଲିଓ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। ଏହା ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ଚାଲିବ। ଏଥିରେ ଜନ୍ମରୁ 5 ବର୍ଷ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆଯାଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଅଭିଯାନ ଅନ୍ତର୍ଗତ ଶିଶୁମାନଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରାଯାଉଛି। ରାଜ୍ୟର ବିଭିନ୍ନ ସରକାରୀ ଡାକ୍ତରଖାନା, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଅଙ୍ଗନୱାଡ଼ି କେନ୍ଦ୍ର, ବସ୍ ଷ୍ଟାଣ୍ଡ ଓ ରେଳ ଷ୍ଟେସନ ସମେତ ବିଭିନ୍ନ ସ୍ଥାନରେ ପୋଲିଓ ବୁଥ୍ ଖୋଲାଯାଇଛି। ଏହି ଅଭିଯାନରେ ଆଶାକର୍ମୀ, ଅଙ୍ଗନୱାଡ଼ି କର୍ମୀ ଓ ସ୍ୱାସ୍ଥ୍ୟକର୍ମୀମାନେ ସାମିଲ ହୋଇଛନ୍ତି। ସୂଚନା ଅନୁଯାୟୀ ରାଜ୍ୟର 40 ରୁ 45 ଲକ୍ଷ 5 ବର୍ଷରୁ କମ୍ ବୟସର ଶିଶୁଙ୍କୁ ପଲ୍ସ ପୋଲିଓ ବୁନ୍ଦା ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାସ୍ତରୀୟ ପଲ୍ସ ପୋଲିଓ କାର୍ଯ୍ୟକ୍ରମ 2026କୁ ଜିଲ୍ଲାପାଳ ରଘୁରାମ ଆର୍ ଆୟାର ଉଦ୍ଘାଟନ କରିଥିଲେ। ଜିଲ୍ଲାରେ 1,10,643 ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରାଯିବ। ଗଞ୍ଜାମ ଜିଲ୍ଲାରେ ଚଳିତ ବର୍ଷ 3,45,011 ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆଯିବା ନେଇ ଲକ୍ଷ୍ୟ ରଖାଯାଇଛି। ଆଜି 1,637 ବୁଥ୍ରେ ଶିଶୁମାନଙ୍କୁ ପୋଲିଓ ବୁନ୍ଦା ଦିଆଯାଇଥିଲା। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି କେନ୍ଦ୍ରାପଡ଼ା ଗସ୍ତରେ ଆସି ତୁଳସୀ କ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉ ମନ୍ଦିର ପରିଦର୍ଶନ କରିଛନ୍ତି। ମନ୍ଦିରର ଉନ୍ନତି ପାଇଁ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଓ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ଗସ୍ତ ଅବସରରେ କହିଛନ୍ତି। ବିକଶିତ ଓଡ଼ିଶାର ସଂକଳ୍ପକୁ ସାକାର କରିବା ଲକ୍ଷ୍ୟ ନେଇ ନୟାଗଡ଼ ଜିଲ୍ଲା ଭାପୁରଠାରେ ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଟକ ସାଂସଦ ଭର୍ତ୍ତହରି ମହତାବ ଯୋଗଦେଇ ବାଇଗୁଣିଆ, ନିମାଣୀ, ବଦସହରା ଏବଂ ଭଗବାନ

ସମେତ ଅନେକ ପଞ୍ଚାୟତରେ ଉନ୍ନୟନମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଆଥଲେଟିକ୍ ଫେଡେରେସନ୍ ଅଫ୍ ଇଣ୍ଡିଆ ସହଯୋଗରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରେ ଚାଲିଥିବା 65ତମ ଜାତୀୟ ଆନ୍ତଃରାଜ୍ୟ ବରିଷ୍ଠ ଆଥଲେଟିକ୍ ଚାମ୍ପିୟନ୍ସିପ୍ 2026 ଆଜି ଉଦ୍ଯାପିତ ହେଉଛି। ଗତ ବୁଧବାରଠାରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାରେ ଦେଶର 27ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ପ୍ରାୟ 630 ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ପାଣିପାଗ, ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ସକ୍ରିୟ ପ୍ରଭାବରେ ଆସନ୍ତା 3 ତାରିଖ ପର୍ଯ୍ୟନ୍ତ ରାଜ୍ୟର ଦକ୍ଷିଣ ଭାଗର ଜିଲ୍ଲାଗୁଡ଼ିକରେ ଅଧିକ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଓଡ଼ିଶା ଉପକୂଳରେ ଆସନ୍ତା ଗୁରୁବାର ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଆସନ୍ତା ବୁଧବାରଠାରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ମୁଖ୍ୟ ସମ୍ବାଦ ପୁଣିଥରେ। ସମୁଦ୍ରରୁ ଆକାଶ ପର୍ଯ୍ୟନ୍ତ ଭାରତ ସୁରକ୍ଷିତ ଏବଂ ଆତ୍ମନିର୍ଭରତା ଦିଗରେ ଅଗ୍ରସର, ମନ୍ କି ବାତ୍ରେ କହିଲେ ପ୍ରଧାନମନ୍ତ୍ରୀ। ରାଜ୍ୟରେ ଆଜି ଶେଷ ହେଉଛି ଏସ୍ଆଇର ପ୍ରକ୍ରିୟା ଏବଂ ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ, ଆସନ୍ତା ଗୁରୁବାର ସୁଦ୍ଧା ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି, ନମସ୍କାର।

0: ତାଙ୍କୁ ସେସେଲ୍ସ ପକ୍ଷରୁ ପ୍ରଦାନ କରାଯାଇଥିବା ଗାଇଡେଣ୍ଟ ଅଫ୍ ଦ ବ୍ଲୁ ହରାଇଜନ୍ ସମ୍ମାନ ଭାରତୀୟ ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ ଭାରତ ମହାସାଗରର ସୁରକ୍ଷା ଦୀର୍ଘସ୍ଥାୟୀ ଏବଂ ସମୃଦ୍ଧି ରକ୍ଷା କରିବାରେ ଉଭୟଙ୍କ ଦାୟିତ୍ୱ ରହିଛି ବୋଲି ଶ୍ରୀ ମୋଦି କହିଛନ୍ତି ଉଭୟ ପକ୍ଷଙ୍କ ମଧ୍ୟରେ ଅର୍ଥନୈତିକ ସହଯୋଗକୁ ଅଧିକ ବିଶ୍ୱାସଭାଜନ କରିବା ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ରହିବା ନେଇ ଆଲୋଚନା ହୋଇଥିଲା ବୋଲି ସେ ପ୍ରକାଶ କରିଛନ୍ତି ଉଭୟ ରାଷ୍ଟ୍ରର ଶିଳ୍ପ ବିକାଶ ଦିଗରେ ନୂତନ ସୁଯୋଗ ସୃଷ୍ଟି କରିବାରେ ପଦକ୍ଷେପ ଜାରି ରହିବ ବୋଲି ଶ୍ରୀ ମୋଦି କହିଛନ୍ତି ସେହିପରି ଭାରତ ଏବଂ ସେସେଲ୍ସ ମଧ୍ୟରେ ଯୋଗାଯୋଗ ବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ କାର୍ଯ୍ୟ କରାଯିବ ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ଦୁଇ ଦେଶ ମଧ୍ୟରେ ଦୂରତ୍ୱ ହ୍ରାସ କରିବା କ୍ଷେତ୍ରରେ ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା ଏକ ଫଳପ୍ରଦ ମାଧ୍ୟମ ବୋଲି ଶ୍ରୀ ମୋଦି କହିଛନ୍ତି ଡିଜିଟାଲ୍ ରାଷ୍ଟ୍ରାୟତ୍ତ ଭିତ୍ତିଭୂମି କ୍ଷେତ୍ରରେ ଭାରତର ସଫଳ ଅଭିଜ୍ଞତାକୁ ସେସେଲ୍ସକୁ ପ୍ରଦାନ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ସେସେଲ୍ସଠାରେ ୟୁପିଆଇ କାର୍ଯ୍ୟକାରୀ ନେଇ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି ସେହିପରି ସ୍ୱାସ୍ଥ୍ୟ କ୍ଷେତ୍ରରେ ଭାରତ ସେସେଲ୍ସ ଭାଗିଦାରୀ ସମ୍ପର୍କ ଉଲ୍ଲେଖନୀୟ କୋଭିଡ୍ ସମୟରେ ଭାରତ ଏକ ବନ୍ଧୁ ରାଷ୍ଟ୍ର ଭାବେ ସେସେଲ୍ସକୁ ପ୍ରତିଷେଧକ ଟିକା ଯୋଗାଇ ତା'ର କର୍ତ୍ତବ୍ୟ ସମ୍ପାଦନ କରିଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ସେସେଲ୍ସ ରାଷ୍ଟ୍ରପତି ପ୍ୟାଟ୍ରିକ୍ ହର୍ମିନି ମିଳିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଉଭୟଙ୍କ ମଧ୍ୟରେ ହୋଇଥିବା ଆଲୋଚନା ବ୍ୟାପକ ଓ ଫଳପ୍ରଦ ଥିଲା ଏହା ଭାରତ ଓ ସେସେଲ୍ସ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ଦୃଢ଼ୀଭୂତ କରିବା ସହ ଆପୋଷ ବିଶ୍ୱାସକୁ ପ୍ରତିପାଦିତ କରିଛି ଶ୍ରୀ ହର୍ମିନ୍ କହିଛନ୍ତି ଦୀର୍ଘସ୍ଥାୟୀ ଆର୍ଥିକ ବିକାଶ ଏବଂ ସୁରକ୍ଷା କାର୍ଯ୍ୟକାରୀ ଉପରେ ତାଙ୍କର ଆଲୋଚନା ପର୍ଯ୍ୟବେସିତ ଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ରାଷ୍ଟ୍ର ଗଠନରେ ଜନଭାଗିଦାରୀ ଭାରତର ସବୁଠାରୁ ବଡ଼ ଶକ୍ତି ଆକାଶବାଣୀର 135ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରି ସେ କହିଛନ୍ତି ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ପରିସ୍ଥିତିକୁ ଦେଖି ସେ ଦେଶବାସୀଙ୍କୁ କେତେକ ପଦକ୍ଷେପ ଆପଣାଇବା ଲାଗି ଅନୁରୋଧ କରିଥିଲେ ଲୋକମାନେ ତାଙ୍କ କଥା ରଖି ସୁନା କିଣିବା କମାଇ ଦେଇଛନ୍ତି ବିଦେଶ ଯାତ୍ରା ବାତିଲ କରିଛନ୍ତି ଏବଂ ସାଧାରଣ ପରିବହନ ବ୍ୟବସ୍ଥା ବ୍ୟବହାର କରିଛନ୍ତି ଫଳରେ ପେଟ୍ରୋଲ୍ ଓ ଡିଜେଲ୍ ବଞ୍ଚିପାରିଛି ଚାଷୀ ଭାଇମାନେ ମଧ୍ୟ ରାସାୟନିକ ସାର ବଦଳରେ ଜୈବିକ ସାରର ବ୍ୟବହାର ବୃଦ୍ଧି କରିଛନ୍ତି ଦେଶବାସୀ ଏକାଠି ହୋଇ ବିଶ୍ୱ ସଙ୍କଟର ସମ୍ମୁଖୀନ ହେଉଥିବାରୁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି
1: मुझे इस बात की खुशी है इस ग्लोबल क्राइसिस का हम भारतीय मिलकर मुकाबला कर रहे हैं मुझे विश्वास है जन भागीदारी की यही शक्ति हमें मजबूती देगी हमें सफल बनाएगी
0: ପ୍ରଧାନମନ୍ତ୍ରୀ କହିଛନ୍ତି ଚଳିତ ମାସରେ ଦେଶର ସୁରକ୍ଷା ଓ ଆତ୍ମନିର୍ଭରଶୀଳତା କ୍ଷେତ୍ରରେ ଆମକୁ ଅନେକ ସଫଳତା ମିଳିଛି ନିକଟରେ କୋଲକାତାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆଇଏନ୍ଏସ୍ ଦୁନାଗିରି ଆଇଏନ୍ଏସ୍ ସଂଶୋଧକ ଏବଂ ଆଇଏନ୍ଏସ୍ ଅଗ୍ରୟକୁ ଭାରତୀୟ ନୌସେନାରେ ସାମିଲ କରାଯାଇଛି ଏହିସବୁ ଯୁଦ୍ଧ ଜାହାଜର ଡିଜାଇନ୍ଠାରୁ ଆରମ୍ଭ କରି ନିର୍ମାଣ ପର୍ଯ୍ୟନ୍ତ ସବୁକିଛି ଆମ ଦେଶରେ ହିଁ ହୋଇଛି ଏଥିସହ ଡିଆର୍ଡିଓ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ସ୍ଥଳଭାଗକୁ ଆକ୍ରମଣ କରିବାର କ୍ଷମତା ରଖୁଥିବା ବହୁ ଦୂରଗାମୀ କ୍ରୁଜ୍ ମିସାଇଲ୍ର ସଫଳ ପରୀକ୍ଷଣ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ସମୁଦ୍ରଠାରୁ ଆରମ୍ଭ କରି ଆକାଶ ପର୍ଯ୍ୟନ୍ତ ଭାରତ ଏବେ ଅଧିକ ସୁରକ୍ଷିତ ଓ ଆତ୍ମନିର୍ଭରଶୀଳ ହେବାରେ ଲାଗିଛି ଚଳିତଥର ଆନ୍ତର୍ଜାତୀୟ ଯୋଗ ଦିବସରେ ସାରା ବିଶ୍ୱ ଭାରତ ସହ ସାମିଲ ହୋଇଥିଲା ଦୁନିଆର ପ୍ରାୟ 2500ରୁ ଅଧିକ ସ୍ଥାନରେ ବଡ଼ ବଡ଼ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଭାରତର କୋଟି କୋଟି ଲୋକ ଏଥିରେ ସାମିଲ ହୋଇଥିଲେ ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରଯୁକ୍ତି ବିଦ୍ୟା ଏବଂ କୃତ୍ରିମ ବୁଦ୍ଧିମତା ଯୁଗରେ ମାନବିକ ସୃଜନଶୀଳତା ସଂରକ୍ଷଣର ଆବଶ୍ୟକତା ରହିଛି ନାଳନ୍ଦା ବିଶ୍ୱବିଦ୍ୟାଳୟ ହେଉଛି ଏ କ୍ଷେତ୍ରରେ ଏକ ଜ୍ୱଳନ୍ତ ଉଦାହରଣ ଏହା ଭାରତର ଭବିଷ୍ୟତକୁ ନୂତନ ରୂପ ପ୍ରଦାନ କରୁଛି
1: नालंदा विश्वविद्यालय ने शास्त्रार्थ की हमारी प्राचीन परंपरा को फिर से जीवन किया है दूसरों के विचारों को धैर्य से सुनने और समझने की सीख भी इस शास्त्रार्थ की प्रक्रिया से मिलती है मुझे खुशी है कि नालंदा विश्वविद्यालय ने इसे अपने दीक्षांत समारोह का हिस्सा बनाया
0: ଭାରତୀୟ ସଂସ୍କୃତି ଆଜି ସାରା ବିଶ୍ୱରେ ପହଞ୍ଚପାରିଛି ପ୍ରଧାନମନ୍ତ୍ରୀ ଡୋମିନିକାଲ ରିପବ୍ଲିକ୍ର ଉଦାହରଣ ଦେଇ କହିଛନ୍ତି ସେଠାରେ ମାତ୍ର 100 ଜଣ ଭାରତୀୟ ରୁହନ୍ତି ତଥାପି ସେଠାକାର କିଛି ସ୍ଥାନୀୟ ସ୍ପାନିସ୍ ଭାଷାଭାଷୀ ଲୋକ ମିଶି ବ୍ରହ୍ମକମଳ ଡୋମିନିକାନା ନାମକ ଏକ ସଂଗଠନ ଗଢ଼ିଛନ୍ତି ସେଠାରେ ଲୋକମାନେ ବୈଦିକ ସାହିତ୍ୟ ପଢ଼ୁଛନ୍ତି ଏବଂ ପୁରୁଷ ସୂକ୍ତମ୍ ସ୍ତ୍ରୀ ସୂକ୍ତମ୍ ଏବଂ ଦେବୀ ମହାତ୍ମ୍ୟମ୍ ଭଳି ଜଟିଳ ମନ୍ତ୍ରଗୁଡ଼ିକୁ ସ୍ୱଷ୍ଟ ଭାବେ ଗାନ କରିପାରୁଛନ୍ତି ଯାହା ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ଏଥିସହ ଆଗକୁ ଆସୁଥିବା ଗଣେଶ ପୂଜା ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଏକ ନିବେଦନ କରିଛନ୍ତି ପ୍ଲାଷ୍ଟର ଅଫ୍ ପ୍ୟାରିସ୍ ବଦଳରେ କେବଳ ସ୍ଥାନୀୟ କାରିଗରଙ୍କ ଦ୍ୱାରା ତିଆରି ମାଟିର ଗଣେଶ ମୂର୍ତ୍ତି ହିଁ କିଣିବାକୁ ସେ କହିଛନ୍ତି ଶେଷରେ ପ୍ରଧାନମନ୍ତ୍ରୀ ବର୍ଷା ଜଳ ସଂରକ୍ଷଣ ପାଇଁ କ୍ୟାଚ୍ ଦ ରେନ୍ ଅଭିଯାନକୁ ଆହୁରି ଜୋରଦାର କରିବାକୁ ଆହ୍ୱାନ ଦେଇଛନ୍ତି मुख्य निर्वाचन कमिशनर ज्ञानेश कुमार जम्मू काश्मीर को तीन दिनिया गस्तरे जाए आज श्रीनगर में पहुंचते मुख्य निर्वाचन कमिशनर काश्मीर तृणमूल स्तर में निर्वाचन प्रक्रिया को सेठारे समीक्षा करेंगे। फ्रांस उत्तर पूर्वांचल एक स्काई डाइविंग विमान दुर्घटनाग्रस्त होगा फल 11 जन मृत्यु घटी।

0: ନାନ୍ସି ସହର ନିକଟରେ ତଳକୁ ଖସିପଡ଼ିଥିଲା। ବେଲ୍ଫାଷ୍ଟରେ ଚାଲିଥିବା ଭାରତ ଆୟର୍ଲ୍ୟାଣ୍ଡ ପୁରୁଷ ଟି ଟ୍ୱେଣ୍ଟି ଆନ୍ତର୍ଜାତିକ କ୍ରିକେଟ୍ ଶୃଙ୍ଖଳାର ଦ୍ୱିତୀୟ ତଥା ଚୂଡ଼ାନ୍ତ ମ୍ୟାଚ୍ରେ ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଆୟର୍ଲ୍ୟାଣ୍ଡ 16 ଓଭରରେ 5 ୱିକେଟ୍ ହରାଇ 124 ରନ୍ ସଂଗ୍ରହ କରିଛି। ଭାରତ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ପରିବେଶ କାର୍ଯ୍ୟାନ୍ୱୟନ ସ୍ୱଚ୍ଛ ଦାୟିତ୍ୱପୂର୍ଣ୍ଣ ଓ ସମାନତା ଉପରେ ପର୍ଯ୍ୟବେସିତ ହେବା ଉଚିତ, ସେସେଲ୍ସ ନ୍ୟାସନାଲ୍ ଆସେମ୍ବିରେ ସମ୍ବୋଧନ କରି କହିଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀଙ୍କ ସେସେଲ୍ସର ସର୍ବୋଚ୍ଚ ସମ୍ମାନ ଗାଇଡେଣ୍ଟ ଅଫ୍ ଦ ବ୍ଲୁ ହରାଇଜନ୍ ପ୍ରଦାନ। ରାଷ୍ଟ୍ର ଗଠନରେ ଜନଭାଗିଦାରୀ ଭାରତର ସବୁଠାରୁ ବଡ଼ ଶକ୍ତି। ମନ୍ କି ବାତ୍ରେ ଦେଶବାସୀଙ୍କୁ ସମ୍ବୋଧିତ କରି କହିଲେ ପ୍ରଧାନମନ୍ତ୍ରୀ। ଫ୍ରାନ୍ସରେ ବିମାନ ଦୁର୍ଘଟଣାରେ 11 ଜଣଙ୍କ ମୃତ୍ୟୁ ଏବଂ ଭାରତ ଆୟର୍ଲ୍ୟାଣ୍ଡ ପୁରୁଷ ଟି ଟ୍ୱେଣ୍ଟି ଆନ୍ତର୍ଜାତିକ କ୍ରିକେଟ୍ ଶୃଙ୍ଖଳାର ଦ୍ୱିତୀୟ ତଥା ଚୂଡ଼ାନ୍ତ ମ୍ୟାଚ୍ ଜାରି। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଗଜପତି ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଗଜପତି ସମ୍ବାଦଦାତା ଗଣେଶ କୁମାର ରାଜୁ ଓ ଉପସ୍ଥାପନାରେ ମୁଁ ନୀନା ସାହୁ। ଗଜପତି ଜିଲ୍ଲାରେ ଥିବା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ପିତୃ ମାତୃହୀନ ଏକକ ଅଭିଭାବକ ଶିଶୁ ଶ୍ରମିକ ଯୌନ ନିର୍ଯାତନାର ଶିକାର ହୋଇଥିବା ଶିଶୁ ଏବଂ ଶିଶୁ ଚାଲାଣ ଓ ଅସହାୟ ଶିଶୁମାନଙ୍କ ପାଇଁ ବିଭିନ୍ନ ବ୍ୟବସ୍ଥା କରିବା ଉପରେ କାର୍ଯ୍ୟ କରୁଛି। ଏ ସମ୍ପର୍କରେ ଅଧିକ ସୂଚନା ଦେଇ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଅଧିକାରୀ ଅରୁଣ କୁମାର ତ୍ରିପାଠୀ କହିଛନ୍ତି,
3: ଗଜପତି ଜିଲ୍ଲାର ଶିଶୁ ସୁରକ୍ଷା ୟୁନିଟ୍ ପିତୃ ମାତୃହୀନ ଏକକ ଅଭିଭାବକ ଶିଶୁ ଶ୍ରମିକ ଯୌନ ନିର୍ଯାତନାରେ ଶିକାର ହେଉଥିବା ଶିଶୁ ଶିଶୁ ଚାଲନ ପ୍ରଭୃତି ଅସହାୟ ଶିଶୁମାନଙ୍କ ପାଇଁ କାର୍ଯ୍ୟ କରୁଛି। ଅତି ନିକଟରେ ଜିଲ୍ଲା 608 ପିତୃମାତୃହୀନ ଶିଶୁ ଏବଂ 4,942 ଏକକ ଅଭିଭାବକ ଶିଶୁଙ୍କୁ ଚିହ୍ନଟ କରିଛନ୍ତି। ସେହି ଶିଶୁମାନଙ୍କୁ କିପରି ସମାଜର ମୁଖ୍ୟସ୍ରୋତରେ ସାମିଲ କରାଯିବ ଏବଂ ସେମାନଙ୍କର ଅଧିକାର କିପରି ସାବ୍ୟସ୍ତ କରାଯିବ ସେହି ଲକ୍ଷ୍ୟରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସମସ୍ତ ଶିଶୁମାନଙ୍କୁ ଶିଶୁମଙ୍ଗଳ ସମିତି ଆଗରେ ଉପସ୍ଥାପନ କାର୍ଯ୍ୟ ଆରମ୍ଭ ହୋଇଛି। ସେଥିମଧ୍ୟରୁ 1,721 ଶିଶୁ ବର୍ତ୍ତମାନ ଉପସ୍ଥାପନ ହୋଇସାରିଛନ୍ତି। କିଛି ଶିଶୁଙ୍କୁ ଶିଶୁ ଯତ୍ନ ଅନୁଷ୍ଠାନରେ ରେଫର କରାଯାଇ ସେମାନଙ୍କର ସମସ୍ତ ଦାୟିତ୍ୱ ନିଆଯାଉଛି। ଯେଉଁ ଅନୁସୂଚିତ ଜାତି ଏବଂ ଜନଜାତିର ଶିଶୁ ପିତୃମାତୃହୀନ ଏବଂ ଏକକ ଅଭିଭାବକ ଭାବେ ଚିହ୍ନଟ ହୋଇଛନ୍ତି ସେମାନଙ୍କୁ ଆଶ୍ରମ ଆବାସିକ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ସୁଯୋଗ ତିଆରି କରାଯାଉଛି। ଅନ୍ୟ କିଛି ଶିଶୁମାନଙ୍କୁ ପୃଷ୍ଠପୋଷକ ରାଶି ମାସିକ 4,000 ଟଙ୍କା ପାଇଁ ରାଜ୍ୟ ସରକାରଙ୍କ ଅନୁମୋଦନ କରାଯାଇଛି। କିଛି 10ମ ଓ +2ରେ ପାସ୍ କରିଥିବା ଶିଶୁମାନଙ୍କୁ ଚିହ୍ନଟ କରି ITI ଡିପ୍ଲୋମା ୱାର୍ଲଡ ସେଣ୍ଟର ହୋଟେଲ ମ୍ୟାନେଜମେଣ୍ଟରେ ନାମ ଲେଖାଇବା ପାଇଁ ଗ୍ରୀନ୍ ପେସେଜ୍ ଏବଂ ଯଶୋଦା ଯୋଜନାରୁ ଆର୍ଥିକ ସହାୟତା ପାଇଁ ଅନୁମୋଦନ କରାଯାଇଛି। କିଛି ଶିଶୁ ଯୌନ ଶୋଷଣର ଶିକାର ହୋଇ ଗର୍ଭବତୀ ହେଲା ପରେ ସେମାନଙ୍କ ଯତ୍ନ ନେବା ସହ ସେମାନଙ୍କୁ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ମାଧ୍ୟମରେ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ତେଣୁ ସମସ୍ତଙ୍କୁ ମୁଁ ଅନୁରୋଧ କରୁଛି, ଅସହାୟ ଶିଶୁ ଯଦି ଆପଣ ପାଇବେ 1098 ଟୋଲ୍ ଫ୍ରି ନମ୍ବର ମାଧ୍ୟମରେ ଆମକୁ ଜଣାଇଲେ ଆମେ ଶୀଘ୍ର ସେହି ଶିଶୁର ଥଇଥାନ କରିବୁ।
2: ଜିଲ୍ଲାର ଅନ୍ୟାନ୍ୟ ସମ୍ବାଦ ସଂକ୍ଷେପରେ ଆମ ସମ୍ବାଦଦାତାଙ୍କ ଠାରୁ।
4: ଗଜପତି ଜିଲ୍ଲା କାଶୀନଗର ସ୍ଥିତ NSE କାର୍ଯ୍ୟାଳୟ ପକ୍ଷରୁ PM ସ୍ୱନିଧି ଯୋଜନାରେ ଗରିବ ଲୋକମାନଙ୍କୁ ଅନ୍ତର୍ଭୁକ୍ତ କରିବା ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। NSE କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ କେ ଦିବ୍ୟରଞ୍ଜନ କାର୍ଯ୍ୟକ୍ରମରେ ଷ୍ଟ୍ରିଟ୍ ଭେଣ୍ଡର ମାନଙ୍କୁ ଏହି PM ସ୍ୱନିଧି ଯୋଜନାରେ ସହରାଞ୍ଚଳର ଛୋଟ ବ୍ୟବସାୟୀମାନଙ୍କୁ ସ୍ୱାବଲମ୍ବୀ କରାଇବାରେ ବିଶେଷ ସହାୟକ ହୋଇଥାଏ ସେ ସମ୍ପର୍କରେ ସଚେତନ କରାଇ ଏହି ଯୋଜନାରେ ଋଣ ନେବାକୁ କହିଥିଲେ। ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲା ମୃତ୍ତିକା ସଂରକ୍ଷଣ ଭବନଠାରେ ଲିନ୍ସି ଫାଉଣ୍ଡେସନ ପକ୍ଷରୁ ସେଞ୍ଚୁରିଆନ୍ ୟୁନିଭର୍ସିଟିର MS ସ୍ୱାମୀନାଥନ କୃଷି ବିଦ୍ୟାଳୟର ସହଯୋଗରେ କୃଷି ଓ କୃଷକ ସଚେତନତା ଓ ମୃତ୍ତିକ ସ୍ୱାସ୍ଥ୍ୟ କାର୍ଡ଼ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ୟୁନିଭର୍ସିଟିର କୃଷି ପ୍ରକଳ୍ପ ପରାମର୍ଶଦାତା ଡକ୍ଟର ସୌରଭ ବର୍ମନ ଏବଂ ମୃତ୍ତିକା ବିଜ୍ଞାନ ବିଭାଗର ସହକାରୀ ପ୍ରାଧ୍ୟାପକ ଡକ୍ଟର ଅରୁଣାଇ ପାଲ ଯୋଗଦେଇ ଜିଲ୍ଲାର 128 ଜଣ କୃଷକଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ଼ ବଣ୍ଟନ କରିବା ସହ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ଼ ମାଧ୍ୟମରେ କୃଷକ କିଭଳି ନିଜ ଜମିର ପୋଷକ ତତ୍ତ୍ୱ ସମ୍ପର୍କରେ ସଠିକ୍ ସୂଚନା ପାଇ ଚାଷ କାର୍ଯ୍ୟରେ ଲାଭାନ୍ୱିତ ହୋଇପାରିବେ ତାହା ବୁଝାଇଥିଲେ। ଗଜପତି ଜିଲ୍ଲା ଗୋମା ବ୍ଲକ କାର୍ଯ୍ୟାଳୟ ସଭାଗୃହଠାରେ ମତ୍ସ୍ୟ ବିଭାଗ ପକ୍ଷରୁ ଉନ୍ନତମାନର ମତ୍ସ୍ୟଚାଷ ପଦ୍ଧତି ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ମତ୍ସ୍ୟ ଅଧିକାରୀ ନରେନ୍ଦ୍ର ପାତ୍ର ଯୋଗଦେଇ ଉନ୍ନତମାନର ମାଛ ଚାଷ କିଭଳି ଓ କେଉଁ ପ୍ରକାର ଚାଷ ପଦ୍ଧତିକୁ ଅବଲମ୍ବନ କଲେ ଅଧିକ ଲାଭଦାୟକ ହୋଇପାରିବ ସେ ସମ୍ପର୍କରେ ଚାଷୀମାନଙ୍କୁ ବୁଝାଇଥିଲେ।

0: ଗଜପତି ଜିଲ୍ଲା କାଶୀନଗରସ୍ଥିତ ବ୍ଲକ କାର୍ଯ୍ୟାଳୟ ସଭାଗୃହଠାରେ ଯୁକ୍ତଧାରା ପୋର୍ଟାଲ ବିଷୟ ଉପରେ ଏକ ଅନୁଧ୍ୟାନ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଡିଓ ଶ୍ରୀ ଡମ୍ବରୁଧର ମଲ୍ଲିକ ଅଧ୍ୟକ୍ଷତା କରି ପୋର୍ଟାଲର ବ୍ୟବହାର ଓ ଏହାର ଉପକାରିତା ସମ୍ପର୍କରେ କହିବା ସହ ଏହି ଯୋଜନାରେ ଭୂସ୍ଥାନୀୟ ଦୃଷ୍ଟିକୋଣର ଆବଶ୍ୟକତା ଉପରେ ଗୁରୁତ୍ୱ ଦେବା ଉଦ୍ଦେଶ୍ୟରେ ଏହି ପୋର୍ଟାଲ କାମ କରିବ ବୋଲି କହିଥିଲେ। ବିଦ୍ୟାଳୟ ଖୋଲିବା ପରେ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକର ବିଭିନ୍ନ ବିଦ୍ୟାଳୟର 5-17 ବର୍ଷ ବୟସର ଛାତ୍ରଛାତ୍ରୀମାନଙ୍କ ପାଇଁ ମାଗଣା ଆଧାର ବାୟୋମେଟ୍ରିକ୍ ଅପଡେଟ୍ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। UIDAI ଓକାର ଏକ ଟିମ୍ ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରି ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ଏହାର ଗୁରୁତ୍ୱ ସମ୍ପର୍କରେ ସଚେତନ କରାଇଥିଲେ। ପରେ ଗଜପତି ଜିଲ୍ଲାର ସଂଯୋଜକ ପି ସ୍ୱାମ କୁମାରଙ୍କ ସହ ଶିକ୍ଷକ ଓ CRC ମାନେ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଅଭିଭାବକମାନଙ୍କ ଦ୍ୱାରା ମାଗଣାରେ ବାୟୋମେଟ୍ରିକ୍ ଅପଡେଟ୍ କରିବା ପାଇଁ ଅନୁରୋଧ କରାଇଦେଇଥିଲେ।
1: ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଗଞ୍ଜାମ ଜିଲ୍ଲା ସମ୍ପର୍କରେ। ଆକାଶବାଣୀ ପୁରୀ ବର୍ତ୍ତମାନ ଶୁଣନ୍ତୁ କିଷାନବାଣୀ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଛନ୍ତି ସୋନାଲି ପଡ଼ିହାରୀ, ପ୍ରକାଶ ରଥ ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ।
2: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ହେଉଛନ୍ତି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର।

0: ମାଟିକୁ ଯେତେ ଆମେ ଜୈବିକ ଖତ ସାର ଦେଇକି ତାର ଉର୍ବରତା ଶକ୍ତି ବଢେଇ ପାରିବା ତେବେ ମାଟି ହିଁ ଆମକୁ ସବୁକିଛି ଦେଇପାରିବ। ଆଉ ମାଟି ଆମକୁ ଯାହା ବି ଦିଏ ଆମେ ସେଥିରେ ଲାଭ ନିଶ୍ଚିତ ଭାବରେ ପାଇବା ଆଉ ଏବଂ ସେଥିରୁ ଉତ୍ପାଦିତ ସାମଗ୍ରୀ ଆମେ ଖାଇବା ଦ୍ୱାରା ଆମେ ମଧ୍ୟ ସୁସ୍ଥ ରହିଥାଏ ନୁହେଁ କି। କିନ୍ତୁ ମାଟି କଥାରୁ ଗୋଟେ ଜିନିଷ ମନେ ପଡିଲା ଜଗାନା।
1: କଣ ମନେ ପଡିଲା?
0: ଆମର ଜୁନ ମାସ 1 ତାରିଖରୁ ଜୁନ ମାସ 30 ତାରିଖ ଯାଏ ଆମ ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ ସରକାର ଗୋଟେ ସଚେତନତା କାର୍ଯ୍ୟକ୍ରମ କରିଛନ୍ତି।
1: ଜାଣିଛି, ସେ ହଉଛି କ୍ଷେତ ବଚାଓ ଅଭିଯାନ।
0: ହଁ,
1: ସାରା ଦେଶରେ ଚାଲିଛି। ଆଉ ବିଶେଷ ଭାବରେ ଆମେ ନିଜର କିଭଳି ଭାବରେ ବିଲରେ ମାଟି ଅଛି ତାର ଗୁଣବତ୍ତା ସମ୍ପର୍କରେ ପରୀକ୍ଷା କରାଇ ନେବା ଆଉ ଜୈବିକ ପଦ୍ଧତିକୁ ଆପଣେଇବା, ସେଇଥିପାଇଁ ଆମର ଦେଶର ମାନ୍ୟବର କୃଷି ମନ୍ତ୍ରୀ ସେ ତାଙ୍କର ଉଦ୍ୟମ କରିଛନ୍ତି ଏବଂ ବିଭିନ୍ନ କ୍ଷେତ୍ରରେ ଥିବା କୃଷି ବୈଜ୍ଞାନିକମାନେ ସେ ଚାଷୀ ଭାଇ ଭଉଣୀମାନଙ୍କର ବିଲକୁ ଯାଇ ସେ ଜୈବିକ ପଦ୍ଧତିରେ କେମିତି ଚାଷ କରିପାରିବେ ସେ ବାଟ ମଧ୍ୟ ବତାଉଛନ୍ତି।
0: ତେବେ ଏହା ଆମର ମଧ୍ୟପ୍ରଦେଶର ରାଇସେନ ଅନ୍ତର୍ଗତ ରାମସିଆ ଗ୍ରାମରେ ଏହି କାର୍ଯ୍ୟକ୍ରମ ରଖିଛନ୍ତି, ଯେଉଁଥିରେ କି ବିଭିନ୍ନ ପ୍ରକାର ସଫଳତା ପାଇଥିବା ଚାଷୀ ଭାଇ ଭଉଣୀ, ଅନେକ ବିଶେଷଜ୍ଞ, କୃଷିଜୀବୀ, ବିଭିନ୍ନ ରାଜ୍ୟର କୃଷି ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏମାନଙ୍କୁ ନେଇ ଏହାର ବଡ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି। ଆଉ ମୂଳ ଲକ୍ଷ୍ୟ ହେଲା ଜଗାନା, ମାଟିର ସ୍ୱାସ୍ଥ୍ୟକୁ ଆମେ ସୁରକ୍ଷିତ ରଖିପାରିବା ମାଟିରେ ଅଧିକ ମାତ୍ରାରେ ରାସାୟନିକ ସାର ନ ଦେଇକି। ଯେଉଁ କଥାଟି ତମେ କହିଲ ଯେ ଜୈବିକ ଖତ ସାର ଅଧିକ ମାତ୍ରାରେ ଦେବା, ଫସଲ ଚାଷ କରିବା ପୂର୍ବରୁ ଖାସ କରିକି ମାଟିର ସ୍ୱାସ୍ଥ୍ୟକୁ ପରୀକ୍ଷା କରିବା ବା ଆମେ ଯାହାକୁ ମୃତ୍ତିକା ପରୀକ୍ଷା ବା ସଏଲ ଟେଷ୍ଟିଂ କହୁଛେ, ଏସବୁକୁ ପରୀକ୍ଷା କରିବା ଦ୍ୱାରା ଆମେ ଆଗକୁ ଯାଇପାରିବା। ଏବଂ ତା ସହିତ ଏଥିପାଇଁ ଆମର ଚାଷୀ ଭାଇ ଭଉଣୀମାନଙ୍କୁ ମଧ୍ୟ ଏ ବିଷୟରେ ଆମେ ସଚେତନ କରିପାରିବା, ଏହା ହିଁ ଏହି କାର୍ଯ୍ୟକ୍ରମର ବା ଏହି ଅଭିଯାନର ମୂଳ ଲକ୍ଷ୍ୟ। ତେବେ ଆମର ମାନ୍ୟବର କୃଷି ମନ୍ତ୍ରୀ ଏ ବିଷୟରେ କଣ କହୁଛନ୍ତି ବା କଣ ବାର୍ତ୍ତା ଦେଉଛନ୍ତି, ଚାଲ ସେଇ ବାର୍ତ୍ତାଟିକୁ ଶୁଣି ନବା।
1: ଚାଲ ଶୁଣିବା।
2: ହଉ, ଆଜ ଯୋ କାର୍ଯ୍ୟକ୍ରମ ହମ କର ରହେ ହୈଁ ଓ ଅପନି ଧରତୀ ମାତା କେ ଲିଏ କର ରହେ ହୈଁ। ଔର କ୍ୟୋ କରନା ପଡା ୟେ କାର୍ଯ୍ୟକ୍ରମ ମେରେ କିସାନ ଭାଇଓ, ଆଜ ଧରତୀ କି ହାଲତ ୟେ ହୋ ଗଈ ହୈ କି ଲଗାତାର ହମନେ ଖାଦ, ପେଷ୍ଟିସାଇଡ, କୀଟନାଶକ ଦବାଇ ଡାଲ ଡାଲ କେ ଏସି ହାଲତ କର ଦି କି ଧରତୀ ମାତା ବିମାର ହୋନେ ଲଗି। ଏକ ସୀମା ହୋତି ହୈ ଖାଦ କି, ଖାଦ ଡାଲନେ ସେ ମନା ନହିଁ କର ରହା, ଖାଦ ଡାଲେ ଲେକିନ କିତନା ଡାଲେ ଆଖିର ଉସକେ ବାରେ ମେ ବିଚାର କରନା ପଡେଗା। ଫିର ଇଲ୍ଲି ମାରନା ହୈ, କୀଡେ ମକୋଡେ ଯୋ ଫସଲ ମେ ଲଗତେ ହୈ, ଦେ ସ୍ପ୍ରେ ଏସି ହାଲତ କର ଦି କି ଧରତୀ ମାତା ବେଚୈନ ହୋ ଗଈ ଔର ଅବ ପୁକାର କେ କହ ରହି ହୈ ମେରେ ବେଟା ବେଟିଓ ମେ ତୁମେ ଜୀବନ ଦେତି ହୁଁ, ମେ ତୁମ୍ହାରେ ଲିଏ ଫସଲେ ପୈଦା କରତି ହୁଁ, ନଦିଆ ମେରେ ସିନେ ସେ ହୋକେ ବହତି ହୈ ଯୋ ତୁମେ ପାନି ଦେତି ହୈ, ପେଡ ଯୋ ତୁମେ ଅକ୍ସିଜନ ଦେତେ ହୈ ଓ ମେରେ ପେଟ ପେ ଉଗତେ ହୈ, ଲେକିନ ତୁମ ୟେ କ୍ୟୋ କର ରହେ ହୋ, ଇତନା ଜ୍ୟାଦା ଖାଦ ଡାଲୋଗେ, ଇତନା ଜ୍ୟାଦା ପେଷ୍ଟିସାଇଡ କୀଟନାଶକ ଦବାଇୟା ଡାଲୋଗେ, ଉସେ ମା କୋ କଷ୍ଟ ହୋତା ହୈ, ଧରତୀ କୋ କଷ୍ଟ ହୋତା ହୈ ଔର କିସାନ ଭାଇଓ ମିତ୍ର କି ଯୋ ଜୀବ ହୈ କୀଟ ଅଭି ବାତ କର ରହେ ଥେ, ମୁଠି ଭର ମିଟ୍ଟି ମେ ଅଗର ମାଇକ୍ରୋସ୍କୋପ ସେ ଦେଖୋଗେ ତୋ କରୋଡୋ ଛୋଟେ ଛୋଟେ ଜୀବ ହୈ ଜୀବ, ଔର ୟେ ଜୀବ କ୍ୟା କରତେ ହୈ, ୟେ ଜୀବ ଅଗର ଜିନ୍ଦା ରହତେ ହୈ ତୋ ଧରତୀ ସେ ପୋଷକ ତତ୍ତ୍ୱ କୋ ଖିଚତେ ହୈ ଔର ଫସଲୋ କୋ ଉନସେ ଆଇରନ ହୋ, ଜିଙ୍କ ହୋ, ବୋରାସ ହୋ, ଅଲଗ ଅଲଗ ତରହ କେ ତତ୍ତ୍ୱ ମିଲତେ ହୈ, ଲେକିନ ହମନେ ପେଷ୍ଟିସାଇଡ ଡାଲ ଡାଲ କେ ବୋ ମିତ୍ର କୀଟ ହି ମାର ଡାଲେ, ଉନକୀ ସଂଖ୍ୟା ବହୁତ କମ ହୋ ଗଈ। ଆପ ଦେଖୋ ପୁରାନେ ଜମାନେ ମେ ଜବ ହମ ବୋନି କରତେ ଥେ ତୋ ଖେତ କି ମିଟ୍ଟି କିତନି ଭୁର ଭୁରି ରହତି ଥି, କିତନି ଆପ ବଖର ଡାଲ କେ ଦେଖୋ, ଆପ ହଲ ଡାଲ କେ ଦେଖୋ, ଆପ ଟ୍ୟୁବୱେଲ ଖୋଦ କେ ଦେଖୋ, ଭୁର ଭୁରି ଥି, ତୁରନ୍ତ ଗଡ୍ଡା ହୋ ଜାତା ଥା, ଔର ଆଜ ଖୋଦ କେ ଦେଖୋ କିତନି କଡ଼ି ହୋ ଗଈ ହୈ, ପାନି ଦେ ଦେ କେ ଫିର ହମ ଜମିନ କୋ ଫିର ସେ ଖେତୀ କେ ଲାୟକ ବନାତେ ହୈ। ତୋ ଆଜ ମେ ପୁରେ ଦେଶ ସେ କହ ରହା ହୁଁ, ମେ ୟେ ନହିଁ କହ ରହା କି ଖାଦ ନହିଁ ଡାଲନା ହୈ, ପ୍ରାକୃତିକ ଖେତୀ ଏକ ଉପାୟ ହୈ, ବିନା ୟେ ଯୋ କେମିକାଲ ଫର୍ଟିଲାଇଜର ହୈ, ରାସାୟନିକ ଖାଦ ହୈ, ଇସକେ ବିନା ଭି ଅଚ୍ଛୀ ଫସଲ ପୈଦା କି ଜା ସକତି ହୈ, ଲେକିନ ଆଜ ମେ ଆପସେ ୟେ କହନେ ନହିଁ ଆୟା କି ଖାଦ ନହିଁ ଡାଲନା ହୈ, ଆଜ ମେ ୟେ କହନେ ଆୟା ହୁଁ କି ଡାଲନା ତୋ ହୈ, ଲେକିନ ୟେ ତୋ ବିଚାର କର ଲୋ କିତନା ଡାଲନା ହୈ।
0: ଇଏ ହେଇଟି ଜଗାନା, ଇଏ ଏମିତି ଗପୁଥିଲେ ଗପୁଥିବା ନା ସନ୍ଧ୍ୟା ସମୟରେ ଟିକେ ଭଜନ ଟିକେ ଶୁଣି ନବା।
1: ଭଜନ ଶୁଣିବା।
0: ହଁ,

0: ବୁଝିଲୁ ମା?
1: ହଁ ଜଗନ୍ନା।
0: ଭଜନଟି ପୁରା ମନକୁ ଛୁଇଁଲା। ଆମର କଣ୍ଠଶିଳ୍ପୀ ଆଉ ଗୀତିକାରଙ୍କୁ ଧନ୍ୟବାଦ ଦେଇ ଆମେ ଯିବା ପରବର୍ତ୍ତୀ ପର୍ଯ୍ୟାୟକୁ।
1: ହଁ, ମାନେ ଆଲୋଚନାର ପର୍ଯ୍ୟାୟ। ତେବେ ଜଗନ୍ନା, ଆମେ ପ୍ରତ୍ୟେକ ଥର ତ କିଛି ନା କିଛି ଆମ କାର୍ଯ୍ୟକ୍ରମରେ ଆଲୋଚନା କରିଥାଏ ଚାଷୀ ଭାଇ ଭଉଣୀ ମାନଙ୍କୁ, ସେଇ ବିଷୟ ଉପରେ ଆମେ ଶୁଣେଇଥାଏ। ତା ସାଙ୍ଗରେ ଆମର ବିଶେଷଜ୍ଞ ମହାଶୟ ମଧ୍ୟ ସେଇ ଉପରେ ଆଲୋଚନା କରିଥାନ୍ତି। କିନ୍ତୁ ଆଜି

0: ଜଗନ୍ନା, ଆମେ ପ୍ରତ୍ୟେକ ଥର ତ କିଛି ନା କିଛି ଆମ କାର୍ଯ୍ୟକ୍ରମରେ ଆଲୋଚନା କରିଥାଏ ଚାଷୀ ଭାଇ ଭଉଣୀ ମାନଙ୍କୁ, ସେଇ ବିଷୟ ଉପରେ ଆମେ ଶୁଣେଇଥାଏ। ତା ସାଙ୍ଗରେ ଆମର ବିଶେଷଜ୍ଞ ମହାଶୟ ମଧ୍ୟ ସେଇ ଉପରେ ଆଲୋଚନା କରିଥାନ୍ତି, କିନ୍ତୁ ଆଜି ହଉଛି ଆମର ବିଶେଷଜ୍ଞଙ୍କର ଫୋନ ଇନ୍ କାର୍ଯ୍ୟକ୍ରମ ରହିଛି। ତେବେ ଆମର ଚାଷୀ ଭାଇ ଭଉଣୀ ମାନେ ଆମକୁ ଫୋନ କରିବେ ଏବଂ ଯାହା ବି କିଛି ସେମାନଙ୍କର ସମସ୍ୟା ରହିଛି ସେସବୁ ସମସ୍ୟା ଆମର ବିଶେଷଜ୍ଞଙ୍କ ସହିତ ବାଣ୍ଟିବେ ଏବଂ ବିଶେଷଜ୍ଞ ସେମାନଙ୍କର ସମସ୍ୟାର ସମାଧାନ କରିବେ। ବୁଝିଲ ଜଗନ୍ନା?
1: ଭଲ କଥା। ହଁ, ଆମର ଚାଷୀ ଭାଇ ଭଉଣୀ ମାନେ ପ୍ରଶ୍ନ ପଚାରିବେ ଆଉ ବିଶେଷଜ୍ଞ ତାର ସମାଧାନ କରିବେ।
0: ହଁ,
1: ଏଗୋଟେ ସୁନ୍ଦର କାର୍ଯ୍ୟକ୍ରମ।
0: ହଁ, ତେବେ ଆଜି ଆମର ଆଲୋଚନାର ବିଷୟବସ୍ତୁଟି ରହିଛି ବ୍ୟବସାୟିକ ଭିତ୍ତିରେ ଫଳ ଚାଷ ଓ ଏଥିରେ ଥିବା ସରକାରୀ ପ୍ରୋତ୍ସାହନ। ତେବେ ଜଗନ୍ନା, ମୁଁ ଏ ବିଷୟରେ ଆମର ବିଶେଷଜ୍ଞ ମହାଶୟଙ୍କ ସହିତ ଅଧିକ ଆଲୋଚନା କରୁଛି ଏବଂ ଚାଷୀ ଭାଇ ଭଉଣୀ ମାନେ ମଧ୍ୟ ଫୋନ କରିକି ଏ ବିଷୟରେ ପ୍ରଶ୍ନ ପଚାରିବେ। ତେବେ ଟିକେ ଶୁଣ ଏବଂ ଆମର ଅନ୍ୟ ଭାଇ ଭଉଣୀ ମାନେ ମଧ୍ୟ ଶୁଣନ୍ତୁ। ତେବେ ଶ୍ରୋତା ବନ୍ଧୁ, ପ୍ରତିଥର ପରି ଏଥର ମଧ୍ୟ ଆମ ଫୋନ ଇନ୍ ର ବିଶେଷ କାର୍ଯ୍ୟକ୍ରମ ରହିଛି। ତେବେ ଏହି ଫୋନ ଇନ୍ ର ବିଶେଷ କାର୍ଯ୍ୟକ୍ରମରେ ଆମର ଚାଷୀ ଭାଇ ଭଉଣୀ ମାନେ ଆମକୁ ଫୋନ କରିକି ପ୍ରଶ୍ନ ପଚାରି ପାରିବେ। ତେବେ ଆଜି ଆମର ଆଲୋଚନାର ବିଷୟବସ୍ତୁଟି ରହିଛି ବ୍ୟବସାୟିକ ଭିତ୍ତିରେ ଫଳ ଚାଷ ଓ ଏଥିରେ ଥିବା ସରକାରୀ ପ୍ରୋତ୍ସାହନ। ଏ ସମ୍ପର୍କରେ ଆଜି ଆମେ ଅଧିକ ଆଲୋଚନା କରିବା ଏବଂ ତା ସହିତ ଆମର ଚାଷୀ ଭାଇ ଭଉଣୀ ମାନଙ୍କର ଯାହା ବି କିଛି ସମସ୍ୟା ରହିଛି ସେମାନେ ଆମକୁ ଫୋନ କରିକି ପ୍ରଶ୍ନ ପଚାରି ପାରିବେ ଏବଂ ସେହି ସମସ୍ୟାର ସବୁ ସମାଧାନ କରିପାରିବେ। ତେବେ ଏ ବିଷୟରେ ଅଧିକ ଆଲୋଚନା କରିବା ପାଇଁ ଆମ ସହିତ ଷ୍ଟୁଡିଓରେ ଉପସ୍ଥିତ ରହିଛନ୍ତି ଡକ୍ଟର ମଞ୍ଜୁଳା କୁମାରୀ ତ୍ରିପାଠୀ, ଉଦ୍ୟାନ କୃଷି ନିର୍ଦ୍ଦେଶିକା ସାକ୍ଷୀ ଗୋପାଳ ପୁରୀ। ତେବେ ଚାଲନ୍ତୁ ମ୍ୟାଡମ୍ଙ୍କୁ ସ୍ୱାଗତ କରିବା ଆମର ଏହି କାର୍ଯ୍ୟକ୍ରମକୁ। ମ୍ୟାଡମ୍ ନମସ୍କାର।
2: ନମସ୍କାର,
0: ଆପଣଙ୍କୁ ଆମର ଫୋନ ଇନ୍ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି। ତେବେ ଆଜି ଆମର ଯାହା ବିଷୟବସ୍ତୁଟି ରହିଛି ଯେ ବ୍ୟବସାୟିକ ଭିତ୍ତିରେ ଫଳ ଚାଷ ଓ ଏଥିରେ ଥିବା ସରକାରୀ ପ୍ରୋତ୍ସାହନ। ତେବେ ବର୍ତ୍ତମାନ ସମୟରେ ଯଦି ଆମେ ଦେଖିବା ଆମର ଚାଷୀ ଭାଇ ଭଉଣୀମାନେ ବିଭିନ୍ନ ପ୍ରକାର ସବୁ ପନିପରିବା ଚାଷ ସହିତ ବିଭିନ୍ନ ପ୍ରକାର ଫଳ ଚାଷ କରୁଛନ୍ତି ଏବଂ ଯାହାକି ଆମେ ଉଦ୍ୟାନ ଭିତ୍ତିକ କୃଷି କହିପାରିବା, ତେବେ ଏଥିରେ ମଧ୍ୟ ଆମର ଚାଷୀ ଭାଇ ଭଉଣୀମାନଙ୍କୁ ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାର ସରକାରୀ ପ୍ରୋତ୍ସାହନ ମଧ୍ୟ ଯୋଗାଇ ଦିଆଯାଉଛି। ତେବେ ମୋର ଏଇଠି ପ୍ରଶ୍ନ ରହିବ ଯେ ବ୍ୟବସାୟିକ ଭିତ୍ତିରେ ଫଳ ଚାଷ କହିଲେ ଆମର ଚାଷୀ ଭାଇ ଭଉଣୀମାନେ କ'ଣ ବୁଝିବେ ସେ ବିଷୟରେ ଯଦି ଆପଣ କୁହନ୍ତେ ତାହେଲେ ସେମାନେ ଅଧିକ ଜାଣିପାରିବେ।
2: ଆଜ୍ଞା, ଏମିତି ତ ସମସ୍ତେ ପ୍ରାୟ ଚାଷୀ ଭାଇମାନେ ତାଙ୍କ ବାଡ଼ି ବଗିଚାରେ ଗୋଟେ ଦୁଇଟି ଆମ୍ବ ହଉ, ପଣସ ହଉ, ନଡ଼ିଆ ହଉ, ଏମିତି କଦଳୀ ଏମିତି ସବୁ ଲଗାଉଛନ୍ତି।
0: ଆଜ୍ଞା,
2: କିନ୍ତୁ ସେଥିରୁ କ'ଣ ତାଙ୍କ ନିଜ ଗୁଜୁରାଣ ଖାଲି ନିଜେ ଖାଇବା ପାଇଁ ବ୍ୟବହାର ହଉଛି, କିନ୍ତୁ ଯେତେବେଳେ ଅତି କମ୍ରେ ଅଧା ଏକରରୁ ଅଧିକା ଜାଗାରେ ଯଦି ଆମେ ଏକ ଚକଡ଼ା ଭିତ୍ତିରେ ଅଧିକା ଗୁଡ଼ିଏ ଫଳ ଗଛ ଲଗେଇ ସେଥିରୁ ଯଦି ଆମେ ଲାଭ ପାଇବା ବା ବିକ୍ରି କରିକିରି ସେଥିରୁ ଯଦି ନିଜେ ଇଣ୍ଡିପେଣ୍ଡେଣ୍ଟ ହେଇପାରିବା ତାହେଲେ ସେଇଟାକୁ ଆମେ କହିବା ଯେ ବ୍ୟବସାୟିକ ଭିତ୍ତିରେ ଫଳ ଚାଷ।
0: ଆଜ୍ଞା, ତେବେ ଠିକ୍ ଅଛି ମ୍ୟାଡମ୍, ଏଇଠି ଆମେ ଗୋଟେ ଫୋନ୍ଟି ଆସୁଛି, ଫୋନ୍ଟି ନେଇଯିବା। ହ୍ୟାଲୋ ଭାଇ, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
3: ଗୋପାଳ ଭୋଇ କହୁଥିଲି, ସାକ୍ଷୀ ଗୋପାଳରୁ।
0: ଆଜ୍ଞା ଭାଇ, ଆପଣଙ୍କର କଣ ପ୍ରଶ୍ନ ରହିଛି?
3: ମୋର ସେ ଯୋଉ ଆମ୍ବ ଗଛଟା ଅଛି, ସେ ଆମ୍ବ ଫଳୁଛି କିନ୍ତୁ ତା ଦେହରେ ସବୁ ପୋକ ଲାଗିଯାଉଛନ୍ତି।
0: ଆଚ୍ଛା, ଠିକ୍ ଅଛି,
3: ପୋକ ଖାଇଯାଉଛନ୍ତି, ତ ତାର କଣ ପ୍ରତିକାର କଣ ଅଛି?
0: ଆଜ୍ଞା ଠିକ୍ ଅଛି, ଆମର ଏଇଠି ମ୍ୟାଡମ୍ ରହିଛନ୍ତି, ଉପସ୍ଥିତ ଅଛନ୍ତି, ଆପଣଙ୍କ ପ୍ରଶ୍ନର ଉତ୍ତର କହିବେ।
2: ଆକ୍ଚୁଆଲି ଯେତେବେଳେ ଆମ୍ବରେ ଅଧିକା ବଉଳ ଆସେ ଏବଂ ଫଳ ଧରିସାରେ ଫଳରେ ଗୋଟେ ମାଛି ଲାଗନ୍ତି, ଦେଖିବେ ଆପଣ ପ୍ରତି ଆମ୍ବ ଟିକେ ଦେଖିବେ ଗୋଟେ ଗୋଟେ ତା ଦେହରେ ଗୋଟେ ଗୋଟେ କଣା ହେଇଯାଏ, ଏଇଟା ଆପଣମାନେ ଭଲ ଭାବରେ ଜାଣିଥିବେ। ସେଇଟା ପାଇଁ ତ ଆମେ ପ୍ରଥମରୁ ଆମକୁ ପ୍ରିକସନ୍ ନେବାକୁ ପଡ଼ିବ, ଯେମିତିକି ବଉଳ ଆସିବା ପରେ ଆମେ କ୍ଲୋରୋପାଇରିଫସ୍ ଔଷଧ ପକାଇବା, ତାର 15 ଦିନ ପରେ ବଉଳ ଆସି ଯେତେବେଳେ ଚଣା ଧରିବ ତାପରେ ମଧ୍ୟ ଆଉ ଥରେ ଆମେ କ୍ଲୋରୋପାଇରିଫସ୍ ପକାଇବା। କିନ୍ତୁ ଗୋଟେ ସବୁଠୁ ବଢ଼ିଆ ଜିନିଷ ଆପଣ ବିନା ଔଷଧରେ ମଧ୍ୟ କରିପାରିବେ ଯୋଉଟା ହେଉଛି କି ଫେରୋମନ୍ ଜନ୍ତା ବା ଫଳ ମାଛି ଜନ୍ତା। ଏଥିରେ କ'ଣ ହୁଏ ନା, ଗୋଟେ ଆପଣ ପ୍ଲାଷ୍ଟିକ୍ କଲର୍ ଗୋଟେ ତା ଦେହରେ ଗୋଟେ ବଢ଼ିଆ ପ୍ଲାଷ୍ଟିକ୍ ଡବା ଭଳିଆ ହେଇଥିବ, ସେଥିରେ ଆପଣଙ୍କର ଗୋଟେ ଲିଓର ରହିବ, ଗୋଟେ ଯୋଉଟା ମାନେ ଜନ୍ତା ଯୋଉଟା ମେଲ୍ ଯୋଉ କୀଟକୁ ଯୋଉଟା ଆକର୍ଷଣ କରୁଛି ହରମୋନ୍ଟା ସେଥିରେ ଦିଆଯାଇଥାଏ। ଏଥିରେ କ'ଣ ହୁଏ ନା, ଫିମେଲ୍ ପୋକ ଗୁଡ଼ିକ ବଡ଼ କୀଟ ଗୁଡ଼ିକ ସେଗୁଡ଼ିକ ଆସିକି ସେଥିରେ ପଡ଼ନ୍ତି ଏବଂ ଫଳକୁ ଦଂଶନ କରିବା ପୂର୍ବରୁ ସେମାନେ ଏ ଲିଓର ପ୍ରତି ଆକର୍ଷିତ ହୋଇକି ଜନ୍ତାରେ ପଡ଼ି ମରିଯାଆନ୍ତି। ତେଣୁ ଏହାଦ୍ୱାରା ଆମର ଫଳ ମାଛି ବହୁତ ଭଲ ଭାବରେ କଣ୍ଟ୍ରୋଲ ହେଇଯାଏ, ଆମ୍ବଟି ସୁରୁଖୁରୁରେ ଅମଳ ହୋଇଥାଏ।
0: ଆଜ୍ଞା ଭାଇ, ଆପଣଙ୍କର ଆଉ କିଛି ପ୍ରଶ୍ନ ରହିଛି କି? ଆଜ୍ଞା, ତେବେ ମ୍ୟାଡମ୍ ମୁଁ ଆଲୋଚନାକୁ ପୁଣି ଫେରିବାକୁ ଚାହିଁବି। ବ୍ୟବସାୟିକ ଭିତ୍ତିରେ ଯୋଉ ଫଳ ଚାଷ କଥା ଆମେ ଆଲୋଚନା କରୁଥିଲେ, ଟିକେ ଆଉ ଥରେ କୁହନ୍ତୁ।
2: ହଁ, ଯୋଉଟା ମୁଁ କହୁଥିଲି ଯେ ପ୍ରଥମେ ତ ବ୍ୟବସାୟିକ ଭିତ୍ତିରେ ଫଳ ଚାଷ ଜଣେ ଯଦି କରିବାକୁ ଚାହିଁବ, ସେ ଚାଷୀମାନଙ୍କୁ ପ୍ରଥମରୁ କେତେ ଗୁଡ଼ିଏ ବିଶେଷ ଦିଗ ପ୍ରତି ଧ୍ୟାନ ଦେବାକୁ ପଡ଼େ।
0: ଆଜ୍ଞା,
2: ମନେକର ଆପଣ ଗୋଟେ ଫଳ ବଗିଚାଟେ କରୁଛନ୍ତି, ସେଟା ଏମିତି ଜାଗାରେ କରିବେ ଯେମିତି ତାର ଜଳବାୟୁ ଠିକ ହେଇଥିବ, ତାର ମାଟି ବା ମୃତ୍ତିକା ବା ତାର ଅନ୍ୟାନ୍ୟ ପ୍ରାକୃତିକ ପରିବେଶ ଯେମିତି ଫଳ ଗଛଟି ବୃଦ୍ଧି ପାଇବାରେ ସହାୟକ ହେଉଥିବ, ମାନେ ଠିକ ଭାବରେ ଖରା ପଡୁଥିବ, ସେଠି ପାଣି ସଂସନ୍ତିଆ ବା ଜମି ରହିନଥିବ, ଝୁଡ଼ଝୁଡ଼ିଆ ମାଟି ହେଇଥିବ, ସ୍ୟାଣ୍ଡି ଲୋମ୍ ସଏଲ୍ ହେଇଥିବ ଯୋଉଥିରେ କି ପାଣି ନିଗିଡ଼ି ଯାଉଥିବ, ତାହେଲେ ଯାଇକି ଆପଣ ସେଠି ଫଳ ଗଛଟିଏ ଲଗାଇବା ପାଇଁ ଉତ୍କୃଷ୍ଟ ଜାଗା। ତାପରେ ଦେଖିବେ ଆପଣ ବଗିଚାଟା ଯେମିତି ତାର ରାସ୍ତା ମଧ୍ୟ ଠିକ କମ୍ୟୁନିକେଟେଡ ରୋଡ୍ ରହିଥିବ।

0: ଦେଖିବେ ଆପଣ ଯୋଉ ଜାଗାରେ ଯେତେବେଳେ ବିକ୍ରି କରିବା ପାଇଁ ଚାହିଁବେ ଆପଣ ଗୋଟେ ଗାଡ଼ିରେ ମନେକର ବିକ୍ରି କରିବାକୁ ନେବେ, ତେଣୁ ତା ପାଇଁ ଗୋଟେ ରାସ୍ତା କମ୍ୟୁନିକେଟେଡ ରୋଡ ରହିବା ଦରକାର। ତାପରେ କଣ କରିବେ, ବଗିଚାରେ ସବୁବେଳେ ଜଳ ନିଷ୍କାସନର ବ୍ୟବସ୍ଥା ଆପଣ କରିଥିବେ ନା। ବଗିଚାରେ ଚାରିପଟେ ଯଦି ଦେଖିଲେ ଆପଣଙ୍କର ସେଠି ପାଣି ଜମି ଯାଉଛି, କିଛି ବର୍ଷା ଦିନେ ଦେଖିବେ କେତେ ଗୁଡ଼ିଏ ଜାଗା ପାଣି ଜମିଯାଏ, ତାହେଲେ କଣ କରିବେ, ତା ଚାରିପଟେ ନାଳି ଖୋଳିଦେବେ, ଯଦ୍ୱାରା କି ପାଣିଟା ନିଗିଡିକିରି ଆପଣଙ୍କର ଆଉ ଗଛର ମୂଳ କିଛି ନଷ୍ଟ ହବନି, ଗଛ ଠିକ ଭାବରେ ବୃଦ୍ଧି ପାଇବ। ଆଉ ସବୁଠାରୁ ବଢିଆ ଗୋଟେ ହଉଛି ଯୋଉଟା ବୃନ୍ଦା ଜଳସେଚନ, ଆପଣମାନେ ଜାଣିଛନ୍ତି ଗୋଟେ ଅତ୍ୟାଧୁନିକ ଜଳସେଚନ ବ୍ୟବସ୍ଥା, ଯୋଉଟା କି ସରୁ ପାଇପ ମାଧ୍ୟମରେ ଗଛର ମୂଳରୁ ଗୋଟେ ଗଛ ମୂଳକୁ ଗୋଟେ ଗୋଟେ ନଜଲ ମାଧ୍ୟମରେ ଆପଣଙ୍କର ସେଟା ପାଣି ବୁନ୍ଦା ବୁନ୍ଦା ଆକାରରେ ଫସଲକୁ ଜଳ ଦିଆଯାଇଥାଏ। ୟାଦ୍ୱାରା କଣ ହୁଏ ନା, ଦେଖିବେ ଆପଣଙ୍କର ଜମା ଯୋଉ ଗଛ ମୂଳ ଚାରିପଟେ ଆଉ ଦେଖିବେ ଆପଣ ଅଧିକା ଘାସ ହବ ନାହିଁ, କାରଣ ପାଣି ଜମି ରହିବନି। ଯେହେତୁ ପାଣି କେବଳ ଗଛ ମୂଳରେ ହିଁ ପାଣିଟା ହଉଛି, ଆକ୍ଚୁଆଲି ଯେତିକି ପରିମାଣରେ ଜଳ ଆବଶ୍ୟକ ସେତିକି ଜଳ ହିଁ ଗଛକୁ ମିଳିବ, ବାକି ଜଳ ଆପଣଙ୍କର ସଞ୍ଚିତ ହୋଇକି ରହିବ। ତେଣୁ ଆଉ ଘାସ ଅଧିକା ଉଠିବ ନାହିଁ, ଆପଣଙ୍କର ମ୍ୟାନ ପାୱାର ଯୋଉ ଲେବର ଖର୍ଚ୍ଚ ହେଇଥାନ୍ତା ସେଇଟା ମଧ୍ୟ ହବ ନାହିଁ, ଆଉ ଆପଣଙ୍କର ନ୍ୟୁଟ୍ରିସନ ପାଇଁ ଯୋଉ କମ୍ପିଟିସନ ହୁଏ ଘାସ ଆଉ ଫସଲ ମଧ୍ୟରେ ସେଇଟା ମଧ୍ୟ ହବ ନାହିଁ, ଆପଣଙ୍କର କମ୍ ଖାଦ୍ୟ ସାରରେ ଆପଣଙ୍କର ଗଛ ଭଲ ଭାବରେ ବୃଦ୍ଧି ପାଇବ। ତେଣୁ ଏସବୁ ଜିନିଷ ଆପଣ ଜଳସେଚନ ବ୍ୟବସ୍ଥା ଆପଣ କରିପାରିବେ। ତାପରେ ଧ୍ୟାନ ରଖିବେ ଯେମିତି ଛୋଟ ଛୋଟ ଫଳ ଗଛ ଗୁଡ଼ିକ ଯେତେବେଳେ ଲଗେଇବେ, ମନେକର ଯେମିତି ହେଲା ଗୋଟେ ଆପେଲ ବର, ଗୋଟେ ହେଲା ଡ୍ରାଗନ ଫ୍ରୁଟ ବା ଆପଣଙ୍କର ଯୋଉ ଆତ, ଏସବୁ ଛୋଟ ଛୋଟ ଫଳ ଗଛ, ଆର ବେଶୀ ବୃଦ୍ଧି ପାଏ ନାହିଁ। ଆକୁ ଆପଣ କଣ କରିବେ, ସାମ୍ନା ପଟେ ରଖିବେ, ଆଉ ପଛପଟେ ଆପଣଙ୍କର ଡେଙ୍ଗା ନଡ଼ିଆ ଗଛ ହେଲା, କଦଳୀ ଗଛ ହେଲା, ଆମ୍ବ ଗଛ ହେଲା, ଏସବୁ ଆପଣ ପଛ ମାନେ ଦକ୍ଷିଣ ଦିଗକୁ ରଖିବେ, ଏଇଟା ସବୁବେଳେ ଧ୍ୟାନରେ ରଖିବେ କେମିତି ଭାବରେ ଆପଣ ଫଳ ଚାଷଟି କରିବେ। ତାପରେ ଏମିତିଆ କରିବେ, ବିଭିନ୍ନ ପ୍ରକାର ଆମର କିସମ ରହିଛି, ଏମିତି ସୁନ୍ଦର କିସମ ଆପଣ ନିର୍ବାଚନ କରିବେ, ଗୋଟେ ହେଲା ସରଳ କିସମ, ଗୋଟେ ହେଲା ମଧ୍ୟମ କିସମ, ଆଉ ଗୋଟେ ହେଲା ଉଚ୍ଚର କିସମ। ତେଣୁ ଏମିତି ଭଳିଆ ଆପଣ ଲଗେଇବେ ଯେମିତି ଏକା ସାଙ୍ଗରେ ସବୁ ପାଚୁଥିବ, ଯଦି ଲଗେଇଲେ ଏକାଳେ ଉଚ୍ଚର କିସମଟିଏ ଲଗେଇଲେ ବା ଏକାଳେ ଗୁଡ଼ିଏ ଗଛ ଏକା ସାଙ୍ଗରେ ଲଗେଇବେ, ତାଦ୍ୱାରା କ'ଣ ହବ, ଏକାଥରେ ଯେଉଁ ଅମଳ ବାହାରିବ ଆପଣ ତାକୁ ଗାଡ଼ିରେ ନେଇକିରି ବାହାର ବଜାରକୁ ନେଇକି ବିକ୍ରି କରିପାରିବେ। ଆଉ ଗୋଟେ କଥା ହେଲା ପରାଗଣ, କାରଣ ଫସଲରେ ଯଦି ପରାଗଣ ଠିକ୍ ଭାବରେ ହୁଏ ଆପଣଙ୍କ ଫସଲର ବହୁତ ଉତ୍ପାଦନ ବୃଦ୍ଧି ପାଏ, ଆଉ ଫସଲର ପରାଗଣ ପାଇଁ ସବୁଠୁ ଗୋଟିଏ ଏକମାତ୍ର ସାହାଯ୍ୟକାରୀ ଜୀବ ହେଲା ଆପଣଙ୍କର ମହୁମାଛି। ତେଣୁ ମହୁମାଛି ବାକ୍ସ ନିଶ୍ଚୟ ଫଳ ଗଛ ମୂଳରେ ରଖିବେ, କାରଣ ଆପଣଙ୍କର ମହୁମାଛି ହଉ ବା ଯୋଉ ଆପଣଙ୍କର ଭଅଁର ହେଲା ବା ବିଭିନ୍ନ ପ୍ରକାର ଅଛନ୍ତି ଉପକାରୀ ଜୀବ, ସେମାନେ ସବୁ ଏଇ ଫୁଲ ଗଛରୁ ଫୁଲ ସଂଗ୍ରହ ରେଣୁ ସଂଗ୍ରହ କରିକିରି ସେମାନେ କଣ କରନ୍ତି, ପରାଗଣରେ ସାହାଯ୍ୟ କରିଥାନ୍ତି, ଯଦ୍ୱାରା କି ଠିକ୍ ଭାବରେ ଫ୍ରୁଟ୍ ସେଟିଂ ହୁଏ ଆଉ ଅଧିକା ଫଳ ଧରେ ଏବଂ ଲୋକମାନେ ଅଧିକା ଅମଳ ପାଆନ୍ତି। ତାପରେ ଆଉ ଗୋଟେ କଥା ହେଲା, ଆପଣ ପ୍ରତ୍ୟେକ କିସମ ଫଳ ଗଛ ପାଇଁ ଗୋଟେ ପର୍ଟିକୁଲାର ବ୍ୟବଧାନ ରହିଛି, ତେଣୁ ସେଇ ଅନୁସାରେ ଆପଣ ଗୋଟେ ଅନୁମୋଦିତ ପରିମାଣରେ ମନେକର ଆମେ ଆମ୍ବ ଗଛଟିଏ ଲଗେଇବା, ଆମ୍ବ ଗଛଟିଏ ଲଗେଇଲେ ଅତି କମ୍ରେ ଆପଣ କଣ କରିବେ, 0.75 meter, 0.75 meter, 0.75 meter ଗାତ ଖୋଳିବେ। ଆଉ ଲୋକ ଅଛନ୍ତି ମାନେ ଚାଖଣ୍ଡେ ଗାତ ଖୋଳି ଦେଇକି ଆମ୍ବ ଗଛଟି ପୋତିଦେବେ, ତା ତେର ତ ଛୋଟ ଆଉ ଆମେ ସେତିକିରେ ପୋତିଦେବା, ସେଇଟା କେବେ କରିବେନି, ପୁରା 0.75 meter ସେଇ ଅନୁସାରେ ଆପଣ ଗାତ ଖୋଳିବେ। ଗାତ ଖୋଳିକିରି ତାକୁ କ'ଣ କରିବେ ନା, ଆପଣଙ୍କର ଉପର ଯେଉଁ ମାଟିଟା ରହିଲା ସେ ଉପର ମାଟିଟାକୁ ତଳେ ପକେଇଦେବେ, କାରଣ ଉପର ମାଟିଟା ସବୁବେଳେ ଉର୍ବର, ଦେଖିବେ ବିଭିନ୍ନ ପତ୍ର ଫତ୍ର ପଡ଼ିକିରି ଉପର ମାଟିଟା ସବୁବେଳେ ଉର୍ବର, ବା ଯଦି ଉର୍ବର ମାଟି ଆପଣ ନ ପାଇଲେ ଖତ ମାଟି, ଖତ ଗୋଟେ ଭାଗ, ବାଲି ଗୋଟେ ଭାଗ ଏବଂ ମାଟି ଗୋଟେ ଭାଗ, ଆଉ ଜୈବିକ ସାର ଆଉ ହାଡ଼ ଗୁଣ୍ଡି, ୟାକୁ ମିଶେଇକିରି ଗୋଟେ ଗାତ ପୁରା ପୂର୍ଣ୍ଣ କରିଦେବେ।
1: ଆଚ୍ଛା,
0: ପୂର୍ଣ୍ଣ କଲା ପରେ ସେ ପଏଣ୍ଟ 0.75 meter ଯୋଉ ଗାତ ଖୋଳିବେ, ତା ଦେହରେ ଆପଣ ଉପରକୁ ଗଛଟି ଲଗେଇବେ, ପୁରା ଉପରକୁ ଆଉ ମାତ୍ର 6 inch ଥିବ ଆପଣ ଗଛଟି ଲଗେଇବେ। ହେଲେ କଣ ହବ, ଆପଣଙ୍କ ଯେତେବେଳେ ଚେରଟା ଯେତେବେଳେ ବୃଦ୍ଧି ପାଇବ, ଆପଣଙ୍କ ସେ ଫସଫସିଆ ମାଟି ଭିତରେ ହିଁ ଚେରଟା ବଢିବ, ଆପଣଙ୍କୁ ମିନିମମ 2 ବର୍ଷରେ ଦେଖିବେ ବଢିଆ ସୁନ୍ଦର ଫଳ ଆସିଯିବ, ତେଣୁ ଏଇ ଜିନିଷଟା କରିବେ।
1: ତେବେ ଏଥିପାଇଁ କଣ ତାଲିମ ଦିଆଯାଉଛି କି ଚାଷୀ ଭାଇ ଭଉଣୀ ମାନଙ୍କୁ?
0: ହଁ, ନିଶ୍ଚିତ ଭାବରେ ଆମର ଯୋଉଟା ଯୋଉମାନେ ଆମର ଯୋଉ ଖୋର୍ଦ୍ଧା ସ୍କୁଲ ଅଫ ହର୍ଟିକଲଚର ଗୋଟେ ଅଛି, ଯୋଉଥିରେ କି ଆପଣ ଚାହିଁଲେ ଆମର ଯୋଉ ଅନଏମ୍ପ୍ଲଏଡ୍ ୟୁଥ ସବୁ ରହିଛନ୍ତି, ଯୋଉମାନେ ଅତି କମ୍ରେ 8ମ ଶ୍ରେଣୀ ପାସ୍ କରିଥିବେ ଆଉ ତାଙ୍କ ବୟସ 18-45 ବର୍ଷ ଭିତରେ ହେଇଥିବ, ତାହେଲେ ସେମାନଙ୍କୁ ମଧ୍ୟ ପ୍ରାୟ 7 ଦିନିଆ ଟ୍ରେନିଂ ବର୍ତ୍ତମାନ ଦିଆହଉଛି, 7 ଦିନିଆ 5 ଦିନିଆ ଏମିତି ସବୁ ଟ୍ରେନିଂ ଦିଆହଉଛି, ଫଳ ବଗିଚାର ଯତ୍ନ କେମିତି ନେବେ, ନର୍ସରୀ କେମିତି ତିଆରି କରିବେ, ନର୍ସରୀରେ ଗଛ ଚାରା କେମିତି ଉତାରିବେ, ଏସବୁ ଉପରେ ମଧ୍ୟ ସେମାନଙ୍କୁ ଟ୍ରେନିଂ ଦିଆ କରାହଉଛି।
1: ଆଚ୍ଛା, ତେବେ ମ୍ୟାଡମ ଇଏ ତ ଗଲା ଆମର ଚାଷୀ ଭାଇ ଭଉଣୀ ମାନଙ୍କୁ ତାଲିମ ଦେବା କଥା କହିଲେ, ଖାସ କରିକି ଯୋଉ ଚାଷୀ ଭାଇ ଭଉଣୀ ମାନେ ଫଳ ବଗିଚା ଲଗେଇଥିବେ ତାର ଯତ୍ନ କିଭଳି ଭାବରେ ନେବେ?
0: ଯତ୍ନ ପାଇଁକି ଆପଣଙ୍କୁ ମୁଁ ଯୋଉ ଜିନିଷ ଗୁଡାକ କହିଲି ଯେ ଆପଣ ସବୁବେଳେ ବଗିଚା ଟିକେ ସଫା ରଖିବେ, କାରଣ ମେନ୍ ହଉଛି ଗଛର ଗୋଟେ ବଡ଼ ଶତ୍ରୁ ହେଲା ରୋଗ ପୋକ, ବୁଝିଲେ ତ, ତେଣୁ ଯଦି ରୋଗ ପୋକ ଦାଉରୁ ଆମେ ରକ୍ଷା କରିବାକୁ ଗଛକୁ ଚାହୁଁଛେ, ତାହେଲେ ପ୍ରଥମରୁ ଆମେ କଣ କରିବା, ଦୃଷ୍ଟି ଦେବାକୁ ପଡିବ, କାରଣ ଆମେ ସେଥିପାଇଁ ମୁଁ କହିଲି ଯେ ଆମେ ମଲ୍ଚିଂ କରିବା ବା ଛାଦୀକରଣ କରିବା, କାରଣ ଗଛ ମୂଳରେ ଯଦି ଆମେ ଛାଦୀକରଣ କରିଦେଉଛେ ବା ମଲ୍ଚିଂ ମ୍ୟାଟେରିଆଲ ଦେଉଛେ, ତାହେଲେ କଣ ହବ, ଆପଣଙ୍କର ଘାସ ରହିବ ନାହିଁ ଗଛ ମୂଳରେ, ଘାସ ଦେହରେ ଦେଖିବେ ଆପଣଙ୍କ ଯେତେ ପ୍ରକାର ରୋଗ ପୋକର ଜୀବାଣୁ ସବୁ ସେଇ ଘାସରେ,

0: ଘାସ ବି ସେଇଟା ଗଛ ଉପରକୁ ଯାଏ, ତେଣୁ ଆମେ ପ୍ରଥମରୁ ମୂଳରୁ ମାରିଦେବା, ତାହେଲେ ଆମର ଆଉ ଗଛ ମାନେ ରୋଗ ପୋକର ପ୍ରତିଭାବ ନିଶ୍ଚିତ ଭାବରେ କମିଯିବ ପରବର୍ତ୍ତୀ ସମୟରେ, ତେଣୁ ସେଇଟା ଗୋଟେ ନମ୍ବର ୱାନ୍ କଥା। ତାପରେ ଦୁଇରେ ହେଲା, ଆପଣ ସବୁବେଳେ ମାଟିକି କର୍ଷଣ କଲେ, ଚାଷ କଲେ, ଯଦି ଆପଣ ଇଣ୍ଟରକ୍ରପ୍ ଲଗେଇଲେ ମାନେ ଯେକୌଣସି ପ୍ରକାର ଗୋଟେ ଗଛ ଆପଣ ଲଗେଇକି ଏଥିରୁ ଅମଳ ପାଇଲେ, ତାହେଲେ ଆପଣ ସବୁବେଳେ ମାଟିଟାକୁ କର୍ଷଣ ବା ଚାଷ କଲେ। ଚାଷ ଦ୍ୱାରା କଣ ହେଲା, ଆପଣଙ୍କର ଅମଳକୁ ଅମଳ ଅଧିକା ପାଇଲେ, ପ୍ଲସ ବାଡ଼ିଟି ମଧ୍ୟ ସଫା ରହିଲା, ରୋଗ ପୋକ ଦାଉରୁ ମଧ୍ୟ ଆପଣଙ୍କର ରକ୍ଷା ପାଇଲେ। ତାପରେ ଆପଣ ଯେତେ ଦୂର ସମ୍ଭବ ସବୁବେଳେ ଚିନ୍ତା କରିଥିବେ କିଭଳି ଭାବରେ ଆପଣ ଜୈବିକ ଉପାୟରେ ଆପଣ ରୋଗ ପୋକ ନିୟନ୍ତ୍ରଣ କରିବାକୁ କରିବେ, ବା ମେକାନିକାଲ ୱେରେ ବା ବାୟୋଲୋଜିକାଲ କଣ୍ଟ୍ରୋଲ। ଯେମିତି ମୁଁ ଜନ୍ତା କଥା କହିଲି, ଜଣେ ଭାଇ ପ୍ରଶ୍ନ କରିଥିଲେ, ଯେମିତି ମୁଁ କହିଲି ଜନ୍ତା ଦ୍ୱାରା ଆମେ ଫଳ ମାଛିକି ନିୟନ୍ତ୍ରଣ କରିପାରୁଛେ, ସେମିତି ଆମେ ଯଦି ଗୋଟେ ଫଳ ଗଛ ଆମେ ଲଗେଇଛେ ସେଥିରେ ଆମେ ମାଲାଥିଓନ ବିଷ ଥୋପ ଗୁଡା ଥୋଇଦେବା, ସେ ଗୁଡ ଆଉ ମାଲାଥିଓନ ବିଷ ଆକୁ ଆପଣ ଖାଲି ଗୋଟେ ଗୋଟେ ଜାଗାରେ ଥୋଇଦେବେ, ଦେଖିବେ ସେ ଜାଗାରେ ଦେଖିବେ ମାଛି ଗୁଡିକ ମଧ୍ୟ ଆପଣଙ୍କର ଯୋଉ ଫଳର ଯୋଉ ବିଭିନ୍ନ ପ୍ରକାର ରୋଗ କ୍ଷତିକାରୀ କୀଟ ତା ମଧ୍ୟରେ ପଡିକି ମଧ୍ୟ ବିଷ ହେଇକି ନଷ୍ଟ ହେଇଯିବେ। ତାପରେ ଆପଣଙ୍କର କହିଲି ଜନ୍ତା କଥା, କହିଲି ଜନ୍ତାଟା ତ ଆପଣ ନିଶ୍ଚୟ ବ୍ୟବହାର କରିବେ।
1: ଠିକ ଅଛି ମ୍ୟାଡମ, ତେବେ ବ୍ୟବସାୟିକ ଦୃଷ୍ଟିରେ ଯଦି ଆମର ଚାଷୀ ଭାଇ ଭଉଣୀ ମାନେ ଫଳ ଚାଷ କରିବେ, ଏଥିପାଇଁ ସରକାରୀ ପ୍ରୋତ୍ସାହନ କଣ ସବୁ ରହିଛି ଯୋଉଟାକି ସେମାନଙ୍କୁ ସହଜ ହେଇପାରିବ?
0: ହଁ, ନିଶ୍ଚିତ ଭାବରେ, କାରଣ ଉଦ୍ୟାନ ବିଭାଗ ତ ରହିଛି ବିଭିନ୍ନ ପ୍ରକାର ଫଳ ଚାଷରେ, ବ୍ୟବସାୟିକ ଫଳ ଚାଷରେ ଚାଷୀ ଭାଇମାନଙ୍କୁ ଅନେକ ପ୍ରକାର ପ୍ରୋତ୍ସାହନ ଦଉଛି। ଯେମିତିକି ଆମେ ଯଦି ପ୍ରଥମେ ଆମ୍ବ ଚାଷଟିଏ କରିବାକୁ ଚାହୁଁଛେ, ଭଲ ମାନର ଉନ୍ନତ ମାନର ଫଳ ଚାରାଟିଏ ଯୋଗାଇ ଦିଆଯିବ, ସେଥିପାଇଁ ପ୍ରଥମରୁ ଆମେ ଚେଷ୍ଟା କରୁଛୁ। ନା କେମିତି ନା, ଆମର ଯୋଉ ନୂଆ ଭଲ ଭେରାଇଟିର ମନେକର ଆମ୍ବ ହେଲା, ଯେମିତି କଣ କଣ ଆମର ହେଲା, ଗୋଟେ ହେଲା ଆମର ଆମ୍ରପଲ୍ଲୀ, ଗୋଟେ ହେଲା ମଲ୍ଲିକା, ନୀଲମ, ଦଶେରୀ, ସୁବର୍ଣ୍ଣରେଖା, ବାଇଗଣ ପଲେଇ, ଚେରୁକୁ ରସମ, ଆଲଫାନ୍ସୋ, ଏସବୁ ଦେଖିବେ ବଢିଆ କମର୍ସିଆଲ ଭେରାଇଟି ଆମ୍ବ। ତେଣୁ ଏଇ ପ୍ରକାର ଭେରାଇଟି ଆମ୍ବକୁ ଆମେ ପ୍ରୋତ୍ସାହିତ କରୁଛୁ। ଆଉ ଏ ବର୍ଷ ମଧ୍ୟ ଗୋଟେ ସରକାରଙ୍କ ପକ୍ଷରୁ ଯୋଜନା କରୁଛି କେଶର ଆମ୍ବ, କେଶର ଆମ୍ବ ଗୋଟେ ମଧ୍ୟ ବହୁତ ବଢିଆ ଆମ୍ବ, ତାକୁ ମଧ୍ୟ ବହୁତ ମିଠା ଆମ୍ବ, ତାକୁ ମଧ୍ୟ ଆମ ପ୍ରସାର କରାଯାଉଛି। ତେଣୁ ତାର କଲମୀ ଚାରା ସବୁବେଳେ ଆପଣମାନଙ୍କୁ ଯୋଗାଇ ଦେବା ପାଇଁ ସରକାର ଚେଷ୍ଟିତ ଅଛନ୍ତି। ଆଉ କୋଉଠୁ ନା ନିର୍ଭରଯୋଗ୍ୟ ଯୋଉ ଅନୁଷ୍ଠାନ ଆମ ଉଦ୍ୟାନ ବିଭାଗର ଯୋଉ ନିର୍ଭରଯୋଗ୍ୟ ନର୍ସରୀ ରହିଛି ସେଠାରୁ, କିମ୍ବା ଯୋଉ ରେଜିଷ୍ଟର୍ଡ ନର୍ସରୀ NHB ବା ନ୍ୟାସନାଲ ହର୍ଟିକଲଚର ବୋର୍ଡର ଯୋଉ ଆକ୍ରିଡେସନ ପାଇଥିବା ଯୋଉ ନର୍ସରୀ, ସେଇ ନର୍ସରୀମାନଙ୍କରୁ ହିଁ ଆପଣଙ୍କୁ କେବଳ ଉନ୍ନତ ମାନର ଚାରା ଯୋଗାଇ ଦିଆଯାଉଛି, ସେଇଟା ଗୋଟେ ହେଲା ନମ୍ବର ୱାନ୍ ପଏଣ୍ଟ। ତାପରେ ଦୁଇରେ ହେଲା, ଯୋଉ ଚାରାଟି ଯୋଗାଇ ଦିଆଯିବ ଆପଣଙ୍କୁ, ସେଇଟା ମଧ୍ୟ ସବସିଡି ଆକାରରେ ଯୋଗାଇ ଦିଆଯିବ। ମନେକର ଆମ୍ବ ଗଛ ଆପଣଙ୍କୁ ଦିଆହଉଛି, ମନେକର ଆପଣଙ୍କର ଚାହୁଁଛନ୍ତି କିଏ ଗୋଟେ ଦୁଇଟା ଗଛ ଲଗେଇବା ପାଇଁ ଆପଣ ବ୍ୟାକ୍ୟାର୍ଡରେ ପ୍ଲାଣ୍ଟେସନ କରିବା ପାଇଁ, ତାହେଲେ ଆପଣଙ୍କୁ କଣ କରାହଉଛି ନା ମାତ୍ର 30 ଟଙ୍କା ରେଟ୍ରେ ଆମ୍ବ ଗଛଟି ଲଗାଇ ହେଇଛି। ଆଉ ଦ୍ୱିତୀୟରେ ହେଲା ନଡ଼ିଆ ଗଛଟି ଦିଆହଉଛି, ସିଏ ମଧ୍ୟ ଆପଣଙ୍କୁ ମାତ୍ର 45 ଟଙ୍କାରେ ଆପଣଙ୍କୁ ଯୋଗାଇ ଦିଆଯାଉଛି। ଆଉ ଗୋଟେ ସପଟା ଗଛ ଆପଣଙ୍କୁ 20 ଟଙ୍କାରେ ଯୋଗାଇ ଦିଆଯାଉଛି। ଆଉ ଟିସୁ କଲଚର କଦଳୀ 18 ଟଙ୍କାରେ ଯୋଗାଇ ଦିଆଯାଉଛି। ଏମିତି ସବୁ ବହୁତ ମାନେ ସବସିଡି ଆକାର ରେଟ୍ରେ ଯୋଗାଇ ଦିଆଯାଉଛି। ତାପରେ ଯେତେବେଳେ ଯୋଉମାନେ ଏକ ଚକଡ଼ା ଭିତରେ ଚାଷ କରୁଛନ୍ତି, ଯୋଉଟା ମୁଁ କହିଲି ଗୋଟେ ହେକ୍ଟର ଧରିକି ମାନଙ୍କୁ ଚାଷ କଲେ ବା ଅଧ ଏକର ଧରିକି ଯୋଉମାନେ ଚାଷ କରୁଛନ୍ତି, ସେମାନଙ୍କୁ କଣ କରାହଉଛି ନା ଆମ୍ବ ଗଛ ପାଇଁକି ହେକ୍ଟର ପ୍ରତି ଆମର ଯୋଉ MIDH ଅଛି, ଉଦ୍ୟାନ କୃଷି ମିଶନ ଅଛି, ସେଥିରେ ଦିଆହଉଛି ଆପଣଙ୍କର 50,000 ଟଙ୍କାର ସହାୟତା। ତାପରେ ନଡ଼ିଆ ଗଛ ପାଇଁ ସେମିତି ଅଛି ଗୋଟେ ଆମର ସ୍ପେଶିଆଲ ଫ୍ରୁଟ ଯୋଜନା ରହିଛି, ସେଥିରେ ଦିଆହଉଛି 22,000 ଟଙ୍କା ଗୋଟେ ହେକ୍ଟରକୁ। ତାପରେ ଯଦି ଆପଣ ଟିସୁ କଲଚର କଦଳୀ ଚାଷ କରୁଛନ୍ତି, ତା ପାଇଁ ମଧ୍ୟ ରହିଛି 1,00,000 ଟଙ୍କା।
1: ଠିକ ଅଛି ମ୍ୟାଡମ, ତେବେ ଏଇଠି ଆମର ଆଉ ଜଣେ ଭାଇ ଫୋନ କରୁଛନ୍ତି, ନେଇଯିବା କଣ ରହିଛି ତାଙ୍କ ପ୍ରଶ୍ନ। ହ୍ୟାଲୋ,
2: ଆଜ୍ଞା ନମସ୍କାର। ଆଜ୍ଞା
1: ନମସ୍କାର ଭାଇ, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
0: ସରକାରଙ୍କ ତରଫରୁ ମଧ୍ୟ ଅମଳ ଫଳ ଚାଷରେ ଅମଳ ପରବର୍ତ୍ତୀ ପରିଚାଳନା ଏବଂ ସହାୟତା ମଧ୍ୟ ଦିଆଯାଉଛି। ଯେମିତିକି ହେଲା, ପ୍ରଥମେ ଗୋଟେ ହେଲା, ଯଦି ସେମାନେ ଛୋଟ ଚାଷୀଟିଏ ହେଇଥିବେ, ତାହେଲେ ଗୋଟେ ଅଛି ସବ୍ଜି କୁଲର। ଏ ସବ୍ଜି କୁଲର କଣ ହଉଛି ନା, ବିନା ଇଲେକ୍ଟ୍ରିରେ 100 କେଜି ପର୍ଯ୍ୟନ୍ତ ବଳକା ଉତ୍ପାଦିତ ଫଳକୁ ସେମାନେ 5 ଦିନ ପର୍ଯ୍ୟନ୍ତ ବିକ୍ରି ନ କରିକି ମଧ୍ୟ ସାଇତି ରଖିପାରିବେ, ଯୋଉଟାକି ତାର ମୋଟ ଖର୍ଚ୍ଚ ଆସୁଛି 50,000 ଟଙ୍କା। ଆଉ ଏଥିରେ ଚାଷୀଙ୍କୁ ଦବାକୁ ପଡିବ ମାତ୍ର 15,000 ଟଙ୍କା, ଆଉ ଏଥିରେ ସରକାର ରିହାତି ରହୁଛି 35,000 ଟଙ୍କା। ଏଟାକୁ କୁହନ୍ତି ସବ୍ଜି କୁଲର, ଯୋଉମାନେ ଛୋଟ ଆକାର ଅଳ୍ପ କିଛି ଯୋଉମାନଙ୍କ ଉତ୍ପାଦନ ହଉଛି। ଆଉ ତା ସାଙ୍ଗରେ ଯେଉଁମାନେ ଯେତେବେଳେ ଉତ୍ପାଦନ କରୁଛନ୍ତି, ତା ପାଇଁ ମଧ୍ୟ ପ୍ଲାଷ୍ଟିକ କ୍ରେଟ ସବୁ ଦିଆହଉଛି। ପ୍ଲାଷ୍ଟିକ କ୍ରେଟରେ ସେମାନେ ଫଳ ତୋଳିକି ଆଣିକି ଘର ପର୍ଯ୍ୟନ୍ତ ଆଣିବେ, ଆଣିକି ତାଙ୍କର ଯେକୌଣସି ଗୋଟେ ଭଣ୍ଡାର ଘର ହଉ, ପ୍ୟାକ୍ ହାଉସ୍ ହଉ, ତା ଭିତରେ ସେମାନେ ରଖିବେ। ତା ପାଇଁ ମଧ୍ୟ ଆପଣଙ୍କ 500 ଟଙ୍କାର ଯୋଉ ପ୍ଲାଷ୍ଟିକ କ୍ରେଟ ରହିଛି, ତାକୁ ମଧ୍ୟ ମାତ୍ର 50 ଟଙ୍କାରେ ଯୋଗାଇ ଦିଆଯାଉଛି। ତାପରେ ଆଉ ଗୋଟେ ଜିନିଷ ହେଲା, ଗୋଟେ ବଢିଆ ଜିନିଷ ଆପଣଙ୍କର କୋଲ୍ଡ ଷ୍ଟୋରେଜ, ଆପଣ ଜାଣିଥିବେ ଯୋଉମାନେ ବଡ ଆକାର ଚାଷୀ ବ୍ୟବସାୟିକ ଭିତରେ ଏକର ଏକର ଧରିକି ଯେମାନେ ଚାଷ କରୁଛନ୍ତି, ସେମାନଙ୍କୁ ମଧ୍ୟ କୋଲ୍ଡ ଷ୍ଟୋରେଜ ଦିଆହଉଛି। ସେଇଟା କଣ ନା, ଆମର ଗୋଟେ MIDH ଯୋଉ ଯୋଜନା ରହିଛି, ଯୋଉ ମିଶନ ଫର୍

0: ଇଣ୍ଟିଗ୍ରେଟେଡ୍ ଡେଭଲପମେଣ୍ଟ ହର୍ଟିକଲଚର ବା ଉଦ୍ୟାନ କୃଷି ଉନ୍ନୟନ ଯୋଜନା, ସେଥିରେ ଆପଣ 30 ମେଟ୍ରିକ୍ ଟନ୍ କାପାସିଟିର ଇଲେକ୍ଟ୍ରିକ୍ ଅପରେଟେଡ୍ ଗୋଟେ କୋଲ୍ଡ ଷ୍ଟୋରେଜ୍ ଯେଉଁଟାକି କଷ୍ଟ ଆସୁଛି 15 ଲକ୍ଷ ଟଙ୍କା, ତାର 70% ସବସିଡି ରହିଛି, ଯେଉଁଟାକି କ'ଣ ନା ଆପଣଙ୍କୁ 10,50,000 ଟଙ୍କା ପର୍ଯ୍ୟନ୍ତ ମିଳିବ, ଆଉ ଚାଷୀକୁ ମାତ୍ର 4,50,000 ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ଏଇଟା ଗୋଟେ ପ୍ରକାର କୋଲ୍ଡ ଷ୍ଟୋରେଜ୍, ଏଇଟା ହେଉଛି 30 ମେଟ୍ରିକ୍ ଟନ୍ କାପାସିଟିର। ଯେଉଁମାନେ ଆମର ଇରେକ୍ଟର ମାନେ ସବୁ ଅଛନ୍ତି, ମାନେ ଆମର ଅଥରାଇଜଡ୍ ପ୍ୟାନେଲରେ ଅଛନ୍ତି ଡାଇରେକ୍ଟର ହର୍ଟିକଲଚର ତରଫରୁ, ସେଇମାନଙ୍କ ଦ୍ୱାରା ହିଁ କେବଳ ଏଇଟା କରାଯାଇପାରିବ।
1: ଆଜ୍ଞା, ଠିକ୍ ଅଛି ମ୍ୟାଡମ୍, ଏଇଠି ଆଉ ଗୋଟେ କଲ୍ ଆସୁଛି, ନେଇଯିବା।
2: ହ୍ୟାଲୋ ଆଜ୍ଞା, ନମସ୍କାର।
1: ନମସ୍କାର ଭାଇ, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ମୁଁ ଆଜ୍ଞା ଜ୍ୟୋତିପ୍ରକାଶ ଚନ୍ଦ ପିପିଲି ବ୍ଲକ ପୁରୀ ଜିଲ୍ଲାରୁ କହୁଥିଲି। ଆଜ୍ଞା
1: ଆଜ୍ଞା ଭାଇ, ଆପଣଙ୍କର କଣ ପ୍ରଶ୍ନ ରହିଛି?
2: ମୋର ଆଜ୍ଞା ପ୍ରଶ୍ନ ରହିଛି, ଆମେ କଦଳୀ ଚାଷ କଲା ପରେ ତାର ଅମଳ ପରବର୍ତ୍ତୀ ଯତ୍ନ, ଆଉ ଆମକୁ ଅମଳ ପରବର୍ତ୍ତୀ କଣ କଣ ସୁବିଧା ଟିକେ ସରକାରଙ୍କ ତରଫରୁ ମିଳୁଛି, ଯେମିତିକି ମାନେ କଦଳୀ ପଚେଇବା ପାଇଁ ହଉ କି କଦଳୀ କି ମାନେ ଶୀତଳ ଭଣ୍ଡାରରେ ରଖିବା ପାଇଁ ହଉ, ସେଇ ବିଷୟରେ ଟିକେ ମୁଁ ଆଜ୍ଞା ଜାଣିବାକୁ ଚାହୁଁଛି।
0: ଯେ ଆମେ ଯୋଉ କଦଳୀ ଯୋଉମାନେ କରୁଛନ୍ତି ଏପଟ ଏରିଆରେ ଆମର ପୁରୀ ଜିଲ୍ଲାରେ, ପ୍ରାୟତଃ ଆମେ ଦେଖୁଛୁ ସେମାନେ କରୁଛନ୍ତି ପାଟକପୁରା ହଉ ବା ଆମର ଯୋଉ କାଠିଆ ବା ଚମ୍ପା କଦଳୀ ହଉ, ଏସବୁ କରୁଛନ୍ତି। ତେଣୁ ଏଇ ଯୋଉ କଦଳୀଟା ଯେତେବେଳେ ସେମାନେ ପଚଉଛନ୍ତି, ତାକୁ ପାଚିବା ପରେ ତାକୁ ବିକ୍ରି କରିବାକୁ ଆଣୁଛନ୍ତି, କିନ୍ତୁ ମୁଁ ସେମାନଙ୍କୁ ଅନୁରୋଧ କରିବି ଯେ ସେମାନେ ଯୋଉ କାର୍ବାଇଡ୍ ନାମକ ଯୋଉ ବିଷ ଦଉଛନ୍ତି, ସେ କାର୍ବାଇଡ୍ ନ ଦେଇକିରି ଆମର ଗୋଟେ ରାଇପନିଂ ଚାମ୍ବର ଗୋଟେ କରାହଉଛି, ଆପଣମାନେ ଜାଣିଥିବେ, ଗୋଟେ ବଡ ଆକାରରେ ଗୋଟେ ଘର ନେଇକିରି ଆପଣମାନେ ଯଦି ଚାହିଁବେ ଆମର ଏମ୍ଆଇଡିଏସ୍ ସାହାଯ୍ୟ ନେଇପାରିବେ, ବା ଆମର ଯୋଉ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ରହିଛି, ସେ କୃଷି ଉଦ୍ୟୋଗ ଯୋଜନାରେ ଆପଣ ଗୋଟେ ରାଇପନିଂ ଚାମ୍ବର ଟିଏ ତିଆରି କରିବେ। ରାଇପନିଂ ଚାମ୍ବରରେ ପୁରା ସିଷ୍ଟମେଟିକ ୱେରେ ଆପଣଙ୍କର ପାଇପ୍ ମାଧ୍ୟମରେ ଆପଣଙ୍କର ଯୋଉ ଇଥ୍ରେଲ ଗ୍ୟାସ୍ ବା ଏସିଟିଲିନ୍ ଗ୍ୟାସ୍ ଆପଣଙ୍କୁ ଯୋଗାଇ ଦିଆଯିବ, ଯୋଉ ଗ୍ୟାସ୍ରେ କି ଆପଣଙ୍କର କଦଳୀ ଠିକ୍ ଭାବରେ ୟୁନିଫର୍ମ ରାଇପନିଂ ହବ, ଆଉ ଆପଣ ଠିକ୍ ସମୟରେ ଆପଣ ବଜାରକୁ ନେଇକି ବିକ୍ରି ମଧ୍ୟ କରିପାରିବେ ଏବଂ 2 ପଇସା ଲାଭ ଅଧିକା ପାଇପାରିବେ। ଆମର ଉଦ୍ୟାନ ବିଭାଗର ପୁରୀ ଜିଲ୍ଲାରେ ପ୍ରତ୍ୟେକ ବ୍ଲକରେ 11ଟି ଯାକ ବ୍ଲକରେ ଆମର ସହକାରୀ ଉଦ୍ୟାନ ଅଧିକାରୀଙ୍କ କାର୍ଯ୍ୟାଳୟ ରହିଛି, ଆଉ ପ୍ରତି କାର୍ଯ୍ୟାଳୟରେ ଜଣେ ଜଣେ ବା 2 ଜଣ ଲେଖାଏଁ କ୍ଷେତ୍ର ସମ୍ପ୍ରସାରଣ କର୍ମଚାରୀମାନେ ରହିଛନ୍ତି। ସେମାନଙ୍କର ପ୍ରତି ପଞ୍ଚାୟତକୁ ମଧ୍ୟ ଗସ୍ତ କରିକିରି ଏ ଚାଷୀମାନଙ୍କ ସାଙ୍ଗରେ ଭାବର ଆଦାନ ପ୍ରଦାନ କରୁଛନ୍ତି। ତେଣୁ ଆପଣଙ୍କର ଯେକୌଣସି ଗୋଟିଏ ସ୍କିମ୍ ବା ଯୋଜନା କରିବା ପାଇଁ ସେମାନଙ୍କ ସହିତ ଯୋଗାଯୋଗ କରନ୍ତୁ, ତାଙ୍କର ଫୋନ୍ ନମ୍ବରଟି ରଖନ୍ତୁ ଏବଂ ଯୋଗାଯୋଗ କରିକିରି ଆମର ଏ ସୁବିଧାର ସବୁ ଆପଣ ସୁଯୋଗ ନିଅନ୍ତୁ।
1: ଆଜ୍ଞା, ତେବେ ନିହାତି ଭାବରେ ଆମର ଏଠି ଚାଷୀ ଭାଇ ଭଉଣୀମାନେ ବ୍ୟବସାୟିକ ଭିତ୍ତିରେ ଫଳ ଚାଷ କରିବା ଦରକାର, ଏବଂ ଖାସ କରିକି ଏଥିରେ ସରକାରଙ୍କର ତରଫରୁ ସବୁ ପ୍ରକାର ପ୍ରୋତ୍ସାହନ ମଧ୍ୟ ସେମାନଙ୍କ ପାଇଁ ରହିଛି, ସେମାନେ ନିହାତି ଭାବରେ ଏହାର ଫାଇଦା ନେବା ଦରକାର। ଏବଂ ଯେଉଁ ଚାଷୀ ଭାଇ ଭଉଣୀମାନେ ଆପଣ ଫଳ ଚାଷ କରିବାକୁ ଚାହୁଁଛନ୍ତି କିନ୍ତୁ ଅସୁବିଧା ରହୁଛି ବା ସମସ୍ୟା ରହୁଛି ଜାଣିପାରୁନାହାନ୍ତି, ତେବେ ବିଶେଷଜ୍ଞ ମହାଶୟ ମଧ୍ୟ ଉପସ୍ଥିତ ରହୁଛନ୍ତି, ସେମାନଙ୍କ ପାଖକୁ ଆସନ୍ତୁ ଏବଂ ଯାହା ବି କିଛି ସମସ୍ୟା ରହିଛି ସେସବୁ ସମସ୍ୟାର ସମାଧାନ କରନ୍ତୁ। ତେବେ ମ୍ୟାଡମ୍, ଯାହା ହଉ ବହୁତ ଭଲ ଲାଗିଲା ଆଜି ଆମର ଫୋନ୍ ଇନ୍ କାର୍ଯ୍ୟକ୍ରମରେ ଆମର ଚାଷୀ ଭାଇ ଭଉଣୀମାନେ ସେମାନଙ୍କର ସମସ୍ୟା ଜଣେଇଲେ ଏବଂ ନିଶ୍ଚିତ ଭାବରେ ଆପଣ ସେମାନଙ୍କର ସମସ୍ୟାକୁ ସମାଧାନ କଲେ, ସେଥିପାଇଁ ଆପଣଙ୍କୁ ଆମ କାର୍ଯ୍ୟକ୍ରମ ତରଫରୁ ବହୁତ ବହୁତ ଧନ୍ୟବାଦ। ନମସ୍କାର ମ୍ୟାଡମ୍।
0: ନମସ୍କାର।
3: ବୁଝିଲୁ ମା?
1: ହଁ ଜଗନ୍ନା।
3: ଆଜିର ଏଇ ଯୋଉ ଫୋନ୍ ଇନ୍ କାର୍ଯ୍ୟକ୍ରମ ବହୁତ ଭଲ ଲାଗିଲା। ଆମର ବିଶେଷଜ୍ଞ ମହୋଦୟା ଚାଷୀମାନଙ୍କର ଯୋଉ ସମସ୍ୟା ସବୁ ରହିଛି ତାଙ୍କର ପ୍ରଶ୍ନର ସମାଧାନ ବାଟ ବତେଇ ଦେଲେ, ତେଣୁ ସେମାନେ ନିଶ୍ଚିତ ଭାବରେ ସେଇ ସମାଧାନର ବାଟ ପାଇଗଲେ, ଆଉ ସେମାନେ ସୁନ୍ଦର ଭାବରେ ଫସଲ କରିକି ଆଗକୁ ଯାଇପାରିବେ।
1: ହଁ, ତେବେ ହଉ ଜଗନ୍ନା, ଏଥର ପ୍ରତ୍ୟେକଟି ଚାଷୀ ଭାଇ ଭଉଣୀମାନଙ୍କୁ ଏବଂ ଆମର ବିଶେଷଜ୍ଞ ମହାଶୟଙ୍କୁ ଧନ୍ୟବାଦ ଦେଇକି ଇଏ ସରକାରଙ୍କର ଆଉ ଗୋଟିଏ ବିଜ୍ଞାପନ ରହିଛି, ଶୁଣିବା କି ନାହିଁ?
3: ଚାଲ ଶୁଣିବା।
1: ହଉ।

ଆପଣମାନେ ଶୁଣିପାରିବେ ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଦେଇଥିବା ଉଦ୍ବୋଧନର ଓଡ଼ିଆ ରୂପାନ୍ତର ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆକାଶବାଣୀ ଜରିଆରେ ଦେଶବାସୀଙ୍କୁ କହିଥିବା ମନ୍ କି ବାତ୍ର ଶୁଣନ୍ତୁ ଓଡ଼ିଆ ରୂପାନ୍ତର।
1: ମୋର ପ୍ରିୟ ଦେଶବାସୀଗଣ ନମସ୍କାର। ମନ୍ କି ବାତ୍ରେ ପୁଣି ଥରେ ଆପଣ ସମସ୍ତଙ୍କ ସହ ଯୋଡ଼ି ହୋଇ ମୋତେ ବହୁତ ଖୁସି ଲାଗୁଛି। 2026 ବର୍ଷର ପ୍ରଥମାର୍ଥ ବିତିବାକୁ ବସିଲାଣି। ଏହି ଛଅ ମାସରେ ଆମେ ମନ୍ କି ବାତ୍ରେ ଦେଶବାସୀଙ୍କ ଅନେକ ଉପଲବ୍ଧି ସମ୍ପର୍କରେ ଆଲୋଚନା କରିଛୁ। ଜୁନ୍ରେ ମଧ୍ୟ ଦେଶ ଏଭଳି କିଛି ଉପଲବ୍ଧି ହାସଲ କରିଛି ଯାହା ପ୍ରତ୍ୟେକ ଦେଶବାସୀଙ୍କୁ ଗର୍ବିତ କରୁଛି। ଏହି ସଫଳତାଗୁଡ଼ିକ ଦେଶର ସୁରକ୍ଷା ଏବଂ ଆତ୍ମନିର୍ଭରଶୀଳତା ସହ ଜଡ଼ିତ। ନିକଟରେ ମୋତେ କୋଲକାତାରେ ନୌବାହିନୀ ସହ ଜଡ଼ିତ ଗୋଟିଏ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିଲା। ସେଠାରେ ଆଇଏନ୍ଏସ୍ ଦୁନାଗିରି, ଆଇଏନ୍ଏସ୍ ସଂଶୋଧକ ଏବଂ ଆଇଏନ୍ଏସ୍ ଅଗ୍ରୟକୁ ଭାରତୀୟ ନୌବାହିନୀରେ ସାମିଲ କରାଗଲା। ଏହି ଜାହାଜଗୁଡ଼ିକର ଡିଜାଇନ୍ ଏବଂ ମାନୁଫ୍ୟାକ୍ଚରିଂ ସବୁକିଛି ସ୍ୱଦେଶୀ। ବନ୍ଧୁଗଣ, ଜୁନ୍ ମାସରେ ହିଁ ଆଭିଏସନ୍ ସେକ୍ଟରରେ ମଧ୍ୟ ଦେଶ ଗୋଟିଏ ବଡ଼ ସଫଳତା ପ୍ରାପ୍ତ କରିଛି। C-295 ଏହି ବିମାନ ମେଡ୍ ଇନ୍ ଇଣ୍ଡିଆ ଏବଂ ଏହି C-295 ବିମାନ ନିଜର ପ୍ରଥମ ଉଡ଼ାଣ ସମ୍ପୂର୍ଣ୍ଣ କରିଛି ଏବଂ ଏହିଭଳି 40 ବିମାନ ଭାରତରେ ହିଁ ତିଆରି କରାଯାଉଛି। ଏଥିରେ MSME ଏବଂ ଏରୋସ୍ପେସ୍ ସେକ୍ଟରକୁ ନୂତନ ଶକ୍ତି ମିଳୁଛି, ରୋଜଗାରର ସୁଯୋଗ ବୃଦ୍ଧି ପାଉଛି ଏବଂ ଆତ୍ମନିର୍ଭର ଭାରତର ସଂକଳ୍ପ ମଧ୍ୟ ସୁଦୃଢ଼ ହେଉଛି। ଏହି ମାସରେ DRDO ସ୍ୱଦେଶୀ ଲଙ୍ଗ ରେଞ୍ଜ ଲ୍ୟାଣ୍ଡ ଆଟାକ୍ କ୍ରୁଜ୍ ମିଜାଇଲ୍ର ମଧ୍ୟ ସଫଳ ପରୀକ୍ଷଣ କରିଛି। ଏହାକୁ DRDO ଲାବୋରେଟରିଜ୍ ଏବଂ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରିଜ୍ ପାର୍ଟନର୍ସ ମିଳିତ ଭାବେ ତିଆରି କରିଛନ୍ତି। ଅର୍ଥାତ୍ ଆଜି ସମୁଦ୍ରଠାରୁ ଆରମ୍ଭ କରି ଆକାଶ ପର୍ଯ୍ୟନ୍ତ ଆମ ଭାରତ ଅଧିକ ସୁରକ୍ଷିତ ଏବଂ ଆତ୍ମନିର୍ଭର ହେବାକୁ ଯାଉଛି। ବନ୍ଧୁଗଣ, ଜୁନ୍ରେ ଆଉ ଗୋଟିଏ ଆୟୋଜନ ହୋଇଥିଲା ଯେଉଁଥିରେ ସମଗ୍ର ବିଶ୍ୱ ଭାରତର ପ୍ରଚେଷ୍ଟା ସହ ଯୋଡ଼ି ହେଲେ ଏବଂ ଏହି କାର୍ଯ୍ୟକ୍ରମ ଥିଲା ଆନ୍ତର୍ଜାତିକ ଯୋଗ ଦିବସ। ଏଥର ବିଶ୍ୱର 2500 ଅଧିକ ସ୍ଥାନରେ ଯୋଗର ବିବିଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆମ ଦେଶରେ କୋଟି କୋଟି ଲୋକେ ବିଭିନ୍ନ ସ୍ଥାନରେ ଯୋଗ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ। ଏହି ମାସରେ ଅହମ୍ମଦାବାଦରେ ଆୟୋଜିତ ବିଶ୍ୱ ଯୋଗାସନ ଚମ୍ପିଅନସିପ୍ ମଧ୍ୟ ବଡ଼ ଆଲୋଚନାର ବିଷୟ ରହିଲା। ଏଥିରେ ଭାରତ ମୋଟ 114 ପଦକ ଜିତିଛି, ଯେଉଁଥିରେ ରହିଛି 102 ସ୍ୱର୍ଣ୍ଣ ପଦକ। ଭାରତ ଏହି ଚମ୍ପିଅନସିପ୍ର ପଦକ ତାଲିକାରେ ପ୍ରଥମ ସ୍ଥାନ ଅଧିକାର କଲା। ମୁଁ ସମସ୍ତ ବିଜୟୀ ଖେଳାଳିମାନଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି। ବନ୍ଧୁଗଣ, ଯେକୌଣସି ରାଷ୍ଟ୍ରର ଆତ୍ମା ହେଉଛନ୍ତି ସେଠାକାର ଜନସାଧାରଣ। ଯେତେବେଳେ ସେହି ଦେଶର ଲୋକେ କୌଣସି ସଂକଳ୍ପ ଗ୍ରହଣ କରନ୍ତି ସେତେବେଳେ କୌଣସି ଶକ୍ତି ସେମାନଙ୍କୁ ଲକ୍ଷ୍ୟଚ୍ୟୁତ କରିପାରେ ନାହିଁ। ରାଷ୍ଟ୍ର ନିର୍ମାଣରେ ଜନଭାଗିଦାରୀର ଏହି ଶକ୍ତି ଭାରତର ବହୁତ ବଡ଼ ପୁଞ୍ଜି ଏବଂ ଏହି ଜନଭାଗିଦାରୀକୁ ଆମେ ବାରମ୍ବାର ଅନୁଭବ କରୁଛୁ। ବନ୍ଧୁଗଣ, ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧର ସ୍ଥିତିକୁ ଦେଖି ମୁଁ ଦେଶବାସୀଙ୍କୁ କିଛି ଅନୁରୋଧ କରିଥିଲି। ମୁଁ କହିଥିଲି ଯେ ଯଥାସମ୍ଭବ କିଛି ସମୟ ପାଇଁ ସୁନା କ୍ରୟ କରିବାରୁ ବିରତ ରୁହନ୍ତୁ। ଲୋକଙ୍କୁ କହିଥିଲି ଯେ ବିଦେଶରେ ଛୁଟି କଟାଇବାରୁ ନିବୃତ ରୁହନ୍ତୁ। ମୁଁ ଲୋକମାନଙ୍କୁ କାର୍ ପୁଲିଂକୁ ମଧ୍ୟ ପ୍ରୋତ୍ସାହିତ କରିବାକୁ ଅନୁରୋଧ କରିଥିଲି। ମୁଁ ଚାଷୀମାନଙ୍କୁ କେମିକାଲ ମୁକ୍ତ ଚାଷ କରିବା ପାଇଁ, ଜମିକୁ ସୁରକ୍ଷିତ ରଖିବା ପାଇଁ ଏବଂ ପ୍ରାକୃତିକ ସାରର ଅଧିକରୁ ଅଧିକ ବ୍ୟବହାର ପାଇଁ ଅନୁରୋଧ କରିଥିଲି। ବନ୍ଧୁଗଣ, ମୁଁ ଦେଶର ପ୍ରତ୍ୟେକ ନାଗରିକ ପ୍ରତି କୃତଜ୍ଞ, କାରଣ ସେମାନେ କେବଳ ମୋ ଅନୁରୋଧ ପ୍ରତି ସମର୍ଥନ ପ୍ରକାଶ କଲେ ତାହା

ନୁହେଁ, ବରଂ ଯଥାସମ୍ଭବ ସେଥିରେ ନିଜର ସହଯୋଗ କରୁଛନ୍ତି। ଅନେକ ପରିବାର ମୋତେ ବାର୍ତ୍ତାମାନ ପଠାଇ ନିଜର ଅନୁଭୂତି ବାଣ୍ଟୁଛନ୍ତି। ଅନେକ ପରିବାର ସ୍ଥିର କରିଛନ୍ତି ଯେ ଘରେ ବିବାହ କାର୍ଯ୍ୟ ଆଦିରେ ଏଥର ସୁନା କିଣିବେ ନାହିଁ। ଆବଶ୍ୟକ ପଡ଼ିଲେ ପୁରୁଣା ସ୍ୱର୍ଣ୍ଣ ଅଳଙ୍କାରରୁ ହିଁ ନୂଆ ଅଳଙ୍କାର ତିଆରି କରିଦେବେ। ଅନେକ ଲୋକେ ସାମାଜିକ ଗଣମାଧ୍ୟମରେ ମଧ୍ୟ ଲେଖିଛନ୍ତି ଯେ କିଭଳି ସେମାନେ ଏଥର ବିଦେଶ ଯାତ୍ରାକୁ ଏଡ଼ାଇ ଦେଇଛନ୍ତି। ବନ୍ଧୁଗଣ, କାର୍ ପୁଲିଂକୁ ନେଇ ମଧ୍ୟ ଲୋକେ ଅନେକ ଅନୁଭୂତି ବାଣ୍ଟିଛନ୍ତି। ଯେଉଁମାନେ ପ୍ରତିଦିନ ଗୋଟିଏ ରାସ୍ତାରେ ହିଁ ନିଜ ନିଜ ଗାଡ଼ିରେ ଯାଉଥିଲେ, ଏବେ ସେମାନେ ଏକାଠି ମିଶି ଯାଉଛନ୍ତି। ଲୋକେ ଯଥାସମ୍ଭବ ବସ୍ ଏବଂ ମେଟ୍ରୋ ବ୍ୟବହାର କରୁଛନ୍ତି। ଏହାଦ୍ୱାରା ପେଟ୍ରୋଲ ଏବଂ ଡିଜେଲ ସଞ୍ଚୟ ହୋଇପାରୁଛି। ସେହିଭଳି ଦେଶର ବିଭିନ୍ନ ଭାଗରେ ପ୍ରାକୃତିକ ସାରର ଚାହିଦା ବୃଦ୍ଧିର ମଧ୍ୟ ଖବର ମିଳୁଛି। ବନ୍ଧୁଗଣ, ଆମେ ଭାରତୀୟମାନେ ଏହି ବୈଶ୍ୱିକ ସଙ୍କଟର ଏକତ୍ରିତ ଭାବେ ମୁକାବିଲା କରିଥିବାରୁ ମୁଁ ଖୁସି ଅନୁଭବ କରୁଛି। ଜନଭାଗିଦାରୀର ଏ ଶକ୍ତି ଆମକୁ ସୁଦୃଢ଼ କରିବ, ଆମକୁ ସଫଳ କରିବ ବୋଲି ମୋର ବିଶ୍ୱାସ। ମୋର ପ୍ରିୟ ଦେଶବାସୀଗଣ, ଆମ ଦେଶରେ ଜନ୍ମଦିନ, ବିବାହ ଆଦି ପାରିବାରିକ କାର୍ଯ୍ୟକ୍ରମ ହେବା ସଙ୍ଗେ ସଙ୍ଗେ ସାମାଜିକ ଉତ୍ସବ ମଧ୍ୟ ହୋଇଥାଏ। ପ୍ରତ୍ୟେକ ପରିବାର ଚାହେଁ ଯେ ସେମାନେ ନିଜ ଖୁସି ଅନ୍ୟମାନଙ୍କ ସହ ମଧ୍ୟ ବାଣ୍ଟନ୍ତୁ। ଲୋକେ ଅତିଥିମାନଙ୍କୁ ଉପହାର ମଧ୍ୟ ଦେଇଥାନ୍ତି। ବନ୍ଧୁଗଣ, ମହାରାଷ୍ଟ୍ରର ନାନ୍ଦେଡ଼ରେ ଗୋଟିଏ ପରିବାର ନିଜ ଖୁସି ବାଣ୍ଟିବା ପାଇଁ ଏଭଳି ଗୋଟିଏ କାମ କରିଛନ୍ତି ଯାହା ଚର୍ଚ୍ଚାର ବିଷୟ ପାଲଟି ଯାଇଛି। ନାନ୍ଦେଡ଼ର ବାହାଦୁରପୁରା ଗାଁରେ ପେଟକର ପରିବାର ବାସ କରନ୍ତି। ଏହି ପରିବାର ଚିନ୍ତା କଲେ ଯେ ଯଦି ଖୁସି ବାଣ୍ଟିବା ତେବେ ଏଭଳି କୌଣସି ବସ୍ତୁ କାହିଁକି ନ ଦେବା ଯାହା ଅସୁବିଧା ସମୟରେ କୌଣସି ପରିବାରର କାମରେ ଲାଗିବ। ନିଜ ଘରେ ବିବାହ ଅବସରରେ ଏହି ପରିବାର ଗାଁର ପ୍ରାୟ 3,500 ଲୋକଙ୍କ ପାଇଁ ଦୁର୍ଘଟଣା ବୀମା ବ୍ୟବସ୍ଥା କଲେ। ପ୍ରତ୍ୟେକ ବ୍ୟକ୍ତିଙ୍କୁ 1,00,000 ଟଙ୍କାର ବୀମା କଭର ଦିଆଗଲା। ଏହି ନୂତନ ଧାରା ପଛରେ ରହିଥିବା ଭାବନା ବହୁତ ହୃଦୟସ୍ପର୍ଶୀ। ଏହି ପରିବାର ଆଗରୁ ଦେଖିଥିଲେ ଯେ କୌଣସି ଦୁର୍ଘଟଣା ପରେ ଦୁର୍ଘଟଣାଗ୍ରସ୍ତ ପରିବାରକୁ ଅନେକ ଆର୍ଥିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏଭଳି ସମୟରେ ଏକ ଛୋଟ ସହାୟତା ମଧ୍ୟ ବହୁତ ବଡ଼ ସମ୍ବଳ ପାଲଟିଯାଏ। ବନ୍ଧୁଗଣ, ସରକାର ଦେଶର କୋଟି କୋଟି ପରିବାରଙ୍କୁ ସୁରକ୍ଷା କବଚ ଉପଲବ୍ଧ କରିଛନ୍ତି। ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅନ୍ତର୍ଗତ କେବଳ ବାର୍ଷିକ 20 ପ୍ରିମିୟମ ଅର୍ଥାତ୍ ମାତ୍ର ବର୍ଷକୁ 20 ପ୍ରିମିୟମରେ 2,00,000 ପର୍ଯ୍ୟନ୍ତ ଦୁର୍ଘଟଣା ବୀମା ମିଳିଥାଏ। ଏଯାବତ୍ ଏହି ଯୋଜନାରେ 58 କୋଟିରୁ ଅଧିକ ଲୋକ ଯୋଡ଼ି ହୋଇସାରିଲେଣି। ଏଥିରୁ ପ୍ରାୟ 28 କୋଟି ହେଉଛନ୍ତି ଆମର ମା, ଭଉଣୀ, କନ୍ୟା ଏବଂ ମହିଳାମାନେ। ମିଳିଥିବା ହିସାବ ଅନୁଯାୟୀ ଏହି ଯୋଜନା ଅଧୀନରେ ଏଯାବତ୍ ପୀଡ଼ିତ ପରିବାରଙ୍କୁ 3,700 କୋଟି ଟଙ୍କାଠାରୁ ମଧ୍ୟ ଅଧିକ ସହାୟତା ପ୍ରାପ୍ତ ହୋଇସାରିଛି। ବନ୍ଧୁଗଣ, ସେହିଭଳି ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା, ଏହି ଯୋଜନା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ଏହି ଯୋଜନା କୌଣସି ବ୍ୟକ୍ତିର ଦୁଃଖଦ ମୃତ୍ୟୁ ହେବା ଘଟଣାରେ ତାର ପରିବାରକୁ 2,00,000 ବୀମା କଭର ପ୍ରଦାନ କରୁଛି। ଏହାର ବାର୍ଷିକ ପ୍ରିମିୟମ ମାତ୍ର 436 ଟଙ୍କା, ଅର୍ଥାତ୍ ଦିନକୁ ଅତି ବେଶୀରେ 1.5 ଟଙ୍କା। ଏହି ଯୋଜନା ସହ ଏଯାବତ୍ 27 କୋଟିରୁ ଅଧିକ ଲୋକ ଜଡ଼ିତ ହୋଇଛନ୍ତି। ଏହା ଅନ୍ତର୍ଗତ ଦେଶର ପ୍ରାୟ 11,00,000 ପରିବାରଙ୍କୁ ପ୍ରାୟ 22,000 କୋଟି ଟଙ୍କାର ସହାୟତା ମିଳିସାରିଛି। ଏ ରାଶିଗୁଡ଼ିକ ବହୁତ ବଡ଼। ଏହି ପରିସଂଖ୍ୟାନ ପଛରେ ରହିଛି 6,00,000 ପରିବାରର ନିଜ ନିଜ କାହାଣୀ। କେଉଁଠି କୌଣସି ମାଆକୁ ନିଜ ପିଲାର ଶିକ୍ଷା ଜାରି ରଖିବା ପାଇଁ ସହାୟତା ମିଳିଗଲା, ତ କେଉଁଠି କୌଣସି ପତ୍ନୀକୁ ଘରର ଦାୟିତ୍ୱ ସମ୍ଭାଳିବାରେ ସାହାଯ୍ୟ ମିଳିଗଲା। ବନ୍ଧୁଗଣ, ଅନେକ ଥର ବହୁତ ବଡ଼ ସୁରକ୍ଷାର ଆରମ୍ଭ ବହୁତ ଛୋଟ ରାଶି ଏବଂ ଗୋଟିଏ ଛୋଟ ପଦକ୍ଷେପରୁ ହୋଇପାରେ। ଛୋଟ ନିଷ୍ପତ୍ତିଟିଏ ମଧ୍ୟ ବହୁତ ବଡ଼ ପରିବର୍ତ୍ତନ ଆଣିଦେଇପାରେ। ଆପଣ ସମସ୍ତଙ୍କୁ ମୋର ଅନୁରୋଧ ଯେ ନିଜ ପରିବାରକୁ ଏହି ଯୋଜନାଗୁଡ଼ିକ ସମ୍ପର୍କରେ ନିଶ୍ଚିତ ଭାବେ ସୂଚନା ଦିଅନ୍ତୁ। ମୋର ପ୍ରିୟ ଦେଶବାସୀଗଣ, ମନ୍ କି ବାତ୍ରେ ବର୍ତ୍ତମାନ ଏପରି ବିଷୟରେ କଥା ହେବା ଯାହା 1,000 ବର୍ଷ ତଳର ପୁରୁଣା।

ହଜାର ହଜାର ବର୍ଷ ଧରି ଏହା ମାନବ ସମାଜରେ ବସାବାନ୍ଧି ରହିଆସୁଛି। ଏ ବିଷୟ ହେଉଛି ଅନ୍ଧବିଶ୍ୱାସ। ଅନେକ ଥର ଦେଖାଯାଏ ଅନ୍ଧବିଶ୍ୱାସ କେବଳ ମାତ୍ର ଭ୍ରାନ୍ତ ଧାରଣା ନୁହେଁ, ତାହା ଡର ସୃଷ୍ଟି କରେ। ଆଉ ଯେବେ ଡର ମନ ଉପରେ ପ୍ରଭୁତ୍ୱ ବିସ୍ତାର କରେ ସେତେବେଳେ ମଣିଷ ସତ୍ୟକୁ ଦେଖିବା ବନ୍ଦ କରିଦିଏ। ଅନ୍ଧବିଶ୍ୱାସରେ ବୁଡ଼ି ରହୁଥିବା ଲୋକମାନେ ବିନା ତର୍କରେ ସତ୍ୟ ନ ଜାଣି ଏପରି ନିଷ୍ପତ୍ତି ନିଅନ୍ତି, ଯାହା ବହୁତ କ୍ଷତିକାରକ ହୋଇଥାଏ। ଏପରି ସ୍ଥଳେ ସମାଜରେ ଏପରି ଲୋକ ବି ଅଛନ୍ତି ଯେଉଁମାନେ ବିଜ୍ଞାନ, ଅନୁଭବ ଓ ତର୍କ ଆଧାରରେ ଏହିସବୁ ଧାରଣାକୁ ଆହ୍ୱାନ ରୂପେ ସ୍ୱୀକାର କରନ୍ତି। ଅନ୍ଧବିଶ୍ୱାସରୁ ବିଶ୍ୱାସ ପର୍ଯ୍ୟନ୍ତ ଏହି ଯାତ୍ରା ସହଜ ସାଧ୍ୟ ନୁହେଁ। ଆଜି ମୁଁ ଏପରି ଏକ ସଫଳ ଯାତ୍ରା ସମ୍ପର୍କରେ ଆପଣମାନଙ୍କୁ ନିଶ୍ଚିତ ରୂପେ କହିବାକୁ ଚାହେଁ। ବନ୍ଧୁଗଣ, ଆସାମରେ ଏକ ପକ୍ଷୀ ଦେଖାଯାଏ। ସେହି ପକ୍ଷୀର ନାଁ ହେଲା ହାଡ଼ଗିଳା ପକ୍ଷୀ। ଏହା ଏକ ଦୁର୍ଲଭ ପକ୍ଷୀ। ପରିବେଶକୁ ସଫାସୁତୁରା ରଖିବାରେ ଏହା ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। କିନ୍ତୁ ଦୀର୍ଘ ବର୍ଷ ଧରି ଆସାମର କିଛି ଅଞ୍ଚଳରେ ଏହି ପକ୍ଷୀକୁ ଅଶୁଭ ବୋଲି ବିବେଚିତ କରାଯାଉଥିଲା। ଲୋକମାନେ ଏହାକୁ ନିଜ ଆଖପାଖରେ ଦେଖିବାକୁ ପସନ୍ଦ କରୁନଥିଲେ। ଯେଉଁ ଗଛମାନଙ୍କରେ ହାଡ଼ଗିଳା ପକ୍ଷୀ ବସା ବାନ୍ଧେ ଅନେକ ଥର ସେହି ଗଛଗୁଡ଼ିକୁ କାଟି ଦିଆଯାଏ। ଭାବନ୍ତୁ, ଏପରି ଏକ ପକ୍ଷୀ ଯାହା ପରିବେଶକୁ ପରିଷ୍କାର ରଖିବାରେ ସାହାଯ୍ୟ କରେ, ସେହି ହାଡ଼ଗିଳା ପକ୍ଷୀ ଲୋକମାନଙ୍କ ଭୟର ଶିକାର ହୋଇଥିଲା। ଏପରି ସ୍ଥିତିରେ ଜୀବବିଜ୍ଞାନୀ ପୂର୍ଣ୍ଣିମା ଦେବୀ ବର୍ମନ ଏସବୁ ଦେଖିଲେ। ସେ ଲୋକମାନଙ୍କ ମନରେ ବସା ବାନ୍ଧିଥିବା ଏହି ଭ୍ରାନ୍ତ ଧାରଣାକୁ ବଦଳାଇବା ପାଇଁ ସଂକଳ୍ପ ନେଲେ। ସେ ମହିଳାମାନଙ୍କ ସହ କଥାବାର୍ତ୍ତା କଲେ, ବିଜ୍ଞାନ ଆଧାରରେ ଲୋକମାନଙ୍କୁ ବୁଝାଇଲେ। ଧୀରେ ଧୀରେ ମହିଳାମାନେ ଏହି ଅଭିଯାନରେ ସାମିଲ ହେଲେ। ତାପରେ ଏକ ବଡ଼ ପରିବର୍ତ୍ତନର ଆରମ୍ଭ ହେଲା। ଯେଉଁ ପକ୍ଷୀକୁ ଦିନେ ଅଶୁଭ ଭାବି ଘୋଡ଼ାଇ ଦିଆଯାଉଥିଲା, ସେହି ପକ୍ଷୀ ଗାଁମାନଙ୍କ ପରିଚୟ ସାଜିଲା। ହଜାର ହଜାର ଗ୍ରାମୀଣ ମହିଳା ହାଡ଼ଗିଳା ପକ୍ଷୀ ବଞ୍ଚାଇବା ପାଇଁ ଆଗକୁ ବାହାରିଲେ। ଆଜି ସେମାନେ ହରଗିଲା ଆର୍ମି ନାମରେ ପରିଚିତ। ଏହି ମହିଳାମାନେ ସମାଜ ସହ ସଂଘର୍ଷ କଲେ, ସମାଜକୁ ବୁଝାଇବା ପାଇଁ ଦିନରାତି କାମ କଲେ, ଆଉ ପରିଶେଷରେ ଅନ୍ଧବିଶ୍ୱାସକୁ ଦୂରେଇ ଦେଲେ। ସେମାନେ ସାବ୍ୟସ୍ତ କରିଦେଲେ ଯେ ଯେତେବେଳେ ସଠିକ୍ ତଥ୍ୟ ଜଣାପଡ଼ିଯାଏ ସେତେବେଳେ ବର୍ଷ ବର୍ଷର ପୁରୁଣା ମାନସିକତା ମଧ୍ୟ ବଦଳିଯାଏ। ବନ୍ଧୁଗଣ, ମୁଁ ପ୍ରାୟତଃ କହେ ଯିଏ ଖେଳେ ସେ ପ୍ରସ୍ଫୁଟିତ ହୁଏ। ଦେଶରେ ଏପରି ଯୁବକମାନଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଛି, ଯେଉଁମାନେ ଖେଳୁଛନ୍ତି, ଉନ୍ନତି ମଧ୍ୟ କରୁଛନ୍ତି। ପୂର୍ବ ତୁଳନାରେ ବର୍ତ୍ତମାନ ବହୁ ସଂଖ୍ୟକ ଯୁବକ ଖେଳକୁ କ୍ୟାରିୟର ରୂପେ ଗ୍ରହଣ କରୁଛନ୍ତି। ନାଗାଲାଣ୍ଡର ଏପରି ଦୁଇଟି ପ୍ରଚେଷ୍ଟା ସମ୍ପର୍କରେ ମୋତେ ସୂଚନା ମିଳିଛି, ଯାହା ଖୁବ୍ ରୋମାଞ୍ଚକର। ପ୍ରଥମ ପ୍ରଚେଷ୍ଟାଟି ହେଉଛି ନାଗାଲାଣ୍ଡ ବେବି ଲିଗ୍। ନାଁ ଶୁଣି ଆପଣମାନଙ୍କୁ ନିଶ୍ଚୟ ଲାଗୁଥିବ ଏହା ଖୁବ୍ ଛୋଟ ଛୋଟ ପିଲାମାନଙ୍କର କୌଣସି ସାଧାରଣ ଲିଗ୍ ହୋଇଥିବ, ମାତ୍ର ଏହା ସେପରି ନୁହେଁ। ଏହା 5-10-12 ବର୍ଷ ବୟସର ଛୋଟ ଛୋଟ ଫୁଲଠାରୁ କୋମଳ ପିଲାମାନଙ୍କର ଏକ ଅସାଧାରଣ ଲିଗ୍। ଆଉ ଏହି ପିଲାମାନଙ୍କୁ ନେଇ ଫୁଟବଲ ଖେଳାଳିମାନଙ୍କର ଏପରି ଏକ ଲିଗ୍ ହୋଇଛି ଯେଉଁଠାରେ ସେମାନଙ୍କ ପ୍ରଗତି ଓ ପ୍ରତିଭାକୁ ବିକଶିତ କରୁଛନ୍ତି ଓ ସେମାନଙ୍କ ପରିଚୟ ସୃଷ୍ଟି କରୁଛନ୍ତି। ନାଗାଲାଣ୍ଡରେ ଅଧିକରୁ ଅଧିକ ପିଲାମାନଙ୍କୁ ଫୁଟବଲ ସହ ଯୋଡ଼ିବା ପାଇଁ ଏହା ଆରମ୍ଭ କରାଯାଇଥିଲା। 5-12 ବର୍ଷ ବୟସ ପର୍ଯ୍ୟନ୍ତ ପୁଅ ଝିଅମାନେ ଏଥିରେ ଭାଗ ନେଇପାରିବେ। ବର୍ତ୍ତମାନ ସୁଦ୍ଧା ଏହି ଲିଗ୍ 3 ବର୍ଷ ପୂରଣ କରିସାରିଲାଣି। ପିଲାମାନଙ୍କ ମନ ଉପରେ ଏହି ଲିଗ୍ର ଖୁବ୍ ଭଲ ପ୍ରଭାବ ପଡ଼ିଛି। ବନ୍ଧୁଗଣ, ନାଗାଲାଣ୍ଡରେ ଆଉ ଏକ ଭଲ ପ୍ରଚେଷ୍ଟା ହେଉଛି, ଏହାର ନାଁ ହେଲା ନାଗାଲାଣ୍ଡ ଓମେନ୍ ଫୁଟସାଲ୍ ଲିଗ୍। ହୋଇପାରେ ଆପଣମାନଙ୍କ ପାଇଁ ଏହି ଫୁଟସାଲ୍ ଏକ ନୂଆ ନାଁ ହୋଇଥିବ। ମୁଁ ଆପଣମାନଙ୍କୁ କହୁଛି, ଶୁଣନ୍ତୁ, ଫୁଟସାଲ୍କୁ ଇଣ୍ଡୋର୍ ଫୁଟବଲ୍ ବି କୁହାଯାଏ। ଏଥିରେ ଗୋଟିଏ ଟିମ୍ରେ ମାତ୍ର 5 ଜଣ ଖେଳାଳି ଥାଆନ୍ତି। ଖେଳ ପଡ଼ିଆ ବି ଫୁଟବଲ୍ ଖେଳ ପଡ଼ିଆଠାରୁ ବହୁତ ଛୋଟ ହୋଇଥାଏ। ଏଥିପାଇଁ ଖେଳାଳିମାନଙ୍କୁ ତୁରନ୍ତ ନିଷ୍ପତ୍ତି ନେବାକୁ ପଡ଼େ। ସେମାନଙ୍କୁ ତାଙ୍କ ଟେକ୍ନିକ୍ ଓ ସ୍କିଲ୍ର ସର୍ବଶ୍ରେଷ୍ଠ ଉପଯୋଗ କରିବାକୁ ପଡ଼ିଥାଏ। ନାଗାଲାଣ୍ଡର ଓମେନ୍ ଫୁଟସାଲ୍ ଲିଗ୍ ଆମ ଝିଅମାନଙ୍କୁ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିବା ପାଇଁ ଖୁବ୍

ସୁନ୍ଦର ସୁଯୋଗ ପ୍ରଦାନ କରୁଛି। ଏପରି ପ୍ରଚେଷ୍ଟା ପାଇଁ ମୁଁ ନାଗାଲାଣ୍ଡ ଲୋକମାନଙ୍କୁ ପ୍ରଶଂସା କରୁଛି। ଏପରି ପ୍ରଚେଷ୍ଟା ଦେଶର ଅନ୍ୟ ଅଞ୍ଚଳମାନଙ୍କୁ ମଧ୍ୟ ପ୍ରେରଣା ଦେଇଥାଏ। ବନ୍ଧୁଗଣ, ଏହା ହେଉଛି ଟେକ୍ନୋଲୋଜିର ଯୁଗ। ପ୍ରତିଦିନ ନୂଆ ନୂଆ ଗବେଷଣା ହେଉଛି, ନୂଆ ନୂଆ AI ଇନୋଭେସନ୍ ସାମ୍ନାକୁ ଆସୁଛି। ଏପରି ସମୟରେ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନ ହେଲା, ଲୋକମାନଙ୍କ କ୍ରିଏଟିଭିଟିକୁ କିପରି ସୁରକ୍ଷିତ ରଖାଯାଇପାରିବ। ନୂଆ ଟେକ୍ନୋଲୋଜି ସହ ଆଗକୁ ଅଗ୍ରସର ହେବା ସଙ୍ଗେ ସଙ୍ଗେ ଆମେମାନେ କିପରି ମୂଳ ସହ ଯୋଡ଼ି ହୋଇ ରହିପାରିବା। ନାଳନ୍ଦା ବିଶ୍ୱବିଦ୍ୟାଳୟ ଏହି ପ୍ରଶ୍ନର ସମାଧାନ ଖୋଜି ବାହାର କରିଛି। ହଜାର ବର୍ଷର ପୁରୁଣା ଆମ ନାଳନ୍ଦା ବିଶ୍ୱବିଦ୍ୟାଳୟ ଏବେ ନୂଆ ଅବତାରରେ ଭାରତର ଭାଗ୍ୟ ନିର୍ମାଣ କରୁଛି। ଦୁଇ ବର୍ଷ ତଳେ ମୋତେ ନାଳନ୍ଦା ବିଶ୍ୱବିଦ୍ୟାଳୟର ନୂତନ ପରିସରକୁ ଲୋକାର୍ପଣ କରିବାର ସୁଯୋଗ ମିଳିଥିଲା। ନାଳନ୍ଦା ବିଶ୍ୱବିଦ୍ୟାଳୟ ପୁଣି ଥରେ ଶାସ୍ତ୍ରାର୍ଥ କରିବାର ଆମ ପ୍ରାଚୀନ ପରମ୍ପରାକୁ ଜୀବନ୍ତ କରିଛି। ଶାସ୍ତ୍ରାର୍ଥ କେବଳ ମାତ୍ର ନିଜ କଥା ଉପସ୍ଥାପନ କରିବାର ମାଧ୍ୟମ ନୁହେଁ, ଏହା ହେଉଛି ତର୍କ ବିତର୍କ ଓ ମନ୍ଥନର ଏକ ଅନୁଶାସିତ ପ୍ରକ୍ରିୟା। ଏଥିରେ ତର୍କ ଓ ତଥ୍ୟ ସହ ନିଜର କଥା ରଖିବା ଆବଶ୍ୟକ, ଆଉ ଏଥିରେ ଆପଣଙ୍କର ଦକ୍ଷତା ଥିବା ଦରକାର। ଅନ୍ୟର ବିଚାରକୁ ଧୈର୍ଯ୍ୟର ସହ ଶୁଣିବା ଓ ବୁଝିବାର ଶିକ୍ଷା ମଧ୍ୟ ଏହି ଶାସ୍ତ୍ରାର୍ଥ ପ୍ରକ୍ରିୟାରେ ହିଁ ମିଳିଥାଏ। ମୁଁ ଖୁବ୍ ଆନନ୍ଦିତ ଯେ ନାଳନ୍ଦା ବିଶ୍ୱବିଦ୍ୟାଳୟ ଏହାକୁ ନିଜ ସମାବର୍ତ୍ତନ ସମାରୋହର ଅଂଶ ରୂପେ ଗ୍ରହଣ କଲା। ଏଥିରେ ଅଂଶଗ୍ରହଣ କରିଥିବା ପାଖାପାଖି ଅଧା ବିଦ୍ୟାର୍ଥୀ ଅନ୍ୟ ଦେଶରୁ ଆସିଥିଲେ। ଏକ ପ୍ରାଚୀନ ପରମ୍ପରାକୁ ଆଜିର ସମୟ ସହ ଯୋଡ଼ିବା ନିମନ୍ତେ ଏହା ହେଉଛି ଖୁବ୍ ପ୍ରଶଂସନୀୟ ପ୍ରଚେଷ୍ଟା। ଏଥିପାଇଁ ମୁଁ ନାଳନ୍ଦା ବିଶ୍ୱବିଦ୍ୟାଳୟକୁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି। ମୁଁ ଦେଶର ଅନ୍ୟ ବିଶ୍ୱବିଦ୍ୟାଳୟଙ୍କୁ ଆହ୍ୱାନ କରୁଛି ଯେ ସେମାନେ ଏପରି ନୂତନ ପଦକ୍ଷେପ ସମ୍ପର୍କରେ ବିଚାର କରନ୍ତୁ। ବନ୍ଧୁଗଣ, ମୂଳ ସହ ଯୋଡ଼ି ହୋଇ ଯୁବକମାନଙ୍କୁ ନୂଆ ଟେକ୍ନୋଲୋଜି ପାଇଁ ପ୍ରସ୍ତୁତ କରିବା ନିମନ୍ତେ ଏକ ସୁନ୍ଦର ପ୍ରୟାସ ଜାରି ରହିଛି। ଦିଲ୍ଲୀରେ ଅବସ୍ଥିତ ସେଣ୍ଟ୍ରାଲ ସାଂସ୍କ୍ରିଟ ୟୁନିଭର୍ସିଟି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ଡାଟା ସାଇନ୍ସରେ ବିଟେକ୍ ପ୍ରୋଗ୍ରାମ ଆରମ୍ଭ କରିବାକୁ ଯାଉଛି। ଏହା ଆଧୁନିକ ଟେକ୍ନୋଲୋଜିକୁ ଭାରତୀୟ ପାରମ୍ପରିକ ଜ୍ଞାନ ସହ ଯୋଡ଼ିବା ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ। ଏହାଦ୍ୱାରା ଭାରତୀୟ ଭାଷାମାନଙ୍କ ପାଇଁ ଏକ ନୂଆ AI ଟୁଲ୍ସ ପ୍ରସ୍ତୁତ କରିବା କ୍ଷେତ୍ରରେ ସହାୟତା ମିଳିବ। ଆମର ପ୍ରାଚୀନ ଗ୍ରନ୍ଥ ଓ ପାଣ୍ଡୁଲିପିମାନଙ୍କୁ ଡିଜିଟାଲ ରୂପେ ସଂରକ୍ଷିତ କରିବାର କାମ ମଧ୍ୟ ତ୍ୱରିତ ହେବ। ମୁଁ ସେଣ୍ଟ୍ରାଲ ସାଂସ୍କ୍ରିଟ ୟୁନିଭର୍ସିଟିକୁ ଏହି ପ୍ରଚେଷ୍ଟା ପାଇଁ ଅନେକ ଅନେକ ଶୁଭକାମନା ଜଣାଉଛି। ବନ୍ଧୁଗଣ, ଆଜି ଭାରତୀୟ ସଂସ୍କୃତି ବିଶ୍ୱର ଭିନ୍ନ ଭିନ୍ନ ଭାଗରେ ପହଞ୍ଚିବାରେ ଲାଗିଛି। ଆମ ଗୀତ, ସଙ୍ଗୀତ ଓ ଆଧ୍ୟାତ୍ମିକତାକୁ ସମଗ୍ର ବିଶ୍ୱର ଲୋକମାନେ ଜାଣୁଛନ୍ତି ଆଉ ଆପଣାଉଛନ୍ତି। ଭାରତଠାରୁ ହଜାର ହଜାର କିଲୋମିଟର ଦୂରରେ କାରବିଆନ ସାଗରରେ ଡୋମିନିକାନ ରିପବ୍ଲିକ ନାମରେ ଏକ ଦେଶ ଅଛି। ସେଠାରେ ଭାରତୀୟଙ୍କ ସଂଖ୍ୟା ପାଖାପାଖି 100, ବୋଧହୁଏ ତାଠାରୁ ବି କମ୍ ହେବ। ଏହାପରେ ବି ଭାରତୀୟ ସଂସ୍କୃତି ଓ ଆଧ୍ୟାତ୍ମିକତା ସହ ଜଡ଼ିତ ଏକ ସୁନ୍ଦର ପ୍ରଚେଷ୍ଟା ସେଠାରେ ହେଉଛି। ସେଠାରେ ସ୍ପାନିଶ କହୁଥିବା କିଛି ଲୋକ ଏକ ଟିମ୍ ତିଆରି କରିଛନ୍ତି। ଏହି ଟିମ୍ର ନାଁ ହେଉଛି ବ୍ରହ୍ମକମଳ ଡୋମିନିକାନା। ଟିମ୍ର ସଦସ୍ୟ ସମ୍ମିଳିତ ଭାବେ ବୈଦିକ ସାହିତ୍ୟର ଅଧ୍ୟୟନ କରନ୍ତି। ସେମାନେ ବୈଦିକ ମନ୍ତ୍ରର ଉଚ୍ଚାରଣ ମଧ୍ୟ ଶିଖୁଛନ୍ତି। ଏଥିପାଇଁ ସେମାନଙ୍କୁ କୌଣସି ଔପଚାରିକ ପ୍ରଶିକ୍ଷଣ ଦିଆଯାଏ ନାହିଁ, କିନ୍ତୁ ସେମାନେ ଅଡିଓ ରେକର୍ଡିଂ ଶୁଣି ଶୁଣି ବୈଦିକ ମନ୍ତ୍ରର ସଠିକ୍ ଉଚ୍ଚାରଣ ଶିଖିଛନ୍ତି। ଆଜି ସେମାନେ ଅନେକ ମନ୍ତ୍ରକୁ ଖୁବ୍ ସୁନ୍ଦର ଭାବେ ଜପିପାରୁଛନ୍ତି। ଏଥିମଧ୍ୟରେ ପୁରୁଷ ସୂକ୍ତମ୍, ଶ୍ରୀ ସୂକ୍ତମ୍, ଶ୍ରୀ ରୁଦ୍ରମ୍, ଦୁର୍ଗା ସୂକ୍ତମ୍ ଓ ଦେବୀ ମହାତ୍ନୟମ୍ ଆଦି ରହିଛି। ଭାରତଠାରୁ ଏତେ ଦୂରରେ ରହି ଆମ ପରମ୍ପରାକୁ ଶିଖିବା ନିମନ୍ତେ ସେମାନଙ୍କର ଏହି ପ୍ରୟାସ ଖୁବ୍ ପ୍ରେରଣାଦାୟୀ। ମୁଁ ବ୍ରହ୍ମକମଳ ଡୋମିନିକାନାର ସମସ୍ତ ସଦସ୍ୟମାନଙ୍କୁ ସେମାନଙ୍କର ପ୍ରଚେଷ୍ଟା ପାଇଁ ଶୁଭକାମନା ଜଣାଉଛି। ମୁଁ ହୃଦୟରୁ ଏପରି ଲୋକମାନଙ୍କୁ

ପ୍ରଶଂସା କରୁଛି, ଯେଉଁମାନେ ଭାରତୀୟ ସଂସ୍କୃତିକୁ ସାରା ବିଶ୍ୱରେ ଲୋକପ୍ରିୟ କରିବା ନିମନ୍ତେ ନିରନ୍ତର ପ୍ରଚେଷ୍ଟା କରିଆସୁଛନ୍ତି। ମୋର ପ୍ରିୟ ଦେଶବାସୀଗଣ, ବାଦଲ ଓ ତାର ମନମୋହକ ଦୃଶ୍ୟ ହିଁ ମେଘାଳୟର ପରିଚୟ। ଯିଏ ମେଘାଳୟ ଯାଆନ୍ତି ତାଙ୍କୁ ସେଠାକାର ଲୋକମାନଙ୍କର ଆପଣାପଣ ମଧ୍ୟ ଦୀର୍ଘ ଦିନ ପର୍ଯ୍ୟନ୍ତ ମନେ ରହେ। କିନ୍ତୁ ମେଘାଳୟର ଆହୁରି ଗୋଟିଏ ବିଶେଷତ୍ୱ ଅଛି, ଯାହା ଆଜି ମୁଁ ମନ୍ କି ବାତ୍ରେ ଆପଣମାନଙ୍କୁ ଜଣାଇବାକୁ ଚାହେଁ। ସେ ହେଲା ମେଘାଳୟର ରୁଟ୍ ବ୍ରିଜ୍। ରାସ୍ତାକୁ ବୁଝାଉଥିବା ରୁଟ୍ ନୁହେଁ, ମୂଳ ବା ଚେରକୁ ବୁଝାଉଥିବା ରୁଟ୍ କଥା କହୁଛି। ଏହି ରୁଟ୍ ବ୍ରିଜ୍ ଗୁଡ଼ିକ ଅତ୍ୟନ୍ତ ମନମୁଗ୍ଧକର। ଏହି ବ୍ରିଜ୍ ଗୁଡ଼ିକ କେତୋଟି ଦିନ ବା କେତୋଟି ବର୍ଷରେ ତିଆରି ହୋଇନଥାଏ। ଏଗୁଡ଼ିକ ତିଆରି ହେବା ପାଇଁ ଦଶନ୍ଧି ଦଶନ୍ଧି ଲାଗିଥାଏ। ରବର ଗଛର ମୂଳ ବା ଚେରକୁ ଧୀରେ ଧୀରେ ବାଟ କଢ଼େଇ ଗୋଟିଏ ଦିଗକୁ ମଡ଼େଇ ଦିଆଯାଏ। ଏହି ଚେରଗୁଡ଼ିକୁ ଜଳଧାରର ଆରପାରିକୁ ନେଇ ନିଆଯାଏ। ସମୟାନ୍ତରେ ସେହି ଚେରଗୁଡ଼ିକ ଗୋଟିଏ ଗୋଟିଏ ମଜବୁତ ବ୍ରିଜ୍ର ରୂପ ଧାରଣ କରନ୍ତି। ଏହି ବ୍ରିଜ୍ ଗୁଡ଼ିକର ଆଉ ଗୋଟିଏ ବିଶେଷତ୍ୱ ହେଲା ଏଗୁଡ଼ିକ ଜୀବିତ ବ୍ରିଜ୍। ସମୟ ବିତିବା ସଙ୍ଗେ ଏଗୁଡ଼ିକ ଆହୁରି ମଜବୁତ ହୋଇଥାନ୍ତି। ଏଥିରେ ମେଘାଳୟର ଲୋକମାନଙ୍କର ସୃଜନଶୀଳତା ମଧ୍ୟ ଦେଖାଯାଏ। ଏହା ଲୋକମାନଙ୍କର ବର୍ଷ ବର୍ଷର ଧୈର୍ଯ୍ୟ ଏବଂ ପ୍ରକୃତି ପ୍ରତି ଗଭୀର ସମ୍ମାନର ଉଦାହରଣ। ମନୁଷ୍ୟ ପ୍ରକୃତି ସହିତ ମିଶି କେତେ ଅଭୂତ ବସ୍ତୁ ତିଆରି କରିପାରେ, ଏହି ବ୍ରିଜ୍ ଗୁଡ଼ିକ ତାର ନିଦର୍ଶନ। ଏଗୁଡ଼ିକ ଆମ ଦେଶର, ଆମ ପୃଥିବୀର ଐତିହ୍ୟ ଅଟନ୍ତି। ଏବେ ଭାରତ ମେଘାଳୟର ଏହି ରୁଟ୍ ବ୍ରିଜ୍ ଗୁଡ଼ିକୁ ୟୁନେସ୍କୋ ୱାର୍ଲ୍ଡ ହେରିଟେଜ୍ ସାଇଟ୍ ନେଟୱାର୍କରେ ସାମିଲ କରିବା ପାଇଁ ଆବେଦନ କରିଛି। ବନ୍ଧୁଗଣ, ଜଳବାୟୁ ପରିବର୍ତ୍ତନ କାରଣରୁ ଏହି ରୁଟ୍ ବ୍ରିଜ୍ ଗୁଡ଼ିକ ଏବେ କେତେକ ଆହ୍ୱାନର ସମ୍ମୁଖୀନ ହୋଇଛନ୍ତି। ଏଭଳି ସମୟରେ ମେଘାଳୟର ଲୋକମାନେ ଏହି ପ୍ରାକୃତିକ ଐତିହ୍ୟର ସଂରକ୍ଷଣର ଦାୟିତ୍ୱ ସୁନ୍ଦର ଭାବରେ ତୁଲାଇଛନ୍ତି। ଏହି ରୁଟ୍ ବ୍ରିଜ୍ ଗୁଡ଼ିକର ସଂଖ୍ୟା କେତେ ପ୍ରଥମେ ତାହା ଜାଣିବା ସହଜ ନଥିଲା। ସ୍ଥାନୀୟ ଲୋକମାନେ ନିଜେ ଏଗୁଡ଼ିକର ଗଣତି ଆରମ୍ଭ କଲେ। ଏହାପରେ ସେଠାକାର ଜନସାଧାରଣ ଏହି ବ୍ରିଜ୍ ଗୁଡ଼ିକର ସଂରକ୍ଷଣ ଦାୟିତ୍ୱ ବହନ କଲେ। ଆଜିକାଲି ସ୍ଥାନୀୟ ଲୋକମାନେ 120ରୁ ଅଧିକ ରୁଟ୍ ବ୍ରିଜ୍ ଗୁଡ଼ିକର ଯତ୍ନ ନେଉଛନ୍ତି। କେତେକ ଗୋଷ୍ଠୀ ପ୍ରତିବର୍ଷ ଏହି ବ୍ରିଜ୍ ଗୁଡ଼ିକର ସ୍ଥିତି ସମ୍ପର୍କରେ ଯାଞ୍ଚ କରୁଛନ୍ତି। କେତେକ ଲୋକ ଆଖପାଖ ଅଞ୍ଚଳକୁ ମଜବୁତ କରିବା ପାଇଁ ନର୍ସରୀ ମଧ୍ୟ ତିଆରି କରିଛନ୍ତି। ଏହିଭଳି ଭାବରେ ଏହି ବ୍ରିଜ୍ ଗୁଡ଼ିକର ସଂରକ୍ଷଣ ପାଇଁ ଇକୋସିଷ୍ଟମ୍ ପ୍ରସ୍ତୁତ ହୋଇଯାଇଛି। ଆପଣ ଦେଖିଥିବେ ଏ ବର୍ଷ ହେଲି ବାର୍ଜିଙ୍କୁ ପଦ୍ମ ପୁରସ୍କାର ଦ୍ୱାରା ସମ୍ମାନିତ କରାଯାଇଛି। ସେ ନିଜ ଜୀବନର 50ରୁ ଅଧିକ ବର୍ଷ ଏହି ରୁଟ୍ ବ୍ରିଜ୍ ଗୁଡ଼ିକର ଯତ୍ନ ନେବାରେ ବିନିଯୋଗ କରିଛନ୍ତି। ତାଙ୍କର ସମର୍ପଣ ଆମ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ। ବନ୍ଧୁଗଣ, ଆପଣ ଯଦି କେବେ ଏହି ରୁଟ୍ ବ୍ରିଜ୍ ଗୁଡ଼ିକରେ ଯାତ୍ରା କରିଛନ୍ତି ତ ତାହାର ଚିତ୍ର ସାମାଜିକ ଗଣମାଧ୍ୟମରେ ନିଶ୍ଚୟ ସେୟାର କରନ୍ତୁ। ଆପଣଙ୍କ ଫଟୋ ଅନ୍ୟ ଲୋକମାନଙ୍କୁ ମଧ୍ୟ ମେଘାଳୟର ଏହି ନିଆରା ଐତିହ୍ୟ ବିଷୟରେ ଜାଣିବାକୁ ଉତ୍ସାହିତ କରିବ। ମୋର ପ୍ରିୟ ଦେଶବାସୀଗଣ, ଆମେ ସମସ୍ତେ ଚାହୁଁ ଯେ ଆମ ଗାଁ ସଫାସୁତୁରା ହେଉ ଏବଂ ଆମ ସହର ସୁନ୍ଦର ଦେଖାଯାଉ। କିନ୍ତୁ ଆମେ ବୋଧହୁଏ କେତେବେଳେ ବି ଟିକେ ଅଟକି ରହି ଭାବିନଥିବା ଆମ ଆଖପାଖର ଏହି ଆବର୍ଜନାଗୁଡ଼ିକୁ କିଏ ସଫା କରୁଛି। ଅଧିକାଂଶ ଲୋକ ତ ଧରି ନେଇଥାନ୍ତି ଯେ ଏହା ଅନ୍ୟ କାହାର ଦାୟିତ୍ୱ ଏବଂ ସେ ହିଁ ଏହାକୁ ସଫା କରିବ। କିନ୍ତୁ ଆମ ଭିତରେ କିଛି ଏଭଳି ଲୋକ ଅଛନ୍ତି ଯେଉଁମାନେ ନିଜ ଚିନ୍ତାଧାରା ଦ୍ୱାରା ଆମକୁ ବହୁତ ପ୍ରଭାବିତ କରନ୍ତି। ମୋତେ ମଧ୍ୟପ୍ରଦେଶର ରାଜଗଡ଼ ଜିଲ୍ଲା ବ୍ୟାବ୍ରାର କିଛି ଭଉଣୀମାନଙ୍କ ବିଷୟରେ ଜାଣିବାକୁ ମିଳିଲା। ସେମାନେ ନିଜ ଆଖପାଖରେ ପଡ଼ିଥିବା ପ୍ଲାଷ୍ଟିକ୍ ଆବର୍ଜନାଗୁଡ଼ିକୁ ସଫା କରିବାର ସଂକଳ୍ପ ନେଲେ। ସେମାନେ ଭାବିଲେ ନାହିଁ ଯେ ଆଉ କେହି ଆସି ଏଥିରେ ପରିବର୍ତ୍ତନ ଆଣିବ। ସେମାନେ ନିଜେ ସାରା ସହରରୁ ପ୍ଲାଷ୍ଟିକ୍ ଆବର୍ଜନା ଏବଂ ଖାଲି ବୋତଲ ଏକାଠି କରିବା ଆରମ୍ଭ କଲେ। ଧୀରେ ଧୀରେ ଏହି ପ୍ରଚେଷ୍ଟା ବଢ଼ି ଚାଲିଲା ଏବଂ ସେଥିରୁ ପ୍ଲାଷ୍ଟିକ୍କୁ ଇକୋ ବ୍ରିକ୍ସରେ ପରିଣତ କରାଗଲା। ଆଜିକାଲି ଏହି ଇକୋ ବ୍ରିକ୍ସର ଉପଯୋଗ ସାଧାରଣ ସ୍ଥାନ

0: ଗୁଡ଼ିକର ସୌନ୍ଦର୍ଯ୍ୟକରଣ କାମରେ ଲଗାଯାଉଛି। ରାଜଗଡ଼ରେ ଗତ କିଛି ମାସରେ ଶହ ଶହ କିଲୋ ପ୍ଲାଷ୍ଟିକକୁ ରିସାଇକେଲ କରି ସେଗୁଡ଼ିକର ଉତ୍ତମ ଉପଯୋଗ କରାଯାଉଛି। ଅର୍ଥାତ୍ ଯେଉଁ ପ୍ଲାଷ୍ଟିକ ଆଗରୁ ସହରକୁ ପ୍ରଦୂଷଣ କରୁଥିଲା, ଆଜି ତାହା ଏହି ଭଉଣୀମାନଙ୍କ ପ୍ରୟାସ ଦ୍ୱାରା ସହରର ସୌନ୍ଦର୍ଯ୍ୟ ବର୍ଦ୍ଧନରେ ସହାୟକ ହୋଇପାରିଛି। ମୁଁ ବ୍ୟାବ୍ରାର ସମସ୍ତ ଭଉଣୀ ଏବଂ ଏହି ଅଭିଯାନରେ ଯୋଗ ଦେଇଥିବା ସାଥୀମାନଙ୍କୁ ଧନ୍ୟବାଦ ଜଣାଉଛି। ମୋର ପ୍ରିୟ ଦେଶବାସୀଗଣ, ଅନେକ ଲୋକ ମୋତେ ପତ୍ର ଲେଖି ଗୋଟିଏ ନିର୍ଦ୍ଦିଷ୍ଟ ବିଷୟରେ କହିବା ପାଇଁ ପରାମର୍ଶ ଦେଇଛନ୍ତି। ଏହି ବିଷୟଟି ଗଣେଶ ଉତ୍ସବ ସହିତ ଜଡ଼ିତ। ଏମିତି ତ ଗଣେଶ ଉତ୍ସବ ପାଇଁ ଏବେ ଯଥେଷ୍ଟ ସମୟ ବାକି ଅଛି, କିନ୍ତୁ ଲୋକମାନେ ଅନୁରୋଧ କରିଛନ୍ତି ଯେ ସେ ବିଷୟରେ ଏବେ ହିଁ ଚର୍ଚ୍ଚା କରାଯିବା ଉଚିତ। ପ୍ରକୃତରେ ଗଣେଶଙ୍କ ମୂର୍ତ୍ତି ତିଆରିର କାମ ବହୁ ଆଗରୁ ଆରମ୍ଭ ହୋଇଥାଏ। ମୂର୍ତ୍ତି ତିଆରି କରିବା ଏବଂ ମୂର୍ତ୍ତି ବ୍ୟବସାୟ କରୁଥିବା ଲୋକମାନେ ଏବେଠାରୁ ସକ୍ରିୟ ହୋଇଉଠନ୍ତି। ତେଣୁ ମୋର ଆପଣ ସମସ୍ତଙ୍କୁ ଅନୁରୋଧ, ଆପଣମାନେ ଚେଷ୍ଟା କରନ୍ତୁ ଯେ ଆପଣଙ୍କ ଘର, ସୋସାଇଟି ଅଥବା ଆଖପାଖ ଜାଗାରେ ଗଣପତି ବପ୍ପାଙ୍କର ଯେଉଁ ମୂର୍ତ୍ତି ସ୍ଥାପିତ ହେବ, ତାହା ଆମ ଦେଶର ମାଟିରେ ତିଆରି ହୋଇଥିବ। ତାହା ଆମ ନିଜ କୁମ୍ଭାର ଏବଂ ସ୍ଥାନୀୟ କଳାକାରମାନଙ୍କ ହାତରେ ତିଆରି ହୋଇଥିବ। ଯେଉଁ ଲୋକମାନେ ଗଣେଶଙ୍କ ମୂର୍ତ୍ତି ତିଆରି କରୁଛନ୍ତି, ସେମାନଙ୍କୁ ମଧ୍ୟ ମୋର ଅନୁରୋଧ ଯେ ସେମାନେ ମାଟିର ମୂର୍ତ୍ତିକୁ ପ୍ରାଥମିକତା ଦିଅନ୍ତୁ। ଆଉ ଯେଉଁ ଲୋକମାନେ ମୂର୍ତ୍ତି କିଣୁଛନ୍ତି, ସେମାନେ ମଧ୍ୟ ନିଶ୍ଚିତ ଦେଖନ୍ତୁ ଯେ ଗଣପତି ବପ୍ପାଙ୍କ ମୂର୍ତ୍ତି କେଉଁଥିରେ ତିଆରି ହୋଇଛି ଏବଂ କେଉଁ ଦେଶରେ ତିଆରି ହୋଇଛି। ପ୍ଲାଷ୍ଟର ଅଫ୍ ପ୍ୟାରିସ୍ରେ ତିଆରି ହୋଇଥିବା ମୂର୍ତ୍ତିଗୁଡ଼ିକୁ ଆଦୌ କିଣନ୍ତୁ ନାହିଁ। ବନ୍ଧୁଗଣ, ମାଟିର ମୂର୍ତ୍ତିଗୁଡ଼ିକ ପୂଜା ସରିବା ପରେ ସହଜ ଭାବରେ ପାଣିରେ ବିଲୀନ ହୋଇଯାଇଥାଏ। ଏହାଦ୍ୱାରା ଆମ ନଦୀ, ପୋଖରୀ ଏବଂ ପରିବେଶର ସୁରକ୍ଷା ହୋଇଥାଏ। ଆମ ଆସ୍ଥା ମଧ୍ୟ ବଞ୍ଚି ରହିଥାଏ ଏବଂ ପ୍ରକୃତି ପ୍ରତି ଆମର ଦାୟିତ୍ୱ ମଧ୍ୟ ପୂର୍ଣ୍ଣ ହୋଇଥାଏ। ଯେତେବେଳେ ଆମେ ସ୍ଥାନୀୟ କାରିଗରମାନଙ୍କଠାରୁ ମୂର୍ତ୍ତି କିଣୁ, ଆମେ ଭୋକାଲ୍ ଫର୍ ଲୋକାଲ୍ର ସଂକଳ୍ପକୁ ମଧ୍ୟ ଦୃଢ଼ କରିଥାଉ। ମୋର ବିଶ୍ୱାସ ଯେ ଏଥର ଗଣେଶ ଉତ୍ସବରେ ଏବଂ ଏହିଭଳି ପ୍ରତ୍ୟେକ ଉତ୍ସବରେ ଆମେ ଏ ସମସ୍ତ କଥା ଉପରେ ନିଶ୍ଚୟ ଗମ୍ଭୀରତାର ସହିତ ଚିନ୍ତା କରିବା ଏବଂ ଦେଶ ହିତରେ ପଦକ୍ଷେପ ନେବା। ବନ୍ଧୁଗଣ, ଆମ ଦେଶରେ ସବୁଠାରୁ ବଡ଼ ଶକ୍ତି ହେଉଛନ୍ତି ଆମ ଦେଶର ଜନସାଧାରଣ। ଦେଶର ଭିନ୍ନ ଭିନ୍ନ ସ୍ଥାନରେ ହେଉଥିବା ଛୋଟ ବଡ଼ ପ୍ରଚେଷ୍ଟାଗୁଡ଼ିକରୁ ଆମକୁ ବହୁତ କିଛି ଶିଖିବାକୁ ମିଳେ। ଏହିଭଳି ପ୍ରୟାସ ଆମକୁ କହିଦିଏ ଯେ ଯେବେ ମନରେ ସଂକଳ୍ପ ଥାଏ ଏବଂ ସମାଜର ସହଯୋଗ ମିଳେ, ତେବେ କୌଣସି ବି ବଡ଼ ପରିବର୍ତ୍ତନ ଅଣାଯାଇପାରେ। ଆପଣଙ୍କ ଆଖପାଖରେ ହେଉଥିବା ଏହିଭଳି ପ୍ରଚେଷ୍ଟାଗୁଡ଼ିକ ବିଷୟରେ ଆପଣମାନେ ମୋ ପାଖକୁ ନିଶ୍ଚୟ ଲେଖନ୍ତୁ। ଆପଣଙ୍କର ବିଚାର ଏବଂ ପରାମର୍ଶ ପଠାଇ ଚାଲନ୍ତୁ। ହୋଇପାରେ ଆପଣଙ୍କ ଆଖପାଖର ଗୋଟିଏ ଛୋଟିଆ ପ୍ରୟାସ ସାରା ଦେଶ ପାଇଁ ପ୍ରେରଣା ହୋଇପାରିବ। ଆସନ୍ତା ମାସରେ ଆମେ ପୁଣି ଭେଟିବା, ଦେଶବାସୀମାନଙ୍କ ପାଇଁ କିଛି ନୂତନ ପ୍ରୟାସର ଚର୍ଚ୍ଚା କରିବା। ସେ ପର୍ଯ୍ୟନ୍ତ ଆପଣ ନିଜର ଏବଂ ନିଜର ପରିବାରର ଧ୍ୟାନ ରଖନ୍ତୁ। ଆଉ ହଁ, ଜଳ ସଞ୍ଚୟ କରିବା ହିଁ କରିବା। ବର୍ଷା ପାଣିର ଗୋଟିଏ ଗୋଟିଏ ବିନ୍ଦୁକୁ ଆମକୁ ସଞ୍ଚୟ କରିବାକୁ ପଡ଼ିବ। କ୍ୟାଚ୍ ଦ ରେନ୍ ଅଭିଯାନକୁ ସାମାନ୍ୟ ମନ୍ଥର ହେବାକୁ ଦେବା ନାହିଁ। ମୋର ଅନୁରୋଧ, ବର୍ଷାର ବିନ୍ଦୁ ବିନ୍ଦୁ ଜଳ ଆମେ ମିଳିମିଶି ସଞ୍ଚିବା। ବହୁତ ବହୁତ ଧନ୍ୟବାଦ, ନମସ୍କାର।
1: ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଆକାଶବାଣୀ ଜରିଆରେ ଦେଶବାସୀଙ୍କୁ କହିଥିବା ମନ୍ କି ବାତ୍ର ଶୁଣିଲେ ଓଡ଼ିଆ ରୂପାନ୍ତର।

ଶ୍ରୋତାବନ୍ଧୁ ଶୁଣୁଥିଲେ ଇଂଲଣ୍ଡର ଲଣ୍ଡନସ୍ଥିତ ଲର୍ଡ଼ସ୍ କ୍ରିକେଟ୍ ପଡ଼ିଆରୁ ପ୍ରସାର କରୁଥିଲୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହୋଇଥିବା ଆଇସିସି ମହିଳା କ୍ରିକେଟ୍ T20 ବିଶ୍ୱକପ୍ର ବିବରଣୀ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ପ୍ରସାରିତ ହେଉଛି 103.4 FM ଯୋଗେ। ବର୍ତ୍ତମାନ ଶୁଣିବା ଭିକାରୀ ବଳଙ୍କ କଣ୍ଠରେ କିଛି ଜଗନ୍ନାଥଙ୍କ ଭଜନ।

ଆସନ୍ତୁ ଶୁଣି ନେବା କାର୍ଯ୍ୟକ୍ରମରେ ପରବର୍ତ୍ତୀ ଭଜନଟି ଭିକାରୀ ବଳଙ୍କର କଣ୍ଠରେ ଅମରେନ୍ଦ୍ର ମହାନ୍ତିଙ୍କ ସଙ୍ଗୀତ ଓ ଅଲେଖ ଚନ୍ଦ୍ର ବିଶ୍ୱାଳଙ୍କ ଗୀତରଚନାରୁ।

ଅମରେନ୍ଦ୍ର ମହାନ୍ତିଙ୍କ ଅନ୍ୟ ଏକ ସଙ୍ଗୀତ ସଂଯୋଜନାକୁ କଣ୍ଠରେ ସଜାଇଛନ୍ତି ଶିଳ୍ପୀ ବିକାର ଚରଣ ବଳ। ଗୀତଟିକୁ ରଚନା କରିଛନ୍ତି ଶୀର୍ଷାନନ୍ଦ ଦାସକାନୁନଗୋ। ଆସନ୍ତୁ ଶୁଣିନେବା କାର୍ଯ୍ୟକ୍ରମର ଶେଷ ଭଜନଟି।

ପ୍ରତିମା ଆଲୋଚନା କରିବେ ଡକ୍ଟର ଭାସ୍କର ମିଶ୍ର। ସମୟ ରହିଛି ସକାଳ 8:30। ସକାଳ 8:45ରେ ପ୍ରଚାର କରିବୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଏସ୍ଏମ୍ଏସ୍ ମାଧ୍ୟମରେ ଅନୁରୋଧ ଗୀତର କାର୍ଯ୍ୟକ୍ରମ ହିଲ୍ଲୋଡ ପ୍ରଚାର କରିବୁ ସକାଳ 9:30। ଦିନ 10ଟା ଶୁଣିପାରିବେ ଶ୍ରୀକ୍ଷେତ୍ର ସୁରଭିର କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ ଶୁଣିଲେ ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା। ଆଜି ତ ସମୟ ଯାଇଛି ଆଜିର ଅଧିବେଶନକୁ ଏଇଠି।